ଆକାଶବାଣୀ ଜୟପୁର ଆଜି ମଙ୍ଗଳବାର 1948 ଶତାବ୍ଦ ଆଶ୍ୱିନ 30 ଦିନ 2026 ମସିହା ଅକ୍ଟୋବର ମାସର 13 ତାରିଖ ଆମ ପ୍ରିୟ ଶ୍ରୋତାମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ସମୟ ସକାଳ 5:57 ମାଙ୍ଗଳିକ

ଶ୍ରୀରାମଙ୍କ ନାମରେ ରହିଛି ଅପାର ଶାନ୍ତି, ଅସୀମ ଶକ୍ତି। ଯେଉଁ ହୃଦୟରେ ପ୍ରଭୁ ଶ୍ରୀରାମ ବିରାଜମାନ କରନ୍ତି, ସେହି ହୃଦୟରେ ପ୍ରେମ, ବିଶ୍ୱାସ ଓ ଭକ୍ତିର ଦୀପ ସର୍ବଦା ଜଳୁଥାଏ। ମନର ସବୁ ଚିନ୍ତାକୁ ଦୂରେଇ ଦେଇ ପ୍ରଭୁ ଶ୍ରୀରାମଙ୍କ ଚରଣରେ ନିଜକୁ ସମର୍ପଣ କରିଦେବା ଆସନ୍ତୁ। ନିଜସ୍ୱ ଗୀତ ରଚନାରେ ଏଥର ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା।

ଭକ୍ତି ଆମକୁ ନିଜ ମନ ସହ ପରିଚିତ କରାଏ। ଭଗବାନଙ୍କ ନାମ ସ୍ମରଣ କଲେ ଆମେ କିଛି ସମୟ ପାଇଁ ସଂସାରର କୋଳାହଳରୁ ଦୂରେଇ ନିଜ ଭିତରେ ଶାନ୍ତି ଖୋଜିପାରୁ। ରାମ ନାମରେ ବିତିଯାଉ ଜୀବନ, ଆଉ ରାମଙ୍କ ଆଶୀର୍ବାଦରେ ଭରିଯାଉ ପ୍ରତ୍ୟେକ ହୃଦୟ। ଆସନ୍ତୁ ସେହି ଶାନ୍ତି ମନରେ ଭଗବାନଙ୍କୁ ଆରାଧନା କରିବା। ପୁରାତନ ରଚନାରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ସାଧନା ଦାସ।

ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଭକ୍ତି ଆମକୁ ଭଲ ମଣିଷ ହେବାକୁ ଶିଖାଏ, ଅନ୍ୟର ଦୁଃଖ ବୁଝିବା, ଅସହାୟଙ୍କୁ ସାହାଯ୍ୟ କରିବା ଏବଂ ସମସ୍ତଙ୍କ ପ୍ରତି ଦୟାଭାବ ରଖିବା ମଧ୍ୟ ଭକ୍ତିର ଏକ ସୁନ୍ଦର ରୂପ। ଭକ୍ତି କେବଳ ପୂଜାରେ ନୁହେଁ, ଆମ ଆଚରଣରେ ମଧ୍ୟ ପ୍ରତିଫଳିତ ହେଉ। ପ୍ରଭୁଙ୍କ ନାମରେ ଶାନ୍ତି, ଭକ୍ତିରେ ଆନନ୍ଦ ଆଉ ଭଗବାନଙ୍କ ସ୍ମରଣରେ ମନକୁ ମିଳୁ ନୂଆ ଆଶା। ଏଥର ଶିଳ୍ପୀ ହେଲେ ଭିକାରୀ ଚରଣ ବଳ, ଗୀତ ରଚନା କରିଛନ୍ତି ବୈକୁଣ୍ଠନାଥ ବ୍ରହ୍ମଚାରୀ।

ଶୁଣିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆଜି ସକାଳର ଚାଷବାସ କଥା। ଶୁଣନ୍ତୁ ଆଜିର ଅନୁଚିନ୍ତା, ପ୍ରସ୍ତୁତି ଏବଂ ଉପସ୍ଥାପନା ମନୋଜ କୁମାର ପୂଜାରୀ।

ମଣିଷକୁ ତାର ଜୀବନକାଳ ଭିତରେ କେତୋଟି ନିର୍ଦ୍ଦିଷ୍ଟ ସୋପାନ ଅତିକ୍ରମ କରିବାକୁ ପଡ଼ିଥାଏ। ସଂକ୍ଷେପରେ ସେଗୁଡ଼ିକୁ ଆମେ ବାଲ୍ୟ, ଯୌବନ ଏବଂ ବୃଦ୍ଧାବସ୍ଥା ଏଭଳି ତିନୋଟି ଶ୍ରେଣୀରେ ବିଭକ୍ତ କରିଥାଉଁ। ପ୍ରତ୍ୟେକ ମଣିଷର ଜୀବନଯାତ୍ରା ଏହି ତିନୋଟି ପାହାଚ ଦେଇ ଗତି କରିଥାଏ। ଜୀବନଚକ୍ରର ଶାରୀରିକ ବିକାଶ ସହିତ ମଣିଷ ବେଶ୍ ପରିଚିତ। ବାଲ୍ୟାବସ୍ଥାର ଅସହାୟତା, ଯୌବନର ଶକ୍ତି ସାମର୍ଥ୍ୟ ଓ ବାର୍ଦ୍ଧକ୍ୟର ଦୁର୍ବଲ୍ୟ ହେଉଛି ଜୀବନର ସ୍ୱାଭାବିକତା। ମାତ୍ର ଏହା ହେଉଛି ମଣିଷର ଶାରୀରିକ ସ୍ତରର କଥା। ଏହାଛଡ଼ା ମଣିଷର ରହିଛି ଅନ୍ୟ ଏକ ଅଦୃଶ୍ୟ ସ୍ତର, ତାହା ହେଲା ତାର ଆତ୍ମିକ ସ୍ତର। ନିଜର ଶାରୀରିକ ବିକାଶ ସମ୍ପର୍କରେ ସମସ୍ତେ ସଚେତନ ଥିଲାବେଳେ ଆତ୍ମିକ ବିକାଶ କଥା ଚିନ୍ତା କରିଥାନ୍ତି କେତେଜଣ? ମଣିଷର ଆତ୍ମିକ ବିକାଶ ଉପରେ ଯୁଗେ ଯୁଗେ ଗୁରୁତ୍ୱାରୋପ କରିଛନ୍ତି ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜଗତର ମନୁଷ୍ୟଗଣ। ଏ ପ୍ରସଙ୍ଗରେ ବିଚାର କରାଯାଇପାରେ ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ପବିତ୍ର ଗ୍ରନ୍ଥ ଧମ୍ମପଦରେ ଉଲ୍ଲିଖିତ କେତେକ କଥା। ତହିଁରେ ଲେଖା ଅଛି, ଜଣେ ମଣିଷ ନିଷ୍ଫଳ ରୂପେ ବୃଦ୍ଧ ହୋଇଯିବା ସମ୍ପୂର୍ଣ୍ଣ ଭାବରେ ସମ୍ଭବ। ଯିଏ ଜୀବନରେ ଖୁବ୍ କମ୍ ଶିକ୍ଷା ଗ୍ରହଣ କରିଛି ସିଏ ବୃଷଭ ପରି ବୃଦ୍ଧ ହୋଇଯାଏ। ତାର ଅସ୍ଥି ମାଂସର କେବଳ ବିକାଶ ଘଟେ, ମାତ୍ର ଜ୍ଞାନର ନୁହେଁ। ଏଥିରୁ ଜଣାପଡ଼େ ଯେ ପ୍ରୌଢ଼ତ୍ୱ ସହିତ ପରିପକ୍ୱତାର ବିକାଶ ଆପେ ଆପେ ଯେ ଘଟିଯିବ ତାହା ନୁହେଁ। ପ୍ରଜ୍ଞାର ବିକାଶ ପାଇଁ ମଣିଷର ନିଷ୍ଠାପର ଉଦ୍ୟମ ଜରୁରୀ। ବାର୍ଦ୍ଧକ୍ୟ ହେଉଛି କାମନାରୁ କରୁଣାକୁ ଯାତ୍ରା ବୋଲି କହିଛନ୍ତି ମହାନ ସାହିତ୍ୟିକ ଅସ୍ତିତ୍ୱବାଦୀ ଦାର୍ଶନିକ ଆଲବର୍ଟ କ୍ୟାମ୍ୟୁ। ସ୍ୱିଜରଲ୍ୟାଣ୍ଡର ପ୍ରସିଦ୍ଧ କବି ଓ ଦାର୍ଶନିକ ହେନରି ଫ୍ରେଡ୍ରିକ୍ ଏମିଏଲ୍ କହନ୍ତି ଯେ ବାର୍ଦ୍ଧକ୍ୟ ଦିଗକୁ ସଫଳ ଯାତ୍ରା କରିବା ହେଉଛି ମଣିଷର ଜୀବନ ଜିଇଁବାର କଳାର ଏକ କଠିନ ଅଧ୍ୟାୟ। ବିଶ୍ୱକବି ରବୀନ୍ଦ୍ରନାଥ ଏକଦା କହିଥିଲେ, ପ୍ରୌଢ଼ତ୍ୱର ଯେଭଳି ସୌନ୍ଦର୍ଯ୍ୟ ରହିଛି, ଜୀବନର ଅନ୍ୟାନ୍ୟ ଅବସ୍ଥାର ସେଭଳି ସୌନ୍ଦର୍ଯ୍ୟ ନାହିଁ। ତେବେ ରବୀନ୍ଦ୍ରନାଥ ଯେଉଁ ସୌନ୍ଦର୍ଯ୍ୟର କଥା କହିଛନ୍ତି ତାହା କେତେଜଣଙ୍କୁ ଭଲା ଉପଲବ୍ଧ ହୁଏ? ଚୀନ୍ର ମହାନ ଦାର୍ଶନିକ ଲାଓ ସେଙ୍କ ସମ୍ପର୍କରେ କୁହାଯାଏ ଯେ ସିଏ ବୁଢ଼ା ହୋଇ ଜନ୍ମ ହୋଇଥିଲେ। ତାଙ୍କର ଗଭୀର ପ୍ରଜ୍ଞା ପାଇଁ ହିଁ ସେଭଳି କୁହାଯାଇଥାଏ। ବାର୍ଦ୍ଧକ୍ୟ ସମ୍ବନ୍ଧରେ ଅନ୍ୟ ଏକ ଚମତ୍କାର କଥା କୁହାଯାଏ, ତାହା ହେଲା, ଗ୍ରୋଇଂ ଓଲ୍ଡ ଇଜ୍ କମ୍ପଲସରୀ ବଟ୍ ଗ୍ରୋଇଂ ୱାଇଜ୍ ଇଜ୍ ଅପ୍ସନାଲ୍। ଅର୍ଥାତ୍ ମଣିଷ ପାଇଁ ବୁଢ଼ା ହେବାଟା ବାଧ୍ୟତାମୂଳକ, ମାତ୍ର ବିଜ୍ଞ ହେବା ହେଉଛି ଇଚ୍ଛାଧୀନ କଥା। ମଣିଷ ଜୀବନରେ ଯୌବନର ସୌନ୍ଦର୍ଯ୍ୟ ସହିତ ରହିଛି ଉତ୍ତେଜନା, ବାଲ୍ୟବସ୍ଥାର ସୌନ୍ଦର୍ଯ୍ୟ ସହିତ ରହିଛି ଅବୋଧପଣ, ମାତ୍ର ପ୍ରୌଢ଼ତ୍ୱର ବିଶେଷତ୍ୱ ହେଲା ନା ଏଥିରେ ରହିଛି ଅବୋଧପଣ ନା ଉତ୍ତେଜନା। ତେଣୁ ଏହାର ସୌନ୍ଦର୍ଯ୍ୟ ଅନୁପମ ହୋଇପାରେ, ମାତ୍ର ପରିପକ୍ୱତା ଓ ପ୍ରଜ୍ଞାର ବିକାଶ ବିନା ଏହା ସମ୍ଭବପର ନୁହେଁ। ସମୁଦ୍ର କୂଳରେ ବୁଲୁଥିବା ବେଳେ ଏକଦା ଜଣେ ଦାର୍ଶନିକ ଦେଖିଲେ ବାଲିଘର ଗଢ଼ି ଖେଳୁଥିଲେ ଛୋଟ ଛୋଟ ପିଲାମାନେ। ଖେଳୁ ଖେଳୁ ସେମାନଙ୍କ ଭିତରେ ଝଗଡ଼ା ହେଲା, ସେମାନେ ମାଡ଼ପିଟ୍ ବି ହେଲେ। ଅଳ୍ପ ଦୂରରେ ଥିବା ସେମାନଙ୍କ ମା ବାପାମାନେ ଆସି ପହଞ୍ଚିଲେ। ନିଜ ନିଜ ପିଲାଙ୍କ ସପକ୍ଷରେ ଯୁକ୍ତିତର୍କ କରୁ କରୁ ସେମାନେ ବି ଗଣ୍ଡଗୋଳ ଆରମ୍ଭ କରିଦେଲେ। ସେମାନଙ୍କୁ ଶାନ୍ତ କଲେ ଦାର୍ଶନିକ। ସମସ୍ତେ ଶାନ୍ତ ହେଲା ପରେ ଯାଉ ଯାଉ ସିଏ କହିଲେ, ଆପଣମାନେ ପ୍ରାୟ ସମସ୍ତେ ମଧ୍ୟବୟସ୍କ ହେଲେଣି, ତଥାପି ପିଲା ହୋଇ ରହିଯାଇଛନ୍ତି। ଆପଣମାନଙ୍କ ଆଚରଣ ଓ ପିଲାଙ୍କ ବ୍ୟବହାରରେ ବୟସର କିଛି ତାରତମ୍ୟ ଥିଲା ପରି ମୋତେ କାହିଁ ଲାଗୁ।

0: ଶୁଣିଲେ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନ କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଚାଷବାସ କଥା।
1: ଚାଷୀ ଭାଇ ନମସ୍କାର। ଆଜିର ଚାଷବାସ କଥାରେ ଚାଲନ୍ତୁ ଶୁଣିବା ତୁଳସୀ ଚାଷ ବିଷୟରେ। ତୁଳସୀ ଭାରତୀୟ ପରମ୍ପରା ଅନୁସାରେ ଏହାର ଏକ ଆଧ୍ୟାତ୍ମିକ ଏବଂ ଔଷଧୀୟ ଗୁଣଯୁକ୍ତ ଉଦ୍ଭିଦ। ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି ଯେ ତୁଳସୀ ପରିବେଶ ଏବଂ ବାତାବରଣକୁ ଶୁଦ୍ଧ କରିଥାଏ ଏବଂ ମନୁଷ୍ୟ ଶରୀରରୁ ହାନିକାରକ କୃମି ଓ ଜୀବାଣୁକୁ ନାଶ କରିଥାଏ। ତୁଳସୀର ଏହି ମହତ୍ତ୍ୱ ଗୁଣ ପାଇଁ ଭାରତୀୟ ପରମ୍ପରାରେ ଏହାକୁ ମାତା ବା ମାଆର ସ୍ଥାନ ଦିଆଯାଇଛି ଓ ହିନ୍ଦୁମାନେ ଏହାକୁ ବହୁତ ପୂଜା କରିଥାନ୍ତି। ତୁଳସୀ ଗଛର ମୁଖ୍ୟ ଉପାଦାନଗୁଡ଼ିକ ହେଲା ଏହାର ଚେର, ପତ୍ର, କାଣ୍ଡ ଇତ୍ୟାଦି। ପତ୍ରରୁ 0.1-0.23% ଉଦ୍ବାୟୀ ତେଲ ମିଳିଥାଏ। ଏହି ତେଲରୁ 71% ୟୁଜିନାଲ, 20% ୟୁଜିନାଲ ମିଥାଇଲ ଇଥର, 3% ମେରାଲ ସିଲିରିନ୍ ଇତ୍ୟାଦି କୋବ୍ରାଲ ମିଳିଥାଏ। ଏହାର ମଞ୍ଜିରେ ସବୁଜ ରଙ୍ଗର 17.8% ତେଲ ରହିଥାଏ। ଏହାର ଔଷଧୀୟ ଗୁଣ ଯଦି ଆମେ ଦେଖିବା, ଏହା ସାଧାରଣତଃ ଜ୍ୱର, କାଶ, କଫ ନିବାରକ, କିଡ୍ନୀ ଷ୍ଟୋନ୍ ଉପଚାରରେ ଏବଂ ହୃଦଜନିତ ସମ୍ବନ୍ଧୀୟ ରୋଗରେ ବ୍ୟବହାର ହୋଇଥାଏ। ଏହାର ରସ ସେବନରେ ରକ୍ତରୁ କୋଲେଷ୍ଟ୍ରଲର ମାତ୍ରା କମିଥାଏ। ଏହା ମଧ୍ୟ ଏହାର ବ୍ୟବହାରରେ ଚର୍ମରୋଗ, ଚକ୍ଷୁରୋଗ ଏବଂ ଦନ୍ତ ରୋଗର ନିବାରଣ ହୋଇଥାଏ। ମୁଣ୍ଡବିନ୍ଧା, ଅର୍ଦ୍ଧକପାଳି ତଥା ଗରମରୁ ନିସ୍ତାର ପାଇଁ ଏହା ଏକ ଅବ୍ୟର୍ଥ ଔଷଧ ଅଟେ। ଏହା ପାଚନ ଶକ୍ତି ବୃଦ୍ଧିକାରକ, ରକ୍ତଚାପ ନିୟନ୍ତ୍ରକ ତଥା କ୍ୟାନ୍ସର ରୋଗର ଉପଚାରକ ଭାବରେ ବ୍ୟବହାର କରାଯାଇଥାଏ। ଏହି ଗଛ 1-3 ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିଲେ ମଧ୍ୟ ବ୍ୟବସାୟିକ ଦୃଷ୍ଟିକୋଣରୁ ଏହାକୁ 1 ବର୍ଷ ପାଇଁ ଚାଷ କରାଯାଇଥାଏ। ବର୍ଷକ ମଧ୍ୟରେ ପ୍ରାୟ 2-3 ଥର କଟାଛଟା କରାଯାଇ ପତ୍ର ଅମଳ କରାଯାଇଥାଏ। ଏହା ଅତ୍ୟଧିକ ଆର୍ଦ୍ର ଜଳବାୟୁ ଓ ମଟାଳ ମାଟିରେ ଅଧିକ ବିକଶିତ ହୋଇଥାଏ ତଥା ଅତ୍ୟଧିକ ତାପମାନ ଥିବା ସ୍ଥାନରେ ଭଲ ହୁଏ। ଏହା ଅତ୍ୟନ୍ତ ସନ୍ତସନ୍ତିଆ ଏବଂ ପାଣି ଜମି ରହୁଥିବା ସ୍ଥାନଗୁଡ଼ିକୁ ପ୍ରାୟ ଅନ୍ୟ ସମସ୍ତ ମାଟିରେ ଭଲ ହୋଇଥାଏ। ଏହାର ଚାରା ଉତ୍ପାଦନ ପାଇଁ ମଞ୍ଜି କୁଣା ପ୍ରଣାଳୀ ଅପେକ୍ଷା ନର୍ସରୀରେ ଚାରା ତିଆରି କରି ରୋପଣ କଲେ ଅଧିକ ଅମଳ ହୋଇଥାଏ। ନର୍ସରୀରେ ଚାରା ପ୍ରସ୍ତୁତି ପାଇଁ ଫେବୃୟାରୀ ମାସରୁ ମେ ମାସ ଉପଯୁକ୍ତ ସମୟ ଅଟେ। 1 ଏକର ଚାଷ ପାଇଁ ପ୍ରାୟ 400-600 ଗ୍ରାମ ମଞ୍ଜି ଆବଶ୍ୟକ ହୋଇଥାଏ। ମଞ୍ଜି ବୁଣିବା ପରେ ଏହା ଉପରେ ହାଲୁକା ମାଟି ଘୋଡ଼ାଇ ଦିଆଯାଏ ଯେପରି ମଞ୍ଜି 2 ସେଣ୍ଟିମିଟରରୁ ଅଧିକ ଗଭୀରକୁ ଚାଲି ନଯାଏ। ଏହାପରେ 2-3 ଦିନ ଅନ୍ତରରେ ପାଣି ସିଞ୍ଚନ ଆବଶ୍ୟକ ହୋଇଥାଏ। 1-2 ଦିନ ପରେ ଅଙ୍କୁରୋଦ୍ଗମ ଆରମ୍ଭ ହୋଇଥାଏ। ପ୍ରାୟ 5 ସପ୍ତାହ ପରେ ଚାରା 5-6ଟି ପତ୍ର ଆସିଯାଏ ଏବଂ ଏହାକୁ କ୍ଷେତରେ ରୋପଣ କରିପାରିବା। ତୁଳସୀ ଚାଷ ପାଇଁ ଆମେ ଯଦି ଜମି ପ୍ରସ୍ତୁତିକୁ ଦେଖିବା, ତେବେ ଜମିକୁ ଆମେ 2-3 ଥର ଭଲ ଭାବରେ ହଳ କରି 1 ଏକର ପିଛା 6 ଟନ୍ ହିସାବରେ ଗୋବର ଖତ ବା କମ୍ପୋଷ୍ଟ ମିଶାଇ ଦେଇ ଚାରାକୁ ଆମେ 1 ଫୁଟ୍ ବାଇ 1 ଫୁଟ୍ ଗାତ ଖୋଳିବା ଏବଂ ଗଛକୁ ଗଛ ମଧ୍ୟ 1.5 ଫୁଟ୍ରୁ 1.5 ଫୁଟ୍ ଦୂରତା ରକ୍ଷା କରିବା। ପ୍ରଥମେ ଆମେ 3-3 ଦିନ ଅନ୍ତରରେ 7-10 ଦିନ ମଧ୍ୟରେ ଜଳସିଞ୍ଚନ କଲେ ଗଛଗୁଡ଼ିକ ଭଲ ଭାବରେ ବୃଦ୍ଧି ହୋଇଥାଏ। ଏହାପରେ ପ୍ରତି ମାସ ଅନ୍ତରରେ 1 ଏକର ପିଛା 8 କିଲୋଗ୍ରାମ ବାଇଜାଇନ୍ ଗ୍ରାନ୍ୟୁଲସ୍ ପ୍ରୟୋଗ କଲେ ଗଛ ଭଲ ବଢ଼ିଥାଏ। 90-95 ଦିନ ହେବା ପରେ ଡାଳ କାଣିଆଯାଏ। ଏହାର 70-75 ଦିନ ପରେ ଦ୍ୱିତୀୟ ଥର ଏବଂ ପୁଣି 70-75 ଦିନ ପରେ ତୃତୀୟ ଥର ଡାଳ ଆମେ କାଟିପାରିବା।
0: ଶୁଣିଲେ ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଉପସ୍ଥାପନ କରିଛନ୍ତି ସୁଜାତା ଆଚାରୀ।
2: ଆଜି ଆପଣମାନେ ଶିବରାମ ଅମନାତ୍ୟ ଏବଂ ତାଙ୍କ ସାଥୀ ଗାଇଥିଲେ।

ବା ଅମରନାଥ ସମ୍ପ୍ରଦାୟର ଗୀତ ଶୁଣିବେ। ପ୍ରଥମେ ପହିଲି ଉଆଁସ ପର୍ବ ସମୟର ଗୀତଟିଏ ଶୁଣନ୍ତୁ। ଏହି ପର୍ବ ଦିନ ପୁଅ ଝିଅ ମିଶି ମାଛ ଧରା ଗୀତ ଗାଆନ୍ତି ଏବଂ ଗାଁ ଦାଣ୍ଡରେ ନାଚନ୍ତି।

0: ଶୁଣିଲେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡି।
1: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏଇଠି ପଚାରନ୍ତୁ ୱାଇ ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି

0: निश्चितं यत् दिल्ली हरियाणा चण्डीगढ पंजाब राज्यानां केषुचित् क्षेत्रेषु मेघगर्जन पुरस्सरं विद्युत्पातस्य संभावना अस्ति। अद्य आन्ध्रप्रदेश जम्मू कश्मीर लद्दाख गिलगित बालिस्तान मुजफ्फराबाद राजस्थानेषु अपि एतादृश्यः ऋतु परिस्थितयः संभाव्यन्ते। एतदतिरिक्तं पूर्वोत्तर भारते हिमाचल प्रदेश केरलं तमिलनाडु पुदुचेरी एतेषु राज्येषु अपि मेघगर्जनेन सह झंझावातस्य संभावना अस्ति इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 7:25ରେ ମହ୍ଲାରରେ ଶୁଣିବେ ଗାଁ କାହାଣୀରେ କୋରାପୁଟ ଜିଲ୍ଲା ଚାନ୍ଦିଲି ଗାଁ ସମ୍ପର୍କରେ ବିଶେଷ ପ୍ରସଙ୍ଗରେ ଶୁଣିବେ ଜୟପୁରର ଦଶହରା ସମ୍ପର୍କରେ। ସକାଳ 8:30ରେ ଶୁଣିବେ ପୀଠ ପରିକ୍ରମା ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45ରେ। ସକାଳ 9:00ରେ ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସକାଳ 9:30ରେ ପ୍ରଚାର କରିବୁ ବର୍ଣ୍ଣମାଲିକା କାର୍ଯ୍ୟକ୍ରମ, ଏଥିରେ ଶୁଣିବେ କଣ୍ଠଶିଳ୍ପୀ ମନୋଜ କୁମାର ବାଗ୍ଙ୍କ ସହ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05ରେ, ଦିନ 12:00ରେ, ଦିନ 2:15ରେ ଏବଂ ରାତି 10:30ରେ। ପ୍ରାୟୋଜିତ କାର୍ଯ୍ୟକ୍ରମ ଓମଙ୍ଗ ଶୁଣିବେ ପୂର୍ବାହ୍ନ 10:30ରେ। ଆଜି ଦିନ 11:00ରେ ଶୁଣିବେ ଆକାଶବାଣୀ ଲାଇଭ୍। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଲେଞ୍ଜ ପ୍ରଚାର କରିବୁ ଦିନ 12:30ରେ। ହିନ୍ଦୀ ଭକ୍ତିଗୀତ ଭେଟିଦେବୁ ଆଜି ଦିନ 12:50ରେ। ଘର ଓ ଘରଣୀ କାର୍ଯ୍ୟକ୍ରମ ଶୁଣିବେ ଆଜି ଦିନ 1:10ରେ, ଏଥିରେ ଶୁଣିବେ ପାର୍ବଣ ସମୟରେ ବିଭିନ୍ନ ପ୍ରକାର ସଚେତନତା ଅବଲମ୍ଭନ କରିବା କିପରି। ପରେ ଶୁଣିବେ ସାକ୍ଷାତକାର ପାର୍ବଣର ଆଲୋକରେ ସଚେତନତାର ଦୀପ। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ଖାଦ୍ୟ ଅପଚୟ ରୋକିବା କିପରି। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:00ରେ, ଏଥିରେ ସମ୍ପାଦକୀୟରେ ଶୁଣିବେ ନିୟମିତ ବ୍ୟାୟାମର ଆବଶ୍ୟକତା ସମ୍ପର୍କରେ। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ଖେଳ ହିଁ ଜୀବନ। ପରେ ଶୁଣିବେ ଖେଳ ପରିକ୍ରମା ହାଲୋ ଚୈତିଜନ କାର୍ଯ୍ୟକ୍ରମ ଭେଟିଦେବୁ ସନ୍ଧ୍ୟା 5:30ରେ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20ରେ। ରାତି 7:25ରେ ଶୁଣିବେ ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱଚ୍ଛ ଆମ ଭାରତ ଏହି କାର୍ଯ୍ୟକ୍ରମ ଶୁଣିବେ ରାତି 8:10ରେ, ଏଥିରେ ଶୁଣିବେ ଶୀତ ଋତୁରେ ଶିଶୁମାନଙ୍କର ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା, ଏ ସମ୍ପର୍କରେ କହିବେ ନୀଳିମା କବିଦାସ। ରାତି 9:30ରେ ଶୁଣିବେ ଗୀତ ଏବଂ ଗଜଲ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10:00ରେ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00ରେ ଏବଂ ରାତି 8:00ରେ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ରିଲେ କରି ପ୍ରଚାର କରୁଛି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଝାଡ଼ଖଣ୍ଡର ପୂର୍ବତନ ସାଂସଦ ବ୍ରଜମୋହନ ରାମଙ୍କୁ ଓଡ଼ିଶାର 29ତମ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଶ୍ରୀ ରାମ ବର୍ତ୍ତମାନର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟିଙ୍କ ସ୍ଥାନରେ କାର୍ଯ୍ୟ କରିବେ। ରାଷ୍ଟ୍ରପତି ଭବନରୁ 6ଟି ରାଜ୍ୟର ରାଜ୍ୟପାଳ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। କେରଳମର ରାଜ୍ୟପାଳ ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡୁ ଓ ସିକିମ୍ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କୁ କେରଳମ୍ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଧଲ୍ ସିଂ ବିସେନ୍ଙ୍କୁ ଉତ୍ତରାଖଣ୍ଡ ଓ ଦୁଷ୍ୟନ୍ତ ଗୌତମଙ୍କୁ ସିକିମ୍ର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ଓ ପର୍ଯ୍ୟଟନ ସହର ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ, ରଘୁନନ୍ଦନ ପାଠାଗାର ପୁନଃ ନିର୍ମାଣ ଓ ଶ୍ରୀ ଜଗନ୍ନାଥ ଇଣ୍ଟରପ୍ରିଟେସନ କେନ୍ଦ୍ର ସ୍ଥାପନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଡ଼ଦାଣ୍ଡରୁ ହଟାଯାଇଥିବା ଉଠା ଦୋକାନୀମାନଙ୍କୁ ଶ୍ରୀ ସେତୁ ନିକଟରେ ଥଇଥାନ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସାକ୍ଷୀଗୋପାଳର ଗୋପାଳୀଜୀଉ ମନ୍ଦିର, ଅତିବଡ଼ି ଜଗନ୍ନାଥ ଦାସଙ୍କ ସାତଲହଡ଼ି ମଠ ଏବଂ ପୁରୀର ବିଭିନ୍ନ ପ୍ରସିଦ୍ଧ ମଠର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ସଂଯୋଗୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବ୍ୟାପକ ଅଂଶଗ୍ରହଣକୁ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରଶଂସା କରିଛନ୍ତି। ଭୁବନେଶ୍ୱର ୟୁନିଟେକ୍ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ରାଜ୍ୟର 48,000ରୁ ଅଧିକ ବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ 180 ଜଣ ଚୟନିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶ୍ରେଷ୍ଠ 8 ଜଣଙ୍କୁ ପୁରସ୍କୃତ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଅଭିଯାନ ଅଧୀନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପୁରୀ ଶ୍ରୀମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ଗତକାଲି ଶ୍ରୀମନ୍ଦିର ପ୍ରତିହାରୀ ନିଯୋଗ ଦ୍ୱାରା ଆୟୋଜିତ ସମର୍ପଣ ସେବା ଓ ସେବକ ସମ୍ମାନ 2026ରେ ଯୋଗଦେବା ଅବସରରେ ସାଂସଦ ଶ୍ରୀ ପ୍ରଧାନ କହିଛନ୍ତି, ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ଲାଗି ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଜ୍ଞାନ ଭାରତମ୍ ଯୋଜନା ଅଧୀନରେ ଶ୍ରୀମନ୍ଦିର ସହ ସମ୍ପର୍କିତ ପୁରାତନ ପୋଥି ଓ ଗ୍ରନ୍ଥର ଡିଜିଟାଇଜେସନ ଜରିଆରେ ସଂରକ୍ଷଣ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ତଥା ଢେଙ୍କାନାଳ ଜିଲ୍ଲାର କେନ୍ଦ୍ରୀୟ ପ୍ରଭାରୀ ଶାଲିନୀ ପଣ୍ଡିତ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଜିଲ୍ଲାର ଗୋବିନ୍ଦପୁରସ୍ଥିତ ମ୍ୟାଙ୍ଗୋ ହବ୍ କେନ୍ଦ୍ର, ମହର୍ଷି ଦୟାନନ୍ଦ ସେବା ମିଶନ, ଶକ୍ତି ସଦନ ଓ ଜୀବନଜ୍ୟୋତି ଭୌତିକ ଭିନ୍ନକ୍ଷମ ବିଦ୍ୟାଳୟ ତଥା ଅନ୍ୟାନ୍ୟ କେନ୍ଦ୍ର ପରିଦର୍ଶନ କରି ନୀତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ସେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। କେନ୍ଦୁଝର ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ 140 ଜଣ ବରିଷ୍ଠ ନାଗରିକ ବାରଣାସୀ ଏବଂ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି। ଏହି 7-ଦିନିଆ ଯାତ୍ରା କାଳରେ ତୀର୍ଥଯାତ୍ରୀଙ୍କ ସୁରକ୍ଷା ତଥା ସୁପରିଚାଳନା ନିମନ୍ତେ ଜଣେ ସହଯୋଗୀ ଅଧିକାରୀ ସେମାନଙ୍କ ସହ ଯାତ୍ରା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ନବରାତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି। 1954 ଆରମ୍ଭ ହୋଇଥିବା ନବରାତ୍ର ପୂଜା ସମୟରେ ଜଗତଜନନୀ ମା' ଦୁର୍ଗାଙ୍କୁ ସ୍ୱର୍ଣ୍ଣ ଏବଂ ରୌପ୍ୟ ଅଳଙ୍କାରରେ ସଜ୍ଜିତ କରିବାର ପରମ୍ପରା ରହିଛି। ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ ପାଳନ କରାଯାଉଛି। ବିପର୍ଯ୍ୟୟ ସମ୍ପର୍କିତ ସମସ୍ୟାକୁ ରୋକିବା ଏବଂ ଏହାର ମୁକାବିଲା ପାଇଁ 1998 ସଂଯୁକ୍ତ ରାଷ୍ଟ୍ର ମହାସଭା ପକ୍ଷରୁ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ପରିବାରରୁ ପ୍ରସ୍ତୁତି ଆରମ୍ଭ। ଅମୃତ ସରୋବର ଯୋଜନାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବରଣ୍ଡୁଆ ଗ୍ରାମରେ ଥିବା ପାର୍କର ଉନ୍ନତିକରଣ ଲାଗି ନିଷ୍ପତ୍ତି ହୋଇଛି।

ରାଜ୍ୟପାଳ ସୋମେଶ କୁମାର ଉପାଧ୍ୟାୟ ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରି ପାର୍କର ସୌନ୍ଦର୍ଯ୍ୟକରଣ ସହ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟସ୍ତରୀୟ 70ତମ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ଚାରିଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ 600 ଜଣ ଛାତ୍ରଛାତ୍ରୀ ବ୍ୟାଡମିଣ୍ଟନ ଫେନ୍ସିଂ ଥାଙ୍ଗଟା ଏବଂ କ୍ରିକେଟ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ସୁବର୍ଣ୍ଣପୁରର ଗାନ୍ଧି ଷ୍ଟାଡିୟମରେ ଆଜିଠାରୁ 14 ବର୍ଷରୁ କମ୍ ବାଳକ ଫୁଟବଲ ଚମ୍ପିୟନ୍ସିପ୍

0: ଅପରାହ୍ନ 2:32
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତା ଶୁଣିବା ପ୍ରଦୂଷଣ ଜନିତ ଶ୍ୱାସ ରୋଗ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଜ୍ୟୋତି ପଟ୍ଟନାୟକ।
2: ବାୟୁମଣ୍ଡଳରେ ଥିବା ବିଭିନ୍ନ କଣିକାର ପ୍ରଦୂଷଣ ଜୀବଜନ୍ତୁ ତଥା ମାନବ ଜଗତରେ ସମସ୍ତ ଜୀବମାନଙ୍କର କ୍ଷୟକ୍ଷତି ଘଟାଇଥାଏ। ଏହି ବାୟୁ ପ୍ରଦୂଷଣ ବିଶେଷ କରି ଶ୍ୱାସକ୍ରିୟା ଉପରେ ଅଧିକ କୁପ୍ରଭାବ ପକାଇଥାଏ। ବାୟୁ ପ୍ରଦୂଷଣକୁ ପ୍ରଧାନତଃ ଅନ୍ତ ଏବଂ ବହିର୍ବିଭାଗରେ ବିଭକ୍ତ କରାଯାଏ। ବାୟୁମଣ୍ଡଳର ଏହି ବିଭିନ୍ନ ପ୍ରଦୂଷିତ କଣିକା ସମୂହ ବିବିଧ ପ୍ରକାରର ଶ୍ୱାସରୋଗ ଯଥା କାଶକଫ, ଧଇଁପେଲା, ବ୍ରଙ୍କାଇଟିସ୍, ଆଜମା ଭଳି ବହୁତ ଶ୍ୱାସରୋଗ ସୃଷ୍ଟି କରିଥାଏ। ବିଶେଷ କରି ପିଲାମାନେ ପ୍ରଦୂଷିତ ବାୟୁମଣ୍ଡଳରେ ଖେଳିବା ଦ୍ୱାରା ସେମାନଙ୍କଠାରେ 3-4 ଗୁଣ ଶ୍ୱାସ ବା ଆଜମାର ଲକ୍ଷଣ ଦେଖାଯାଏ। ଗୋବର ଗ୍ୟାସ ପ୍ଲାଣ୍ଟ ଏବଂ ଘର ଚୁଲିଠାରୁ ଆରମ୍ଭ କରି ବିଭିନ୍ନ କଳକାରଖାନା ତଥା ଚିମ୍ନିରୁ ନିର୍ଗତ ଧୂଆଁରୁ ଫର୍ମାଲ୍ଡିହାଇଡ୍, କାର୍ବନ୍ ଡାଇଅକ୍ସାଇଡ୍, ସଲ୍ଫର ଡାଇଅକ୍ସାଇଡ୍, ହାଇଡ୍ରୋଜେନ୍ ସଲ୍ଫାଇଡ୍ ଭଳି ବହୁ ପ୍ରଦୂଷିତ ପଦାର୍ଥ ବାୟୁମଣ୍ଡଳରେ ପ୍ରଦୂଷଣ ସୃଷ୍ଟି କରିଥାନ୍ତି, ଯାହାକି ବହୁ ପ୍ରକାର ଶ୍ୱାସରୋଗ ସୃଷ୍ଟି କରିଥାଏ। କ୍ରସର, ଖଣି ଖାଦାନରେ ଏବଂ କଳକାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଏବଂ ଭାରି ଯାନବାହନ କିମ୍ବା ଟ୍ରକ୍ ଆଦି ଚଲାଉଥିବା ଡ୍ରାଇଭରମାନେ ଅଧିକ ମାତ୍ରାରେ ଶ୍ୱାସରୋଗରେ ପୀଡ଼ିତ ହୋଇଥାନ୍ତି। ଏମାନଙ୍କଠାରେ ଫୁସ୍ଫୁସ୍ କ୍ୟାନ୍ସର ମଧ୍ୟ ହେବାର ଅଧିକ ସମ୍ଭାବନା ଥାଏ। ଦେଖାଯାଇଛି ଡିଜେଲ ଧୂଆଁରୁ ନିର୍ଗତ ବାଷ୍ପ ଶ୍ୱାସରୋଗ ପାଇଁ ଅଧିକ କ୍ଷତିକାରକ। ପେଟ୍ରୋଲ ପୋଡ଼ା ଧୂଆଁ ଛଡ଼ା କୋଇଲା ଖଣିରୁ ବାହାରୁଥିବା ଧୂଆଁରୁ ସୃଷ୍ଟି ହେଉଥିବା ଅଧିକ ସଲ୍ଫର ଡାଇଅକ୍ସାଇଡ୍ ଆଜମାକୁ ଅଧିକ କଷ୍ଟ ଦେବା ସହ କ୍ରନିକ ବ୍ରଙ୍କାଇଟିସ୍କୁ ମଧ୍ୟ ବେଶୀ ଗୁରୁତର କରିଥାଏ। ରୋଡ୍ରେ ଯାଉଥିବା ମୋଟର ଭେହିକଲ, ଇଲେକ୍ଟ୍ରିକ୍ ଉପକରଣର ବହୁଳ ବ୍ୟବହାରରୁ ନିର୍ଗତ ନାଇଟ୍ରୋଜେନ୍ ଅକ୍ସାଇଡ୍ ଭଳି କ୍ଷତିକାରକ ଦୂଷିତ ବାୟୁ ଶ୍ୱାସକ୍ରିୟା ଜନିତ ରୋଗ ଯଥା କ୍ରନିକ ବ୍ରଙ୍କାଇଟିସ୍, ଆଜମା ଭଳି ରୋଗର ବୃଦ୍ଧି ପାଇଁ ଅତିମାତ୍ରାରେ ଦାୟୀ। ଏହାଛଡ଼ା ଆଉ ଏକ ପ୍ରଧାନ ଦୂଷିତ ବାୟୁ ହେଉଛି ଓଜୋନ୍, ଯାହାକି ଶ୍ୱାସରୋଗ ସୃଷ୍ଟି କରିବା ଅର୍ଥାତ୍ ବିଭିନ୍ନ ଶ୍ୱାସରୋଗ, ଆଜମା, କ୍ରନିକ ବ୍ରଙ୍କାଇଟିସ୍ ଆଦି ସୃଷ୍ଟି ଏବଂ ବୃଦ୍ଧି କରିବାର ଭୂମିକା ଦେଇଥାଏ। ଏହି ଓଜୋନ୍ ବାୟୁ ଗୃହରେ ବ୍ୟବହୃତ ଇଲେକ୍ଟ୍ରିକ୍ ଉପକରଣମାନ ଯଥା ଇନ୍ଭର୍ଟର, ଫୋଟୋକପି ମେସିନ୍, ଏୟାର ପ୍ୟୁରିଫାୟର ଏବଂ ମୋଟର ଭେହିକଲରୁ ହିଁ ବାହାରିଥାଏ। ବିଶ୍ୱର ବିକାଶୋନ୍ମୁଖୀ ଦେଶରେ କାଠ ଓ ଗୋବରରୁ ବାହାରୁଥିବା ଧୂଆଁର ଅଧିକ ବୃଦ୍ଧି ଲାଗି ବ୍ରଙ୍କାଇଟିସ୍ର ଅଗ୍ରଗତି ହିଁ ଦାୟୀ। ବିଶ୍ୱର ବାୟୁ ପ୍ରଦୂଷଣ ଆଜି ଏକ ବିରାଟ ସମସ୍ୟା ଭାବେ ଦଣ୍ଡାୟମାନ। ଘରେ ବାହାରେ ସବୁଠି ବାୟୁ ପ୍ରଦୂଷଣ ସ୍ତର ଆଶାଦିତ ଭାବେ ଆକାଶ ଛୁଆଁ ହୋଇଚାଲିଛି। ଆମେ ଜାଣିଥିବା କଥା ଯେ ଅଧିକ ମାତ୍ରାର ଦୂଷିତ ଧୂଆଁ ଭିତରୁ ଫ୍ଲୋରୋକାର୍ବନ ଭଳି ଦୂଷିତ ବାୟୁ ନିର୍ଗତର କୁପ୍ରଭାବରେ ଶ୍ୱାସ ଓ ବ୍ରଙ୍କାଇଟିସ୍ ଭଳି ରୋଗର ଅଧିକ ସୃଷ୍ଟି ଏବଂ ଦ୍ରୁତ ବୃଦ୍ଧି ହିଁ ଅତିମାତ୍ରାରେ ଦାୟୀ। ଆଜି ପ୍ରଦୂଷଣ ସ୍ତରକୁ ନିୟନ୍ତ୍ରଣ କରି ନିମ୍ନଗାମୀ କରିବାର ଉପାୟ ଗ୍ରହଣ କରିବା ଆମ ସମସ୍ତଙ୍କ ପାଇଁ ଏକ ବିରାଟ ଆହ୍ୱାନ।
1: ଆମର ସ୍ୱାସ୍ଥ୍ୟରେ ପ୍ରଦୂଷଣ ଜନିତ ଶ୍ୱାସ ରୋଗ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଜ୍ୟୋତି ପଟ୍ଟନାୟକ।

ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଛଅଟି ରାଜ୍ୟ ପାଇଁ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି, ବ୍ରଜମୋହନ ରାମ ହେଲେ ଓଡ଼ିଶାର ରାଜ୍ୟପାଳ। ଔଷଧ କ୍ଷେତ୍ରରେ ମୂଲ୍ୟ ନିର୍ଦ୍ଧାରଣ ନେଇ ବ୍ୟାପକ ସମୀକ୍ଷା କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ପ୍ରଥମ ଭାରତ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ର ମନ୍ତ୍ରୀସ୍ତରୀୟ ବୈଠକ। ଜାମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲା ନିୟନ୍ତ୍ରଣ ରେଖା ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଚାରିଜଣ ଆତଙ୍କବାଦୀ ନିହତ। ଏବଂ ଡେନମାର୍କ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଆଜି ଦକ୍ଷିଣ କୋରିଆ ପ୍ରତିପକ୍ଷଙ୍କୁ ଭେଟିବେ ପିଭି ସିନ୍ଧୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛଅଟି ରାଜ୍ୟ ପାଇଁ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ସିକିମ୍ର ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଓମ୍ ପ୍ରକାଶ ମାଥୁର କେରଳମ୍ର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। କେରଳମ୍ ଦାୟିତ୍ୱରେ ଥିବା ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାମିଲନାଡୁର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଦୁଷ୍ୱନ୍ତ ଗୌତମ ସିକିମ୍ର ରାଜ୍ୟପାଳ ହେବେ। ଓଡ଼ିଶାର ରାଜ୍ୟପାଳ ଭାବେ ବ୍ରଜମୋହନ ରାମଙ୍କୁ ନିଯୁକ୍ତ କରାଯାଇଛି। ଡକ୍ଟର ସୁଧା ଯାଦବ କର୍ଣ୍ଣାଟକର ଏବଂ ଡକ୍ଟର ଧାଲସିଂ ବିସେନ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଏହି ନବନିଯୁକ୍ତ ରାଜ୍ୟପାଳଙ୍କ ଅବଧି ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ ସ୍ୱଷ୍ଟ କରାଯାଇଛି। ଔଷଧ କ୍ଷେତ୍ରରେ ମୂଲ୍ୟ ନିର୍ଦ୍ଧାରଣ ନେଇ ବ୍ୟାପକ ସମୀକ୍ଷା କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଇ ଦିଆଯାଉଥିବା ଔଷଧ ମୂଲ୍ୟ ଏବଂ ସେଥିରେ ପ୍ରଦର୍ଶିତ ଏମ୍ଆର୍ପି ମଧ୍ୟରେ ରହୁଥିବା ପାର୍ଥକ୍ୟ ନେଇ ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ୟପକ୍ଷରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସରକାରଙ୍କ ନିଷ୍ପତ୍ତି ଉପରେ ଆଲୋକପାତ କରି କୋର୍ଟକୁ କହିଛନ୍ତି, କର୍କଟ ଔଷଧ ଉପରେ ବ୍ୟାବସାୟିକ ମୂଲ୍ୟ ନିର୍ଦ୍ଧାରଣକୁ 30% ମଧ୍ୟରେ ସୀମିତ ରଖିବାକୁ ପଦକ୍ଷେପ ନିଆଯାଉଛି। ଏଥିପାଇଁ କର୍କଟ ରୋଗ ଔଷଧ ସମ୍ପର୍କିତ ଏକ ତାଲିକା ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ମେହେଟ୍ଟା କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 27 ତାରିଖରେ ହେବା ନେଇ ଖଣ୍ଡପୀଠ ଦିନ ଧାର୍ଯ୍ୟ କରିଛନ୍ତି। ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍ 2026 ଉପରେ ଅଧିକ ସମୀକ୍ଷା ନେଇ ମିଳିତ ସଂସଦୀୟ କମିଟି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଅନୁଷ୍ଠିତ ଏହି ବୈଠକରେ ବିଲ୍ରେ ରହିଥିବା ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ବିଜେପିର ଲୋକସଭା ସଦସ୍ୟ ସଞ୍ଜୟ ଜୟସ୍ୱାଲଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସଦସ୍ୟ ବିଲ୍ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ବିଲ୍ ସହ ସଂଶ୍ଳିଷ୍ଟ ବିଭିନ୍ନ ଅଂଶୀଦାରଙ୍କଠାରୁ ମତାମତ ସଂଗ୍ରହ କରାଯାଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ଶୀତ ଅଧିବେଶନର ପ୍ରଥମ ସପ୍ତାହର ଶେଷ ଦିନ ସୁଦ୍ଧା କମିଟି ରିପୋର୍ଟ ଦାଖଲ କରିବ। କମିଟିରେ ଲୋକସଭାର 21 ଜଣ ଏବଂ ରାଜ୍ୟସଭାର 10 ଜଣ ସଦସ୍ୟ ରହିଛନ୍ତି। 2010 ଆଇନକୁ ସଂଶୋଧନ କରିବା ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ନୂତନ ଦୃଷ୍ଟିକୋଣ, ସୃଜନଶୀଳ ଚିନ୍ତାଧାରା, ନୀତି ନିର୍ଦ୍ଧାରଣରେ ଅଂଶଗ୍ରହଣ ନେଇ ଭାରତର ବିକାଶ ଯାତ୍ରାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଦେଶର ଯୁବବର୍ଗଙ୍କୁ ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଗତକାଲି ଅନୁଷ୍ଠିତ ଦିଲ୍ଲୀ ଆଲୋଚନା 2026କୁ ସମ୍ବୋଧନ କରି ଶ୍ରୀ ଗୋୟଲ ବୈଶ୍ୱିକ ଆହ୍ୱାନ ସତ୍ତ୍ୱେ ଭାରତର ସ୍ଥିରତା ଏବଂ ଅଭିବୃଦ୍ଧି ଉପରେ ଆଲୋକପାତ କରିଛନ୍ତି। ଦେଶର 140 କୋଟି ଲୋକ ସବୁଠାରୁ ବଡ଼ ଶକ୍ତି ବୋଲି ସେ ବର୍ଣ୍ଣନା କରିଛନ୍ତି। ଭାରତର ହାରାହାରି ବୟସ ସୀମା 30 ବର୍ଷ ତଳେ ରହିଛି। ଆଗାମୀ 3 ଦଶନ୍ଧି ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଆଶା କରାଯାଉଛି। ଦେଶର ବର୍ଦ୍ଧିତ ଯୁବବର୍ଗ ଭାରତର ବିକାଶ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଶ୍ରୀ ଗୋୟଲ ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି 2047 ସୁଦ୍ଧା ଭାରତର ଅର୍ଥନୀତି 30 ଟ୍ରିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚବ। 2047 ବିକଶିତ ଭାରତ ଦୃଷ୍ଟିକୋଣ ଆଧାରରେ ଜାତୀୟ ଇସ୍କାତ ଚିଠାନୀତି ସରକାର ପ୍ରସ୍ତୁତ କରିଛନ୍ତି। ବୈଷୟିକ ସ୍ତରରେ ପ୍ରତିଯୋଗିତା, ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ, ପରିବେଶଗତ ନିରନ୍ତର ଓ ଦକ୍ଷତା ସମ୍ପନ୍ନ ଇସ୍କାତ କ୍ଷେତ୍ର ଗଠନ ଦିଗରେ ଏହି ନୀତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଦେଶର ବର୍ଦ୍ଧିତ ଇସ୍କାତ ଆବଶ୍ୟକତାକୁ ପୂରଣ କରିବା ସହ ଆନ୍ତର୍ଜାତିକ କ୍ଷେତ୍ରରେ ଭାରତର ସ୍ଥିତି ସୁଦୃଢ଼ କରିବ ବୋଲି ଆଶା କରାଯାଇଛି। ଏହି ନୀତି ଆଧାରରେ ପ୍ରତ୍ୟେକ ବ୍ୟକ୍ତି ପିଛା ଇସ୍କାତ ବ୍ୟବହାରକୁ ବର୍ତ୍ତମାନର 116 କିଲୋଗ୍ରାମରୁ 302 କିଲୋଗ୍ରାମକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। 2014-15 ମସିହାରେ ଦେଶରେ ଅଶୋଧିତ ଇସ୍କାତ ଉତ୍ପାଦନ 99 ନିୟୁତ ଟନ୍ ଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା 170 ନିୟୁତ ଟନ୍କୁ ବୃଦ୍ଧି ପାଇଛି। 2047 ସୁଦ୍ଧା ଦେଶର ଇସ୍କାତ ରପ୍ତାନୀ କ୍ଷେତ୍ରକୁ ଅଧିକ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଦେଶରେ ଇସ୍କାତ କ୍ଷେତ୍ରରେ ଭିଭିଭୂମି ବିକାଶ, ଉତ୍ପାଦନ ବୃଦ୍ଧି ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ଉପଯୋଗକୁ ବ୍ୟାପକ କରିବାରେ ଏହି ପ୍ରସ୍ତାବିତ ନୀତି ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସରକାର ଆଶା ରଖିଛନ୍ତି।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 କିଲୋହର୍ଜ ଯୋଗେ। ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ।

0: ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆଜି ଭାରତ ପ୍ରଥମ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ର ମନ୍ତ୍ରୀସ୍ତରୀୟ ବୈଠକ ଆୟୋଜନ କରିବ। ଏହି ବୈଠକରେ ଯୋଗ ଦେବା ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକର ମନ୍ତ୍ରୀ ଏବଂ ଅଧିକାରୀଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସ୍ୱାଗତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି, ଆତଙ୍କବାଦ, ସଂଗଠିତ ଅପରାଧ, ନିଶାଦ୍ରବ୍ୟ ଚୋରାଚାଲାଣ, ବେଆଇନ ଅର୍ଥ କାରବାର ଏବଂ ସାଇବର ଆତଙ୍କ ବିପକ୍ଷ ଲଢ଼େଇ ପ୍ରସଙ୍ଗରେ ବିମ୍ଷ୍ଟେକ୍ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ଅଧିକ ସଶକ୍ତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଭାରତ ସମେତ ବାଂଲାଦେଶ, ଭୁଟାନ, ମ୍ୟାମାର, ନେପାଳ, ଶ୍ରୀଲଙ୍କା ଓ ଥାଇଲାଣ୍ଡ ବିମ୍ଷ୍ଟେକ୍ ଗୋଷ୍ଠୀରେ ଅନ୍ତର୍ଭୁକ୍ତ। ବଙ୍ଗୋପସାଗର ସୀମାବର୍ତ୍ତୀ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆର୍ଥିକ ଓ ବୈଷୟିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ବିମ୍ଷ୍ଟେକ୍ ଗୋଷ୍ଠୀର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିପାରିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଜାତୀୟ ଶିକ୍ଷାନୀତି ଆଧାରରେ ସୃଜନଶୀଳ ବିକାଶ ସମ୍ଭାବନା ଉପରେ ସୂଚନା ପ୍ରଦାନ କରୁଛୁ। 1968 ମସିହାରୁ ଦେଶରେ ବିଦ୍ୟାଳୟ ଶିକ୍ଷାକୁ 10+2 ଆଧାରରେ କାର୍ଯ୍ୟକାରୀ କରାଯାଇଥିଲା। 2020 ଜୁଲାଇ 29 ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଏହାକୁ ପରିବର୍ତ୍ତନ କରି ଏକ ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କରିବାକୁ ଅନୁମୋଦନ ପ୍ରଦାନ କରିଥିଲା। 5+3+3+4 ଆଧାରରେ ଏହି ନୀତି ପ୍ରସ୍ତୁତ କରାଯାଇଛି। ଏହି ନୂତନ ନୀତି ଅନୁଯାୟୀ 3 ବର୍ଷ ବୟସରୁ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା ପଦ୍ଧତି ଆରମ୍ଭ ହୋଇଥାଏ। ଗୁଣବତ୍ତା ସମ୍ପନ୍ନ ସାମଗ୍ରିକ ଶିକ୍ଷା, ବିକାଶ ଓ ଭବିଷ୍ୟତ ଗଠନକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନୀତି କାର୍ଯ୍ୟକାରୀ କରାଯାଇଛି। ନୀତି ଅଧୀନରେ ମାତୃଭାଷା ତଥା ଆଞ୍ଚଳିକ ଭାଷାକୁ 5ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ ନେଇ ବ୍ୟବସ୍ଥା ରହିଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ବୃତ୍ତିଗତ ଶିକ୍ଷା ପିଲାଙ୍କୁ ଲକ୍ଷ୍ୟ ହାସଲ ଦିଗରେ ସହାୟକ ହୋଇଥାଏ। ନିପୁଣ ଭାରତ 2021 ମସିହାରୁ 3ୟ ଶ୍ରେଣୀ ସୁଦ୍ଧା ମୌଳିକ ସାକ୍ଷରତା ତଥା ବିଦ୍ୟାଳୟ ଉପସ୍ଥାପନକୁ ସୁରକ୍ଷିତ ରଖିବା ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି। ନୂତନ ଜାତୀୟ ଶିକ୍ଷାନୀତି 2020ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ,
1: केवल स्कूल खोल देने मात्र से पूरी नहीं हो जाती, समान शिक्षा का मतलब

ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ଣ୍ଣାଭେ ବା ବର୍ଣ୍ଣାଳୀରେ ଶୁଣନ୍ତୁ କାର୍ଯ୍ୟକ୍ରମ ମଲ୍ହାର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର, ଉପସ୍ଥାପନା କରିଛନ୍ତି ସଂଯୁକ୍ତା ପଟ୍ଟନାୟକ।

ଗ୍ରାମ୍ୟ ସଂସ୍କୃତିକୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲା ସବୁବେଳେ ଚଳଚଞ୍ଚଳ। ସେମାନଙ୍କର ନିଆରା ସଭ୍ୟତା ସଂସ୍କୃତିକୁ ନେଇ ସେମାନେ ବଞ୍ଚିବାକୁ ବେଶ ଭଲ ପାଇଥାନ୍ତି। ସେ ଯେଉଁ ଗାଁ ହେଉ, ପ୍ରତ୍ୟେକ ଗାଁରେ ଭରି ରହିଥାଏ ପ୍ରାକୃତିକ ସୌନ୍ଦର୍ଯ୍ୟ। ସେହିସବୁ ସୌନ୍ଦର୍ଯ୍ୟ ଯାହାକି ଗାଁର ପାହାଡ଼, ପର୍ବତ, ଝରଣା, ଚାଷ କ୍ଷେତ ଏବଂ ଭାଗବତ ଟୁଙ୍ଗି ସବୁକିଛି ଗ୍ରାମବାସୀଙ୍କୁ ଆନନ୍ଦ ଦେଇଥାଏ। ତେବେ ଆଉ ଡେରି କାହିଁକି, ଚାଲନ୍ତୁ ନା କୋରାପୁଟ ଜିଲ୍ଲାରେ ରହିଥିବା ଏକ ସୁନ୍ଦର ଏବଂ ଆଦର୍ଶ ଗାଁଟିକୁ ବୁଲିଯିବା ଆଉ ସେହି ଗାଁ ସମ୍ପର୍କରେ ଅଧିକ କିଛି ଜାଣିବା।

0: କୋରାପୁଟ ଜିଲ୍ଲାରେ ରହିଛି ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ଗାଁ ଚାନ୍ଦିଲି। ଏହି ଗାଁକୁ ସରକାରଙ୍କର ଅନେକ ପ୍ରକାର ଯୋଜନା ପହଞ୍ଚିପାରିଛି। ଏଠାକାର ଗ୍ରାମବାସୀମାନେ କିଛି ଶିକ୍ଷିତ ଏବଂ ଆଉ କିଛି ଅର୍ଦ୍ଧଶିକ୍ଷିତ ମଧ୍ୟ ରହିଛନ୍ତି। ତେବେ ଏହି ଗାଁର ରୂପରେଖ ସମ୍ପର୍କରେ ଗାଁର ଜଣେ କର୍ମଜୀବୀ ମହିଳା ଅଲିଭା ସେନାପତି କ'ଣ କୁହନ୍ତି, ଆସନ୍ତୁ ଜାଣିବା।
1: ମୋ ନାଁ ଅଲିଭା ସେନାପତି, ଆମ ଘର ହଉଛି କୁସୁମୀ। ମୁଁ ରହୁଛି ଏଇଠି, ମାନେ ଜବ୍ କରୁଛି, ଏନ୍ଏମ୍ଡିସି ପ୍ଲାଣ୍ଟରେ ଜବ୍ କରୁଛି। ତ ଏଠି ମାନେ ରେଣ୍ଟରେ ରହୁଛି, କୋଟପାଡ଼ ବ୍ଲକ ଚାନ୍ଦିଲି ପଞ୍ଚାୟତ। ତ ମାନେ ଗାଁର ପରିବେଶ ଚାଲିଚଳନ ବହୁତ ଭଲ, ଲୋକମାନେ ବି ବହୁତ ଭଲ, ପରିବେଶ ବି ବହୁତ ଭଲ। ହଁ, ରାସ୍ତାଘାଟ ତ ବହୁତ ସଫା ଅଛି। ଏବେ ତ ମାନେ ସେ ଛତିଶଗଡ଼ ଆଉ ଓଡ଼ିଶା ବର୍ଡର ନା, ଏଇଟା ତ ଏଇଟା NHB ହେଇସାରିଛି।

ଧାନ ଚାଷ ହୁଏ, ମକା ଚାଷ ବି ହୁଏ, ବହୁତ ସାରା ଚାଷ ହୁଏ ଗାଁରେ। ଅଛି ସ୍କୁଲ, ଅଛି ପ୍ରାଇମେରୀ ସ୍କୁଲ, ଅଛି ହାଇ ସ୍କୁଲ ବି ଅଛି, ହାଇ ସ୍କୁଲ ପଡ଼ିଆ ବି ଅଛି, ଆଉ ମାନେ ଇଏ ଅଛି ପାଣି ଟାଙ୍କି ବି ଅଛି, ଆଉ ମେଡିକାଲ ବି ଅଛି।

ଦିଦି ମାନଙ୍କର ମାନେ ବିହେଭିୟର ବି ବହୁତ ଭଲ, ସେମାନେ କଣ ଦରକାର ପଡିଲେ ଡାକିଲେ ସେମାନେ ବି ଆସନ୍ତି। ପ୍ରେଗନେଣ୍ଟ ଲେଡି ମାନଙ୍କୁ ବି ମେଡିକାଲ ମାନେ ଏଠୁ ପାଖାପାଖି ଯଦି ସୁବିଧା ନଥାଏ ଦୂରକୁ ବି ନେଇକି ଯାଆନ୍ତି ଆମ୍ବୁଲାନ୍ସ ବଗେରା ଡକେଇକି। ଅଙ୍ଗନବାଡି ଦିଦି ଛୋଟ ଛୋଟ ପିଲାମାନଙ୍କୁ ଡାକିକି ସେମାନଙ୍କୁ ମାନେ ପାଠ ବି ପଢ଼ାନ୍ତି, ଖାଇବାକୁ ବି ଦିଅନ୍ତି, ଭଲ ବ୍ୟବହାର ବି ସେମାନଙ୍କର। ମାସକୁ ଥରେ ନାହିଁ ତ ମଝିରେ ମଝିରେ ବି ସେମାନଙ୍କୁ ମୁଢି ଚଣା ସେସବୁ ଦିଆଯାଏ କିଶୋରୀ ବାଳିକା ମାନଙ୍କୁ। କ'ଣ ମାନେ କେମିତି ହେଲ୍ଥ ବିଷୟରେ ବି ମାନେ କେମିତି ଇଏ ରହିବ, ସଚେତନ ରହିବ, ସେଇ ବିଷୟରେ ବି ସେମାନଙ୍କୁ ଇଏ ଦିଅନ୍ତି। ବହୁତ ସୁନ୍ଦର ମ୍ୟାଡମ୍, ମାନେ ସହରାଞ୍ଚଳ ତ ଗ୍ରାମ ବହୁତ ଭଲ, ସହରରେ ରହିବା ଇଏରେ ମାନେ ରହିବା ବଦଳରେ ଗ୍ରାମରେ ରହିଲେ ଆଉ ବହୁତ।

ଗ୍ରାମରେ ମାନେ ଯୋଉ ପାଣି ପାଗ ଥାଏ ସେଟା ସହରରେ ମିଳିନଥାଏ, ସିଆଡ଼େ ପଲ୍ୟୁସନ୍ ବଗେରା ବହୁତ ଥାଏ, ଏଇଠି ପଲ୍ୟୁସନ୍ ନଥାଏ, ସେଠି ଗଛ ପତ୍ର ନଥାଏ, ଏଠି ଗଛ ପତ୍ର ଥାଏ, ତ ସେମିତି ବହୁତ ଭଲ ଲାଗୁଛି। ମୁଁ ମାନେ ଏତିକି ଦୂରରୁ ବି ଆସିକି ଏଠି ରହିକି ମାନେ ଗ୍ରାମରେ ବି ରହିକି ବହୁତ ନିଜକୁ ଇଏ ମନେ କରୁଛି, ବହୁତ ଭଲ ଲାଗୁଛି, ଖୁସି ବି ଲାଗୁଛି। ମାନେ ସହରରେ ରହିବା ଅପେକ୍ଷା ଗ୍ରାମରେ ରହିଲେ ବି ଆହୁରି ବହୁତ ବଢ଼ିଆ। ଦଶହରା ବି ପାଳନ ହୁଏ ମଝିରେ ମଝିରେ, ମାନେ ଆଦିବାସୀ ଇଏ ମାନଙ୍କର ମଝିରେ ମଝିରେ ତାଙ୍କର ପର୍ବ ଯାକ ପାଳନ ହୁଏ, ଚଇତି ପର୍ବ ବି ହୁଏ, ନୂଆଖାଇ ବି କରନ୍ତି। ଯୋଉ ଭାଇଚାରା ସମ୍ପର୍କ ମାନେ ପିଠାପଣା ବଗେରା ସବୁ ଘରେ କଲେ ସେମାନେ ସବୁ ମାନେ ନିଜେ କରିକି ସାହି ପଡ଼ିଶାକୁ ବି ଦିଅନ୍ତି। ଶିକ୍ଷକ ମାନେ ବି ବହୁତ ଭଲ ସେଇଠି, ଆଉ ପିଲାମାନଙ୍କୁ ବି ମାନେ ବହୁତ ଭଲ ଶିକ୍ଷା ଦିଅନ୍ତି। ମାନେ ଖେଳକୁଦରେ ବି ଇଏ ହୁଏ, ମାନେ ସନ୍ଧ୍ୟା ଟାଇମ୍ରେ ସ୍କୁଲର ରିଟର୍ନ ଟାଇମ୍ରେ ତା ଆଗରୁ ଖେଳ ମାନେ ଖେଳ ପିରିୟଡ଼ ବି ରହିଛି, ସେଇ ଖେଳ ପିରିୟଡ଼ରେ ସେମାନଙ୍କୁ ଖେଳ ବି ଶିଖାଯାଏ। ଅନ୍ୟ ମାନେ ବହୁତ ସାରା ସ୍କୁଲ ଯାକରେ ସବୁ ମାନେ କମ୍ପିଟିସନ୍ ଯାକ ହୁଏ ସେଇଠି ପାଳନ ହୋଇଥାଏ। ହଁ, କୀର୍ତ୍ତନ ହୁଏ, କୀର୍ତ୍ତନ ହୁଏ, ଅପେରା ବି ହୁଏ ମଝିରେ ମଝିରେ। ମାନେ ତାଙ୍କର ଏଇ ପର୍ବପର୍ବାଣିରେ ସବୁ ବାହାରୁ ଅପେରା ପାଇଁ ବି ଡକାନ୍ତି। ଗୁଲମି ଅଛି ଗୋଟେ ଜାଗା, ଗୁଲମି ତିରିଆ ବୋଲି ଗୋଟେ ଜାଗା ଅଛି, ଆଉ ଗୁଲମି ପାଖାପାଖି ବି ବହୁତ ସାରା ମାନେ ଝରଣା ଯାକ ଅଛି, ସେ ପାଖାପାଖି ବି ମାନେ ବଣଭୋଜି ଯାଇ କରିହେବ, ବହୁତ ମାନେ ସେଇଥିରେ ବି ପାଣି ୟୁଜ୍ କରିକି ଇଏ କରିହେବ। କାର୍ତ୍ତିକ ମାସରେ ତ ସବୁ ମନ୍ଦିର ଯାଆନ୍ତି, ମହିଳାମାନେ ମନ୍ଦିର ଯାଆନ୍ତି, ସକାଳ ଟାଇମ୍ରେ କୀର୍ତ୍ତନ ହୁଏ ସବୁ, ମାନେ ସବୁ ସୋମବାର ମହିଳାମାନେ ଯାଆନ୍ତି ମନ୍ଦିର, ବି ଏଇଠି ବି ଯାଆନ୍ତି, ସେଠି ବି ଯାଆନ୍ତି, କୋଟପାଡ଼ ତ ପାଖ ହିଁ, ତ କୋଟପାଡ଼ରେ ବି ଯାଇଥାନ୍ତି। ହଁ, ସ୍ୱଚ୍ଛତା ତ ଅଛି ମ୍ୟାଡ଼ାମ, ସହରଠୁ ତ ଟିକେ ଅଧିକ ହିଁ ସ୍ୱଚ୍ଛତା ମିଳିବ ଏଠି। ହଁ, ମାନେ ଏଠିର ପଞ୍ଚାୟତର ମାନେ ସରପଞ୍ଚ ବି ମାନେ ଟିକେ ଭଲ, ବହୁତ ଭଲ, ମାନେ ଟିକେ ମହିଳା ବି ହେଲେ ସେମାନେ ଆସିକି ଇଏ ସଫା କରନ୍ତି, ପାଣି ଫାଣି ମାନେ ପାଇପ୍ ଫାଇପ୍ ସବୁ ଇଏ ମାନେ ଫାଟିଗଲେ କି ଖରାପ ହେଲେ ସେମାନେ ଆସିକି ଇଏ କରନ୍ତି, ତିଆରି କରନ୍ତି, ସେମାନଙ୍କର ବ୍ୟବହାର ବି ଭଲ। ମାନେ ଗ୍ରୁପ SHG ଗ୍ରୁପ ମାନେ ଇଏ ନେଇଛନ୍ତି, ମହିଳାମାନେ ଗ୍ରୁପ ନେଇଛନ୍ତି, ସେମାନେ ମାଛ ଚାଷ ବି କରନ୍ତି, ଛୋଟ ମାଛ ବଡ଼ ମାଛ ସବୁ ଚାଷ କରିକି ମାନେ ତାଙ୍କର ବିକ୍ରି କରିକି ସେ ଇଏରେ ବି ତାଙ୍କେ ଇନଭଲ୍ଭ ଅଛନ୍ତି ସେଇ ଭିତରେ। ମହିଳାମାନେ ତ ସୁରକ୍ଷା

ହିଁ ରହିବେ ମ୍ୟାଡମ୍। ଏଟା ଆଉ ଗ୍ରାମାଞ୍ଚଳରେ ସେମିତି ନାହିଁ ଯେ ଗ୍ରାମାଞ୍ଚଳ ତ ହଁ ସୁରକ୍ଷିତ ନାହାନ୍ତି ବୋଲି, ମାନେ ମେଡିକାଲ ବି ଅଛି, ଯଦି କ'ଣ ଦରକାର ହୁଏ ମେଡିକାଲ ବି ଯାଉ, ମେଡିକାଲରେ ବି ମାନେ ଭଲ ଟ୍ରିଟମେଣ୍ଟ ହୁଏ, ତ ସୁରକ୍ଷିତ ହିଁ ଅଛନ୍ତି ସବୁ, ମାନେ ମିଳିମିଶି ରହୁ, କ'ଣ ଦରକାର ହେଲେ ସାହି ପଡ଼ିଶା ବି କ'ଣ ଯଦି ଦରକାର ହବ ତ ସବୁ ମିଳିମିଶିକି ହିଁ କାମ କରୁ, ସବୁ ମିଳିମିଶି ହିଁ ରହୁ।

ଜୀବନ ଖାଲି ଘରେ ରହିଗଲେ ହିଁ ମହିଳାମାନେ ଆଜିକାଲି ମହିଳାମାନଙ୍କୁ ନା ତମେ ଚାକିରି କରିଲେ ନିଜର ଇଏଟା ଗୋଟେ ଅଧିକ ରହିବ, ଭ୍ୟାଲ୍ୟୁ ଗୋଟେ ଅଧିକ ରହିବ ସେମିତି। ତ ମାନେ ଖାଲି ଘର କାମ ଦ୍ଵାରା ଇଏ ହବନି, ମାନେ ନିଜେ ଟିକେ ଇଏ ହେଇକି ଘରୁ ବାହାରିଲେ ବାହାର ଦୁନିଆ ବି ଦେଖିବେ, ମାନେ ଅନ୍ୟ ମହିଳାମାନଙ୍କୁ ବି ଟିକେ ସଚେତନ ଦେବେ ସବୁ ଇଏ କରି, ମାନେ ନିଜ ମାନେ କାହା ଉପରେ ନିର୍ଭର ନ ରହି ନିଜ ଖର୍ଚ୍ଚ ନିଜେ ବି ଉଠେଇ ପାରିବେ। ଏ ଗାଁରେ ମାନେ ରହିକି ବି ମତେ ବି ହେଇଗଲାଣି ବର୍ଷେ 2 ବର୍ଷ ଉପରେ ହେଇଗଲାଣି, ତ ଗାଁର ଲୋକମାନେ ବି ବହୁତ ଭଲ ଆଉ ଗାଁର ପରିବେଶ ବି ବହୁତ ଭଲ।

ବର୍ତ୍ତମାନ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ଚାନ୍ଦିଲି ଗ୍ରାମର ଜଣେ କାର୍ଯ୍ୟରତ ମହିଳା ଅଲିଭା ସେନାପତି ଗାଁ ସମ୍ପର୍କରେ ବହୁତ କଥା କହିଗଲେ। ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ମ୍ୟାଡାମଙ୍କୁ ବହୁତ ବହୁତ ଧନ୍ୟବାଦ।

ଆପଣ ଶୁଣୁଛନ୍ତି ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର ମହ୍ଲାର କାର୍ଯ୍ୟକ୍ରମ ହେଉଛି ଆପଣଙ୍କର। ଆପଣ ଯଦି ଆମ ସହ ଯୋଗାଯୋଗ କରିବାକୁ ଚାହିଁବେ ତାହେଲେ ଆମର ମୋବାଇଲ ନମ୍ବରଟି ହେଲା 8252203280। ଏହି ନମ୍ବରରେ ଆପଣ ଆମ ସହ ଯୋଗାଯୋଗ କରିପାରିବେ।

ଶରତ ପ୍ରବେଶ କରିଥାଏ ପ୍ରକୃତିରେ। ନଈପଠାର କାଶତଣ୍ଡି ଫୁଲ ପବନରେ ଝୁମିଝୁମି ନାଚୁଥାଏ, ଆଉ ସେତିକିବେଳେ ମା ଜଗଜ୍ଜନନୀ ଜଗତର ମଙ୍ଗଳ ପାଇଁ ଓହ୍ଲାଇ ଆସିଥାନ୍ତି ଧରାପୃଷ୍ଠକୁ।

0: ଦୁନିଆର ସବୁଠାରୁ ସୁନ୍ଦର ଆଉ ମଧୁର ଶବ୍ଦ ହେଉଛି ମା। ମା ଦୁର୍ଗା ହେଉଛନ୍ତି ସାରା ଜଗତର ମା। ଭକ୍ତମାନଙ୍କୁ ସତ୍ପଥରେ ପରିଚାଳିତ କରିବା ପାଇଁ ଏବଂ ଆଶିଷ ପ୍ରଦାନ କରିବା ପାଇଁ ଯୁଗ ଯୁଗ ଧରି ମା ଧରାପୃଷ୍ଠକୁ ଅବତରଣ କରିଥାନ୍ତି। ଭିନ୍ନ ଭିନ୍ନ ରୂପରେ ଭକ୍ତର ଆବଶ୍ୟକତାକୁ ବୁଝି ସୁଖ ପ୍ରଦାନ କରିବା ସହ ଏ ମର୍ତ୍ତ୍ୟ ମଣ୍ଡଳରେ ଦେବୀ ପାଲଟି ଯାଇଥାନ୍ତି ସେହି ମା। ଦଶହରା ଆସୁରିକ ପ୍ରବୃତ୍ତି ଉପରେ ବିଜୟ ରୂପେ ପରିଗଣିତ ହୁଏ। ମା ଦୁର୍ଗାଙ୍କ ପର୍ବ ଏକାଧାରାରେ ସାମାଜିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକତାର ପର୍ବ। ଏସବୁ ଭିତରେ ଯଦି ଆମେ ଜୟପୁର ଦଶହରା କଥା ଦେଖିବା, ତାହେଲେ ଜୟପୁର ଦଶହରାରେ ଭାଇଚାରାର ସମ୍ପର୍କ ଗଢ଼ି ଉଠିବା ସହିତ ଏଠାରେ ଐକ୍ୟ ପ୍ରତିଷ୍ଠା ସ୍ଥାପନ ମଧ୍ୟ ହୋଇପାରିଥାଏ। ତେବେ ଜୟପୁର ଦଶହରାର ମହତ୍ତ୍ୱ କ'ଣ? ଏଠାକାର ଦଶହରାକୁ କାହିଁକି ମହୀଶୂର ଦଶହରା ସହିତ ତୁଳନା କରାଯାଇଛି? ଆଉ ଏହି ଦଶହରାରେ ଜୟପୁର ସହରରେ ଥିବା ଦେବୀ ମନ୍ଦିରଗୁଡ଼ିକର ଶୋଭା କିପରି ଥାଏ, ସେସବୁ ବିଷୟରେ ଆଜି ଆମେ କଥା ହେବା ଜୟପୁର ସହରର ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି, ଯିଏକି ମା ଦୁର୍ଗାଙ୍କର ଜଣେ ପରମ ଭକ୍ତ ଏବଂ ଜୟପୁର ଦଶହରାକୁ ଅନେକ ଥର ଉପଭୋଗ କରିଛନ୍ତି, ଅନୁଭବ କରିଛନ୍ତି ଏବଂ ଏହି ଦଶହରା ସମୟରେ ମାଙ୍କ ଧାର୍ମିକ କାର୍ଯ୍ୟରେ ଲିପ୍ତ ମଧ୍ୟ ଥାନ୍ତି। ସେ ହେଉଛନ୍ତି ଶ୍ରୀକାନ୍ତ କୁମାର ଚୌଧୁରୀ। ଚାଲନ୍ତୁ ତାଙ୍କଠାରୁ ଦଶହରା ସମ୍ପର୍କରେ ଅଧିକ କିଛି ଜାଣିବା।
1: ଶ୍ରୋତାମାନଙ୍କୁ ନମସ୍କାର, ମୁଁ ଶ୍ରୀକାନ୍ତ କୁମାର ଚୌଧୁରୀ। ଜୟପୁର ସହରର ନାମକରଣ ଏକ ବିଶିଷ୍ଟ କହିଲେ ଚଳେ। ଜୟପୁର ସହରର ଦେବାଦେବୀ ଓ ମାଙ୍କ କରୁଣା ଓ ଅଲୌକିକ କୀର୍ତ୍ତିକୁ ନେଇ ରହିଛି ଅନେକ ଲୋକ କଥା। ସେମିତି ମାଙ୍କ କୃପା ଯୋଗୁଁ ଜୟପୁର ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ କେହି ସାହସ କରିପାରୁନଥିଲେ। ଏପରିକି ପଡ଼ୋଶୀ ରାଜ୍ୟ ବେଳେବେଳେ ଜୟପୁର ରାଜ୍ୟର ରାଜାଙ୍କର ସାହାଯ୍ୟ ଭିକ୍ଷା କରୁଥିଲେ, ଯଥା ସୈନ୍ୟ ସାମନ୍ତ, ଘୋଡ଼ା, ହାତୀ ଓ ଯୁଦ୍ଧ ସାମଗ୍ରୀ ଇତ୍ୟାଦି। ଏଥିପାଇଁ ରାଜ୍ୟର ନାମକରଣ ଜୟପୁର ହୋଇଥିଲା। ଜୟପୁର ହେଉଛି ଏକ ମନ୍ଦିର ଭରା ସହର। ମା ଦକ୍ଷିଣ କାଳିକା ମନ୍ଦିରର କିଛି କିମ୍ବଦନ୍ତୀ ଅଛି, ଯାହା 1915 ପାରମ୍ପରିକ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଜୟପୁର ସହରର ଆରାଧ୍ୟ ଦେବୀ ମା ଦକ୍ଷିଣ କାଳିକା ତଥା ତାଙ୍କ ଭଗିନୀ ମା ଭଗବତୀ ରୂପେ ମଧ୍ୟ ପୂଜା ପାଉଛନ୍ତି। ଦଶହରା ସମୟରେ ମା ଭଗବତୀ ପ୍ରତ୍ୟେକ ସନ୍ଧ୍ୟା ସମୟରେ ସହର ଭ୍ରମଣ କରନ୍ତି, ଯାହାକୁ ଭ୍ରମଣୀ ଯାତ୍ରା ବୋଲି କୁହାଯାଇଥାଏ। ଏହାର ମୁଖ୍ୟ କାରଣ ହେଉଛି ମା ଭଗବତୀ ଭ୍ରମଣ କଲେ ଜନସାଧାରଣ ରୋଗ ବ୍ୟାଧିରୁ ଆରୋଗ୍ୟ ହୋଇଥାନ୍ତି ତଥା ଦୈବୀ କୃପା ମଧ୍ୟ ଲାଭ କରିଥାନ୍ତି।

ଏବେ ଜାଣିବା କନକ ଦୁର୍ଗାଙ୍କ ପ୍ରାଚୀନ ପରମ୍ପରା। କନକ ଦୁର୍ଗାଙ୍କ ପୂଜା ଓ ଜୟପୁରର ଦଶହରା ପରମ୍ପରା ମହାରାଜା ବିକ୍ରମଦେବଙ୍କ ସମୟଠାରୁ ଅଧିକ ପୁରୁଣା। ଐତିହାସିକ ଇନ୍ଦ୍ରଜିତ ମହାନ୍ତିଙ୍କ ଲେଖା ଅନୁସାରେ 1500 ଶତାବ୍ଦୀର ଶେଷ ଭାଗରେ କନକ ଦୁର୍ଗା ଜୟପୁର ରାଜବଂଶର ରାଜ୍ୟ ଦେବୀ ଭାବେ ପ୍ରତିଷ୍ଠିତ ହୋଇଥିଲେ ଏବଂ ସେହି ସମୟରୁ ଦଶହରା ରାଜକୀୟ ଧାର୍ମିକ ଅନୁଷ୍ଠାନର ଏକ ପ୍ରମୁଖ ଅଂଶ ଥିଲା। ରାଜପ୍ରସାଦର ପରିସର ଭିତରେ ମହାରାଜା ସେଠାରେ ପ୍ରମୁଖ ଦଶହରା ଅନୁଷ୍ଠାନ କରିବା ପରେ ଶୋଭାଯାତ୍ରା ଦଶହରା ପଡ଼ିଆ ଅଭିମୁଖେ ଯାଉଥିଲା। ବର୍ତ୍ତମାନ ଜାଣିବା କନକ ଦୁର୍ଗା ଓ କାଞ୍ଚି ଅଭିଯାନର କିଛି ଇତିହାସ। ଲୋକକଥା ଅନୁସାରେ ରାଜା ବିନାୟକ ଦେବଙ୍କ ପୁତ୍ର ବିଜୟ ଚନ୍ଦ୍ରକ୍ଷ

ମୁକ୍ତି ଅଭିଯାନ ସମୟରେ ପୁରୀର ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କୁ ସାମରିକ ସହାୟତା କରିଥିଲେ। ବିଜୟ ପରେ ଗଜପତି ରାଜା ତାଙ୍କୁ ଦେବୀ ଦୁର୍ଗାଙ୍କ ଏକ ବିଗ୍ରହ ପ୍ରଦାନ କରିଥିବା କୁହାଯାଏ। ଏହି ବିଗ୍ରହ ପରେ କନକ ଦୁର୍ଗା ଭାବେ ପରିଚିତ ହୋଇଥିଲା। ଜୟପୁର ଦଶହରାର ସବୁଠାରୁ ବିଶେଷ ଆକର୍ଷଣ ମଧ୍ୟରୁ ଗୋଟିଏ ହେଉଛି ଲାଠିଯାତ୍ରା। ଭୂମିଆ, ଗାଦବା, ପରଜା, ସୌରା, ଦୁରୁଆ ଓ ଏଭଳି ବିଭିନ୍ନ ଆଦିବାସୀ ସମୁଦାୟର ଗ୍ରାମ ମୁଖିଆମାନେ ଯେଉଁମାନଙ୍କୁ ପାରମ୍ପରିକ ଭାବେ ପୂଜାରୀ କିମ୍ବା ଦିଶାରୀ ବୋଲି କୁହାଯାଉଥିଲା, ନିଜ ଗ୍ରାମର ଦେବୀସ୍ଥଳରୁ ପବିତ୍ର ଲାଠି ନେଇ ଜୟପୁର ଅଭିମୁଖେ ଯାତ୍ରା କରୁଥିଲେ। ସେମାନେ ଖାଲି ପାଦରେ ଦୀର୍ଘ ପଥ ଅତିକ୍ରମ କରି ଜୟପୁରରେ ପହଞ୍ଚୁଥିଲେ। ସେମାନଙ୍କ ସହିତ ନିଜ ଗ୍ରାମଦେବୀଙ୍କ ଛୋଟ ଛୋଟ ବିଗ୍ରହ ମଧ୍ୟ ପାଲିଙ୍କିରେ ନିଆଯାଉଥିଲା ଏବଂ ପାରମ୍ପରିକ ବାଦ୍ୟଯନ୍ତ୍ର ମଧ୍ୟ ବଜାଯାଉଥିଲା। ସେମାନେ ସାଧାରଣତଃ ଅଷ୍ଟମୀ ଦିନ ଜୟପୁରରେ ପହଞ୍ଚି ରାଜାଙ୍କୁ ସାକ୍ଷାତ କରୁଥିଲେ। ଏହାପରେ ରାଜା ସେମାନଙ୍କର ପାଇଁ ବିଶେଷ ରାଜଭେଟ ଆୟୋଜନ କରୁଥିଲେ ଏବଂ ଦଶମୀ ପୂର୍ବରୁ ସେମାନଙ୍କ ସହ ଆଲୋଚନା ମଧ୍ୟ କରୁଥିଲେ। ଏହିସବୁ ପ୍ରଥା ବର୍ତ୍ତମାନ ମଧ୍ୟ କିଛି ପରିମାଣରେ ଜାରି ରହିଛି।

ପୂଜାର ଅନ୍ୟ ଏକ ଅଂଶ ମଧ୍ୟ ହେଉଛି ଷୋଳ ପୂଜା ଓ ଶସ୍ତ୍ର ପୂଜା। ରାଜପ୍ରାସାଦର ପାରମ୍ପରିକ ଅନୁଷ୍ଠାନ ଷୋଳ ପୂଜା ବା ଷୋଳ ଦିନିଆ ପୂଜାରୁ ଆରମ୍ଭ ହୁଏ। ଏହାପରେ ଶୁଭଶସ୍ତ୍ର ପୂଜା ଅନୁଷ୍ଠିତ ହୁଏ। ଏହି ଅବସରରେ ରାଜପରିବାରର ଐତିହାସିକ ଅସ୍ତ୍ରଶସ୍ତ୍ର, ରାଜଚିହ୍ନ ଓ ଅନ୍ୟାନ୍ୟ ପାରମ୍ପରିକ ସାମଗ୍ରୀକୁ ପବିତ୍ର ଭାବେ ପୂଜା କରାଯାଏ। ବର୍ତ୍ତମାନ ଜାଣିବା ଯାହା ଏକ ମୁଖ୍ୟ ଆକର୍ଷଣର ବିଷୟ, ଜୟପୁର ରାଜମହଲ। ଦଶହରା ସମୟରେ ଜୟପୁର ରାଜମହଲ ଆଲୋକମାଳାରେ ସଜି ଏକ ରତ୍ନର ଭଳି ଝଲମଲ କରିଥାଏ। ଏହି ଐତିହ୍ୟବାହୀ ରାଜପ୍ରସାଦ ଉତ୍ସବର କେନ୍ଦ୍ରବିନ୍ଦୁ ପାଲଟିଯାଏ। ପାରମ୍ପରିକ ସାଜସଜା ଓ ଆଲୋକରେ ସଜିଥିବା ରାଜପ୍ରସାଦ ଜୟପୁରର ଇତିହାସ, ରାଜକୀୟ ଐତିହ୍ୟ ଓ ଧାର୍ମିକ ଆସ୍ଥାର ପ୍ରତୀକ ଭାବେ ଦଣ୍ଡାୟମାନ ହୁଏ। ହଜାର ହଜାର ଲୋକ ଏଠାରେ ଏକତ୍ରିତ ହୋଇ ପୂଜା, ଧାର୍ମିକ ଅନୁଷ୍ଠାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାଜପରିବାରର ପାରମ୍ପରିକ ଭୂମିକାକୁ ଦେଖିଥାନ୍ତି। ଜୟପୁର ଦଶହରା ତେଣୁ କେବଳ ଏକ ପର୍ବ ନୁହେଁ, ଏହା ରାଜକୀୟ ଐତିହ୍ୟ, ଆଦିବାସୀ ସଂସ୍କୃତି, ଧାର୍ମିକ ଆସ୍ଥା ଓ ଜନସାଧାରଣର ଭାବନାର ଏକ ଅଦ୍ଭୁତ ସମନ୍ୱୟ। ଅନ୍ୟ ଏକ ବିଷୟ ହେଉଛି ପ୍ରତିବର୍ଷ ପବିତ୍ର ଦଶହରା ଉପଲକ୍ଷେ ଆଶ୍ୱିନ ମାସ ଆରମ୍ଭରୁ ଜୟପୁର ସହରରେ ରହିଥିବା ବିଭିନ୍ନ ଦେବୀ ମନ୍ଦିର, ଯାହାକି ମା ଜଗଜ୍ଜନନୀ, ମା ଦକ୍ଷିଣକାଳୀ, ମା ଡଙ୍ଗର ଦେବୀ, ମା ଭଗବତୀ, ମା ଶୀତଳା ଦେବୀ, ମା ଗଙ୍ଗା ମା, ମା ସାତ ଭଉଣୀ, ମା ଝାଙ୍କର ଦେବୀ, ମା ଲୋକେଶ୍ୱରୀ, ଏହିପରି ମା ବଣ୍ଡାବାଘ ଅନେକ ଦେବୀପୀଠରେ ରୀତିନୀତିର ସହିତ ମାଙ୍କର ପୂଜାର୍ଚ୍ଚନା ହୋଇଥାଏ, ଯାହାକି ଭକ୍ତମାନେ ହୃଦୟର ସହିତ ଏବଂ ନିଷ୍ଠାର ସହିତ ମାଙ୍କୁ ଡାକିଥାନ୍ତି, ମାଙ୍କୁ ଡାକି ଆଶିଷ ଲାଭ କରିଥାନ୍ତି।

ଅନ୍ୟ ଏକ ଆକର୍ଷଣ ହେଉଛି ଜୟପୁର ଦଶହରାର ପଟୁଆର ଓ ବିଜୟା ଦଶମୀ ଉତ୍ସବ। ବିଜୟା ଦଶମୀ ଦିନ ଉତ୍ସବର ଶେଷ ପର୍ଯ୍ୟାୟରେ ବିଶାଳ ପଟୁଆର ବା ରାତ୍ରି ଶୋଭାଯାତ୍ରା ଅନୁଷ୍ଠିତ ହୁଏ। ଏହି ଶୋଭାଯାତ୍ରାରେ ଦେବୀଙ୍କ ବିଗ୍ରହକୁ ଦଶହରା ପଡ଼ିଆକୁ

ଅଣାଯାଏ ଏବଂ ସେଠାରେ ଦଶହରାର ଶେଷ ପ୍ରତୀକାତ୍ମକ ଅନୁଷ୍ଠାନ ସମ୍ପନ୍ନ ହୁଏ, ଯାହା ଅପରାଜିତା ନାମରେ ପୂଜା ପାଇଥାନ୍ତି। ଦଶହରା ଉତ୍ସବର ଅନ୍ୟ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ଆଦିବାସୀ ସାଂସ୍କୃତିକ ଉତ୍ସବ। ଦଶହରା ସମୟରେ ରାଜପ୍ରାସାଦର ପରିବେଶ ପାରମ୍ପରିକ ଢୋଲ ନଗାରା ଅନ୍ୟାନ୍ୟ ବାଦ୍ୟଯନ୍ତ୍ରର ଧ୍ୱନିରେ ମୁଖରିତ ହୋଇଉଠେ। ଦୁରୁଆ ଓ ପରଜା ଭଳି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପାରମ୍ପରିକ ଢେମ୍ଚା ନୃତ୍ୟ ପରିବେଷଣ କରିଥାନ୍ତି ଏବଂ ଦଶହରାକୁ କେବଳ ଧାର୍ମିକ ନୁହେଁ ବରଂ ଏକ ବିଶାଳ ଆଦିବାସୀ ସାଂସ୍କୃତିକ ମହୋତ୍ସବରେ ପରିଣତ କରିଅଛନ୍ତି।

0: ରାଜନଗର ଛକର ସାର୍ବଜନୀନ ଦୁର୍ଗାପୂଜା ପ୍ରାୟ 1927-1928 ମସିହାରେ ଆରମ୍ଭ ହୋଇଥିବାର ତଥ୍ୟ ମଧ୍ୟ ମିଳେ। ସେହିଭଳି ଭାବରେ ଜୟପୁରର ଅନେକ ସ୍ଥାନରେ ମାଙ୍କର ମୃଣ୍ମୟ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରାଯାଇଥାଏ, ଯାହାକି ରାଜନଗର ଛକ, ମାଦଳା ସାହି, ପାୱାର ହାଉସ୍, ଭୂପତି ସାହି, ଗୁଜୁରାଟି କଲୋନୀ, ଗାନ୍ଧୀ ଛକ, ନୂଆ ଘରୋଇ ବସ୍ଷ୍ଟାଣ୍ଡ, ପୁରୁଣା ସରକାରୀ ବସ୍ଷ୍ଟାଣ୍ଡ, ଜଗଜ୍ଜନନୀ ଛକ ଏବଂ ପାରାବେଡ଼ା, ଏମିତି ଆହୁରି କିଛି ସ୍ଥାନରେ ମଧ୍ୟ ପୂଜା କରିଥାନ୍ତି। ଶେଷରେ ଜାଣିବା, ଜୟପୁର ଦଶହରାର ଇତିହାସକୁ କେବଳ ଏକ ନିର୍ଦ୍ଦିଷ୍ଟ ରାଜା କିମ୍ବା ଗୋଟିଏ ନିର୍ଦ୍ଦିଷ୍ଟ ବର୍ଷ ସହ ଯୋଡ଼ି ଦେଖିବା ଠିକ୍ ହେବ ନାହିଁ। କନକ ଦୁର୍ଗାଙ୍କ ପରମ୍ପରା 1500 ଶତାବ୍ଦୀ ପର୍ଯ୍ୟନ୍ତ ପଛକୁ ଯାଉଥିବା ବେଳେ ଜୟପୁର ରାଜପ୍ରସାଦ ସହ ଏହାର ସ୍ଥାୟୀ ସମ୍ପର୍କ ପରବର୍ତ୍ତୀ ଶତାବ୍ଦୀଗୁଡ଼ିକରେ ଦୃଢ଼ ହୋଇଥିଲା। ଜୟପୁର ଦଶହରାକୁ ମୈସୁର ଦଶହରା ସହ ମଧ୍ୟ ତୁଳନା କରାଯାଇଥାଏ। ଜୟପୁର ଦଶହରାକୁ ଆମେ ଯେମିତି ମୈସୁର ଦଶହରା ପର୍ଯ୍ୟନ୍ତ ଆମେ ତୁଳନା କରିଥାଉ, ମୈସୁରରେ ମଧ୍ୟ ଦେବୀଙ୍କର ଯେଉଁ ସ୍ୱର୍ଣ୍ଣ ବିମାନ ଅଛି ହାତୀ ଉପରେ, ସେ ମଧ୍ୟ ଅବସ୍ଥାନ କରୁଥିଲେ। ସେତେବେଳକୁ ହାତୀ ମଧ୍ୟ ଟଳମୂଳ ହୋଇଯାଉଥାଏ। ଦେବୀଙ୍କର ଏତେ ବଡ଼ ଦୈବୀ କୃପା ଓ ଦେବୀଙ୍କର ଶକ୍ତିକୁ ହାତୀ ମଧ୍ୟ ବହନ କରିବାରେ ସକ୍ଷମ ହୋଇନଥାଏ। ମୈସୁରର ଦଶହରା ସମୟରେ ମୈସୁର ରାଜପ୍ରସାଦ ଓ ସହରାଞ୍ଚଳ ଯେଉଁପର ଭଳି ଭାବେ ଆଲୋକିତ ହୋଇଥାଏ, ସେହିପରି ଜୟପୁରର ରାଜମହଲ ଓ ସହର ମଧ୍ୟ ବିଶିଷ୍ଟ ଆଲୋକିତ ହୋଇଥାଏ। ସାଧାରଣତଃ ଆମେ ଜୟପୁର ଦଶହରାକୁ ମୈସୁର ଦଶହରା ସହିତ ତୁଳନା କରାଯାଇଥାଏ, ରୀତିକାନ୍ତି ସହ ମଧ୍ୟ ତୁଳନା କରାଯାଏ।
1: ସାମ୍ପ୍ରତିକ ଯୁଗରେ ସକଳ କାର୍ଯ୍ୟ ସମ୍ପାଦନା ପାଇଁ ମନୁଷ୍ୟର ଶକ୍ତିର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ମା ଦୁର୍ଗାଙ୍କୁ ଶକ୍ତି ରୂପେ ଗ୍ରହଣ କରାଯାଇଛି। ସେହି ମାଙ୍କ ଶକ୍ତିକୁ ଭିନ୍ନ ଭିନ୍ନ ରୂପରେ ବିଭିନ୍ନ ଭାବରେ ବହୁ ପ୍ରାଚୀନ କାଳରୁ ଆମେ ପୂଜା କରିଆସୁଛୁ। ତାଙ୍କରି ଆଶୀର୍ବାଦ ଲାଭ କରି ଶକ୍ତିମାନ ହେବାକୁ ଦୁର୍ଗାପୂଜା ଆମକୁ ଶିକ୍ଷା ପ୍ରଦାନ କରିଥାଏ। ସେଥିପାଇଁ ତ ବିଜ୍ଞାନ ଯୁଗରେ ମଧ୍ୟ ମଣିଷ ଆଧ୍ୟାତ୍ମିକ ଚେତନାରୁ ନିଜକୁ ବଞ୍ଚିତ କରିନାହିଁ। ଏଣୁ ମା ଦୁର୍ଗାଙ୍କର ଆଶୀର୍ବାଦ ଭିକ୍ଷା ହେଉଛି ଆମର ଏକାନ୍ତ କାମ୍ୟ। ଏସବୁ ସମ୍ପର୍କରେ ଏଠାକାର ଜଣେ ସଚେତନ ନାଗରିକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ଚୌଧୁରୀ ସାର୍ ଆମକୁ ବହୁତ କିଛି କହିଗଲେ। ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ସାର୍ଙ୍କୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ। ଦଶହରା ଆପଣମାନଙ୍କୁ ଆଣିଦେଉ ସୁଖ, ଶାନ୍ତି ଏବଂ ସମୃଦ୍ଧି। ପରିବେଶ ଏହି ଦଶହରାରେ ପରିବେଶ ସ୍ୱଚ୍ଛ ରଖିବା ସହିତ ନିଜ ମନ ଓ ଶରୀରକୁ ମଧ୍ୟ ସ୍ୱଚ୍ଛ ରଖି ସୁସ୍ଥ ରହିବା ଏବଂ ଆଧ୍ୟାତ୍ମିକ ଚେତନାରେ ଲିପ୍ତ ରହିବା।

ବର୍ଣ୍ଣାଳୀରେ ଶୁଣିଲେ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ମନେଶ କୁମାର ଠାକୁର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଶୁଣନ୍ତୁ, ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 8:30 ଶୁଣିବେ ପୀଠ ପରିକ୍ରମା, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45 ପ୍ରଚାର କରିବୁ କେତୋଟି ସୁଗମ ସଙ୍ଗୀତ। ସକାଳ 9:00 ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସକାଳ 9:30 ପ୍ରଚାର କରିବୁ ବର୍ଣ୍ଣାମଲ୍ଲିକା କାର୍ଯ୍ୟକ୍ରମ, ଏଥିରେ ଶୁଣିବେ କଣ୍ଠଶିଳ୍ପୀ ମନୋଜ କୁମାର ବାଗ୍ଙ୍କ ସହ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଆଜି ପୂର୍ବାହ୍ନ 10:05, ଦିନ 12:00, ଦିନ 2:15 ଏବଂ ରାତି 10:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ଆଜି ପୂର୍ବାହ୍ନ 10:30। ଆଜି ଦିନ 11:00 ଶୁଣିବେ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଲେଞ୍ଜୁ ପ୍ରଚାର କରିବୁ ଆଜି ଦିନ 12:30। ହିନ୍ଦୀ ଭକ୍ତିଗୀତ ଶୁଣିବେ ଆଜି ଦିନ 12:50। ଘରଘରଣୀ କାର୍ଯ୍ୟକ୍ରମ ଶୁଣିବେ ଆଜି ଦିନ 1:10। ଏଥିରେ ଶୁଣିବେ ପାର୍ବଣ ସମୟରେ ବିଭିନ୍ନ ପ୍ରକାର ସଚେତନତା ଅବଲମ୍ବନ କରିବା କିପରି। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର, ପାର୍ବଣର ଆଲୋକରେ ସଚେତନତାର ଦୀପ। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର, ଖାଦ୍ୟ ଅପଚୟ ରୋକିବା କିପରି। ଯୁବପାଣି କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:00, ଏଥିରେ ସମ୍ପାଦକୀୟରେ ଶୁଣିବେ ନିୟମିତ ବ୍ୟାୟାମର ଆବଶ୍ୟକତା ସମ୍ପର୍କରେ। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର, ଖେଳ ହିଁ ଜୀବନ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ହ୍ୟାଲୋ ଚୈତିଚାନ କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 5:30। ସ୍ୱଚ୍ଛ ଆମ ଭାରତ ଏହି କାର୍ଯ୍ୟକ୍ରମ ଶୁଣିବେ ରାତି 8:10। ଏଥିରେ ଶୁଣିବେ ଶୀତ ଋତୁରେ ଶିଶୁମାନଙ୍କର ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ କହିବେ ନୀଳିମା କବିଦାସ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ରାତି 9:30 ଶୁଣିବେ କେତୋଟି ଗୀତ ଏବଂ ଗଜଲ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10:00। ଏଇଠି ଆମ ଶ୍ରୋତାମାନଙ୍କୁ କହି ରଖୁଛୁ ଆଜି ସକାଳ 8:30 ଶୁଣିବେ ପୀଠ ପରିକ୍ରମା, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ସମୟ ସକାଳ 8:00। ଶୁଣନ୍ତୁ ପ୍ରଥମେ ସମାଚାର ପ୍ରଭାତ, ପରେ ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी से समाचार प्रभात के साथ मैं फरहत नाज़।

ଜୀବନର କେନ୍ଦ୍ରବିନ୍ଦୁ ନୁହଁ, ବରଂ ନିଜର ଧାର୍ମିକ ଚେତନାରେ ପରିପୃଷ୍ଟ। ଦେବୀ ପୂଜାର ପରମ୍ପରା ଏଠାରେ ଅତି ପ୍ରାଚୀନ। ଆଦି ମାନବ ଜୁଆଙ୍ଗମାନଙ୍କ ଦ୍ୱାରା ପୂଜିତା ଶିଳାଖଣ୍ଡ ଏବେ ମଧ୍ୟ ଗୁପ୍ତ ଗଙ୍ଗା ଗ୍ରାମରେ ମା ଠାକୁରାଣୀ ବା ମା ବୈତରଣୀ ନାମରେ ପୂଜିତା। କେନ୍ଦୁଝରରେ ଆଦିମାନବର ଶକ୍ତି ପୂଜା କଥା ଅନେକ ଗବେଷକ ସ୍ୱୀକାର କରନ୍ତି। ରାଜପୃଷ୍ଠପୋଷକତାରେ ଏଠାରେ ଅନେକ ମଠ ମନ୍ଦିର ପରିଚାଳନାର ପ୍ରମାଣ ରହିଛି। କେନ୍ଦୁଝରର ସହର ଠାରୁ ମାତ୍ର 6 କିଲୋମିଟର ଦକ୍ଷିଣକୁ ଥିବା ସିଦ୍ଧ ମଠ ଏହାର ଏକ ପୁରାତନ ପ୍ରମାଣ। ଏହି ସିଦ୍ଧ ମଠ ଠାରେ ସିଦ୍ଧ ଜଗନ୍ନାଥ, ସିଦ୍ଧ ହନୁମାନ ଏବଂ ସିଦ୍ଧ କାଳୀ ବହୁ କାଳରୁ ପୂଜା ପାଇ ଆସୁଛନ୍ତି।

0: ସିଦ୍ଧ ମଠର ମା ସିଦ୍ଧକାଳୀ ପୀଠ ଏକ ଶକ୍ତିପୀଠ ଯାହା ତନ୍ତ୍ର ସାଧକମାନଙ୍କୁ ଆକର୍ଷିତ କରିଥାଏ। ପୂର୍ବେ ବନାନୀ ବେଷ୍ଟିତ ମା ସିଦ୍ଧକାଳୀଙ୍କର ପୀଠ ବସ୍ତୁତଃ ଶାନ୍ତ ନିର୍ଜନ ଓ ଆଧ୍ୟାତ୍ମିକ ସାଧନାର କ୍ଷେତ୍ର ଥିଲା। ପାଖକୁ ଲାଗି କେନ୍ଦୁଝର ରାଜବଂଶର ଶ୍ମଶାନ, ବୋଧ ହୁଏ ଶ୍ମଶାନ କାଳୀ ଭାବେ ସାଧକମାନେ ପୂଜା କରୁଥିଲେ ମା ସିଦ୍ଧକାଳୀଙ୍କୁ। ମାଙ୍କର ଆବିର୍ଭାବ ସମ୍ପର୍କରେ ଗବେଷକ ନିରଞ୍ଜନ ବାରିକ କହନ୍ତି,
1: ସିଦ୍ଧ ମଠରେ ଯେଉଁ ସିଦ୍ଧ କାଳୀ ଅଛନ୍ତି, ଅବଶ୍ୟ ତାଙ୍କର ଯେଉଁ ଅଷ୍ଟଭୁଜା ସେ ଯେଉଁ ବିଗ୍ରହ ଅଛନ୍ତି, ଅଷ୍ଟଭୁଜ ବିଗ୍ରହ ଉପାସନା କେନ୍ଦୁଝରରେ ନବମ ଦଶମ ଶତାବ୍ଦୀ ବେଳକୁ ହେଇଯାଇଥିଲା। ଏଥିରେ ମଧ୍ୟ ଯେଉଁ ସିଦ୍ଧ କାଳୀ ବୋଲି କୁହାଯାଉଛି, ସେ ମଧ୍ୟ ଅଷ୍ଟଭୁଜା। ସେ ଏକ ଶବ ଉପରେ ଆସିନା ଦଣ୍ଡାୟମାନ ହୋଇଛନ୍ତି, ଛୋଟ ଛୋଟ ମାଳ ଭଳି ଦେଖାଯାଉଥିବା ନିର୍ମୂର୍ଣ୍ଣ ମାଳ ପରିଧାନ କରିଛନ୍ତି। ବିକଟ ବିଗ୍ରହ ଭୟଙ୍କର, ଦକ୍ଷିଣ ଦିଗକୁ ତାଙ୍କର ମୁଖ ବିସ୍ତାରିତ ହୋଇଛି, ତେଣୁକରି ତାଙ୍କୁ ସିଦ୍ଧକାଳୀ କୁହାଯାଏ। ସିଦ୍ଧକାଳୀ କୁହାଯିବାର ଦୁଇଟି କାରଣ ରହିଛି। ସେ ପୀଠଟି ପୁରାତନ କାଳରୁ ସିଦ୍ଧ କ୍ଷେତ୍ର ଭାବରେ ବିବେଚିତ ହେଉଥିଲା, ଏବଂ ଏହି କାଳୀଙ୍କି ଉପାସନା କଲେ ପୂଜା କଲେ ସିଦ୍ଧି ପ୍ରାପ୍ତ ହେଉଥିବାର ମଧ୍ୟ ଗୋଟେ ବିଶ୍ୱାସ ରହିଛି। ମୋଟାମୋଟି ଆମେ ଯେଉଁ ଦଶ ମହାବିଦ୍ୟା କଥା ଜାଣିଛେ, କାଳୀ ତାରା ମହାବିଦ୍ୟା ଇତ୍ୟାଦି ଦଶଟା ମହାବିଦ୍ୟା ଅଛନ୍ତି, ଏମାନେ ସମସ୍ତେ ଚତୁର୍ଭୁଜା ବୋଲି ଶାସ୍ତ୍ରୀୟ ପ୍ରମାଣ ରହିଛି। ପରବର୍ତ୍ତୀ ସମୟରେ ମୂର୍ତ୍ତି ପରିକଳ୍ପନାରେ ଯେଉଁ ବ୍ୟାପକ ପରିବର୍ତ୍ତନ ହୋଇଛି, ମୂଳରୁ ତ ଦେବୀ ଦୁର୍ଗା ଦ୍ୱିଭୁଜା ଥିଲେ, ଯେମିତି ଯାଜପୁରର ବିରଜା, ପରବର୍ତ୍ତୀ ସମୟରେ ଦ୍ୱିଭୁଜା ଚତୁର୍ଭୁଜା ହେଲେ, ଷଡ଼ଭୁଜା ଅଷ୍ଟଭୁଜା ଦଶଭୁଜା ଅଷ୍ଟାଦଶ ଭୁଜା, ଏଭଳି ବହୁ ଭୁଜା ଦେବୀଙ୍କର ଉପାସନା ସମଗ୍ର ଭାରତବର୍ଷରେ ହୋଇଛି। ବିଶେଷ କରି ଓଡ଼ିଶାରେ ଏହାର ପ୍ରବଳ ପ୍ରସାର ଘଟିଥିଲା। କେନ୍ଦୁଝରରେ ଯେଉଁ ଅଷ୍ଟଭୁଜା ଦେବୀ ଉପାସନାର ପରମ୍ପରା, ସେହି ଐତିହାସିକ ଦୃଷ୍ଟିକୋଣରୁ ଅଷ୍ଟମ ନବମ ଶତାବ୍ଦୀ ପରବର୍ତ୍ତୀ ସମୟ ବୋଲି କୁହାଯାଇପାରିବ। ଯେଉଁ ସିଦ୍ଧକାଳୀଙ୍କୁ ଆମେ ଦେଖୁଛୁ ଜନଶ୍ରୁତିକୁ ଆଧାର କରି, ଆଉ ଗୋଟିଏ କଥା ଯେ ଅତୀତରେ ଇଏ କେନ୍ଦୁଝର ରାଜବଂଶର ଯେଉଁ ଶ୍ମଶାନ ଥିଲା, ସେ ଶ୍ମଶାନରେ ପାଞ୍ଚଟା ମନ୍ଦିର ଥିଲା, ରାଜାମାନଙ୍କର ସ୍ମୃତି ମନ୍ଦିର ଭଳି ଆମେ ଯାହାକୁ ସମାଧି ମନ୍ଦିର କହୁଛୁ, ସମାଧି ମନ୍ଦିର ପାଞ୍ଚଟା ଥିଲା। ସେଇଠି ଏ ଦେବୀ ଥିବାର କିଛି ଲୋକ କହନ୍ତି, ଏବଂ ଏହା ମଧ୍ୟ ଅନେକ ତଥ୍ୟରୁ ସଂଗୃହୀତ ହୋଇକି ଜଣାପଡ଼ିଛି ଯେ ଉନବିଂଶ ଶତାବ୍ଦୀ ବେଳକୁ କେନ୍ଦୁଝରର ଯେତେବେଳେ 1861 ମସିହା ବେଳକୁ ରତ୍ନା ମେଳି ହେଲା, ସେହି ସମୟରେ ବ୍ରିଟିଶ ସାହେବମାନେ ଆସିଲେ, ତାଙ୍କ ସହିତ ଦୁଇଟି ପରିବାର ଆସିଥିଲେ, ସେମାନେ ଶାକ୍ତ ଥିଲେ, ଗୋଟିଏ ପୂଜକ ପରିବାର ଥିଲା, ରାଜାଙ୍କ ଅନୁରୋଧ କ୍ରମେ ସେ ଶ୍ମଶାନର କାଳୀଙ୍କି ପୂଜା କରୁଥିବାର ଜନଶ୍ରୁତି କେବଳ ନୁହେଁ ଐତିହାସିକ ତଥ୍ୟ ମଧ୍ୟ ରହିଛି।
0: ମାଙ୍କ ପାଖରେ ପୂର୍ବରୁ ଚଣ୍ଡୀ କରୁଥିଲେ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଦାସ,
2: ଜଣେ ସିଦ୍ଧ ପୁରୁଷ ସେଠି ମଠ କରିଥିଲେ, ବଡ ସାଧକ ଜଣେ ଆଉ କାଳୀ ଭକ୍ତ, ସିଏ ସିଦ୍ଧକାଳୀ କି ସେଠି ପ୍ରତିଷ୍ଠା କରିଥିଲେ, ଚାଲୁଥିଲେ ବୁଲୁଥିଲେ ସିଦ୍ଧକାଳୀ। ସେ ସିଦ୍ଧକାଳୀ ଏମିତି ଚାରିଆଡ଼େ ବୁଲାବୁଲି କରିକି ବହୁତ ଉତ୍ପାତ କଲେ, କାହିଁକି ଧରିଲେ ନେଇ କିନ୍ତୁ ବହୁତ ଉତ୍ପାତ କଲେ। ମୁଁ ଯାହା ଶୁଣିଛି, ଏଇ ଭଟ୍ଟ ବଂଶର ଜଣେ ମହାପୁରୁଷ ତାଙ୍କୁ ତନ୍ତ୍ରରେ ତାଙ୍କୁ ସେଠି ଶିକୁଳି ଗୋଟେ ବାନ୍ଧିଦେଲେ, ଶିକୁଳିଟେ ବାନ୍ଧିଦେଲେ, ସେ ଶିକୁଳି ବନ୍ଧା ହେଇକି ଅଛନ୍ତି ବି ଏପର୍ଯ୍ୟନ୍ତ। ତାପରେ ସିଏ ଆଉ ସେଠୁ ବାହାରି ପାରିଲେନି। ତାପରେ ସେ ସିଦ୍ଧ ପୁରୁଷ ତ କେବେ

0: ମଲେ କଣ କଲେ ସେଗୁଡାକ ପ୍ରାୟ କେହି କହିପାରିବେ ନାହିଁ, ମୁଁ ବି କହିପାରିବି ନାହିଁ, କେହି ବି କହିପାରିବେ ନାହିଁ। ଏଠି ସେ ସମୟର ରାଜା ସେଠି ଗୋଟେ ମନ୍ଦିର ତିଆରି ଦେଲେ।
1: କନକ ପ୍ରଭା ଦାସ, ମୁଁ ଜାଣିବାରେ ଇଏ ଥରେ ରୁଦ୍ରାଭିଷେକ କରୁଥିଲେ, ସେ ରୁଦ୍ରାଭିଷେକ କଲାବେଳକୁ ଯେତେ ଲୋକ ସବୁ ଠିଆ ହେଇଥାନ୍ତି, ସିଏ ତା ଭିତରୁ ନାଗଟିଏ ବାହାରିଲା। ସିଏ ନାଗ ବାହାରିଲା, ନାଗ ବାହାରିକି ଆମେ ସବୁ ଦେଖିଛୁ ଯେତେ, ସେ ନାଗ ଆସିକିରି କ୍ଷୀର ଢାଳୁଥାନ୍ତି ମହାରଙ୍କ ଉପରେ, ଆଖି ମୁଜିକି ତାଙ୍କର କ୍ଷୀର ଢାଳୁଛନ୍ତି। ସିଏ ନାଗ ଆସିକିରି କ୍ଷୀର ପିଇଲା, ପିଇକିରି ଆଉ କାହାରିକି କିଛି ଚାହିଁଲାନି, କିଛି ନାହିଁ, ସେମିତି ଠିଆକି ପିଇ ଦେଇକିରି ସେ ଭିତରେ ଭିତରେ ପଳେଇଲା।
2: ମାଙ୍କର ପୂଜା କରୁଥିବା ସଞ୍ଜୟ ତ୍ରିପାଠୀ ମତ ରଖି କହନ୍ତି,
3: ମାଙ୍କର ଆବିର୍ଭାବ ବିଷୟରେ ଯାହା ବି ଶୁଣାଯାଏ, ଇଏ 800 ବର୍ଷରୁ ଉର୍ଦ୍ଧ ମାଙ୍କର ଆବିର୍ଭାବ ହେଇଛି। 800 ବର୍ଷ ପୂର୍ବରୁ ଏ ଜଣେ ସିଦ୍ଧ ବାବା ଜଣେ ଏଠି ରହୁଥିଲେ, ଯିଏକି ମାଙ୍କୁ ତନ୍ତ୍ର ବଜାରରେ ପୂଜା କରୁଥିଲେ ଏବଂ ମାଙ୍କୁ ଏଠି ସାଧନା କରୁଥିଲେ ଏବଂ ସିଦ୍ଧିଲାଭ କରିଥିଲେ। ସେହି ଅନୁସାରେ ଏଟାକୁ ନାଁ ହେଲା ସିଦ୍ଧ ମଠ। ଏଠି ସିଦ୍ଧ ଜଗନ୍ନାଥ ରହୁଛନ୍ତି ଏବଂ ସିଦ୍ଧ କାଳୀ ରହୁଛନ୍ତି ଏବଂ ସିଦ୍ଧ ହନୁମାନ ରହୁଛନ୍ତି। ଯେହେତୁ କୁହାଯାଏ ଯେ କାଳିସ୍ତମ ଜଗନ୍ନାଥ ସ୍ୱୟଂ, କାଳୀ ଯିଏ ଜଗନ୍ନାଥ ସିଏ, କୃଷ୍ଣ ଯିଏ କ୍ରିଷ୍ଣା ସିଏ, ସେହି ରୂପରେ ସେଇଠି ତନ୍ତ୍ର ପୂଜାରେ ପୂଜା ପାଇ ବସୁଛନ୍ତି। ଇଏ ପର୍ବ ପୁରାତନ ଶକ୍ତିପୀଠ। ଏଠାରେ ଯେତେବେଳେ ରଜା ମହାରାଜାମାନେ ଯେତେବେଳେ ଯୁଦ୍ଧ କ୍ଷେତ୍ରକୁ ବାହାରୁଥିଲେ, ପ୍ରଥମ କରି ସିଏ ଏଠାରେ ଆଜ୍ଞା ନେଇକି ଏଠୁ ଯାଉଥିଲେ। ଆଉ ଏଠାରେ ଯେଉଁ ସାଧନା କରାଯାଏ, ଏଟା ତନ୍ତ୍ରପୀଠ ହିସାବରେ ଏଟାକୁ ଏଠି ସାଧନା କରାଯାଏ। ଏଠି ମା ସିଦ୍ଧକାଳୀଙ୍କର ଯେଉଁ ରୂପ ହେଇଛି, ଇଏ ଅଷ୍ଟଭୁଜା ରୂପ ଏବଂ ଯେଉଁ କାଳୀଙ୍କର ଯେପରି ଜିଭ ବାହାରିଥାଏ, ଏଠି ସେ ଜିଭ ନଥାଏ, ଏଠି ମାଙ୍କ ନିଜ ଆଙ୍ଗୁଳିକୁ ସେ ନିଜେ କାମୁଡ଼ିଛନ୍ତି। ତେଣୁକରି ଏଟା ତନ୍ତ୍ରପୀଠ ହିସାବରେ ଏଠି ପୂଜା କରାଯାଏ। ଆଉ ତାଙ୍କର ମୁଣ୍ଡ ଉପରେ ଗୋଟେ ଯନ୍ତ୍ର ମଧ୍ୟ ଅଙ୍କିତ କରାଯାଇଅଛି, ଯେଉଁଟାକି ପୂର୍ବରୁ ଅଛି। ଆଉ କାଳୀଙ୍କ ରୂପ କିମ୍ବା ମଣିଷର ରୂପ ଯେପରି ତା ନିଜର ରକ୍ତ ମାଂସ ଗଡ଼ା ଗୋଲମଟଲ ଥାଏ, କିନ୍ତୁ ମାଙ୍କର ହେଉଛି କଙ୍କାଳୀ ରୂପ। ଆଉ ତାଙ୍କ ପେଟରେ ମଧ୍ୟ ଗୋଟେ ଆଙ୍ଗୁଳିର ଚିହ୍ନ ଅଛି, ଯେଉଁଟାକି ଶୁଣାଯାଏ ପୂର୍ବରୁ ଜଣେ ସାଧକ ସେ ସାଧନା କରିକିରି ହେଉଛି ହାତ ରଖିକି ସାଧନା କରୁଥିଲେ, ଯେଉଁଟାକି ସେ ମୁଦ୍ରା, ସେଟା ମାଙ୍କର ତନ୍ତ୍ର ଉପରେ ପୂଜା କରାଯାଏ, ଏଟା ମୁଦ୍ରା। ସେ ମୁଦ୍ରାର ଚିହ୍ନଟା ମଧ୍ୟ ସେ ବର୍ତ୍ତମାନ ପର୍ଯ୍ୟନ୍ତ ମାଙ୍କ ପାଖରେ ଅଛି।

0: ଏ ହେଉଛି ହିନ୍ଦୁ ଧର୍ମର ପ୍ରାଚୀନ ବିଦ୍ୟା। ଆଧ୍ୟାତ୍ମ ଯେଉଁଠାରେ ବ୍ରହ୍ମାଣ୍ଡର ସକାରାତ୍ମକ ଶକ୍ତିମାନଙ୍କ ଦ୍ୱାରା ଜୀବ ମୁକ୍ତି ପାଇଁ ପ୍ରୟାସରତ ହୋଇଥାଏ, ସେଠାରେ ତନ୍ତ୍ର ତ୍ରିଗୁଣମୟୀ ଶକ୍ତିଠାରୁ ନିଜର ଆତ୍ମଶକ୍ତିକୁ ରୂପାନ୍ତରିତ ହୋଇଥାଏ। ଶକ୍ତିର ଅଭିବ୍ୟକ୍ତି ପାଇଁ ସର୍ବଦା ଆଧାରର ଆବଶ୍ୟକତା ରହିଥାଏ। ବେଦ ପୁରାଣ ଉପନିଷଦରେ ମାତୃଶକ୍ତିର ଅଖଣ୍ଡ ପ୍ରଭାବ ରହିଛି।
1: ବନ୍ଦେ ସଦା ସିଦ୍ଧ କାଳିକା ଜୟନ୍ତୀ ମଙ୍ଗଳା କାଳି ଭଦ୍ରକାଳୀ କପାଳିନୀ ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱଧା ନମସ୍ତୁତେ ଜୟ ତମ ଦେବୀ ଚାମୁଣ୍ଡେ ଜୟ ଭୂତାରତି ହାରିଣୀ ଜୟ ସର୍ବଗତେ ଦେବୀ କାଳରାତ୍ରି ନମସ୍ତୁତେ କାଳଭ୍ରାବଂ କଟାକ୍ଷୈ ରବିକୁଳ ଭୟଦାଂ ମୌଲିବର୍ଧେନ୍ଦୁରେକାଂ ଶଙ୍ଖଂ ଚକ୍ରଂ କୃପାଣଂ ତ୍ରିଶିଖମପି କରୈ ହୃଦ୍ଭାନ୍ତିଂ ତିନେତ୍ରାଂ ସିଂହସ୍କନ୍ଧାଧିରୂଢ଼ଂ ତ୍ରିଭୁବନମଖିଳଂ ତେଜସ ପୂରୟନ୍ତିଂ ଧ୍ୟାୟେ ଦୁର୍ଗାଂ ଜୟାଖ୍ୟାତି ଦଶ ପରିବୃତା ସେବିତାଂ ସିଦ୍ଧିକାମୈ।
0: ଭାରତ ହେଉଛି ମାତୃ ପୂଜାର ସର୍ବପୁରାତନ ପୀଠ। ମାର୍କେଣ୍ଡ ପୁରାଣର ଦୁର୍ଗା ସପ୍ତସତୀରେ ମା ଦୁର୍ଗା କିପରି କାଳୀ ରୂପ ଧାରଣ କଲେ ତାହା ପ୍ରତିପାଦନ କରାଯାଇଅଛି। ତେଣୁ ପ୍ରତ୍ୟେକ କାଳୀପୀଠ ଭଳି ମା ସିଦ୍ଧକାଳୀଙ୍କ ପୀଠରେ ଶାରଦୀୟ ପାର୍ବଣରେ ମାଙ୍କର ପୂଜା ଅନୁଷ୍ଠିତ ହୁଏ।
2: ଏଟା ଯୋଉ ପୂଜା କରାଯାଏ ସେଟାକୁ ଆମର ସେମିତି ଷୋହଳ ଦିନାତ୍ମକ ପୂଜା ଥାଏ, ଯୋଉଟାକି ମୂଳାଷ୍ଟମୀ ଠାରୁ ଆମର ଆରମ୍ଭ ହୁଏ ଆଉ ଷୋହଳ ଦିନ ଦଶହରା ଦିନ ତାର ପୂର୍ଣ୍ଣାହୁତି ହୁଏ। ପ୍ରଥମ ଦିନରୁ ପୂଜା ଆରମ୍ଭ ହୁଏ ଏବଂ ପ୍ରତ୍ୟେକ ଦିନ ଚଣ୍ଡୀପାଠ ହୁଏ, ମାଙ୍କର ରାତ୍ରି ନିଶା ପୂଜା ହୁଏ। ଅଷ୍ଟମୀ ଦିନଟା କେବଳ ନିଶା ପୂଜା କରାଯାଏ ଏବଂ ସନ୍ଧି ପୂଜା କରାଯାଏ, ତାର ପୂର୍ଣ୍ଣାହୁତି ଦଶମୀ ଦିନ କରାଯାଏ। କାଳୀଙ୍କର ଅଛି ଦଶଟା ରୂପ ଅଛି, କାଳିତାରା ମହାବିଦ୍ୟା ଷୋଳଶୀ ଭୁବନେଶ୍ୱରୀ ଯୋଉ ଅଛି, ପ୍ରତ୍ୟେକ ଦିନ ତାଙ୍କ ଲୁଗା ଲାଗି ହୁଏ, ପ୍ରତ୍ୟେକ ଦିନ ମାଙ୍କର ମାଜଣା କରାଯାଏ, ପ୍ରତ୍ୟେକ ଦିନ ଅଲଗା ଅଲଗା ସବୁ ଭୋଗ ଲଗାଯାଏ। ପୂର୍ଣ୍ଣାହୁତି ଦଶମୀ ଦିନ ସକାଳୁ ହୁଏ।
0: ମାନସିକ ପୂଜା ମଧ୍ୟ କରାଯାଏ, ସେ ମାନସିକ ପୂଜା ପାଇଁ ବିଧି ବ୍ୟବସ୍ଥା ଏବଂ କିଭଳି ଆପଣଙ୍କ ମତାମତ ରହିଛି?
2: ମାନସିକ ମାଙ୍କର ମାନସିକ କରିବା ମାନେ ତ ମାଙ୍କୁ ଡାକିଦେଲେ ଯିଏ ଘରେ ଥିଲେ ମଧ୍ୟ ଏ ମା ହେଉଛି ଓ କରିବେ ଜୀବିତ ଭାବରେ, ଯେମିତି ଲୋକମାନେ ଦେଖିଛନ୍ତି, ଯୋଉଟାକି ଆମେ ବି ପ୍ରତ୍ୟକ୍ଷ ଭାବରେ

0: ଅନୁଭବ କରିଛୁ ଯେ ମା ହେଉଛି ଜୀବିତ ଭାବରେ ଅଛନ୍ତି ଏଠି ଆଉ ଜୀବିତ ଭାବରେ ଥିଲେ ବୋଲି ତାଙ୍କୁ ତନ୍ତ୍ର ସାଧନା କରିକି ଜଣେ ସାଧକ ତାଙ୍କୁ ଚେନ୍ରେ ମଧ୍ୟ ବାନ୍ଧିଛନ୍ତି ଆଗରୁ ଲୋକଲୋଚନ ଶୁଣାଯାଏ ଏ ମନ୍ଦିର ତ ପୁରା ଦେବତର ବିଭାଗର ଏଣ୍ଡାମେଣ୍ଟର ଦେବତର ବିଭାଗ ପ୍ରତ୍ୟେକ ଦିନର ନୀତି ମଧ୍ୟ ସେ ଦେଉଛନ୍ତି ବା ଆମ ଷୋଡ଼ଶ ଦିନାତ୍ମକ ପୂଜା ସମୟରେ ସମସ୍ତ ବିଧି ବ୍ୟବସ୍ଥା ଦେବତର ବ୍ୟବହାର କରନ୍ତି ଏବଂ ସ୍ଥାନୀୟ ଭକ୍ତମାନେ ମଧ୍ୟ କରନ୍ତି ଏବଂ ହଜାର ହଜାର ଭକ୍ତ ଏଠାରେ ଯୋଗ ଦିଅନ୍ତି ଏବଂ ହଜାର ହଜାର ଭକ୍ତଙ୍କ ପ୍ରଶାସନ ବ୍ୟବସ୍ଥା ମଧ୍ୟ ଏଠି କରାଯାଇଥାଏ
1: ନିଜର ସୃଷ୍ଟି ସମ୍ଭାରକୁ ଆନନ୍ଦମୟ ଓ ଅମୃତମୟ କରି ସମସ୍ତଙ୍କୁ ଆଲୋକ ପ୍ରଦାନ ନିମିତ୍ତ ମାଙ୍କର ଶୁଭ ଆଗମନ କାଶତଣ୍ଡିର ଧବଳ ଚାମରରେ ବରଦାଇ ହେଉ ସବୁଠି ସଚେତନତାର ଆଲୋକଧାରା।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ପୀଠ ପରିକ୍ରମା। ଆଜି ଏଥିରେ ଶୁଣୁଥିଲି ମା ସିଦ୍ଧକାଳୀ। ପ୍ରଯୋଜନା ଜୟରାମ ମୁଣ୍ଡା, ଉପସ୍ଥାପନା ପ୍ରଫୁଲ୍ଲ କୁମାର ସାହୁ, ସମ୍ପାଦନା ଭାସ୍କର ଚନ୍ଦ୍ର ମିଶ୍ର।
1: ଶୁଣିଲେ ପୀଠ ପରିକ୍ରମା, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ, ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ଆଜି ପାଇଁ ପ୍ରଥମେ ଶିଳ୍ପୀ ହେଲେ ଶକ୍ତି ମିଶ୍ର, ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ, ସଙ୍ଗୀତ ପରିଚାଳନା ସୁବାସ ଦାସ।

0: ସବୁ ବ୍ୟାଙ୍କର ଅଲଗା ଅଲଗା KYC କାଗଜ ପତ୍ର, ଗୋଟିଏ ଚାବି ହେଇଥାନ୍ତା କି?
1: ଅଛି ନା ବାପା, CKYC ID।
0: CKYC ମାନେ
1: ବ୍ୟାଙ୍କ ଆପଣଙ୍କ KYC ଡିଟେଲ CKYC ରେଜିଷ୍ଟ୍ରିରେ ଅପଲୋଡ କରିଥାଏ, ଆଉ ଆପଣଙ୍କୁ ମିଳିଥାଏ ଗୋଟେ ଅନନ୍ୟ 14 ଡିଜିଟ CKYC ID, ଯାହା ସବୁ ଆର୍ଥିକ ଆଦାନ ପ୍ରଦାନରେ ବୈଧ ହୋଇଥାଏ। ଗୋଟେ ଜାଗାରେ KYC ଅପଡେଟ ଦ୍ଵାରା ବାକି ବ୍ୟାଙ୍କ ବିତ୍ତୀୟ ସଂସ୍ଥାରେ ବି ଅପଡେଟ ହୋଇଯାଏ।
0: ବାଃ, RBI କହେ
1: ସୁରକ୍ଷିତ ବ୍ୟାଙ୍କିଂ ଆଡକୁ ପ୍ରଥମ ପଦକ୍ଷେପ।
2: PM କିସାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2 ରୁ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। PM କିସାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ KYC କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
3: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

0: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: ତେବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ। ଏଥର ଶିଳ୍ପୀ ହେଲେ କୁମାର ବାପି, ଗୀତ ରଚନା କରିଛନ୍ତି ପ୍ରତତୀ ମହାନ୍ତି, ସଙ୍ଗୀତ ପରିଚାଳନା ରଞ୍ଜନ କୁମାର।

ଆପଣମାନେ ଶୁଣିଛନ୍ତି ସୁଗମ ସଙ୍ଗୀତ। ଶିଳ୍ପୀ ହେଲେ ପାମେଲା ଜେନ। ଗୀତ ରଚନା କରିଛନ୍ତି ନରେନ୍ଦ୍ର ବେହେରା। ସଙ୍ଗୀତ ପରିଚାଳନା ବୁଲୁ ବିଟନା।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 9:00 ଗୀତିଧାରାରେ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ ସନମ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ କୁମାର ଶାନୁ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ପରିଚାଳନା ଆନନ୍ଦ ମିଲିନ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଫୁଲ ଅର୍ କାଣ୍ଟି ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ କୁମାର ସାନୁ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ।

0: ଇଏ ହେଉଛି ମୋ ସାନ ଭାଇ, ବହୁତ ଦୁଷ୍ଟ। କଲେଜରେ ମାର୍କସିଟ୍ ଫଟୋସପ୍ କରିକି ବାପାଙ୍କୁ ଦେଖାଉଥିଲା। କାଲି ମୁଁ ଲାଇଟ୍ ବିଲ୍ରେ ଜିରୋ ଆମାଉଣ୍ଟ ଦେଖିଲି, ତାପରେ ଭାବିଲି କି ନିହାତି ଏଇଟା ଫଟୋସପ୍ କରାହେଇଛି, ନହେଲେ ଜିରୋ ବିଜୁଳି ବିଲ୍ ପସିବଲ୍ କେମିତି? ପଚାରିଲି ତ କହିଲା,
1: ଭାଇ ସବୁ ସେଇ ଉପରବାଲାର ଦୟା, ସୋଲାର ପ୍ୟାନେଲ ଅଛି ନା।
0: ମୁଁ କହିଲି ଓ ସେଇଟା ସତ କଥା ଭାଇ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
2: ଟିପିଏସ୍ ଓ ଡିଏଲ୍ ଦ୍ୱାରା ଜନହିତରେ ଜାରି।
3: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। October 2-31 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ-KYC କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
4: ତେବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଗୀତିଧାରାରେ ଶୁଣିଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ ବାଦଶାହ ଚଳଚ୍ଚିତ୍ରର ଗୀତ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଅଭିଜିତ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ।

ଆକାଶବାଣୀ ଜୟପୁର ସମୟ ସକାଳ 9:30 ପ୍ରଚାର କରୁଛୁ ବର୍ଣ୍ଣମାଲିକା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର, ଉପସ୍ଥାପନାରେ ଅଛନ୍ତି ସ୍ମିତାରାଣୀ ଜେନା। ତାହେଲେ ଶୁଣିବା କାର୍ଯ୍ୟକ୍ରମ ବର୍ଣ୍ଣମାଲିକା।

ଜୀବନରେ ସବୁ ସମ୍ପର୍କର ଶେଷ ମିଳନରେ ହୁଏ ନାହିଁ। କିଛି ସମ୍ପର୍କ ସ୍ମୃତି ହୋଇ ହୃଦୟର ଗୋଟେ କୋଣରେ ରହିଯାଏ। କିଛି ମଣିଷ ଆମ ଜୀବନକୁ ଆସନ୍ତି, ଆମକୁ ଅନେକ ସୁନ୍ଦର ସ୍ମୃତି ଦିଅନ୍ତି ଏବଂ ପରେ ନିଜ ବାଟରେ ଚାଲିଯାଆନ୍ତି। ଆମେ ଚାହିଁଲେ ମଧ୍ୟ ସେମାନଙ୍କୁ ଅଟକେଇ ପାରୁନା, କାରଣ ପ୍ରତ୍ୟେକ ମଣିଷର ନିଜର ଏକ ଯାତ୍ରା ଅଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେହି ସମ୍ପର୍କର କୌଣସି ମୂଲ୍ୟ ନଥିଲା। କେତେକ ଅଧୁରା ସମ୍ପର୍କ ମଧ୍ୟ ପ୍ରେମକୁ ଗଭୀରତା ଓ ବିଚ୍ଛେଦକୁ ଯନ୍ତ୍ରଣା ଏବଂ ଜୀବନର ବାସ୍ତବତାକୁ ଶିଖାଇ ଦେଇଥାଏ। ନମସ୍କାର ଶ୍ରୋତା ବନ୍ଧୁ, ଆଜିର ବନମଲ୍ଲିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମରେ ଆପଣଙ୍କ ସାଥିରେ ଅଛି ମୁଁ ସ୍ମିତାରାଣୀ ଜେନା। ନମସ୍କାର।

0: ଶ୍ରୋତା ବନ୍ଧୁ, ମଣିଷ ଜୀବନରେ ସଙ୍ଗୀତ କେବଳ ମନୋରଞ୍ଜନର ଏକ ମାଧ୍ୟମ ନୁହେଁ। ସଙ୍ଗୀତ ହେଉଛି ମନର ଭାବନା, ହୃଦୟର ଅନୁଭୂତି ଏବଂ ଆମ ସଂସ୍କୃତିର ଏକ ଅମୂଲ୍ୟ ପରିଚୟ। କେବେ ଗୀତ ଆମକୁ ଆନନ୍ଦ ଦିଏ, କେବେ ଆମ ମନର ଦୁଃଖକୁ ହାଲକା କରେ, ଆଉ କେବେ ଆମକୁ ଆମ ମାଟି, ଆମ ଗାଁ ଆଉ ଆମ ପରମ୍ପରା ସହିତ ଯୋଡ଼ି ରଖିଥାଏ। ଆମ ଓଡ଼ିଶା ହେଉଛି ଲୋକକଳା, ଲୋକ ସଂସ୍କୃତି, ଲୋକ ସଙ୍ଗୀତ ଓ ପରମ୍ପରାର ଏକ ସମୃଦ୍ଧ ଭୂମି। ବିଶେଷ କରି ଆମ ଆଦିବାସୀ ସମାଜର ଗୀତ, ନୃତ୍ୟ, ବାଦ୍ୟ ଓ ଜୀବନଶୈଳୀ ଆମ ସଂସ୍କୃତିକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଛି। ବନମଲ୍ଲିକା ନାମଟିଏ ଯେପରି ବନର ସୁନ୍ଦର ଫୁଲମାନଙ୍କୁ ନେଇ ଏକ ମନୋରମ ମାଳାର ପରିକଳ୍ପନା କରାଏ, ଠିକ୍ ସେହିପରି ଆମ ମାଟିର ବିଭିନ୍ନ କଳାକାର, ଲୋକଗାୟକ, ଗାୟକ, ସଂସ୍କୃତିର ସାଧକ ଓ ପ୍ରତିଭାମାନଙ୍କୁ ଏକ ସୂତ୍ରରେ ବାନ୍ଧିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଆସନ୍ତୁ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମରେ ଆଜିର ଅତିଥିଙ୍କୁ ସ୍ୱାଗତ ଜଣାଇବା। ଆଜି ଆମ ସହିତ ଅଛନ୍ତି ନବରଙ୍ଗପୁର ଜିଲ୍ଲାର ତେନ୍ତୁଳି ଖୁଣ୍ଟି ବ୍ଲକ ଅନ୍ତର୍ଗତ ବନ୍ଧୁଗୁଡ଼ା ଗ୍ରାମର ଜଣେ ସୁନ୍ଦର ଗାୟକ, ଯାହାଙ୍କ ନାଁ ହେଲା ମନୋଜ କୁମାର ବାଗ। ତେବେ ଚାଲନ୍ତୁ ଆଜିର ବନମଲ୍ଲିକାରେ ମନୋଜ କୁମାର ବାଗଙ୍କୁ ଶୁଣିବା ଆଉ ଜାଣିବା ତାଙ୍କ ଜୀବନ ସମ୍ପର୍କରେ।
1: ସାର୍ ନମସ୍କାର।
2: ନମସ୍କାର ମ୍ୟାମ୍,
1: ଆପଣଙ୍କୁ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଜଣାଉଛି।
2: ଧନ୍ୟବାଦ ମ୍ୟାମ୍। ମୋ ନାଁ ମନୋଜ କୁମାର ବାଗ, ମତେ ସୋସିଆଲ ମିଡିଆରେ ମନୋଜ ଟାଇଗର ବୋଲି ସମସ୍ତେ ପ୍ରାୟ ଜାଣନ୍ତି। ମୋ ଗାଁ ହଉଛି ବନ୍ଧୁଗୁଡ଼ା, ଯୋଉଟା ତେନ୍ତୁଳିଖୁଣ୍ଟି ବ୍ଲକରେ ଅଛି, ଡିଷ୍ଟ୍ରିକ୍ଟ ହଉଛି ନବରଙ୍ଗପୁର।
1: ତାହେଲେ ମନୋଜ ଭାଇ, ଆପଣ ଏତେ ସୁନ୍ଦର ଭାବରେ ଗୀତ ଗାଉଛନ୍ତି, ଗୀତ ଗାଇବା ଆପଣଙ୍କୁ ଛୋଟବେଳୁ ପସନ୍ଦ?
2: ହଁ ମ୍ୟାମ୍, ମୋର ଛୋଟବେଳରୁ ବହୁତ ପସନ୍ଦ ଥିଲା। ତାପରେ ସ୍କୋପ ବି ମିଳୁନଥିଲା, ତ ଲେଟ୍ରେ ମୁଁ ଷ୍ଟାର୍ଟ କଲି। ଲେଟ୍ରେ ଷ୍ଟାର୍ଟ କଲେ ବି ମତେ ବହୁତ ଖୁସି ଲାଗେ ପରଫର୍ମ କରିଲା ବେଳକୁ ବି, ଆଉ ମୁଁ ଷ୍ଟେଜ୍ ପରଫର୍ମ ବି କରିଥାଉଛି, ଯୋଉଟା ଆମ ନବରଙ୍ଗପୁର ଡିଷ୍ଟ୍ରିକ୍ଟରେ ଯୋଉଟା ଆମର ଇଏ ଅଛନ୍ତି ଗ୍ରୁପ ଯାକ ଅଛି, ଅର୍କେଷ୍ଟ୍ରା ଗ୍ରୁପ, ସେଥିରେ ବି ମୁଁ ଷ୍ଟେଜ୍ ପ୍ରୋଗ୍ରାମ ବି କରେ, ଷ୍ଟୁଡିଓରେ ବି ଯାଏ ରେକର୍ଡିଂ ପାଇଁ। ତ ଏମିତି ଛୋଟ ବଡ ସିଙ୍ଗିଂ କାର୍ଯ୍ୟକ୍ରମରେ ବି ମୁଁ ଯୋଗ ଦିଏ ଆଉ।
1: ଆଚ୍ଛା, ମାନେ ପିଲାବେଳୁ ଆପଣଙ୍କୁ ଗୀତ ଗାଇବାକୁ ବହୁତ ଭଲ ଲାଗେ?
2: ବହୁତ ଭଲ ଲାଗେ ମ୍ୟାମ୍।
1: ଗୀତ ଗାଇବା ପାଇଁ ଆପଣଙ୍କୁ ପ୍ରେରଣା କିଏ ଦେଇଥିଲା?
2: ମୁଁ ଯୋଉ ଟିଭି ମାଧ୍ୟମରେ ଆଉ ଯୋଉ ମୋବାଇଲ ମାଧ୍ୟମରେ, ଯୋଉ ୟୁଟ୍ୟୁବ ମାଧ୍ୟମରେ, ମୁଁ ଆକ୍ଚୁଆଲି ଯୋଉଟା ଆମର ହଲିଉଡ ବଲିଉଡରେ ଯୋଉ ସିଙ୍ଗର ଅଛନ୍ତି ଯିଏକି ଉଦିତ ନାରାୟଣ ବୋଲିକି, ମୁଁ ତାଙ୍କର ଯୋଉ ଗାଇକିରେ ମତେ ଭାରି ପସନ୍ଦ ଲାଗୁଥିଲା, ବହୁତ ମାନେ ହୃଦୟକୁ ଛୁଇଁ ଯାଉଥିଲା ତାଙ୍କର କଣ୍ଠଟା, ତେଣୁ ମତେ ବହୁତ ମୁଁ ଦେଖି ଦେଖିକି ହିଁ ତାଙ୍କଠୁ ମୁଁ ମୋ ମନରେ ଗୋଟେ ଜାଗ୍ରତ ହେଲା ଯେ ନିଶ୍ଚୟ ମୁଁ କେବେ ନା କେବେ ମୁଁ ଗାଇବି ହିଁ ଗାଇବି ଆଉ ଲୋକଙ୍କର ଆଗରେ ମୁଁ ପରିଚୟ ପାଇବି ବୋଲି ମୁଁ ବହୁତ ମୋର ମନରେ ବହୁତ ଚିନ୍ତା ଥିଲା ମ୍ୟାଡମ୍, ମନର ଭାବନା ବି ଥିଲା। ମତେ ଏମିତି ତ କିଏ ବି କହିନାହାନ୍ତି ଯେ ମାନେ ତୁ ଆଗକୁ ବଡ଼ ବୋଲି, କିନ୍ତୁ ମୁଁ ଯେତେବେଳେ ଅଳ୍ପ ଅଳ୍ପ କରିକି ତାପରେ ଲୋକ ଅଳ୍ପ ଅଳ୍ପ ଜାଣିପାରିଲେ ତାପରେ ଲୋକ ସମସ୍ତେ କହୁଛନ୍ତି ଆଉ।
1: ଫାର୍ଷ୍ଟ ଆପଣ ଯୋଉ ଗୀତରେ ମାନେ ଫେମସ ହେଇଥିଲେ ସେ ଗୀତଟି ଆମକୁ ଟିକେ ଶୁଣେଇବେ
2: ମ୍ୟାମ୍? ସେଇଟା ଥିଲା ଆକ୍ଚୁଆଲି, ମୁଁ ତ କୋରାପୁଟର ଅନ୍ଡିଭାଇଡ଼ କୋରାପୁଟରେ ମୁଁ ବାସ କରେ, କିନ୍ତୁ ମୁଁ ଯେତେବେଳେ ପ୍ରଥମରେ ମୁଁ ପାଦ ଦେଲି ଯୋଉଟା ଷ୍ଟୁଡିଓରେ, ତ ସେଇଟା ହଉଛି ବରଗଡ଼ ବୋଲିକି ଜାଗା ଅଛି ଯୋଉଟା ଆମ ସିଆଡ଼େ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ବରଗଡ଼, ତ ମୁଁ ସେଇଠି ଷ୍ଟୁଡିଓରେ ମୁଁ ଥିଲି, ଗୀତ ରେକର୍ଡିଂ ହେଇଥିଲା। ତ ସେଇ ଗୀତଟା ହଉଛି ମତେ ପାଗଲ ବନାଲୁ ରାନୀ, ସେଟା ସମ୍ବଲପୁରୀ ଭାଷାରେ ଲେଖା ହେଇଥିଲା, ଆଉ ସିଆଡ଼ୁ ହିଁ ଗୋଟେ ପ୍ରଡ୍ୟୁସର ସେ ପ୍ରଡ୍ୟୁସ କରିଥିଲେ ତାଙ୍କ ଚ୍ୟାନେଲରେ, ତ ସେଇ ଗୀତ ପ୍ରଥମ କରି ହେଇଥିଲା। ସେଇଦିନ ହିଁ ତିନିଟା ଚାରିଟା ଗୀତ ହେଇଯାଇଥିଲା ମୋର ଗୋଟେ ଦିନରେ।
1: ଆଚ୍ଛା, ମାନେ ଗୋଟେ ଦିନରେ ହିଁ ଆପଣ ସବୁ ଗୀତ ଗାଇଥିଲେ?
2: ହଁ ହଁ ହଁ ମ୍ୟାମ୍। ମତେ ପାଗଲ ବନାଲୁ ରାନୀ, ମୋ ଆଖିନୁ ଝରାଲୁ ପାନି, କାନ୍ଦୁଛେ ରେ ଦିଲ।

0: ଲେଖିଥିଲେ କିଏ ଗୀତଟି?
1: ଲେଖିଥିଲେ ମୋ ନିଜ ସଂଘାତ କହିଲେ ଚଳେ, ତାଙ୍କେ ଏଜ୍ ରେ ମାନେ ମୋଠୁ ବଡ, ସେ ହେଉଛନ୍ତି ସେଇ କଳାହାଣ୍ଡିର ଯୋଉଟା କି ଆମ ଲଡୁଗାଁ ବୋଲି ଜାଗା ଗୋଟେ ଅଛି, ଏ ଯୋଉ କକ୍ସରା ଯୋଉଟା ଆମର ଜୁନାଗଡ଼ କକ୍ସରା ପାଖେ, ସେ ଲୋକ ହେଉଛନ୍ତି ମନୋଜ ନିହାଲ ବୋଲିକି, ମୋ ନାଁ ହଉଛି ମନୋଜ ଟାଇଗର, ତାଙ୍କ ନାଁ ମନୋଜ ନିହାଲ।
0: ଆଚ୍ଛା, ମନୋଜ ଟାଇଗର, ମନୋଜ ନିହାଲ,
1: ନିହାଲ ମ୍ୟାମ, ହଁ
0: ଦି ଜଣ ବେଷ୍ଟ ଫ୍ରେଣ୍ଡ।
1: ହଁ ହଁ ମ୍ୟାମ,
0: ଆଚ୍ଛା, ଜଣେ ଗୀତ ଲେଖନ୍ତି ଆଉ ଜଣେ ଗୀତ ଗାଆନ୍ତି।
1: ହଁ ମ୍ୟାମ, ହଁ
0: ଆଚ୍ଛା, ତାହେଲେ କେମିତି ସେ ଲେଖାକୁ ନେଇକି କେମିତି ଆପଣ ଗୀତ ବନେଇଲେ?
1: ମ୍ୟାମ ଆକ୍ଚୁଆଲି ଗୀତଟା ମତେ ଶୁଣେଇଲେ, ଶୁଣେଇଲା ପରେ ଲେଖା ଏମିତି ହେଇଛି ବୋଲିକରି କହିଲା ବେଳକୁ ଆମେ ସେ ଲେଖାକୁ ନେଇକି ଆମେ ଟ୍ୟୁନ୍ଟା ସେଟ୍ କଲୁ ଦି ଜଣ ମିଶିକି ହିଁ, ତାପରେ ଗୀତଟି ପ୍ରିପାରେସନ ହେଇକି ଆମେ ଷ୍ଟୁଡିଓ ଗଲୁ ଆଉ।
0: କହିଲେ ଯେ ଆପଣ ନାଇଁ ଗୋଟେ ଦିନରେ ମୁଁ 4ଟା ଗୀତ ଗାଇଥିଲି ବୋଲି।
1: ହଁ ହଁ 3ଟା ହେଇଥିଲା ମ୍ୟାମ।
0: ସେ 3ଟା ଗୀତ କେମିତି ଗାଇଲେ?
1: ଆକ୍ଚୁଆଲି 4ଟା ଗୀତ ନେଇକି ଯାଇଥିଲୁ, କିନ୍ତୁ ଯୋଉ ଆଉ ଗୋଟେ ପିଲା ଥିଲା ସେ ଗୋଟେ ଗୀତ ନେଇକି ଯାଇଥିଲା, ତ ଆମେ 4ଟା ଗୀତ ତ ହାଫ୍ ସିଟ୍ରେ ଆମେ ନେଇକି ଯାଇଥିଲୁ, ଫୁଲ୍ ସିଟ୍ ମାନେ 8ଟା ଗୀତ ହେଲେ ଫୁଲ୍ ସିଟ୍ ହେଇଯାଉଛି, ତ 4ଟା ଗୀତରେ ଆମେ ପରଫର୍ମ କଲୁ, ସେ 4ଟା ମଧ୍ୟରୁ ମୋର 3ଟା ଥିଲା। ତ ଆମେ ଫାର୍ଷ୍ଟ ଆୱାରରେ ପହଞ୍ଚିଥିଲୁ ଷ୍ଟୁଡିଓରେ, ଆଉ ବୁକିଂଟା ଅଲରେଡି ହେଇଯାଇଥିଲା, ତ ତେଣୁ ଆମକୁ ସମୟ ଦେଲେ ଆଉ ଷ୍ଟୁଡିଓ ବାଲେ।
0: ଏଇ ଯୋଉ ଗୀତ ଗାଉଛନ୍ତି, ଗୀତ ଗାଇବାରେ କିଏ ଆପଣଙ୍କୁ ବହୁତ ସପୋର୍ଟ କରନ୍ତି?
1: ଗୀତ ଗାଇବାରେ ଏବେ ତ ସପୋର୍ଟ ବହୁତ ଆସୁଛି ମ୍ୟାମ ପ୍ରାୟ, ଆଉ ଲୋକଙ୍କର ଭଲ ପାଇବା ବି ବହୁତ ମିଳୁଛି।
0: ଘରେ କେମିତି ସପୋର୍ଟ କରନ୍ତି?
1: ହଁ ଘରେ ତ କିଛି କୁହନ୍ତି ନାହିଁ ମ୍ୟାମ, ଘରେ ମାନେ ନେଗେଟିଭ ତ ନାହିଁ, ପଜିଟିଭ କୁହନ୍ତି ଭଲ, ମାନେ ଲୋକଙ୍କଠୁ ଶୁଣିକି, ମାନେ ଲୋକଙ୍କଠୁ ଶୁଣିକି ଏବେ ଷ୍ଟେଜ୍ ପ୍ରୋଗ୍ରାମ ହେଲା ପରେ ବି ମୋବାଇଲ ଫୋବାଇଲରେ ଯୋଉଟା ଇଏ କରୁଛନ୍ତି ସେଠୁ ମାନେ ସେ ଲୋକ ଦେଖିକି ଆସିକି କହିଲେ ବହୁତ ଖୁସି ହୁଅନ୍ତି।
0: ତାହେଲେ ଆଉ ଗୋଟେ ଆପଣଙ୍କର ଗୀତ ଶୁଣିବା,
1: କୋରାପୁଟର ଗୋଟେ ଆଉ ଗୋଟେ ସ୍ଲୋ ପ୍ୟାଟର୍ଣ୍ଣର ଗୀତଟା, ସେଟା ହଉଛି ଏ ସଜିନୀ।

0: ଆଜି ପର୍ଯ୍ୟନ୍ତ ଆପଣ କେତୋଟି ଗୀତ ଗାଇଛନ୍ତି?
1: 12-15ଟା ଖଣ୍ଡେ ମ୍ୟାମ୍।
0: ଆଚ୍ଛା, 12-15ଟି ଗୀତ ଗାଇଛନ୍ତି,
1: ହଁ
0: ମାନେ ସବୁଗୁଡା ଗୀତ ଆପଣଙ୍କର ପାଖାପାଖି ହିଟ୍ ହେଇଛି?
1: ହଁ, ମାନେ ସମସ୍ତଙ୍କର ମନକୁ ଛୁଇଁଛି ମ୍ୟାମ୍।
0: କୋରାପୁଟିଆ ଗୀତକୁ ଆପଣ ବହୁତ ଭଲ ପାଆନ୍ତି?
1: ଆମର ନିଜ ଲାଙ୍ଗୁଏଜ, ମଦର ଲାଙ୍ଗୁଏଜ ଟା ହଉଛି ଆମର କୋରାପୁଟିଆ। ଆମେ ଓଡ଼ିଆ କହିଲେ ବି ଆମର ହଉଛି ମଦର ଲାଙ୍ଗୁଏଜ ଟା ହଉଛି ଆମର କୋରାପୁଟିଆ ନା।
0: ଆଚ୍ଛା, ତାହେଲେ ଆପଣ ତ ଏଇଟା ରହିଲା ଗୀତ ଗାଉଛନ୍ତି, ତା ବାଦେ ଆପଣ କଣ କରୁଛନ୍ତି କାମ?
1: ମ୍ୟାମ୍ ମୁଁ ହର୍ଟିକଲଚର ଫିଲ୍ଡ ୱାର୍କର ଅଛି ମ୍ୟାମ୍, ଚାଲିଛି ଆଉ ଦୁଇଟା।
0: ତାହେଲେ ସମୟ କେତେବେଳେ ବାହାର କରନ୍ତି ଗୀତ ପ୍ରାକ୍ଟିସ କରିବା ପାଇଁ?
1: ଫାର୍ଷ୍ଟ ଆୱାର ମାନେ ମର୍ଣ୍ଣିଂରେ ଆଉ ମାନେ ଇଭିନିଂରେ ମ୍ୟାମ୍।
0: ଆଚ୍ଛା, ସକାଳୁ ମାନେ ଆପଣଙ୍କର ଡେ ରୁଟିନ ଟା ଆମ ସହିତ ଶେୟାର କରିବେ?
1: 4:30ରେ ମୋର ଫାର୍ଷ୍ଟ ଆୱାର ଟା ମୁଁ ଉଠେ ମ୍ୟାମ୍, 4:30 ହେଇଯାଏ। 4:30ରୁ ତାପରେ ନିର୍ଗମ ସାରିକି ମୁଁ ପ୍ରାକ୍ଟିସ ରେ ବସେ। ପ୍ରାକ୍ଟିସ ରେ ମୋର ଅଛି ଯୋଉଟା ଆମର ସାଉଣ୍ଡ ସିଷ୍ଟମ ବି ଅଛି, ମୁଁ ସେଇଠି ବି ଫାର୍ଷ୍ଟ ଅଫ୍ ଅଲ୍ ତ ସାରେଗାମା ଯୋଉଟା ୟୁଟ୍ୟୁବରେ ଦେଖିକି ମୁଁ ପ୍ରାକ୍ଟିସ କରେ। ତାପରେ ଅଧଘଣ୍ଟା, କମ୍ ସେ କମ୍ ଅଧଘଣ୍ଟା କରେ। ତାପରେ ମୋର ସାଉଣ୍ଡ ସିଷ୍ଟମରେ ବି ଆଉ ଅଧଘଣ୍ଟା ମୁଁ ବିତାଏ। ତାପରେ ମୁଁ 9:30-10ଟାରୁ ମୁଁ ବାହାରି ପଡ଼େ ଫିଲ୍ଡ ୱାର୍କ ପାଇଁ।
0: କଣ କରିବି ବୋଲି ଭାବିଛନ୍ତି ଗୀତକୁ ନେଇ?
1: ମ୍ୟାମ୍ ମୁଁ ତ ମାନେ ସେଇଟାକୁ ନେଇକି ମୁଁ ବହୁତ କିଛି ଚିନ୍ତା ବି କରିନି, କିନ୍ତୁ ଗୋଟେ ସଉକ ଅଛି ମ୍ୟାମ୍, ଯେତେ ଦିନ ପର୍ଯ୍ୟନ୍ତ ଥିବି ମୁଁ ସେଟା ସିଙ୍ଗିଂ କରିବାକୁ ଇଚ୍ଛା କରେ।
0: ଆଚ୍ଛା, ତାହେଲେ ଆଉ ଗୋଟେ ଗୀତ ଶୁଣିବା ଆପଣଙ୍କର।

0: ବହୁତ ବଢିଆ ଥିଲା। ଗୀତଟି କିଏ ଲେଖିଥିଲେ?
1: ଗୀତଟି ଲେଖିଥିଲେ ଏଚ୍ ବାଲ୍ମିକ ବୋଲିକି ଜଣେ ଲେଖିଥିଲେ।
0: ସବୁ ଗୀତ ସହିତ ନିଜର କିଛି ନା କିଛି ଏକ୍ସପିରିଏନ୍ସ ଯୋଡି ହେଇକି ଥିବ ସମସ୍ତଙ୍କର। ଆପଣଙ୍କର ଲାଇଫରେ ସେମିତି କିଛି ଇନସିଡେଣ୍ଟ ଅଛି ଯେ ଫର୍ଷ୍ଟ ଗୀତ ଯେତେବେଳେ ଗାଇଥିଲେ ତାର ଏକ୍ସପିରିଏନ୍ସ କିମ୍ବା ହଉ କିମ୍ବା କିଛି ଗୋଟେ ଗୀତ ଆପଣଙ୍କୁ ଡିଫିକଲ୍ଟ ଲାଗିଥିଲା ଗାଇବା ପାଇଁ, କିଛି ଗୋଟେ ମେମୋରିଜ ଆମ ସହିତ ସେୟାର କରିବେ?
1: ସତ କଥା ତ ମୁଁ କହିବାକୁ ଗଲେ ମତେ ଗୀତ ଗାଇବାକୁ ମତେ କଷ୍ଟ ବି ଲାଗେ ନାହିଁ ଏତେ ବି, କାହିଁକି ମାନେ କଷ୍ଟ ତ ଲାଗେ, ଅଳ୍ପ କିଛି ଲାଗେ, ଅଳ୍ପ ମାନେ କଣ ହେଇଛି ନ ହେଇଛି ଷ୍ଟୁଡିଓରେ, ତାପରେ ଆଉ ଲୋକଙ୍କର ପସନ୍ଦ ଆସିବ ନା ନାହିଁ, କଣ ହେଇଛି ଯୋଉଟା ଆମର ନୋଟ୍ ଯାକ ଅଛି ଗୀତରେ, ହାଇ ନୋଟ୍ ଲୋ ନୋଟ୍ ଯୋଉ ଯୋଉଟା ମାନେ ସିଷ୍ଟମ ଅଛି, ସେ ସିଷ୍ଟମରେ ଯାଇଛି ନା ନାହିଁ, ମୁଁ 100% ଦେଇପାରିଛି ନା ନାହିଁ ଏଇ ଗୀତର, ତ ସେଇଟାକୁ ନେଇକି ମୁଁ ଚିନ୍ତା କରୁଥାଏ। ତାପରେ ରେକର୍ଡିଂ ସାରିଲା ପରେ ସେ ଗୀତକୁ ମୁଁ ବାରମ୍ବାର ଶୁଣେ ଯେ କଣ କିଛି କଣ ଭୁଲ ଭଟକା ହେଇଛି ବୋଲିକି, ତ ଲାଗେ ସେମିତି କିଛି ଡର ଭୟ ଟିକେ ଲାଗେ ନିହାତି, କିନ୍ତୁ ପ୍ରଥମରେ ସେମିତି ଲାଗୁଥିଲା କିନ୍ତୁ ଏବେ ଟିକେ ଡର ହଟିଗଲାଣି।
0: ଆଚ୍ଛା, ମାନେ ଯେତେବେଳେ ଆପଣ ଗୀତ ଗାଆନ୍ତି ତାପରେ ନିଜ ଭଏସକୁ ନିଜେ ଫାଷ୍ଟ ଶୁଣନ୍ତି, କ୍ଲିୟର କରନ୍ତି?
1: ନିହାତି ନିହାତି ମ୍ୟାମ, ମୁଁ 5-7 ଥର ଶୁଣେ, ମୁଁ ମାନେ କୋଉ ଇଏରେ କଣ ହେଇଛି, ମାନେ ମୁକୁଡାରେ କଣ ହେଇଛି, ଅନ୍ତରା ବେଳକୁ କଣ ହେଇଛି, ମାନେ ନଟ ଯାଇଛି ନା ନାହିଁ ସେ ଯେତିକି ତାର ଯିବା କଥା, ତାପରେ ସେ ଲୋରେ ଆସିଲା ବେଳକୁ କଣ ଭଏସଟା କ୍ରେକ୍ ହେଇଛି ନା ନାହିଁ କଣ, ସବୁ କିଛି ମାନେ ଇଏ କରିବାକୁ ପଡେ ଆଉ।
0: ଆଚ୍ଛା, ଆପଣ ଭାବୁଛନ୍ତି କି ମାନେ ନର୍ମାଲ ଗୋଟେ ଗୀତ ଗାଇପାରେ ଆଉ କୋରାପୁଟିଆ ଗୀତ ଗାଇବାରେ, ଯୋଉ ଟ୍ରାଇବାଲ ଗୀତ ଗାଇବାରେ କିଛି ଡିଫରେନ୍ସ ଅଛି ବୋଲି?
1: ନିହାତି ମ୍ୟାମ ଅଛି।
0: ମାନେ କଣ କେମିତି ଚେଞ୍ଜେସ ଲାଗେ?
1: ଚେଞ୍ଜେସ ମାନେ ଯୋଉଟା କୋରାପୁଟିଆ ଗୀତଟା ହଉଛି ଆମର କୋରାପୁଟିଆ ଲାଙ୍ଗୁଏଜରେ, ଯୋଉଟା କି ଅନ୍ୟ ଭାଷାର ଲୋକ ଆସିକି ଯୋଉଟା ମୁଁ ତ କହୁନି ମାନେ କାହାକୁ ଗୋଟେ ଆକ୍ଷେପ କରିକି, କିନ୍ତୁ ଅନ୍ୟ ଡିଷ୍ଟ୍ରିକ୍ଟର ଲୋକ ଯୋଉ ଲାଙ୍ଗୁଏଜରେ ସେମାନେ କଥାବାର୍ତ୍ତା ହେଉଥାନ୍ତି, ତ ସେଇ ଲାଙ୍ଗୁଏଜରେ ଲୋକ ଆସିକି ଆମ କୋରାପୁଟିଆ ଲାଙ୍ଗୁଏଜରେ ଯୋଉ ଗୀତ ଗାଇଲେ ବି ନାହିଁ କି ତାର ଯୋଉ ୱାର୍ଡର ତାର ଇଏ ଯୋଉ ପ୍ରୋନାଉନ୍ସିଏସନଟା ଠିକ୍ ନଥିବ ମ୍ୟାମ୍, ମତେ ଶୁଣିଲେ ବି ଟିକେ ଓଡ୍ ଲାଗୁଥିବ, ଯୋଉଟା ଆମର ନିଜର ଲାଙ୍ଗୁଏଜଟା ହଉଛି କୋରାପୁଟିଆ, ଆମେ ଆମର ବି କିଛି କିଛି ସେମିତି ଲାଗିଯାଉଛି, ମାନେ ଟିକେ ଯୋଉ ୱାର୍ଡର ଯୋଉଟା ଯେମିତି ଶୁଭିବା କଥା ସେଇଟା କେତେ କେତେବେଳେ ଶୁଭେ ବି ନାହିଁ ସେଇଟା।
0: ମାନେ ଯଦି ଆପଣ କହୁଛନ୍ତି ଯେ ମାନେ ଲାଙ୍ଗୁଏଜ ଯଦି ଟିକେ ଡିଫରେନ୍ସ ହେଇଯାଏ ମାନେ କୋରାପୁଟିଆ ଲାଙ୍ଗୁଏଜକୁ କ୍ୟାପଚର କରିବାଟା ବହୁତ
1: ବହୁତ, ହଁ ନିହାତି ମ୍ୟାମ ନିହାତି, ମୁଁ ତ
0: ସେଇଟା ତଫାତ ରହିବ,
1: ହଁ ନିହାତି ମ୍ୟାମ, ମୋର ଯୋଉ ଇଏରେ ମ୍ୟାମ ଶୁଣିଛି ଆଉ ମୋର ବି ନିଜର ବି ହେଇଛି କିଛି କିଛିଟା ସେମିତି ଲାଗେ ମତେ।
0: ଆଚ୍ଛା, ତାହେଲେ ଆଜିକାଲି ଯୋଉ ଆମର କୋରାପୁଟ ଡିଷ୍ଟ୍ରିକ୍ଟ ହଉ ନବରଙ୍ଗପୁର ଡିଷ୍ଟ୍ରିକ୍ଟ ହଉ ଯୋଉ ପିଲାମାନେ ଅଛନ୍ତି ତ ସେମାନେ କୋରାପୁଟ ଗୀତକୁ କେତେ ଭଲ ପାଉଛନ୍ତି ବୋଲି ଆପଣ ଭାବୁଛନ୍ତି?
1: ଏବେ ଯେମିତି ସମ୍ବଲପୁରୀର ସମ୍ବଲପୁରୀ ବାଲେ ସମସ୍ତେ ସମ୍ବଲପୁରୀ ନିବାସୀ ସବୁ ଯେମିତି ଭଲ ପାଉଛନ୍ତି, ଆମର ଇଆଡ଼େ ବି ଏବେ ଆମର ସଂସ୍କୃତିକୁ ନେଇକି

0: ବହୁତ ଆଗକୁ ବଢୁଛନ୍ତି, ମତେ ଭଲ ଲାଗୁଛି ବହୁତ।
1: ମାନେ ଆଜିକାଲି ତ ୟୁଟ୍ୟୁବ ଚ୍ୟାନେଲ ହେଇଗଲା, ଫେସବୁକ ହେଇଗଲା,
0: ହଁ
1: ସବୁଠି
0: ମ୍ୟାମ୍,
1: ମାନେ କୋରାପୁଟ ଲାଙ୍ଗୁଏଜ କୁ ମଧ୍ୟ ଅଧିକ ପ୍ରାୟୋରିଟି ଏବେ ଦିଆଯାଉଛି।
0: ଏବେ ଦିଆଯାଉଛି ଆମର ଆଣ୍ଡିଭାଇଟ କୋରାପୁଟ ଡିଷ୍ଟ୍ରିକ୍ଟର, ଆମର ଏଇ ଯୋଉ କୋରାପୁଟିଆ ଲାଙ୍ଗୁଏଜ କୁ, ଆଉ ସବୁ ଭଲ ଲାଗୁଛି,
1: ଆଚ୍ଛା,
0: ବହୁତ ଭଲ
1: ତାହେଲେ
0: ଲାଗୁଛି।
1: ଆମର ଯୋଉ ଲୋକାଲ ସିଙ୍ଗର୍ସ ମାନେ ଅଛନ୍ତି, ସମସ୍ତଙ୍କ ଭିତରେ ଆପଣ କାହାକୁ ପସନ୍ଦ କରୁଛନ୍ତି?
0: ଯିଏକି ଆମକୁ ଛାଡ଼ି ଚାଲି ଯାଇଛନ୍ତି, ଯିଏକି ଏଚ୍ ବସନ୍ ଭାଇନା,
1: ଆଜ୍ଞା,
0: ତାଙ୍କ ଭଏସ୍ ବି ଭଲ ଲାଗୁଥିଲା, ତାଙ୍କେ ବି ବହୁତ ସୁପର ଡୁପର ଗୀତ ଯାକ ଦେଇକି ଯାଇଛନ୍ତି, ତାଙ୍କୁ ଭଲ ଲାଗୁଥିଲା। କିନ୍ତୁ ବର୍ତ୍ତମାନ ଇଏରେ ମତେ ଯିଏ ଅଛନ୍ତି ଆମର ସୁଖଦେବ ଭାଇନା,
1: ସୁଖଦେବ ବାରିକ ସାର୍।
0: ହଁ ସୁଖଦେବ ବାରିକ ସାର୍, ତ ଆମେ ଏକଚୁଆଲି ମାନେ ଭାଇ ବୋଲିକି କହୁ, ତ ମୋ ପାଟିରୁ ଭାଇ ବୋଲିକି ବାହାରିଲା ସୁଖଦେବ
1: ହଁ
0: ସାର୍।
1: ହଁ
0: ତ ସୁଖଦେବ ସାର୍ଙ୍କର ମାନେ କୋରାପୁଟିଆ ଭଏସ୍ରେ ବହୁତ ବଢିଆ ଲାଗେ, ଆଉ ତାଙ୍କଠୁ ବି କିଛି କିଛି ମୁଁ ବି ଟିକେ ମାନେ ଇଏ କରେ, ତାଙ୍କର ଫଲୋ କରେ ତାଙ୍କୁ, ଏକଚୁଆଲି ତାଙ୍କର ଭଏସ୍ଟା ବହୁତ ଭଲ, ଆଉ କୋରାପୁଟିଆ ଲାଙ୍ଗୁଏଜ୍ର ତାର ମିନିଂ ଯାକ କ'ଣ କେମିତି ମାନେ ପ୍ରୋନାଉନ୍ସେସନ୍ କରାଯାଏ, ବହୁତ ଭଲ ସେ ଗାଆନ୍ତି।
1: ଆଚ୍ଛା, ବହୁତ ସୁନ୍ଦର। ତାହେଲେ ଆପଣଙ୍କର ଯେତିକି ସବୁ ଆଜି ପର୍ଯ୍ୟନ୍ତ ଗୀତ ଗାଇଛନ୍ତି, ସେ ଗୀତ ଭିତରୁ ଆପଣଙ୍କର ପର୍ସନାଲ ଫେଭରେଟ୍ ଗୀତଟା କୋଉଟା?
0: ପର୍ସନାଲ ତ ହେଇଥିଲା ମ୍ୟାମ୍, ମତେ ଏକଚୁଆଲି ମୁଁ ଯୋଉ ପ୍ରଥମରେ ଗୀତ ଗାଇଥିଲି ସେଟା ହେଇଥିଲା ଆମର ସେ ମତେ ପାଗଲ ବନାଲୁ ରାନୀ, ବହୁତ ଭଲ ଲିରିକ୍ସଟା ଲେଖିଥିଲେ, ଆଉ ଗୋଟେ ଥିମ୍ କୁ ନେଇକି ସେ ଲିରିକ୍ସଟା ଲେଖା ହେଇଥିଲା। ତାପରେ ହେଇଥିଲା ଆମର ହୋଡ ତୋର ଲାଲ ଲାଲ, କିନ୍ତୁ ସେଇଟା ଗୋଟେ ଡ୍ୟାନ୍ସ ପ୍ୟାଟର୍ନର ଥିଲା, ଡ୍ୟାନ୍ସ ପ୍ୟାଟର୍ନ ହେଲେ ବି ମତେ ଏଇ ଗୀତ ହିଁ ବହୁତ ପସନ୍ଦ ଲାଗିଥିଲା।
1: ତାହେଲେ ଆଉ ଗୋଟେ ଗୀତ ଶୁଣିବା ଆପଣଙ୍କର?
0: ସମ୍ବଲପୁରୀ ଯୋଉ ଗୀତଟା ସେଟା ରେକର୍ଡିଂ ହେଇଥିଲା, ସେଟା ହଉଛି ମୋ ସେକେଣ୍ଡ ଗୀତଟା, ଯୋଉଟା ହୋଡ ତୋର ଲାଲ ଲାଲ, ସେଟା ମୁଁ ଆପଣଙ୍କୁ ଶୁଣେଇ ଦେଉଛି। ହୋଡ ତୋର

0: ବହୁତ ସୁନ୍ଦର ସୁନ୍ଦର ଗୀତ ଆପଣ ଗାଇଛନ୍ତି, ତାହେଲେ ଆଗାମୀ ମାନେ ଭବିଷ୍ୟତରେ ଆପଣ କଣ କରିବେ ବୋଲି ଭାବିଛନ୍ତି, କଣ ସବୁ ପ୍ଲାନ ରହିଛି?
1: ଆଉ କିଛି ଗୀତ, ନୂଆ ନୂଆ ଗୀତ, ନ୍ୟୁ ଭର୍ସନ ଯାକ ମୁଁ କରିବାକୁ ଇଚ୍ଛା କରୁଛି ମ୍ୟାମ୍, ଆଉ ଷ୍ଟେପ୍ ନେବାକୁ ଚାହୁଁଛି। ପୁଣି ଗୋଟେ ଆକ୍ଚୁଆଲି ନିଜ ଓନ୍ ରେ ଗୋଟେ ଅର୍କେଷ୍ଟ୍ରା ଟିମ୍ ବି କରିବାକୁ ମୁଁ ଭାବିଛି।
0: ବହୁତ ବଢିଆ, ଆପଣ ସୁନ୍ଦର ଭାବରେ ନିଜର ପର୍ସନାଲ ଅର୍କେଷ୍ଟ୍ରା ଟିମ୍ କରନ୍ତୁ, ଆଉ ଏମିତି ହିଁ ଗୀତ ଗାଉଥାନ୍ତୁ, ଆମ କୋରାପୁଟ ଲାଙ୍ଗୁଏଜ କୁ ଆଗକୁ ବଢ଼ାଉଥାନ୍ତୁ। ଆମର ନବରଙ୍ଗପୁର ଡିଷ୍ଟ୍ରିକ୍ଟ ହଉ, କୋରାପୁଟ ଡିଷ୍ଟ୍ରିକ୍ଟ ହଉ, ଏମିତି ହିଁ ଆପଣଙ୍କୁ ଆମେ ଶୁଣୁଥିବୁ, ଆପଣଙ୍କୁ ଭଲ ପାଉଥିବୁ। ଆଉ ଆଜି ଆମ ଆକାଶବାଣୀରେ ଆପଣ କଥା ହେଲେ, ଆପଣଙ୍କୁ ବହୁତ ଲୋକ ଆଜି ଶୁଣିଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍।
1: ଧନ୍ୟବାଦ।
2: ସତରେ ପ୍ରତ୍ୟେକ ଗାଁରେ କିଛି କାହାଣୀ ରହିଛି, ପ୍ରତ୍ୟେକ ସମାଜର ନିଜସ୍ୱ ସଂସ୍କୃତି ରହିଛି, ଆଉ ଏହି ସବୁକୁ ପିଢ଼ି ପରେ ପିଢ଼ି ଜୀବନ୍ତ ରଖିବାରେ ଆମର ଏହି ଗାୟକମାନଙ୍କର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମଧ୍ୟ ରହିଛି। ଆଜି ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଟି ବ୍ଲକ ଅନ୍ତର୍ଗତ ବନ୍ଧୁଗୁଡ଼ା ଗ୍ରାମରୁ ଆମ ସହିତ ଯୋଡ଼ି ହୋଇଥିଲେ ଜଣେ ସୁନ୍ଦର ଗାୟକ ମନୋଜ କୁମାର ବାଗ। ସଙ୍ଗୀତ ପ୍ରତି ଭଲ ପାଇବା ଓ ନିଜ ସଂସ୍କୃତିର କଥା ଆମ ଶ୍ରୋତାମାନଙ୍କ ସହିତ ବାଣ୍ଟି

ସୁନ୍ଦର ଭାବନା ସହିତ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମର ବିଦାୟ ନେଉଛୁ। ପୁଣି ଏକ ନୂଆ ଦିନରେ ନୂଆ କାହାଣୀ, ନୂଆ ପ୍ରତିଭା, ନୂଆ ସ୍ୱରର ସମ୍ଭାର ନେଇ ଆପଣମାନଙ୍କ ନିକଟକୁ ନିହାତି ଫେରିବୁ। ସେ ପର୍ଯ୍ୟନ୍ତ ଆପଣମାନେ ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ ଏବଂ ନିଜ ମାଟି, ନିଜ ଭାଷା, ନିଜ ସଂସ୍କୃତିକୁ ହୃଦୟରେ ସାଇତି ରଖନ୍ତୁ। ତାହେଲେ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି ଆପଣ ନିହାତି ଭାବରେ ନିଜର ସୁଚିନ୍ତିତ ମତାମତ ଆମକୁ ଦେବେ ବୋଲି ଆଶା କରୁଛୁ। ଆମକୁ ମତାମତ ଜଣାଇବା ପାଇଁ ଆମ ମୋବାଇଲ ନମ୍ବରଟି ହେଉଛି 7070382169।

0: କିମ୍ବା www.breakfreeindia.org କୁ ଭିଜିଟ୍ କରନ୍ତୁ।
1: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
2: ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି?
3: ଏବେ ଆସିଛି ଏକ ସହଜ, ଦ୍ରୁତ ଓ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା।
2: କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଦୁଇ ପକ୍ଷ ଆପସରେ ବସିକି ସହମତିରେ ସହଜରେ ମାମଲାର ସମାଧାନ କରିପାରିବେ।
3: ଆଜି ନିକଟରେ ଥିବା କୋର୍ଟର ଜିଲ୍ଲା

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ ଖୁଦକର୍ଜ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ମହମ୍ମଦ ଅଜିଜ ଏବଂ ସାଧନା ସରଗମ। ଇନ୍ଦିବରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ରାଜେଶ ରୋଶନ।

ଆପଣମାନେ ଶୁଣିଛନ୍ତି କାରବା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲି ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ମଜରୁହ ସୁଲତାନପୁରୀଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ରାହୁଲ ଦେବ ବର୍ମନ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣନ୍ତୁ। ପ୍ରେମ ବନ୍ଧନ ଚଳଚ୍ଚିତ୍ରରୁ ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ପରିଚାଳନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଇଠି ଆମ ଶ୍ରୋତାମାନଙ୍କୁ କହି ରଖୁଛୁ, ଆଜି ଦିନ 11:00 ଶୁଣିବେ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। ଆଜି ଦିନ 12:00 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ସମୟ ପୂର୍ବାହ୍ନ 10:30 ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଶାରଦୀୟ ପାର୍ବଣ ଅବସରରେ ସମସ୍ତ ଶ୍ରୋତାଙ୍କୁ ଶ୍ରଦ୍ଧାର ସହ ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛୁ ଆଜିର ଆକାଶବାଣୀ ଲାଇଭ୍ ପରିସରକୁ। ଆଜି ପାଇଁ ଆପଣଙ୍କ ସହ ଆପଣଙ୍କ ରେଡିଓ ସାଥୀ ସସ୍ମିତା। ନମସ୍କାର ଶ୍ରୋତା ବନ୍ଧୁ, ଚାଲିଛି ନବରାତ୍ରିର ପାବନ ଅବସର। ଶୈଳପୁତ୍ରୀଙ୍କଠାରୁ ଆରମ୍ଭ କରି ସିଦ୍ଧିଦାତ୍ରୀଙ୍କ ପର୍ଯ୍ୟନ୍ତ ମା'ଙ୍କର ନଅଟି ରୂପ ଏହି ଦଶହରାରେ ପୂଜା ପାଆନ୍ତି। ମା'ଙ୍କ ରୂପ, ମା'ଙ୍କ ସ୍ୱରୂପ ବର୍ଣ୍ଣନାର ବହୁ ଅର୍ଥରେ ସେ ପ୍ରକୃତି ସ୍ୱରୂପା। ସେ ଦୁର୍ଗା ରୂପରେ ଓହ୍ଲେଇ ଆସନ୍ତି ଧରାଧାମକୁ ଏ ଶରତ ଋତୁରେ। ସେ ଆନନ୍ଦମୟୀ, ସେ ଉଗ୍ରା, ସେ ବୀରା, ସେ ଦୁର୍ଗା ଦୁର୍ଗତିନାଶିନୀ। ତେଣୁ ଏହି ପାର୍ବଣର ନାଁ ଶାରଦୀୟ ଦୁର୍ଗାପୂଜା। ଦୁର୍ଗାପୂଜାର ମେଢ଼, ମଣ୍ଡପ, ଘର, ପରିବାର ପ୍ରତ୍ୟେକଙ୍କ ମନ ମନ୍ଦିରକୁ ଭକ୍ତି, ଶ୍ରଦ୍ଧା, ଆନନ୍ଦ ଆଉ ବିଶ୍ୱାସରେ ସଜେଇଦେବା ଆସନ୍ତୁ ମା'ଙ୍କ ଆରାଧନା ଆଉ ପୂଜା ଅର୍ଚ୍ଚନା ପାଇଁ।

ଶାରଦୀୟ ନବରାତ୍ରି ପୂଜାର ପ୍ରଥମ ଦିନରେ ମା ଶୈଳପୁତ୍ରୀ ହିମାଳୟଙ୍କ କନ୍ୟା ସେ ପର୍ବତ ନଦୀ ବନ ଝରଣା ପ୍ରକୃତିର ଅଂଶ ପର୍ବତ ଯେହେତୁ ଦୃଢ଼ ଆଉ ଶକ୍ତ ଆଉ ଖୁବ୍ କଠିନ ଅଟେ ତେଣୁ ମା ଶୈଳପୁତ୍ରୀ ଜୀବନରେ ଦୃଢ଼ ହୋଇ ରହିବାର ସନ୍ଦେଶ ପ୍ରଦାନ କରିଥାନ୍ତି ଦ୍ୱିତୀୟ ମା ବ୍ରହ୍ମଚାରିଣୀ ସବୁକାଳେ ଲୋଭ ମୋହ କାମ କ୍ରୋଧଠାରୁ ଦୂରେଇ ରହିବାର ବାର୍ତ୍ତା ପ୍ରଦାନ କରିଥାନ୍ତି ମା ଚନ୍ଦ୍ରଘଣ୍ଟା ତୃତୀୟ ସ୍ୱରୂପ ସାହସ ଓ ଶାନ୍ତିର ପ୍ରତୀକ ଚତୁର୍ଥ ଦିନରେ ମା କୁଷ୍ପାଣ୍ଡା ରୂପରେ ପୂଜା ପାଇଥାନ୍ତି ସୃଜନଶୀଳତାର ପ୍ରତୀକ ସେ ପଞ୍ଚମ ଦିନ

ସ୍କନ୍ଦମାତା ସ୍ୱରୂପ, ସନ୍ତାନ ବତ୍ସଳା ମମତାମୟୀ, ବାତ୍ସଲ୍ୟ ପ୍ରେମରେ ଛଳ ଛଳ ମୁଖମଣ୍ଡଳ ତାଙ୍କର। ଷଷ୍ଠ ସ୍ୱରୂପ ମା କାତ୍ୟାୟନୀ, ବୀରତା ନିର୍ଭୀକ ଆଉ ସାହସର ପ୍ରତୀକ। ସପ୍ତମ ଦିନ ମାଙ୍କୁ କାଳରାତ୍ରୀ ରୂପରେ ପୂଜା କରାଯାଏ। ସବୁ ଦୁଷ୍ଟ ଶକ୍ତିର ବିନାଶ କରିଦେବାର ଅଭୟ ପ୍ରଦାନ କରନ୍ତି ମା। ନବରାତ୍ରୀର ଅଷ୍ଟମ ଦିନରେ ମା ମହାଗୌରୀ ରୂପରେ ପୂଜା ପାଆନ୍ତି। ଶାନ୍ତ କାନ୍ତ କମନୀୟ ରୂପ, ଶୁଦ୍ଧତା ଆଉ ଶାନ୍ତିର ପ୍ରତୀକ ଅଟନ୍ତି। ଶେଷ ଦିନ ମାଙ୍କର ସିଦ୍ଧିଦାତ୍ରୀ ରୂପ। ନବଦିନର ନିଷ୍ଠା କାଷ୍ଠା ଆଉ ସମର୍ପଣକୁ ରକ୍ଷା କରି ମା ସିଦ୍ଧି ପ୍ରଦାନ କରିଥାନ୍ତି। ଆଧ୍ୟାତ୍ମିକତାର ଗୋଟିଏ ସୁନ୍ଦର ବାର୍ତ୍ତା ପ୍ରକୃତିରେ ଖେଳିଯାଏ। ଦୁଷ୍ଟ ଶକ୍ତିର ବିନାଶ ହେବା ପରେ ଗୋଟିଏ ଆଶ୍ୱସ୍ତି ଭାବ ନୂଆ ଜୀବନରେ ପ୍ରବେଶ କରେ। ହେ ମା, ପ୍ରତ୍ୟେକ ଭକ୍ତ ପୂଜାଥାଳି ଧରି ନିଜକୁ ସମର୍ପି ଦେଉଛନ୍ତି। ପୂଜା ଗ୍ରହଣ କର ମା, କୃପା କରୁଣା ଢାଳି ଦିଅ, ତୁମରି ଆଶିଷ ଖେଳିଯାଉ ସାରା ଜଗତ ସାରା।

0: 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: ଶାରଦୀୟ ପର୍ବର ଏହି ପାବନ ଅବସରରେ କେବଳ ମେଢ଼, ମଣ୍ଡପ, ଘର, ମନ୍ଦିର, ମନ, ହୃଦୟକୁ ସଜେଇକି ରଖାଯାଏ ତା ନୁହଁ ଶ୍ରୋତାବନ୍ଧୁ, ପ୍ରକୃତି ବି ନିଜକୁ ସଜାଏ। ସବୁଜ ପଣତରେ, ନାନାବର୍ଣ୍ଣ ଫୁଲର ସମ୍ଭାରରେ, ନିର୍ମଳ ଆକାଶର ସୁନ୍ଦରତାରେ, ପକ୍ଷୀଙ୍କ କିଚିରି ମିଚିରି ଶବ୍ଦରେ, ନଦୀ ଝରଣାର କୁଳୁକୁଳୁ ନାଦରେ, ଶୁଭ୍ର କାଶତଣ୍ଡି ଫୁଲର ପ୍ରେମ ପ୍ରଣୟର ନିବେଦନରେ ପ୍ରକୃତି ନିଜକୁ ସଜେଇଥାଏ ମା'ଙ୍କ ସ୍ୱାଗତ ପାଇଁ। କାଶତଣ୍ଡି ଗୋଟିଏ ଗରିବ ଝିଅର ସୁନ୍ଦର ନାଁଟିଏ। ରାଜା ପୁଅକୁ ଭଲ ପାଇବା ତାର ଭୁଲ ହୋଇଗଲା ବୋଲି ଅକାଳରେ ଜୀବନ ହାରିବାକୁ ପଡ଼ିଲା ତାକୁ। ଦୁଃଖ ଭରା ପ୍ରେମ କାହାଣୀ ଶୁଣି ମା ଦୁର୍ଗା ତାକୁ ଅଭୟ ପ୍ରଦାନ କରି ଏ ଶରତ ଋତୁରେ ଫୁଟିବାକୁ ସୁଯୋଗ ଦେଲେ। ପ୍ରତିବର୍ଷ ନଈ କୂଳେ କୂଳେ, ବିଲ ଧାରେ ଧାରେ ଏ ଶରତ ଋତୁରେ ଫୁଟେ କାଶତଣ୍ଡି, ପ୍ରେମ ପ୍ରଣୟର ଉତ୍ସର୍ଗପଣ, ତ୍ୟାଗ ତପସ୍ୟା, ଭଲ ପାଇବାର ବାର୍ତ୍ତା ନେଇ। ଯିଏ ଏହି ପାର୍ବଣରେ କାଶତଣ୍ଡି ଫୁଲ ଅର୍ପଣ କରେ ମା'ଙ୍କୁ, କାଶତଣ୍ଡି ମୁକ୍ତ ହୁଏ ମା'ଙ୍କ ଚରଣ ସ୍ପର୍ଶ କରି, ଭକ୍ତର ମନବାଞ୍ଛା ପୂର୍ଣ୍ଣ କରନ୍ତି ମା'। ତେଣୁ ଗଣେଶ ପୂଜା ପରେ ପରେ ହିଁ କାଶତଣ୍ଡି ଫୁଟିବା ଆରମ୍ଭ ହୁଏ, ମା'ଙ୍କ ଆଗମନରେ ଫୁଟେ, ଆଉ ମା'ଙ୍କର ମେଲାଣି ପରେ ପରେ ହିଁ ଧୀରେ ଧୀରେ ମଉଡ଼ିଯାଏ କାଶତଣ୍ଡି। କାଶତଣ୍ଡି ଫୁଲର ସାଜସଜ୍ଜାରେ ପ୍ରକୃତିକୁ ମା' ଆସନ୍ତି ଏହି ଆସ୍ମିନରେ। ତେଣୁ କାଶତଣ୍ଡିର ମନ ନେଇ ନିଜକୁ ମା'ଙ୍କ ପାର୍ବଣରେ ସାମିଲ କରିନେବା ଆସନ୍ତୁ।

ନବରାତ୍ରିରେ 9 ଦିନର ବିଶେଷ ପୂଜା। ସମଗ୍ର ଭାରତବର୍ଷରେ ଯେତେ ଦେବୀପୀଠ ସବୁଠି ଲାଗେ ଭକ୍ତଙ୍କ ଗହଳି ଚହଳି। ଭୋଗ ହୋମ ଜାଗ ଯଜ୍ଞ ଘଣ୍ଟ ଘଣ୍ଟା ହୁଳହୁଳିର ଶବ୍ଦରେ ଶବ୍ଦମୟ ହେଉଠେ ପରିବେଶ। ଭକ୍ତି ଭାବ ଆବେଗ ଏଇ ଗୋଟିଏ ସମର୍ପଣ ଭାବରେ ସମସ୍ତେ ଡାକୁଥାନ୍ତି ମା'ଙ୍କୁ। ମା'ଙ୍କ କୃପା କରୁଣା ପାଇବା ପାଇଁ ସମସ୍ତେ ପୂଜାର୍ଚ୍ଚନା କରୁଥାନ୍ତି। ସମସ୍ତଙ୍କର ବିଶ୍ୱାସ ଥାଏ ମା'ଙ୍କର କୃପା କରୁଣା ନିଶ୍ଚୟ ମିଳିବ, ମା'ଙ୍କଠାରୁ ଡାକରା ନିଶ୍ଚୟ ଆସିବ। ସବୁ ଦୁଃଖ ସବୁ କଷ୍ଟକୁ ଭକ୍ତ ମା'ଙ୍କ ଚରଣ ତଳେ ସମର୍ପଣ କରିଦେଇ ନିଜକୁ ହାଲୁକା କରିଦେବ।

0: एसपी द्वारा इन्वेस्टर जागरूकता प्रारंभ अधिक सूचना पाई सेबी इन्वेस्टर वेबसाइट को विजिट करंतु किंबा सेबी सारथी ऐप डाउनलोड करंतु।
1: नवरात्रिरे नौटी स्वरूपरे नौ फूलमानंकर समावेशरे नवग्रहंक संतुष्टि पाई भक्त प्रार्थना करुथाय शरत ऋतुर आराध्य देवी दुर्गांको। खूब निष्ठारे करिबाकु हुए मांकर आराधना। से मंत्रप्रिय जंत्रतंत्रप्रिय मंत्र जंत्र तंत्र माध्यमरे ମାଙ୍କୁ ସନ୍ତୁଷ୍ଟ କରିବାକୁ ଚାହାନ୍ତି ସମସ୍ତେ ଏହି ପାର୍ବଣ ଅବସରରେ। ମା ସମସ୍ତଙ୍କର, ନିଶ୍ଚୟରେ ଯିଏ ତାଙ୍କୁ ଡାକିଲା ସେ ଭକ୍ତର, କିନ୍ତୁ ତାଙ୍କ ସୃଷ୍ଟି ମହାଯଜ୍ଞର ଅଗ୍ନିରୁ, ତାଙ୍କ ସୃଷ୍ଟି ଦୁଷ୍ଟ ଶକ୍ତିର ବିନାଶ ପାଇଁ ଦଶଭୁଜା ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତା ରକ୍ତମୁଖା ସିଂହବାହିନୀ ଶକ୍ତି ପ୍ରଦାୟିନୀ ମା ଜଗତ ଜନନୀ ସେ। ତାଙ୍କ କୃପା ପାଇବାକୁ ହେଲେ ମନରୁ ବିକାର ଦୂର କରିବାକୁ ହୋଇଥାଏ। କାମନା ଶୂନ୍ୟ ମନଟିଏ ନେଇ ସିଂହବାହିନୀଙ୍କ ଚରଣ ତଳେ ନିଜକୁ ସମର୍ପି ଦେବାକୁ ହୋଇଥାଏ।

ନଅ ଦିନରେ ନଅଟି ସ୍ୱରୂପ କଥା ଜାଣିଲେ। ନଅ ଫୁଲ ଭିତରେ ମନ୍ଦାର, ମଲ୍ଲି, ପଦ୍ମ, ହଳଦିଆ କନିଆରି, ଧଳାକାଶ ତଣ୍ଡି, ନୀଳ ଅପରିଜିତା ଏବଂ ପ୍ରକୃତିରେ ଫୁଟୁଥିବା ଅବନା ଫୁଲ ସବୁ ମାଙ୍କର ଅତି ପ୍ରିୟ। ଶ୍ରଦ୍ଧା ରଖି ମନ୍ଦାର ମାଳଟି ଅର୍ପଣ କରିଦେଲେ ଶକ୍ତି ମିଳେ, ଜୀବନରେ ସ୍ଥିରତା ଆସେ। ମଲ୍ଲିଫୁଲ ମନରେ ଶାନ୍ତ ଭାବ ଆଣେ। ପଦ୍ମଫୁଲ ଅର୍ପଣ କଲେ ସାହସ ବଢ଼େ, ଭୟ ଦୂର ହୁଏ, ଧନ ଜନ ଗୋପଲକ୍ଷ୍ମୀ ପ୍ରାପ୍ତି ହୁଏ। ହଳଦିଆ କନିଆରି ଫୁଲ ପ୍ରଗତି ଆଣେ। ନୀଳ ଅପରିଚିତା ଅର୍ପଣ କରିଦେଲେ ଜୀବନରେ କଷ୍ଟ ସମୟରେ ମଧ୍ୟ ହାରିବାକୁ ଦେଇନଥାଏ। ଅନାବନା ଅବନା ଫୁଲ ଅର୍ପଣ କରିଦେଲା ପରେ ସରଳ ଭାବରେ ମନ ଭରିଯାଏ, ଆଭିଜାତ୍ୟକୁ ମନ ଟାଣି ହୁଏନି। ଅଳ୍ପକେ ସନ୍ତୁଷ୍ଟ ହେବାର ଭାବ ମନକୁ ଭୁଲ କରିବାରୁ ବଞ୍ଚାଇ ଦିଏ। ତେଣୁ ନଅ ପ୍ରକାରର ଫୁଲ ଡାଲାରେ ପୂଜାଡାଲାକୁ ସଜେଇ ରଖନ୍ତୁ। ନୈବେଦ୍ୟ କ'ଣ ବାଢ଼ିବେ ସେ କଥା କହିବି ଏ ସୁନ୍ଦର ଭକ୍ତିଗୀତ ଶୁଣିସାରିବା ପରେ।

ଗୀତଟି ଆପଣଙ୍କ ହୃଦୟକୁ ଛୁଇଁଥିବ ନିଶ୍ଚୟ। କହିଥିଲି ଗୀତ ଶୁଣିବା ପରେ ନୈବେଦ୍ୟ କ'ଣ ପାଢ଼ିବେ ଏ ନବରାତ୍ରିରେ ସେ କଥା କହିବି ବୋଲି। ଶୈଳପୁତ୍ରୀଙ୍କ ପାଇଁ ଘିଅ ତିଆରି ପ୍ରସାଦ ତିଆରି କରି ଅର୍ପଣ କରନ୍ତୁ, ରୋଗରୁ ମୁକ୍ତ ହୋଇଯିବେ। ବ୍ରହ୍ମଚାରିଣୀଙ୍କ ପାଇଁ ଚିନିରେ ତିଆରି ପ୍ରସାଦ ଅର୍ପଣ କରନ୍ତୁ, ଆୟୁ ବୃଦ୍ଧି ହେବ। ଚନ୍ଦ୍ରଘଣ୍ଟାଙ୍କ ଉଦ୍ଦେଶ୍ୟରେ କ୍ଷୀରରେ ତିଆରି ପ୍ରସାଦ ଅର୍ପଣ କରନ୍ତୁ, ଦୁଃଖ କ୍ଲେଶରୁ ଆରୋଗ୍ୟ ମିଳିବ। ମା କୁଷ୍ମାଣ୍ଡାଙ୍କ ପାଇଁ ମାଲପୁଆ ଭୋଗ ଅର୍ପଣ କରନ୍ତୁ, ବୁଦ୍ଧି ଆଉ ଧନପ୍ରାପ୍ତି ହେବ। ସ୍କନ୍ଦମାତାଙ୍କ ଉଦ୍ଦେଶ୍ୟରେ କଦଳୀ ପ୍ରସାଦ ରୂପରେ ଅର୍ପଣ କରନ୍ତୁ, ସୁଖଶାନ୍ତି ମିଳିବ। କାତ୍ୟାୟନୀ ମାତାଙ୍କ ସ୍ୱରୂପରେ ମାତା

ଈଶ୍ୱରଙ୍କୁ ମହୁରେ ତିଆରି ଭୋଗ ଅର୍ପଣ କରନ୍ତୁ। ଅଟକି ଯାଇଥିବା ସବୁ କାମ ସମ୍ପୂର୍ଣ୍ଣ ହୋଇଯିବ। କାଳରାତ୍ରି ସ୍ୱରୂପରେ ଗୁଡ଼ରେ ତିଆରି ଭୋଗ ପ୍ରଦାନ କରନ୍ତୁ, ସଙ୍କଟ ଦୂର ହେବ। ମହାଗୌରୀଙ୍କ ସ୍ୱରୂପରେ ନଡ଼ିଆ ଅର୍ପଣ କରନ୍ତୁ, ସବୁ ମନକଥା ପୂରଣ ହେବ। ଶେଷରେ ନବମ ସ୍ୱରୂପରେ ମାତା ସିଦ୍ଧିଦାତାଙ୍କୁ କ୍ଷୀରି ପୁରୀ ଚଣା ଅର୍ପଣ କରନ୍ତୁ, ସବୁ କାର୍ଯ୍ୟ ସବୁ ଜ୍ଞାନ ସବୁ ମନ୍ତ୍ର ଆରାଧନାରେ ସିଦ୍ଧିପ୍ରାପ୍ତ ହେବ। ସର୍ବୋପରି ଆମେ ସମସ୍ତେ ଜାଣିଛେ, ଗୁଡ଼ ଘିଅ ମହୁ ଦହି କ୍ଷୀରରେ ପଞ୍ଚାମୃତ ତିଆରି ହୁଏ। ଏ ପଞ୍ଚାମୃତ ଏ ପାଞ୍ଚଟି ଦ୍ରବ୍ୟ ମାଙ୍କର ବି ଭାରି ପ୍ରିୟ। ତେଣୁ ଶ୍ରଦ୍ଧାର ସହ ଭକ୍ତି ରଖି ବର୍ଷକରେ ଥରେ ଏହି ଶାରଦୀୟ ପାର୍ବଣ ଅବସରରେ ମାଙ୍କୁ ଏସବୁ ଅର୍ପଣ କରନ୍ତୁ। ଦେଖିବେ ମା ଖୁସି ହେବେ, କୃପା କରୁଣା ଢାଳିଦେବେ। ମାଙ୍କ ପରି ମାଟିଏ ମିଳିବା ଭାରି କଷ୍ଟ ଶ୍ରୋତାବନ୍ଧୁ, ପୁଣି ଅପେକ୍ଷା ରହିବ ଆସନ୍ତା ବର୍ଷ ପାଇଁ। ଏହି ବର୍ଷ ପାର୍ବଣ ଆସିଛି ଯେତେବେଳେ ହୃଦୟର ସହ ଭକ୍ତି ଦେଇ ଆଉ ଶ୍ରଦ୍ଧାର ସହ ମାଙ୍କୁ ସାଇତି ନେବା ଆସନ୍ତୁ।

ମାସିଏ ମଙ୍ଗଳମୟୀ, ମାସିଏ ଅଭୟଦାୟିନୀ, ମାସିଏ ସିଂହବାହିନୀ, ମାସିଏ କରୁଣାମୟୀ। ଭୋଗ ନୈବେଦ୍ୟ ନଥିଲେ ବି ମା ଭକ୍ତି ପ୍ରୀତି ଶ୍ରଦ୍ଧା ଶାନ୍ତିରେ ତୃପ୍ତ ହୁଅନ୍ତି। ତେଣୁ ଢାଳିଦେବା ମନତଳର ସବୁତକ ଭକ୍ତି ଆଉ ପ୍ରୀତି। ମା ଜଗତର କଲ୍ୟାଣ କରିବେ, ଜଗତ ଜନନୀ ହେଇ।

ମନତଳ ସବୁ ଆସୁରିକ ପ୍ରବୃତ୍ତି ଦୂର ହେଉ, କାମନା ବାସନାର ବହୁ ଅର୍ଥକୁ ଯାଇ ମମତାମୟ ମାଙ୍କର ସ୍ୱରୂପ ଦିଶୁଥାଉ। ଯେତେବେଳେ ମାଙ୍କର ରୂପ ଦର୍ଶନ କରିବା ପାଇଁ ଯାଉଛନ୍ତି, ଖୁବ୍ ସତର୍କତାର ସହ ଯାଆନ୍ତୁ ଶ୍ରୋତାବନ୍ଧୁ। ନିଜକୁ ସୁରକ୍ଷିତ କରି ଗହଳି ଭିତରେ କେଉଁ ଗୋଟିଏ ଆଡ଼ରେ ମାଙ୍କୁ ଦେଖିକି ଆସନ୍ତୁ। ନିଜର ଗହଣା ପ୍ରତି ସତର୍କ ରୁହନ୍ତୁ। ମୂଲ୍ୟବାନ ଦ୍ରବ୍ୟକୁ ନେଇ ଆଦୌ ଯାତ୍ରା କରିବାକୁ ଯାଆନ୍ତୁ ନାହିଁ। ମନ ତଳେ ସବୁତକ ଭକ୍ତିଭାବକୁ ନେଇ ଗୋଟିଏ ସମର୍ପଣ ଭାବରେ ନିଜକୁ ସମର୍ପି ଦେଇ ଆସନ୍ତୁ ମାଙ୍କ ଚରଣ ତଳେ। ପ୍ରତିବର୍ଷ ଏହି ଶାରଦୀୟ ଦୁର୍ଗାପୂଜା ଏମିତି ଆସୁଥାଉ, ଆଉ ମାଙ୍କର କୃପା କରୁଣା ମା ଏମିତି ବରସେଇକି ଯାଉଥାନ୍ତୁ, ଜଗତର କଲ୍ୟାଣ ହେଉଥାଉ, ମା ଏମିତି ଶକ୍ତି ସ୍ୱରୂପା ହୋଇ ଆସୁଥାନ୍ତୁ ଆଉ ପୂଜା ପାଉଥାନ୍ତୁ।

ଧର୍ମ ହେଉଛି ସେହି ଭାବ ଯାହା ପଶୁକୁ ମନୁଷ୍ୟ ଓ ମନୁଷ୍ୟକୁ ଭଗବାନଙ୍କ ସ୍ତରକୁ ଉନ୍ନୀତ କରିଥାଏ। ସବୁ ପଶୁ ଭାବକୁ ମାଙ୍କ ଚରଣ ତଳେ ଦେଇଦେବା ଆଉ ମାଙ୍କୁ ପ୍ରାର୍ଥନା କରିବା, ମଣିଷର ମଣିଷ ପଣିଆ ଟିକକ ଆମ ମନ ତଳେ ବଞ୍ଚିକି ରହୁ। ସବୁତକ ଦୁଃଖକୁ ମାଙ୍କ ଆଡ଼କୁ ଠେଲିଦେବା, ସେ ସବୁଦିନ ପାଇଁ ପଳାୟନ କରିବ। ଆଉ ସୁଖକୁ ବହୁଜନ ହିତାୟର ଦିଗକୁ ଥରାଇଦେବା, ତାହା ପରମ ଆନନ୍ଦ ରୂପରେ ପରିବର୍ତ୍ତିତ ହୋଇଯିବ। ବାସ୍ ଏଇତକ କାମନା ସହ ଆଜିର ଆକାଶବାଣୀ ଲାଇଭ୍ ପରିସରରୁ ବିଦାୟ ଚାହୁଁଛି। ଆପଣଙ୍କ ରେଡ଼ିଓ ସାଥୀ ସସ୍ମିତା, ନମସ୍କାର।

ଶୁଣିଲେ ଆକାଶବାଣୀ ଲାଇଭ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ 12। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣୁଥିଲି ମେରେ ଦୁଲ୍ହନ କି ମେରେ ବ୍ରଦର କି ଦୁଲ୍ହନ ଚଳଚ୍ଚିତ୍ରରୁ। ଶିଳ୍ପୀ ଥିଲେ ନେହା, ଗୀତ ରଚନା କରିଥିଲେ ଇରସାଦ କାମିଲ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୋହେଲ ସେନ। ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା କଜରା ରେ ଚଳଚ୍ଚିତ୍ରରୁ। ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀ ହିମେଶ ରେସେମିଆ, ଗୀତିକାର ସମୀର।

ରାମଲୀଳା ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ଆଦିତ୍ୟ ନାରାୟଣ। ସିଦ୍ଧାର୍ଥ ଗାରିମାଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ସଞ୍ଜୟ ଲୀଳା ବଂଶାଲୀ। ଜବ୍ ତକ୍ ହେ ଜାନ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଏବଂ ମୋହିତ ଚୌହାନ। ଗୁଲଜାନଙ୍କ ଗୀତ ସଙ୍ଗୀତ ନିର୍ଦ୍ଦେଶକ ଏ ଆର୍ ରେହମାନ।

ଶୁଣିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15 ଏବଂ ରାତି 10:30। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ। ଆଜି ପାଇଁ ଉପସ୍ଥାପନା ଶ୍ୟାମସୁନ୍ଦର ପୂଜାରୀ ଏବଂ ହରିଜାନୀ। ଶୁଣିବା କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ।

ఈ తాత డొమరారా.

ଗୋଟିଏ ତାକିଆ ମୁଁ ମାଲା।

0: କନ୍ଧବାସାର କାର୍ଯ୍ୟକ୍ରମ ପୁନେଲେଞ୍ଜୁ ଶୁଣିଲେ। ଉପସ୍ଥାପନା କଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ହରିଜାନୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି?
2: ଏବେ ଆସିଛି ଏକ ସହଜ, ଦ୍ରୁତ ଓ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା।
1: କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଦୁଇ ପକ୍ଷ ଆପସରେ ବସିକି ସହମତିରେ ସହଜରେ ମାମଲାର ସମାଧାନ କରିପାରିବେ।
2: ଆଜି ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
1: ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଓ ଆଗକୁ ନିଅନ୍ତୁ। ମଧ୍ୟସ୍ଥତା ଡ୍ରାଇଭ 30 ମାନ୍ୟବର ସୁପ୍ରିମକୋର୍ଟଙ୍କର ଏକ ନୂତନ ପ୍ରଚେଷ୍ଟା। ତୋର କେସ୍ ଜବରଦିନ ହେଲା କୋର୍ଟ ଲଗେ ଚାଲିଲାନି କି? ତୋକେ ନ୍ୟାୟ ନା ମିଳିଲାନି କି?
3: ଏବେ ଆଇଲା ଯେ ଗୋଟେ ସୁବିଧା ଉପାୟ, ମଧ୍ୟସ୍ଥତା, ବିଲକୁଲ ଡାବୁ ଖରଚ ନାହିଁ।
1: ତମେ ନିଜେ ବସିକରି କାତାଇ କରି ନିଜର ଅସୁବିଧା ନିଜେ ସମାଧାନ କରିପାରାସ।
3: ଦୁଇ ବାଟର ଲୋକ ମିଶିକରି ବସିଲେ ସମସ୍ୟା ସହଜରେ ଛିଡ଼ସି।
1: ବେଗି ସମାଧାନ ହେଇଛି, ଖରଚ ଉନା ହେଇଛି, ସମ୍ପର୍କ ଭଲ ହେଇଛି, ମଧ୍ୟସ୍ଥତା ବାଛିଲେ।
3: ଲଗେରେ ବା କୋର୍ଟ, ନଇଲେ ମଧ୍ୟସ୍ଥତା କେନ୍ଦ୍ରକେ ଯା।
1: ମଧ୍ୟସ୍ଥତା ଡ୍ରାଇଭ 30 ମାନ୍ୟବର ସୁପ୍ରିମକୋର୍ଟର ଗୋଟେ ନୂଆ ଚେଷ୍ଟା।
4: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
5: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
6: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
7: ଏବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

0: शेट्टी कल अपना अभियान शुरू करेंगे। घरेलू शेयर बाजार के संवेदी सूचकांक में आज 0.8% की वृद्धि दर्ज की गई। अंतिम समाचार मिलने तक सेंसेक्स 554 अंक बढ़कर 72,479 पर पहुंच गया, जबकि निफ्टी 176 अंक की वृद्धि के साथ 22,540 पर पहुंचा। नवरात्रि का आज तीसरा दिन है। प्रधानमंत्री नरेंद्र मोदी ने सोशल मीडिया पोस्ट में कहा कि ये दिन साहस, शांति और दिव्य शक्ति की प्रतीक देवी चंद्रघंटा को समर्पित है। उन्होंने सभी के लिए सुख, समृद्धि और सफलता की कामना की। इसके साथ ही ये समाचार बुलेटिन समाप्त हुआ।
1: हिंदी रे संवाद रेलेकर प्रचार कलु आकाशवाणी दिल्ली रु। श्रोता मैंने कार्यक्रम शुणुंट आकाशवाणी जयपुर केन्द्र रु।
2: पीएम किसान हिताधिकारी जरूरी सूचना योग्य चाषी निकट में सहायता पहुंचाइबा एवं डाटाबेस को स्वच्छ और निर्भुल करने भारत सरकार आरंभ कर एक स्वतंत्र अभियान। अक्टोबर 2-31 तारीख पर्यंत राज्यव्यापी चलिबो एही अभियान। पीएम किसान योजना आर्थिक सहायता निरवच्छिन्न भावे पाइबा पाई एग्रीस्टाक पोर्टाल रे कृषक पंजीकरण, बैंक खाता सह आधार सेडिंग एवं ई केवाईसी करिबा बाध्यतामूलक। एथिपाई पंचायत स्तरीय कृषि कर्मचारी, राजस्व अधिकारी किंबा निकटस्थ जनसेवा केन्द्र को जाई एही प्रक्रिया तुरंत संपूर्ण करंतु। कृषि और कृषक सशक्तिकरण विभाग, ओडिशा सरकार।
3: आपणकर 4,800 रिवार्ड पॉइंट्स आज ही एक्सपायर हो जीवो, एबे रिडीम करि नियंतु।
4: अरे वाह, मोर एते पॉइंट्स केमिति आसला?
5: बस एठी पचारंतु व्हाई रिवार्ड पॉइंट रो नारे आसीथिबा कोनसी अजुना लिंक रे क्लिक करबा पूर्वरु टिके भाबंतु। गोटिए व्हाई आपणकु ठकेइरु बंचाइ पारे। सबुबेले पचारंतु WHY कहुचंती SBI रो कॅप्टन व्हाई, आपणकर साइबर रक्षक।
1: प्रचार करूछु चासबास कथा।
6: नमस्कार चासी भाई, ଆଜିର ଚାଷବାସ କଥାରେ ଚାଲନ୍ତୁ ଶୁଣିବା ଅଁଳା ଚାଷ ବିଷୟରେ। ଅଁଳା ପାରମ୍ପରିକ ଆୟୁର୍ବେଦିକ ଚିକିତ୍ସା ପ୍ରଣାଳୀରେ ଏକ ମୁଖ୍ୟ ଦ୍ରବ୍ୟ ରୂପେ ବିବେଚିତ। ତ୍ରିଫଳା ଚୂର୍ଣ୍ଣ, ଚମନପ୍ରାସ ଓ ବିଭିନ୍ନ ରାସାୟନିକ ପ୍ରସ୍ତୁତିରେ ଉପାଦାନ ରୂପେ ବ୍ୟବହାର ହୋଇଥାଏ। ଏହା ପତଳା ଝାଡ଼ା, ନାଳ ଝାଡ଼ା, କୋମଳ ରୋଗ, ରକ୍ତହୀନତା, ଅଜୀର୍ଣ୍ଣ, ଆଜମା, ଥଣ୍ଡା ଓ ଭୂତାଣୁ ରୋଗ ପାଇଁ ଔଷଧ ରୂପରେ ବ୍ୟବହାର କରାଯାଏ। ଅଁଳା ଭିଟାମିନ୍ ସିର ଏକ ପ୍ରାକୃତିକ ଔଷଧ। ଏହାର 100 ଗ୍ରାମ ରସରୁ ପ୍ରାୟ 600-700 ଗ୍ରାମ ଭିଟାମିନ୍ ମିଳିଥାଏ। ଏହା ବ୍ୟତୀତ ଏଥିରୁ ଫାଇଲେମ୍ବୋବିନ୍, ଟ୍ୟାନିନ୍, ଫ୍ୟାଟ୍, ଫସ୍ଫରସ୍, ଲୋହ, କ୍ୟାଲସିୟମ୍ ଓ ପ୍ୟାକ୍ଟିନ୍ ଇତ୍ୟାଦି ମିଳିଥାଏ। ଅଁଳା ଗଛ ସାଧାରଣତଃ ଏହାର ମଞ୍ଜି ଦ୍ୱାରା ଏହାର ବଂଶ ବିସ୍ତାର କରିଥାଏ। ମଞ୍ଜି ଦ୍ୱାରା ସୃଷ୍ଟି ହୋଇଥିବା ଗଛ 7-8 ବର୍ଷ ମଧ୍ୟରେ ଫଳ ଧାରଣ କରିଥାଏ। ମାତ୍ର ଡାଳ କଲମୀ ଓ ଆଖି କଲମୀ ସାହାଯ୍ୟରେ ସୃଷ୍ଟି ହୋଇଥିବା ଗଛ ପ୍ରାୟ 2-2.5 ବର୍ଷ ମଧ୍ୟରେ ଫଳ ମିଳିଥାଏ। ଉନ୍ନତ କିସମର କଲମୀ ଗଛରୁ ବଡ଼ ଆକାରର ଅଧିକ ଫଳ ମିଳିଥାଏ। ଏହି ଗଛ ହାଲୁକା ମାଟିରେ ଭଲ ଭାବରେ ବଢ଼ିଥାଏ, ବାଲିଆ ମାଟିରେ ଏହା ଭଲ ବଢ଼ିପାରେ ନାହିଁ। ପାହାଡ଼ିଆ ତଥା ନିଗିଡ଼ା ଓ ଦୋରସା ମୃତ୍ତିକା ଥିବା ଅଞ୍ଚଳ ଏହା ପାଇଁ ପ୍ରକୃଷ୍ଟ ଅଟେ। ଏହା କମ୍ ଆର୍ଦ୍ରତା ତଥା ଶୁଷ୍କ ଜଳବାୟୁରେ ଚାଷ କରାଯାଇପାରିବ। ଏହା ବିଭିନ୍ନ ପ୍ରକାର ମାଟି ଯଥା ସ୍ୱଳ୍ପ ଅମ୍ଳଯୁକ୍ତ, ଲବଣଯୁକ୍ତ, ସୋଡିୟମଯୁକ୍ତ ଓ ସ୍ୱଳ୍ପ କ୍ଷାରଯୁକ୍ତ ମାଟିରେ ହୋଇପାରିବ। ମାଟିରେ ପିଏଚ୍ ସ୍ତର 6.5-9.5 ପର୍ଯ୍ୟନ୍ତ ହୋଇଥିଲେ ଭଲ। କ୍ରାନ୍ତୀୟ ଜଳବାୟୁରେ ଏହି ଗଛ ଭଲ ଭାବରେ ବଢ଼ିପାରେ। ବାର୍ଷିକ ହାରାହାରି ବର୍ଷା 630-800 ମିଲିମିଟର ମଧ୍ୟରେ ଓ ହାରାହାରି 46 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ବିଶିଷ୍ଟ ଅଞ୍ଚଳରେ ଏହା ଭଲ ବଢ଼ିପାରେ। ଗୁଡ଼ିକ ଦେଖିବା ପାଇଁ ଗଲେ ବନାରସୀ, NA5, NA7, NA8, BSR, ଚକିଆ, ଫ୍ରାନ୍ସିସ୍, କୃଷ୍ଣା ଇତ୍ୟାଦିକୁ ଆମେ ଜାଣିବା। ଏହାର ଚାରା ଉତ୍ପାଦନ ପାଇଁ ଆମେ ଉନ୍ନତ କିସମର ଗଛ ପାଇଁ ପ୍ରଥମେ ଅଙ୍ଗୀୟ ବିସ୍ତାର ଦ୍ୱାରା କଲମୀ କରାଯାଏ। ଏଥିପାଇଁ ପାକଳ ଗଛର ମଞ୍ଜିକୁ ପାଣିରେ ଭସାଇ ଏହାର ଅଙ୍କୁରୋଦ୍ଗମ କ୍ଷମତା ପରୀକ୍ଷା କରାଯାଏ। ନର୍ସରୀରେ ମଞ୍ଜିରୁ ଉତ୍ପନ୍ନ ଚାରା 4 ମାସର ଓ 8 ମିଲିମିଟର ମୋଟା ହୋଇଥିଲେ ଏଥିରେ କଲମୀ କିମ୍ବା ବଡିଂ କରାଯାଏ। ଏହି କାର୍ଯ୍ୟ ପାଇଁ ଜୁନ୍ରୁ ସେପ୍ଟେମ୍ବର କିମ୍ବା ଫେବୃୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଉପଯୁକ୍ତ ସମୟ। ଦେଶୀ କିସମର ଅଁଳରେ ବଡ଼ ଗଛଟିଏ ଟି ବଡିଂ କରାଯାଇ ଭଲ ଚାରା ଉତ୍ପାଦନ କରାଯାଏ। ସଫଳ ଚାଷ କରିବା ପାଇଁ କୃଷକ ସ୍ଥାୟୀ ନର୍ସରୀରୁ ଉନ୍ନତ କିସମର

0: ସଂଗ୍ରହ କରିବା ଉଚିତ। ଅଁଳା ଚାଷ ପାଇଁ ଅଢ଼େଇ ଫୁଟର ଗୋଟିଏ ଗାତ ଖୋଳିବା, ଧାଡ଼ିକୁ ଧାଡ଼ି ମଧ୍ୟରେ 4 ମିଟର ଓ ପ୍ରତି ଧାଡ଼ି ମଧ୍ୟରେ ଗାତଗୁଡ଼ିକ ମଧ୍ୟରେ ଦୂରତା 5 ମିଟର ରଖିବା ଆବଶ୍ୟକ। 15-20 ଦିନ ଟାଣ ଖରାରେ ଗାତଗୁଡ଼ିକ ରହିଲା ପରେ ଉପର ଅଂଶର ମାଟିଟିକୁ ମାଟି ସହିତ 2 କିଲୋଗ୍ରାମ ଜୈବ ସାର ଓ 1.5 କିଲୋଗ୍ରାମ ସୁପର ଫସ୍ଫେଟ୍ ମିଶାଇ ଦେଇ ଗାତରେ ଭର୍ତ୍ତି କରାଯାଏ ଓ ଗଛଟିକୁ ଲଗାଯାଏ। ନୂତନ ଭାବରେ ଲଗାଯାଇଥିବା ଛୋଟ ଅଁଳା ଗଛକୁ ବଞ୍ଚାଇ ରଖିବାକୁ ଖରାଦିନେ ଜଳସେଚନର ଆବଶ୍ୟକତା ପଡ଼େ। 15 ଦିନ ଅନ୍ତରରେ ଥରେ ଜଳସେଚନ ଯଥେଷ୍ଟ ଅଟେ। ମାତ୍ର ଫଳ ଧରୁଥିବା ଗଛ ପାଇଁ ସପ୍ତାହକୁ 2 ଥର ଲେଖାଏଁ ଜଳ ଦେବା ଆବଶ୍ୟକ। ତଦ୍ୱାରା ଫଳ ଭଲ ହୋଇଥାଏ ଓ ଗଛରୁ ଫଳ ଝଡ଼ିବାର ସମ୍ଭାବନା ମଧ୍ୟ କମିଯାଏ। ବୁନ୍ଦା ଜଳସେଚନ ମାଧ୍ୟମରେ ଜଳସେଚନ କଲେ ଗଛ ପାଇଁ ଅତି ଉତ୍ତମ ଅଟେ। ପ୍ରତ୍ୟେକ ଗଛ ପାଇଁ 20-30 ଲିଟର ବୁନ୍ଦା ଜଳସେଚନ ବ୍ୟବସ୍ଥା କରିଦେଲେ ବହୁତ ଭଲ ଅମଳ ହୋଇଥାଏ।
1: ଶୁଣିଲେ ଚାଷବାସ କଥା, ଆଜି ଏଥିରେ ଜାଣିଲେ ଅଁଳା ଚାଷ ସମ୍ପର୍କରେ। ଉପସ୍ଥାପନା କଲେ ସୁବ୍ରତ ସାମନ୍ତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ ଗୋଟାଏ ବାଜି 10 ମିନିଟ୍। ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଘରଣୀ। ଆଜି ପାଇଁ ଉପସ୍ଥାପନାରେ ସୁନିତା ପାତ୍ର ଏବଂ କବିତା ମଞ୍ଜରୀ ବଲେଇ। ଶୁଣିବା କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ନମସ୍କାର ଶ୍ରୋତା ଭଉଣୀ,
1: ମୋର ମଧ୍ୟ ନମସ୍କାର।
0: ଘର ଘରଣୀ କାର୍ଯ୍ୟକ୍ରମର ଅଗଣାକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ ଆମେ ଦୁହେଁ। ମୁଁ କବିତା ମଞ୍ଜରୀ ପଲ୍ଲୀ, ଆଉ ମୋ ସହ ଅଛନ୍ତି
1: ମୁଁ ସୁନିତା ପାତ୍ର।
0: ତେବେ ଶ୍ରୋତା ଭଉଣୀ, ଏହି ସୁନ୍ଦର ଗୀତଟି ସହ କାର୍ଯ୍ୟକ୍ରମରେ ଆଗ

0: ଯେଉଁ ଅଗଣାରେ ଦିନେ ହସର ଫୁଲ ଫୁଟୁଥିଲା, ଯେଉଁ ଘର ଅନେକ ସ୍ୱପ୍ନକୁ ନେଇ ଆଗକୁ ବଢ଼ୁଥିଲା, ପ୍ରକୃତିର ପ୍ରଳୟଙ୍କରୀ ରୂପରେ ସେହି ଅଗଣା ଯେତେବେଳେ ଶୂନ୍ୟ ହୋଇଯାଏ, ସେତେବେଳେ କେବଳ ଘରର କାନ୍ଥ ଭାଙ୍ଗି ପଡ଼େ ତାହା ନୁହଁ, ଭାଙ୍ଗିଯାଏ ମଣିଷର ଆଶା, ଆକାଂକ୍ଷା ଏବଂ ଭବିଷ୍ୟତର ସ୍ୱପ୍ନ।
1: ବାତ୍ୟା, ବନ୍ୟା, ଭୂମିକମ୍ପ ଭଳି ବିପର୍ଯ୍ୟୟ ଆମକୁ ମନେ ପକାଇ ଦିଏ ଯେ ଜୀବନ କେତେ ଅମୂଲ୍ୟ ଓ ତାହାର ସୁରକ୍ଷା କେତେ ଗୁରୁତ୍ୱପୂର୍ଣ୍ଣ।
0: ଠିକ୍ କହିଲ ଅପା, ବିପର୍ଯ୍ୟୟର ଆଘାତ କେବଳ ଧନ ସମ୍ପତ୍ତିକୁ ନଷ୍ଟ କରେ ନାହିଁ, ଏହା ଅନେକ ପରିବାରର ଜୀବନ ଏବଂ ଜୀବିକାକୁ ମଧ୍ୟ ଦହଲେଇ ଦିଏ।
1: ତେବେ ଏହି କ୍ଷୟକ୍ଷତିକୁ କମାଇବା ପାଇଁ ଆମେ କ'ଣ କେବଳ ବିପର୍ଯ୍ୟୟ ପରେ ସହାୟତାର ହାତ ବଢ଼ାଇବା, ନା ବିପଦ ଆସିବା ପୂର୍ବରୁ ସଚେତନ ହୋଇ ଆବଶ୍ୟକ ପ୍ରସ୍ତୁତି ମଧ୍ୟ ଗ୍ରହଣ କରିବା?
0: ନିଶ୍ଚିତ ଭାବରେ ଅପା, ସତର୍କତା ଏବଂ ପ୍ରସ୍ତୁତି ହିଁ ଆମକୁ ଅନେକ ବିପଦରୁ ସୁରକ୍ଷା ଦେଇପାରିବ। ତେବେ ଏହି ସଚେତନତାର ବାର୍ତ୍ତାକୁ ଜନମାନସରେ ପହଞ୍ଚାଇବା ଏବଂ ବିପର୍ଯ୍ୟୟରେ ବିପଦ ହ୍ରାସ ଦିଗରେ ବିଶ୍ୱବ୍ୟାପୀ ଉଦ୍ୟମକୁ ଗୁରୁତ୍ୱ ଦେବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର 13 ତାରିଖରେ ପାଳନ କରାଯାଏ ଆନ୍ତର୍ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ।
1: ଏହି ଦିବସ ଆମକୁ ଶିଖାଏ ଯେ ବିପର୍ଯ୍ୟୟର ମୁକାବିଲା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କର ମଧ୍ୟ କର୍ତ୍ତବ୍ୟ।
0: ବିଶେଷ ଭାବେ ଆମ ଓଡ଼ିଶାର ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟର ଅନୁଭୂତି ଆମକୁ ସଚେତନତାର ମୂଲ୍ୟ ବୁଝାଇ ଦିଏ। ପାଣିପାଗ ବିଭାଗର ସତର୍କ ସୂଚନାକୁ ଗୁରୁତ୍ୱ ଦେବା, ସୁରକ୍ଷିତ ସ୍ଥାନକୁ ଯିବା, ଜରୁରୀ ସାମଗ୍ରୀ ପ୍ରସ୍ତୁତ ରଖିବା ଏବଂ ବିପଦ ସମୟରେ ପରସ୍ପରକୁ ସହଯୋଗ କରିବା ଦ୍ୱାରା ଆମେ ଅନେକ ଜୀବନକୁ ସୁରକ୍ଷା ଦେଇପାରିବା।
1: ତେବେ ଆସନ୍ତୁ ଆଜିର ଏହି ବିଶେଷ ଅବସରରେ ବିପର୍ଯ୍ୟୟ ପୂର୍ବରୁ ଆମର ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ଆମର

0: ସତର୍କତା ଏବଂ ବିପର୍ଯ୍ୟୟ ପରେ ପୁନରୁଦ୍ଧାରରେ ଆମର ଭୂମିକା ସମ୍ପର୍କରେ ସଜାଗ ହେବା।
1: ହଁ ଶ୍ରୋତା ଭଉଣୀ, କାରଣ ଆମର ଲକ୍ଷ୍ୟ କେବଳ ବିପର୍ଯ୍ୟୟର କ୍ଷୟକ୍ଷତିକୁ ଦେଖି ଦୁଃଖ ପ୍ରକାଶ କରିବା ନୁହେଁ, ବରଂ ସଚେତନତା, ସହଯୋଗ ଏବଂ ସଠିକ୍ ପଦକ୍ଷେପ ମାଧ୍ୟମରେ ଏକ ସୁରକ୍ଷିତ ସମାଜ ଗଢ଼ିବା।
0: ବିପର୍ଯ୍ୟୟର ବିପଦ ହ୍ରାସ କରିବା ପାଇଁ ଯେପରି ସଚେତନତା ଆବଶ୍ୟକ, ସେହିପରି ଆମ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ମଧ୍ୟ ସତର୍କତା ଜରୁରୀ।

0: ଯଦି ଆମେ ଟିକିଏ ଅସାବଧାନତା ହୋଇଯାଉ ଶ୍ରୋତା ପୁଣି, ତେବେ ଆନନ୍ଦର ମୁହୂର୍ତ୍ତ ଚିନ୍ତାର କାରଣ ମଧ୍ୟ ହୋଇପାରେ।
1: ଠିକ କଥା କହିଲ କବିତା। ପାର୍ବଣର ଖୁସି ଯେତେବେଳେ ଦ୍ୱିଗୁଣିତ ହେବ ଯେତେବେଳେ ଆମେ ନିଜର ସୁରକ୍ଷା ପ୍ରତି ସଚେତନ ରହିବା, ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିବା ଏବଂ ଅନ୍ଲାଇନ୍ କିଣାକିଣି ସମୟରେ ଠକାମିରୁ ଦୂରେଇ ରହିବା।
0: ତେବେ ଶ୍ରୋତା ଭଉଣୀ, ଆଜିର ଆମର ସାକ୍ଷାତକାରର ବିଷୟ ହେଉଛି ପାର୍ବଣର ଆଲୋକରେ ସଚେତନତାର ଦୀପ। ଆସନ୍ତୁ ଶୁଣିବା ଭଉଣୀ କ'ଣ କହିଛନ୍ତି ଏ ବିଷୟରେ। ଭଉଣୀ ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ପ୍ରଥମେ ଆପଣଙ୍କ ପରିଚୟ ଆମ ଭଉଣୀମାନଙ୍କୁ ଦିଅନ୍ତୁ।
2: ଭଉଣୀ ନମସ୍କାର, ମୁଁ ଡକ୍ଟର ସୁଶଭିତା ସିରୁ। ମୁଁ
0: ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ପାର୍ବଣର ଆଲୋକରେ ସଚେତନତାର ଦୀପ। ପାର୍ବଣ ଆସିଲେ ଆମ ସମସ୍ତଙ୍କ ମନରେ ଆନନ୍ଦ ଏବଂ ଉତ୍ସାହ ଭରିଯାଏ, କିନ୍ତୁ ଏହି ଉତ୍ସବର ଭିଡ଼ ଭିତରେ ଆମେ ମହିଳାମାନେ ନିଜର ସୁରକ୍ଷା ପାଇଁ କେଉଁ କେଉଁ ଦିଗ ପ୍ରତି ପ୍ରଥମେ ସଚେତନ ରହିବା ଆବଶ୍ୟକ?
2: ଆମେ ଏହି ପାର୍ବଣ ସମୟରେ ବଜାରକୁ ଜିନିଷ କିଣିବାକୁ ଯିବା ସମୟରେ ବା କୌଣସି ଧାର୍ମିକ ଅନୁଷ୍ଠାନ ବା ମଣ୍ଡପକୁ ଯିବା ସମୟରେ ଅତ୍ୟଧିକ ସୁନା ଗହଣା ଆମେ ପିନ୍ଧିବା ନାହିଁ, ସେଥିରୁ ଆମେ ଦୂରେଇ ରହିବା। ଟଙ୍କା, ପର୍ସ ଏବଂ ମୋବାଇଲକୁ ସର୍ବଦା ନିଜ ନିକଟରେ ରଖିବା। ଆମ ସାମ୍ନା ପଟ ବ୍ୟାଗରେ ତାକୁ ସୁରକ୍ଷିତ ଭାବେ ରଖିବା। ଭିଡ଼ ସ୍ଥାନରେ ମୋବାଇଲ ବାହାର କରି କଥା ହେବା କିମ୍ବା ଫଟୋ ଉଠାଇବା ସମୟରେ ଅଧିକ ସତର୍କ ରହିବା। ଅପ୍ରୀତିକର ପରିସ୍ଥିତିରୁ ସୁରକ୍ଷିତ ରଖିବା। ଅସୁରକ୍ଷିତ କିମ୍ବା ଅଧିକ ଅନ୍ଧକାର ସ୍ଥାନକୁ ଏକା ଯିବା ପରିବର୍ତ୍ତେ ପରିବାରର କାହା ସହିତ କିମ୍ବା ପରିଚିତ ଲୋକଙ୍କ ସାଥିରେ ହିଁ ଯିବା ଏବଂ ନିଜ ମୋବାଇଲରେ 112 ନମ୍ବର ଜରୁରୀ କାଳୀନ ନମ୍ବରକୁ ସବୁବେଳେ ସକ୍ରିୟ ରଖିବା। ଏହିଭଳି ଆମେ ଏହି ପାର୍ବଣ ସମୟରେ ନିଜକୁ ସତର୍କ ରଖିଲେ ନିଜେ ସୁରକ୍ଷିତ ରହିପାରିବା।
0: ପୂଜା ସମୟରେ ଜଣେ ଗୃହିଣୀ ହିସାବରେ ଘରର ଦାୟିତ୍ୱ ସହିତ କିଣାକିଣି ଏବଂ ଅନ୍ୟାନ୍ୟ କାର୍ଯ୍ୟର ଚାପ ମହିଳାମାନଙ୍କ ଉପରେ ପଡ଼ିଥାଏ, ତେବେ ଏହି ସମୟରେ ସେମାନେ କିପରି ନିଜର ସମୟ ଏବଂ କାର୍ଯ୍ୟକୁ ସୁନିୟୋଜିତ କରିପାରିବେ?
2: ଗୃହିଣୀ ମାନଙ୍କ ମଧ୍ୟରେ ଅତ୍ୟଧିକ ଚାପ ଥାଏ ପାର୍ବଣ ସମୟରେ। ସେମାନେ ସେହି ସମୟରେ ଚିନ୍ତାରେ ରହିଥାନ୍ତି ଯେ କିପରି ଖର୍ଚ୍ଚକୁ ମ୍ୟାନେଜ୍ କରିବା। ସେଇଥିପାଇଁ ଗୃହିଣୀ ମାନେ ପ୍ରତିଦିନ ନିଜ ଡାଇରୀରେ ଦୈନିକ ଖର୍ଚ୍ଚକୁ ଶୁଝିକି ରଖିବେ ଏବଂ ତାଙ୍କ ଘରକୁ କେତେ ଆୟ ଆସୁଛି ମାସକୁ ଏବଂ ସଞ୍ଚୟ କେତେ ଅଛି ତାକୁ ଆଖି ଆଗରେ ରଖିକି ପାର୍ବଣ ସମୟରେ ଖର୍ଚ୍ଚ କଲେ ଆଗାମୀ ମାସ ଗୁଡିକରେ ଆର୍ଥିକ ଅନଟନ ଠାରୁ ନିଜକୁ ଦୂରରେ ରଖିପାରିବେ।
0: ପୂଜା ସମୟ ଆସିଲେ ନୂଆ ପୋଷାକ ଏବଂ ଘରର ସାଜସଜ୍ଜା ହଉ ବା କାହାକୁ ଗୋଟେ ଉପହାର ଦେବା, ଏମିତି ଅନ୍ୟାନ୍ୟ ଜିନିଷ ସବୁ କିଣିବା ପାଇଁ ଆମମାନଙ୍କ ମନରେ ଆଗ୍ରହ ବଢିଯାଏ। ଏହି ସମୟରେ ଆମର ଆବଶ୍ୟକତା ଏବଂ ଇଚ୍ଛା ମଧ୍ୟରେ ଆମେ କିପରି ପାର୍ଥକ୍ୟ ବୁଝିପାରିବା?
2: ଆମେ ସର୍ବଦା ଆମର ଆବଶ୍ୟକତାକୁ ହିଁ ପ୍ରାଧାନ୍ୟ ଦେବା, ଇଚ୍ଛାକୁ ଆମେ ପ୍ରାଧାନ୍ୟ ଦେବା ନାହିଁ। ଇଚ୍ଛାକୁ ଯଦି ପ୍ରାଧାନ୍ୟ ଦେବା ତାହେଲେ ଆମେ ଆର୍ଥିକ ସଙ୍କଟର ପଶବର୍ତ୍ତୀ ହେବା ଆଗାମୀ ଦିନ ପାଇଁ। ତେଣୁ ଆବଶ୍ୟକତାକୁ ଧ୍ୟାନରେ ରଖି ଆମେ ଆବଶ୍ୟକୀୟ ଅର୍ଥ ଖର୍ଚ୍ଚ କଲେ ଆମ ପରିବାର ସୁଖ ଶାନ୍ତିରେ ରହିପାରିବ।
0: ବେଳେବେଳେ ଦୋକାନ ଗୁଡାକରେ ଏହି ପାର୍ବଣ ସମୟରେ ଆକର୍ଷଣୀୟ ଅଫର ଛାଡ଼ନ୍ତି, ଗୋଟେ କିଣିଲେ ଆଉ ଗୋଟେ ଫ୍ରି ବା ଏତିକି ଟଙ୍କାର ଜିନିଷ କିଣିଲେ ଆଉ ଗୋଟେ ଜିନିଷ ଅଳ୍ପ ଦାମ ଦେଇକି କିଣନ୍ତୁ, ଏମିତି ସବୁ ଅଫର ରୁହେ ଏବଂ ଅନାବଶ୍ୟକ ଜିନିଷ ମଧ୍ୟ ଆମେମାନେ ସମସ୍ତେ ଲୋଭର ବଶବର୍ତ୍ତୀ କିଣି ମଧ୍ୟ ଦେଉ, ତେବେ ଏପରି ଅଯଥା ଖର୍ଚ୍ଚକୁ ନିୟନ୍ତ୍ରଣ କରିବା କେମିତି?
2: ଏହି ସମୟରେ ତ ଅନେକ ଗୁଡିଏ ଅଫର ଆସିଥାଏ, କିନ୍ତୁ ଆମେ ସେଥିପ୍ରତି ଆକୃଷ୍ଟ ହେଲେ ଆମେ ଆର୍ଥିକ ଅଭାବର ଅନଟନରେ ପଡିବା ଏବଂ ଯେଉଁ ଜିନିଷ ଅନାବଶ୍ୟକ ତାକୁ ଆମେ କିଣିକି ଆର୍ଥିକ ସଙ୍କଟରେ ପଡି ମାନସିକ ଚାପରେ ଭାରାକ୍ରାନ୍ତ ହେବା। ତେଣୁ ଆମେ ପ୍ରଥମେ ଲିଷ୍ଟ କରିବା ଯେଉଁ ଜିନିଷ ଆମକୁ ଅତ୍ୟନ୍ତ ଆବଶ୍ୟକ ତାହା ହିଁ ଆମେ ବଜାରରୁ କିଣିକି ଆଣିଲେ ଆମେ ସମସ୍ୟାର ସମ୍ମୁଖୀନ ହେବା ନାହିଁ ଏବଂ ପରିବାରକୁ ଶାନ୍ତିରେ ରଖିପାରିବା।
0: ପୂଜା ପର୍ବ ସମୟ ଆସିଲେ ଆମର ଖର୍ଚ୍ଚ ଟିକେ ଅଧିକା ବଢିଯାଏ, ତେବେ ଏଇ ସମୟରେ ଗୋଟେ ବଜେଟ୍ ପ୍ରସ୍ତୁତ କରିବା କେତେ ଜରୁରୀ?
2: ପାର୍ବଣ ସମୟରେ

0: କେବଳ ଯେ ବଜେଟ୍ ପ୍ରସ୍ତୁତ କଲେ ହେବ ନାହିଁ, ପ୍ରତି ମାସରେ ଆମେ ଯଦି ଆମର ଘରୋଇ ଖର୍ଚ୍ଚ ପାଇଁ ବଜେଟ୍ ପ୍ରସ୍ତୁତ କରିବା, ତେବେ ଆମେ ଜାଣିପାରିବା ଯେ ଆମର ମାସିକ ଚଳଣି ପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଆମେ ପ୍ରତିଦିନ ବଜେଟ୍ ତିଆରି କରିବା ଏବଂ ପାର୍ବଣ ସମୟରେ ସଞ୍ଚୟ କରିଥିବା ଅର୍ଥ ଏବଂ ମାସିକ ଆୟକୁ ଦୃଷ୍ଟିରେ ରଖିକି ଆମେ କେଉଁ ଜିନିଷ ପାଇଁ କେତେ ଟଙ୍କା ଭାଗ ବାଣ୍ଟ କରିଦେବା, ପୋଷାକ ପାଇଁ କେତେ, ପୂଜା ସାମଗ୍ରୀ ବା ପାର୍ବଣ ସାମଗ୍ରୀ କିଣିବା ପାଇଁ କେତେ ଟଙ୍କା, ଘର ସାଜସଜ୍ଜା ପାଇଁ କେତେ ଟଙ୍କା ଏବଂ ଅତିଥି ମାନଙ୍କର ସତ୍କାର ନିମନ୍ତେ କେତେ ଟଙ୍କା, ସେଇଭଳି ଭାଗ ବାଣ୍ଟ କରିକି ଆମେ ପାର୍ବଣ ସମୟରେ ସବୁ ବାଲାନ୍ସ ମେଣ୍ଟେନ୍ କଲେ ସେ ପାର୍ବଣ କି ଅତି ଆନନ୍ଦରେ କଟିଯାଏ ଏବଂ ଆର୍ଥିକ ସଙ୍କଟ ଠାରୁ ମଧ୍ୟ ଗୃହିଣୀ ମାନେ ନିଜ ଘରକୁ ବଞ୍ଚାଇ ପାରିବେ।
1: ଅନେକ ସମୟରେ ଆମେ ଅନ୍ୟମାନଙ୍କୁ ଦେଖି ନିଜ ପାଇଁ ଦାମୀ ପୋଷାକ କିମ୍ବା ଦାମୀ ଜିନିଷ କିଣିବାକୁ ଚାହୁଁ, ତେବେ ଏଇ ଯୋଉ ଦେଖା ଦେଖି ମନୋଭାବ ଆମ ଆର୍ଥିକ ସ୍ଥିତିକୁ କେମିତି ପ୍ରଭାବିତ କରେ?
0: ଆମେ ଅନ୍ୟମାନଙ୍କ ପାଇଁ ନ ହୋଇକି ନିଜର ଘରର ଶାନ୍ତି ପ୍ରତି ପ୍ରଥମେ ଦୃଷ୍ଟି ଦେବା, କାରଣ ଯାହା ଆମେ ଦେଖାଇବା ପାଇଁ କିଣିବା ତାହା କ୍ଷଣସ୍ଥାୟୀ, କ୍ଷଣିକ ପାଇଁ ଆନନ୍ଦ ଦେଇଥାଏ, କିନ୍ତୁ ସେଇ କ୍ଷଣିକ ଆନନ୍ଦ ମଧ୍ୟରେ ଆଉ ଗୋଟେ ଦୁଃଖ ପଶିଯାଏ, ମାନସିକ ଚାପ ଆଗାମୀ ଦିନରେ ଦେଖାଯିବ, ଆର୍ଥିକ ସଙ୍କଟ ଭବିଷ୍ୟତ ପାଇଁ ମାନସିକ ଚାପ ସୃଷ୍ଟି କରିବ। ତେଣୁ ଅନ୍ୟମାନଙ୍କ ପାଇଁ ଦେଖାଇବା ପରିବର୍ତ୍ତେ ନିଜ ପରିବାରରେ ଆବଶ୍ୟକତା ଅନୁଯାୟୀ ଖୁସି ବାଣ୍ଟି ସମସ୍ତଙ୍କର ମାନସିକତାକୁ ବୁଝି ଖର୍ଚ୍ଚ କରିବା, ଫଳରେ ନିଜ ଗୃହରେ ଏବଂ ନିଜ ଭିତରେ ଶାନ୍ତି ବଜାୟ ରହିଚାଲିବ।
1: ଆଜିକାଲି ଆମେ ସମସ୍ତେ ଘରେ ବସି ମୋବାଇଲ ମାଧ୍ୟମରେ ପୋଷାକ, ଗହଣା ଏବଂ ଅନ୍ୟାନ୍ୟ ଜିନିଷ ସବୁ କିଣୁଛନ୍ତି, ତେବେ ଅନଲାଇନ୍ କିଣାକିଣି କରିବା ସମୟରେ କେଉଁ କେଉଁ ଦିଗ ପ୍ରତି ଆମେ ସତର୍କ ରହିବା?
0: କେବଳ ବିଶ୍ୱସ୍ତ ଏବଂ ଜଣାଶୁଣା ଇ କମର୍ସ ଆପ୍ ବା ୱେବସାଇଟ୍ରୁ ସାମଗ୍ରୀ କିଣିବା ଉଚିତ। ଅଜଣା ଲିଙ୍କ କିମ୍ବା ସୋସିଆଲ ମିଡିଆରେ ଆସୁଥିବା ଅତିରିକ୍ତ ଆକର୍ଷଣୀୟ ବିଜ୍ଞାପନ ଉପରେ କ୍ଲିକ୍ କରନ୍ତୁ ନାହିଁ। କୌଣସି ଜିନିଷ ଅର୍ଡର୍ କରିବା ପୂର୍ବରୁ ଗ୍ରାହକଙ୍କ ରିଭ୍ୟୁ ଏବଂ ରେଟିଂ ଭଲ ଭାବରେ ଯାଞ୍ଚ କରି ନିଅନ୍ତୁ। ଅନଲାଇନ୍ ସୁରକ୍ଷା ଗୋପନୀୟତା ରକ୍ଷା କରିବା ପାଇଁ କୌଣସି ପରିସ୍ଥିତିରେ ବି ନିଜର OTP, UPI ପିନ୍, କାର୍ଡର CVV କିମ୍ବା ପାସୱାର୍ଡ କାହା ସହିତ ମଧ୍ୟ ସେୟାର କରନ୍ତୁ ନାହିଁ। ଠକାମିର ଶିକାର ଠାରୁ ନିଜକୁ ରକ୍ଷା କରନ୍ତୁ। ଯଦି ଭୁଲ ବଶତଃ ଏହି ଠକାମିର ଶିକାର ହୁଅନ୍ତି, ତେବେ ତୁରନ୍ତ ସାଇବର କ୍ରାଇମ୍ ହେଲ୍ପଲାଇନ୍ ନମ୍ବର 1930 କିମ୍ବା cybercrime.gov.in ପୋର୍ଟାଲରେ ଅଭିଯୋଗ କରନ୍ତୁ ଏବଂ ତତ୍କ୍ଷଣାତ୍ ନିଜ ବ୍ୟାଙ୍କ ଆକାଉଣ୍ଟକୁ ବ୍ଲକ୍ କରାନ୍ତୁ।
1: ଅନେକ ମହିଳା ଘରର ଛୋଟ ଛୋଟ ଖର୍ଚ୍ଚର ହିସାବ ରଖନ୍ତି ନାହିଁ, ଅଯଥା ଖର୍ଚ୍ଚ କରିଦିଅନ୍ତି, ତେବେ ଏଇ ଛୋଟ ଖର୍ଚ୍ଚ ଗୁଡିକ କିପରି ମାସ ଶେଷରେ ଏକ ବଡ ଆର୍ଥିକ ବୋଝ ହେଇପାରେ ସେ ବିଷୟରେ କିଛି କୁହନ୍ତୁ।
0: ଯଦି ଆମେ ପ୍ରତିଦିନ ଆମ ଖର୍ଚ୍ଚର ହିସାବ ନ ରଖିବା, ମନ ଇଚ୍ଛା ଯଦି ଖର୍ଚ୍ଚ କରିଦେବା, ତେବେ ଆଗାମୀ ମାସ ପାଇଁ ତାହା ଆମ ପାଇଁ ବିପଦ ଆଣିଦେବ। ତେଣୁ ପ୍ରତିଦିନ ଆମେ ଖର୍ଚ୍ଚର ହିସାବ ରଖିଲେ ମାସକୁ କେତେ ଖର୍ଚ୍ଚ ହେଉଛି ତାହା ଜାଣିପାରିବା ଏବଂ ଭବିଷ୍ୟତର ଆର୍ଥିକ ସଙ୍କଟ ଠାରୁ ଆମେ ନିଜକୁ ରକ୍ଷା କରିପାରିବା।
1: ଆଉ ଗୋଟେ କଥା ମଧ୍ୟ ଆମେ ଲକ୍ଷ୍ୟ କରୁଛେ ଭଉଣୀ, ଯେମିତି ଦେଖନ୍ତୁ ଯେ ଆମ ଅଞ୍ଚଳରେ ଅତ୍ୟଧିକ ମଧ୍ୟବିତ୍ତ ଶ୍ରେଣୀର ବା ଅତି ଗରିବ ଶ୍ରେଣୀର ପରିବାର ମଧ୍ୟ ଅଛନ୍ତି, ତ ସେମାନେ କଣ କରନ୍ତି ନା ନିଜର ସଉକ ପୁରା କରିବା ପାଇଁ ଧାର ନିଅନ୍ତି ବା ଋଣ କରିକି ମଧ୍ୟ ବାକି ଉଦ୍ଧାର ଜିନିଷ ପତ୍ର କିଣାକିଣି କରନ୍ତି, ତେବେ ଏପରି କରିବା ଦ୍ଵାରା ଆମେ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହେବା?
0: କିଛି ଦିନର କାରଣ ଆଡମ୍ବର ପାଇଁ ଧାର କିମ୍ବା ଋଣ କରିବା ଆଦୌ ଠିକ ନୁହେଁ। ଏହା ପରିବାରକୁ ଦୀର୍ଘ ଦିନ ପାଇଁ ଆର୍ଥିକ ସଙ୍କଟ ଓ ମାନସିକ ଚାପ ଭିତରକୁ ଠେଲି ଦିଏ। ଆଗୁଆ ଯୋଜନା କରି ବର୍ଷ ସାରା ଟିକେ ଟିକେ ସଞ୍ଚୟ କଲେ ପାର୍ବଣ ପାଇଁ ଅତିରିକ୍ତ ଋଣ କରିବା ଆବଶ୍ୟକ ପଡେ ନାହିଁ। ଅତ୍ୟଧିକ ଖର୍ଚ୍ଚ କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ମୋର ପରାମର୍ଶ, ସେହିଭଳି ମହିଳାମାନଙ୍କୁ ଆମର ଏତିକି କହିବା କଥା

0: ଜାକ ଜମକ କିମ୍ବା ଦେଖାଣିଆ ଖୁସି କିଛି ଦିନ ପାଇଁ ରହେ, କିନ୍ତୁ ଆର୍ଥିକ ଅନଟନ ପରିବାରକୁ ଦୀର୍ଘ ଦିନ ଯାଏ କଷ୍ଟ ଦେଇଥାଏ। ନିଜ ପରିବାରର ସୁଖ ଶାନ୍ତି ଏବଂ ଭବିଷ୍ୟତକୁ ସ୍ଥିର ରଖିବା ସବୁବେଳେ ସବୁଠାରୁ ବଡ ପ୍ରାଥମିକତା ହେବା ଦରକାର।
1: ଯେକୌଣସି ପୂଜା ପାର୍ବଣରେ ବାହାରକୁ ଯାଉଛେ, ପରିବାର ସହିତ ଯାଉଛେ, ଛୁଆ ପିଲାଙ୍କୁ ନେଇକି ଯାଉଛେ, ତେବେ ସେଇ ସମୟରେ ଆମର ଯୋଉ ଛୋଟ ଛୁଆ ଗୁଡାକ ଅଛନ୍ତି, ସେମାନେ ଯୋଉ ଜିନିଷ ଦେଖନ୍ତି କିଣିବା ପାଇଁ ଜିଦି କରନ୍ତି, ତା ଛଡା ସେମାନେ ଦୌଡିକି ଏଣେ ତେଣେ ପଳାନ୍ତି। ତ ସେଇ ସମୟରେ ଆମେ କେମିତି କଣ ସୁରକ୍ଷା ସେମାନଙ୍କୁ ଦେବା ଆଉ ଏସବୁ ଜିନିଷରୁ କେମିତି ଦୂରେଇବା ପିଲାଙ୍କୁ?
0: ଛୋଟ ପିଲାମାନେ ତ ଜିନିଷ ପତ୍ର କିଣିବା ପାଇଁ ସର୍ବଦା ଜିଦି କରିଥାନ୍ତି। ସେମାନେ ପିତା ମାତାଙ୍କର ଆୟ ଏବଂ ବ୍ୟୟକୁ ବୁଝି ପାରନ୍ତି ନାହିଁ, ତେଣୁ ସେମାନେ ଜିଦି କରନ୍ତି। ତେଣୁ ବଜାରକୁ ନେବା ପୂର୍ବରୁ ସେମାନଙ୍କୁ ବୁଝାଇବାକୁ ପଡିବ ଯେ ଏତିକି ଟଙ୍କା ଭିତରେ ଅତ୍ୟନ୍ତ ଜରୁରୀ ତମର ଯାହା ଜିନିଷ ଦରକାର ସେଇ ଜିନିଷର ତାଲିକା ଦିଅ ବୋଲି ପିଲାମାନଙ୍କୁ କହିବେ, ଏବଂ ସେମାନଙ୍କୁ ବୁଝାଇ କହିବେ ତାଙ୍କ ତାଲିକାରୁ ଗୋଟିଏ କିମ୍ବା ଦୁଇଟି ଜିନିଷ କିଣି ଦେବା ପାଇଁ ପ୍ରତିଶ୍ରୁତି ଦେବେ, ଏବଂ ଯେତିକି ଟଙ୍କା ଆପଣ ମାନେ କହିଥିବେ ସେହି ଟଙ୍କା ଭିତରେ ହିଁ ସେଇ ଜିନିଷ କିଣା ହେବ ବୋଲି ପ୍ରଥମେ ସେମାନଙ୍କୁ ବୁଝେଇକି ନେବେ ମାର୍କେଟ। ଫଳରେ ପିଲାମାନେ ଜିଦି କରିବେ ନାହିଁ ଏବଂ ବାପା ମାଙ୍କ କଥା ମାନି ଚଳିବେ।
1: କମ ଖର୍ଚ୍ଚରେ ମଧ୍ୟ ପରିବାର ସହ ଆନନ୍ଦରେ ପର୍ବ ପାଳନ କରିବା ପାଇଁ ଆପଣ ଆମ ଶ୍ରୋତା ଭଉଣୀ ମାନଙ୍କୁ କେଉଁ ପରାମର୍ଶ ଦେବେ?
0: କମ ଖର୍ଚ୍ଚରେ ପରିବାରକୁ ମଧ୍ୟ ସୁଖ ଶାନ୍ତିରେ ରଖିହେବ। ପାର୍ବଣ ହେଉଛି ଆନନ୍ଦ ଉଲ୍ଲାସ ଏବଂ ମିଳନର ପର୍ବ। ଏହାକୁ ଆଡମ୍ବର କିମ୍ବା ପ୍ରଦର୍ଶନର ମାଧ୍ୟମ ନ କରି ପରିବାର ସହିତ ହସଖୁସିରେ ବିତାଇବାକୁ ପ୍ରାଥମିକତା ଦିଅନ୍ତୁ। ନିଜର ସୁରକ୍ଷା ପ୍ରତି ସଚେତନ ରୁହନ୍ତୁ, ଅନଲାଇନ୍ ଠକାମିରୁ ଦୂରେଇ ରୁହନ୍ତୁ, ଏବଂ ନିଜ ସାମର୍ଥ୍ୟ ଓ ବଜେଟ୍ ଭିତରେ ରହି ପର୍ବର ପ୍ରକୃତ ଆନନ୍ଦ ଉପଭୋଗ କରନ୍ତୁ। ଆପଣଙ୍କ ସଚେତନତା ଓ ବୁଦ୍ଧିମତା ହିଁ ଆପଣଙ୍କ ପରିବାରକୁ ସବୁବେଳେ ସୁରକ୍ଷିତ ରଖିବ। ଆପଣ ସମସ୍ତଙ୍କୁ ପାର୍ବଣର ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି।
1: ଯାହା ହଉ ଭଉଣୀ, ଆଜି ଆପଣଙ୍କର ବହୁମୂଲ୍ୟ ସମୟ ପ୍ରଦାନ କରି ଆମର ଯୋଉ ଆଲୋଚନାର ବିଷୟବସ୍ତୁ ଥିଲା ପାର୍ବଣର ଆଲୋକରେ ସଚେତନତାର ଦୀପ, ଏହି ସମ୍ପର୍କରେ ଆପଣ ବହୁତ ସୁନ୍ଦର ସଚେତନତା ବାର୍ତ୍ତା ଦେଇଛନ୍ତି ଆମ ଭଉଣୀ ମାନଙ୍କୁ। ସେଥିପାଇଁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଏବଂ ଘର ଘରଣୀ କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ।
0: ଆପଣଙ୍କୁ ମଧ୍ୟ ମୋ ତରଫରୁ ଅଯଥ୍ୟ ଧନ୍ୟବାଦ।
2: ତେବେ ଆଶା କରୁଛୁ ଆଜିର ଏହି ସାକ୍ଷାତକାର ଆପଣମାନଙ୍କୁ ପାର୍ବଣର ଖୁସି ଭିତରେ ନିଜର ସୁରକ୍ଷା ଆଉ ଆର୍ଥିକ ସଚେତନତାକୁ ଗୁରୁତ୍ୱ ଦେବା ପାଇଁ ନିଶ୍ଚୟ ପ୍ରେରଣା ଯୋଗାଇବ।
3: ପାର୍ବଣର ପ୍ରକୃତ ଆନନ୍ଦ ଅଧିକ ଖର୍ଚ୍ଚରେ ନୁହେଁ, ବରଂ ସୁରକ୍ଷା, ସଂଯମ ଏବଂ ପରିବାରର ଖୁସିରେ ରହିଛି। ତେଣୁ ଆସନ୍ତୁ ଆମେ ସମସ୍ତେ ମିଶି ସଚେତନ ହେବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା।
2: ଶ୍ରୋତା ଭଉଣୀ, ଆପଣମାନେ ମଧ୍ୟ ନିଜର ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ, ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ଏବଂ ଏହି ପାର୍ବଣକୁ ସୁଖମୟ ଓ ସ୍ମରଣୀୟ କରନ୍ତୁ।

0: କୁହାଯାଏ ସୁସ୍ଥ ଶରୀରରେ ସୁସ୍ଥ ମନର ବାସ, ଆଉ ଦିନର ଆରମ୍ଭ ଯଦି ଟିକିଏ ସକାଳ ବୁଲାରୁ ହୁଏ ତେବେ ତାହା ଆମ ଶରୀର ଆଉ ମନ ଉଭୟ ପାଇଁ ହିତକର ହୋଇଥାଏ।
1: ସକାଳର ଶୁଦ୍ଧ ବାୟୁ, ପ୍ରକୃତିର ସୌନ୍ଦର୍ଯ୍ୟ ଏବଂ ନିୟମିତ ପଦାଚରଣ ଆମକୁ ସତେଜ ରଖିବା ସହିତ ଶାରୀରିକ ସୁସ୍ଥତା ଏବଂ ମାନସିକ ଶାନ୍ତିରେ ସହାୟକ ହୋଇଥାଏ।
0: ତେବେ ଆସନ୍ତୁ ସକାଳ ବୁଲାର ଉପକାରିତା, ଏହାର ସଠିକ୍ ନିୟମ ଏବଂ ଏକ ସୁସ୍ଥ ଜୀବନଶୈଳୀ ଗଢ଼ିବାରେ ଭୂମିକା ସମ୍ପର୍କରେ ଆମର ଜଣେ ଭଉଣୀଙ୍କଠାରୁ ଜାଣିବା। ଭଉଣୀ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ କରୁଛୁ। ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
2: ନମସ୍କାର, ମୁଁ ହେଉଛି ମମତା ମିଶ୍ର।
0: ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ସକାଳ ବୁଲା ଦେହକୁ ହିତ। ଆମେ ସମସ୍ତେ ଜାଣିଛେ ଯେ ସକାଳେ ବୁଲିବା ଦ୍ୱାରା ଆମ ଶରୀରକୁ କିଛି କିଛି ପ୍ରଭାବ ପଡିଥାଏ। ସତରେ କଣ ସକାଳ ବୁଲା ଆମ ଶରୀର ଆଉ ମନ ପାଇଁ ହିତ ହୋଇଥାଏ କି?
2: ହଁ, ନିଶ୍ଚୟ। ଯୋଉଟାକି କୁହାଯାଉଛି ଯେ ସକାଳ ବୁଲା ଯୋଉଟା ମର୍ଣ୍ଣିଂ ୱାକ୍ କହୁଛନ୍ତି, ଆମ ଦେହ ପାଇଁ ବହୁତ ହିତକର ଆଉ ଲାଭକାରୀ ମଧ୍ୟ। ଯୋଉଟାକି ଆୟୁର୍ବେଦ ମଧ୍ୟ କହୁଛି ଆଉ ଆଧୁନିକ ବିଜ୍ଞାନ ମଧ୍ୟ କହୁଛି, ଆମେ ଯଦି ସକାଳୁ ବୁଲିବା ତାହେଲେ ଆମକୁ ସୁସ୍ଥ ଆଉ ଲମ୍ବା ଜିନ୍ଦଗୀ ଆମକୁ ମିଳିଥାଏ।
0: ପ୍ରକୃତରେ ସକାଳର ଶୁଦ୍ଧ ବାୟୁ ଆଉ ପ୍ରାକୃତିକ ପରିବେଶ ଆମକୁ ସତେଜ ରଖିପାରେ କି?
2: ହଁ, ନିଶ୍ଚୟ ରଖିପାରେ। ଯେତେବେଳେ ଆମେ ସକାଳୁ ଉଠୁଛେ, ସୂର୍ଯ୍ୟଙ୍କର ଯୋଉ କୋମଳ କିରଣଟା ଆମ ଦେହକୁ ଯାଉଛି, ତା ସହିତ ଯୋଉ ଶୁଦ୍ଧ ବାୟୁ ଆମକୁ ମିଳୁଛି, ସେଟା ଆମ ଦେହ ପାଇଁ ବହୁତ ମାନେ ବହୁତ ହିତକାରକ। ସେ ଯୋଉ ମାନେ ଆମେ ଚାଲୁଛେ, ଚାଲିଲା ବେଳେ ଆମେ ଶ୍ୱାସ ପ୍ରଶ୍ୱାସ ନଉଛେ, ସେ ଶ୍ୱାସରେ ଆମ ଭିତରେ ଶୁଦ୍ଧ ବାୟୁ ଯାଉଛି, ତା ସହିତ ଆମ ଦେହକୁ ସୂର୍ଯ୍ୟଙ୍କର କୋମଳ କିରଣଟା ପଡୁଛି, ଯୋଉଟା କୁହାଯାଏ ଯେ ଆମ ହୃଦୟର ରୋଗ ମଧ୍ୟ ଠିକ ହେଇଯାଇଥାଏ ଯୋଉ ଆମେ ସେ ଯୋଉ ଶୁଦ୍ଧ ବାୟୁକୁ ଆମେ ସେବନ କରୁଛେ। ତା ସହିତ ଆମର ବହୁତ ପ୍ରକାର ରୋଗ ମଧ୍ୟ ଭଲ ହେଇଯାଇଥାଏ। ପ୍ରତିଦିନ ଆମେ ଯେତେବେଳେ ସକାଳେ ଚାଲୁଛେ, ସେତେବେଳେ ଆମର ରକ୍ତ ସଞ୍ଚାଳନ ମଧ୍ୟ ଠିକ ଭାବରେ ହୁଏ, ତାଦ୍ଵାରା ଆମର ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ରହେ। କୁହାଯାଏ ଏମିତି ଯେ ହାର୍ଟ ଆଟାକ୍ ଭଳି ସମସ୍ୟା ମଧ୍ୟ ହ୍ରାସ ପାଇଥାଏ। ଆଉ ଆମେ ଦେଖୁଛେ ଯେ ଯୋଉମାନଙ୍କର ଓଜନ ପୁରା ବଢି ଯାଇଥାଉଛି, ସେମାନଙ୍କୁ ଡକ୍ଟର ମଧ୍ୟ କହନ୍ତି ଯେ ପ୍ରାତଃ ଭ୍ରମଣ କଲେ ଓଜନ ନିୟନ୍ତ୍ରଣ ହେବ। ତେଣୁ ଆମେ ଯଦି ସକାଳୁ ଆମେ ବଢିବା, ଆମ ଶରୀରର କ୍ୟାଲୋରି ଅଂଶଟା କଣ ନା କମେଇ ଦେଇଥାଏ, ଯୋଉଟାକି ଆମର ଓଜନଟା ନିୟନ୍ତ୍ରଣ କରିଥାଏ। ଯଦି ଆମେ ଦେଖୁଛେ ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ କୁହାଯାଉଛି ଯେ ପ୍ରାତଃ ଭ୍ରମଣଟା ବହୁତ ହିତକର ବୋଲି। ତେଣୁ ଦେଖିବେ ଡାଇବେଟିସ, ବିପି ଏମାନେ ଯୋଉମାନେ ମାନେ ରୋଗୀ, ସେମାନେ ପ୍ରାୟ ବାହାରେ ବୁଲିଥାନ୍ତି, ସକାଳେ ବୁଲିବା ପାଇଁ ଯାଇଥାନ୍ତି। କେବଳ ରୋଗୀ ବୋଲି ନୁହଁ, ଯଦି ନିରୋଗ ଲୋକ ବି ଯଦି ପ୍ରାତଃ ଭ୍ରମଣ କରନ୍ତି ତାହେଲେ ତାଙ୍କ ମାଂସପେଶୀ, ଅସ୍ଥି ଏସବୁ ମଜବୁତ ହେଇଥାଏ, ତା ସହିତ ଆମ ଭିତରେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢେଇଥାଏ। ଆମର କଣ ନା ଛୋଟ ଛୋଟ ଯଦି ଦେଖିବେ ବର୍ଷା ହେଇଗଲେ ହଠାତ ଜ୍ୱର ହେଇଯାଉଛି, କାଶ ହେଇଯାଉଛି, ଶୀତ ହେଇଗଲେ ହଠାତ କିଛି ଦେହ ଖରାପ ହେଇଯାଉଛି, ଖରା ହେଇଗଲେ କାହାର ମୁଣ୍ଡ ବଥା ଆରମ୍ଭ ହେଇଯାଉଛି, ପ୍ରତି ଋତୁ ଅନୁଯାୟୀ ଯୋଉ କିଛି କିଛି ଯୋଉ ରୋଗ ଆସିଥାଉଛି, ଆମେ ଯଦି ପ୍ରାତଃ ଭ୍ରମଣ କରୁଛେ ତାହେଲେ ଆମର ଏମିତି ରୋଗ ପ୍ରତିରୋଧକ କ୍ଷମତା ବଢ଼ଉଛି ଯେ ଛୋଟ ଛୋଟ ରୋଗ ଆମକୁ ଆଟାକ୍ କରେନି। ତେଣୁ ପ୍ରାୟ ଆୟୁର୍ବେଦ ମଧ୍ୟ କହେ ଯେ ଯୋଉମାନେ ବି ପ୍ରତିଦିନ ପ୍ରାତଃ ଭ୍ରମଣ କରିଥାନ୍ତି, ସେମାନଙ୍କର ସେ ଯୋଉ ଶୁଦ୍ଧ ବାୟୁ ସେମାନେ ସେବନ କରନ୍ତି, ଆଉ ବିଶେଷ କରି ସୂର୍ଯ୍ୟଙ୍କର କୋମଳ କିରଣ ସେମାନଙ୍କ ଦେହରେ ଆଉ ମନରେ ବହୁତ ପ୍ରଭାବ ପକେଇଥାଏ।
0: ଚାଲିବା ପୂର୍ବରୁ କିମ୍ବା ଚାଲିବା ପରେ ପାଣି ପିଇ ପାରିବା କି ଆମେ?
2: ଚାଲିବା ପୂର୍ବରୁ ଆମେ

0: ପାନ କରିବା କଥା, ସେଇଟା ମଧ୍ୟ ଅଳ୍ପ ଟିକେ ପାଣି ଆମେ ପିଇବା, ଆଉ ଚାଲିକି ଆସିବା ପରେ ମଧ୍ୟ ଆଉ ସାଙ୍ଗେ ସାଙ୍ଗେ ଆମେ ପିଇବା କଥା ନାହିଁ, ତାପରେ ମିନିମମ ଆମେ 15-20 ମିନିଟ ଆମେ ଅପେକ୍ଷା କରିବା, ତାପରେ ହିଁ ଆମେ ପାଣି ପିଇବା କଥା। ପ୍ରାୟ ଦେଖିବେ ଜଣେ ଜଣେ ପ୍ରାୟ ଉଠିକି ବ୍ରଶ କଲା ପରେ ବହୁତ ଭୋକ ଲାଗେ, ହଠାତ୍ ସେମାନଙ୍କୁ ଦୁର୍ବଳ ବି ଲାଗିଥାଏ, ତେଣୁ ଆମେ କିଛି ବାଦାମ ନେଇପାରିବା କିମ୍ବା ଅଳ୍ପ ଟିକେ ଫ୍ରୁଟ୍ସ ଆମେ ନେଇପାରିବା। ଯେତେବେଳେ ଆମେ ବେଶୀ ଖାଇ ଦଉଛେ ନିଜକୁ ଆମେ ଯଦି ଚାଲୁଛେ ମାନେ ଆମକୁ ହାଲିଆ ଲାଗିଯିବ, ଆଉ ଯୋଉଟା କି ଆମ ବଡିରେ ଭଲ ପ୍ରଭାବ ପକେଇ ପାରିବନି, ତେଣୁ ଯଦି ଆମେ ଖାଲି ପେଟରେ ପିଇବା କିମ୍ବା ହାଲକା ଫ୍ରୁଟ୍ସ ନେଇକି ଆମେ ଚାଲିଲେ ଦେହ ପାଇଁ ଉପଯୋଗୀ।
1: ପ୍ରକୃତରେ କୋଉ ସମୟଟା ଉପଯୋଗୀ? ସକାଳ ଚାଲିବାଟା ତ ଆମ ପାଇଁ ଠିକ, ତା ସହିତ ସନ୍ଧ୍ୟାରେ ବି ଚାଲିଲେ ସେଟା କେତେ ଦୂର କାମ କରିବ ଆମ ଶରୀର ପାଇଁ?
0: ସନ୍ଧ୍ୟା ଅପେକ୍ଷା ସକାଳ ଚାଲିବାଟା ବହୁତ ଭଲ, ବିଶେଷ କରି ସକାଳୁ ଯୋଉ 5ଟାରୁ 6ଟା ମଧ୍ୟରେ, ଯଦି 5ଟା ପୂର୍ବରୁ ବି ଆମେ ଯାଉଛେ ତାହେଲେ ସେଇଟା ବହୁତ ଭଲ, କାହିଁକି ନା ବାୟୁମଣ୍ଡଳ ପ୍ରଦୂଷଣ ମୁକ୍ତ ଥାଏ, ପୁରା ଚାରିଆଡେ ପୁରା ଶାନ୍ତ ପରିବେଶ ଥାଏ, ହୋହାଲ୍ଲା ନଥାଏ। ସେତେବେଳେ ଯଦି ଆମେ ଚାଲୁଛେ ଆମ ଦେହ ପାଇଁ ବି ପ୍ରଭାବ ପକେଇ, ବିଶେଷ କରି ଆମ ମନ ବି ପ୍ରଫୁଲ୍ଲିତ ହେଇଥାଏ, ଫ୍ରେଶନେସ୍ ଆସିଥାଏ, ଆଉ ସକାଳର ଯୋଉ କୋମଳ ସୂର୍ଯ୍ୟ କିରଣରୁ ଆମ ଶରୀରକୁ ପ୍ରଚୁର ମାତ୍ରାରେ ଭିଟାମିନ୍ ଡି ମିଳିଥାଏ, ଯୋଉଟା କି ଆମ ହାଡକୁ ମଧ୍ୟ ମଜବୁତ କରିଥାଏ। ତେଣୁ ପ୍ରାୟ ଦେଖିବେ ଯଦି ଆମର ବନ୍ ସ୍ପେଶାଲିଷ୍ଟ ପାଖକୁ ଯଦି ଆମେ ଯିବା, ସେ ବି କହିଥାନ୍ତି ଯେ ଆମେ ସୂର୍ଯ୍ୟ କିରଣଟା ଆମେ ସକାଳୁ ନବା, ଯୋଉଟା କି ଆମ ହାଡ ମଜବୁତ ପାଇଁ ବୋଲି। ସେଥିପାଇଁ ଆମେ ସକାଳରୁ ଯୋଉ 5ଟାରୁ 6ଟା 7ଟା ଭିତରେ, 7ଟା ପରେ ପ୍ରାୟ ସୂର୍ଯ୍ୟ କିରଣର ଉତ୍ତାପଟା ଧୀରେ ଧୀରେ ବଢି ଯାଇଥାଏ, ଯୋଉଟା କି ଆମକୁ ସେ ଶକ୍ତିଟା ମିଳିନଥାଏ।
1: ଶେଷରେ ଆମ ଶ୍ରୋତା ଭଉଣୀଙ୍କୁ କିଛି ବାର୍ତ୍ତା ଦିଅନ୍ତୁ।
0: ସମସ୍ତଙ୍କୁ ଏତିକି ତ ଆମେ କହିବୁ ଯେ ସବୁବେଳେ ଆମେ ଶୀଘ୍ର ଟିକେ ଉଠିବା, ଆମ ଦିନଚର୍ଯ୍ୟାକୁ ଆମେ ଠିକ ରଖିବା, ଆଉ ପ୍ରାତଃ ଭ୍ରମଣଟା ଆମ ଜୀବନରେ ଯେମିତି ପ୍ରତ୍ୟେକ ଦିନ ଆମର ଯେମିତି ଦିନଚର୍ଯ୍ୟାରେ ରହୁ, ପ୍ରାତଃ ଭ୍ରମଣ କରିବା ଦ୍ଵାରା ଆମର ବହୁତ ପ୍ରକାର ଲାଭ ମିଳିଥାଏ, ଯେମିତିକି ଆମର ହୃଦୟ ସୁସ୍ଥ ରହିଥାଏ, ଓଜନ ନିୟନ୍ତ୍ରଣ ରହିଥାଏ। ଆଜି ତ ଦେଖିବେ ସମସ୍ତଙ୍କ ଭିତରେ ଡିପ୍ରେସନ୍, ତେଣୁ ମାନସିକ ଚାପରୁ ମଧ୍ୟ ମୁକ୍ତି ମିଳିଥାଏ, ଆମର ଡାଇବେଟିସ ରୋଗକୁ ମଧ୍ୟ ଆମେ ନିୟନ୍ତ୍ରଣ କରିପାରିବା, ମାଂସପେଶୀ ଅସ୍ଥି ସବୁ ମଜବୁତ ଆମେ କରିପାରିବା। ବିଶେଷ କରି ଆଜିର ସମୟରେ ରୋଗ ପ୍ରତିରୋଧ କ୍ଷମତା ବଢେଇବାଟା ବହୁତ ବଡ କଥା, ତେଣୁ ରୋଗ ପ୍ରତିରୋଧ କ୍ଷମତା ମଧ୍ୟ ବଢେଇପାରିବା। ଆମେ ଆମେ ସକାଳେ ଟିକେ ଆଳସ୍ୟ ବଶତଃ ଆମେ ଶୋଇ ପଡୁଛେ, ଉଠିବାକୁ ଇଚ୍ଛା ହଉନି, କିନ୍ତୁ ତା ଦ୍ଵାରା ଆମେ ନିଜେ ଜାଣିପାରୁନେ କେତେ ଗୁଡ଼ିଏ ରୋଗ ଆମ ଭିତରେ ରହିଯାଉଛେ। ତେଣୁ ଆମେ ଯଦି ପ୍ରତ୍ୟେକ ଦିନ ପ୍ରାତଃ ଭ୍ରମଣ କରିବା ତାହେଲେ ଆମର ବହୁତ ପ୍ରକାର ରୋଗ ଆମର ନିୟନ୍ତ୍ରଣ ହବ। ପ୍ରତିଦିନ ଅତି କମରେ ଆମେ 30ରୁ 45 ମିନିଟ ଆମେ ଚାଲିବା ପାଇଁ ପ୍ରୟାସ କରିବା, ଆଉ ଚାଲିବା ସମୟରେ ମଧ୍ୟ ଆମେ ଦେଖିବା ଆରାମଦାୟକ ପୋଷାକ, ଯୋଉଟା ଢିଲାଡା ପାଟିକି ପୋଷାକ ପିନ୍ଧିବା, ଆଉ ୱାକିଂ ସୁଜ୍ ଯଦି ବ୍ୟବହାର କରିବା ଆହୁରି ଭଲ। ପ୍ରଥମେ ଆମେ ଧୀରେ ଧୀରେ ଚାଲିବା ଆରମ୍ଭ କରିବା, ତାପରେ ନିଜର ଆମେ ଗତି ବଢେଇବା। ବିଶେଷ କରି ଆମେ ଦେଖୁଛେ ଯେ ଚାଲିବା ସମୟରେ ଗପସପ ହୋଇକି ମଜା ମଜଲିସ୍ କରି ଯାଉଛେ, କିନ୍ତୁ ଆମେ ପୁରା ଯଦି ମୌନ ରହିକି ଆମେ ଚାଲିପାରିବା, ଭିତରେ ଯଦି କିଛି ମନ୍ତ୍ର ଗୁଞ୍ଜରିତ ହଉଥିବ, ଭିତରେ ଆମର କିଛି ଭଗବାନଙ୍କ ସ୍ମରଣ ହଉଥିବ, ତାହେଲେ ଆହୁରି ଭଲ। ତେଣୁ ଆମେ ସବୁବେଳେ ଚେଷ୍ଟା କରିବା ଏସବୁ ନିୟମ ନେଇକି ଯଦି ଆମେ ଚାଲିବା ତାହେଲେ ଆହୁରି କିଛି ଆମେ ଲାଭକାରୀ ହେଇପାରିବା।
1: ଆଜି ଆପଣ ଆମକୁ ସମୟ ଦେଲେ ଆଉ ସକାଳ ବୁଲା ଦେହକୁ ହିତ ବିଷୟରେ ବହୁତ ସୁନ୍ଦର ଭାବରେ ବୁଝେଇ କହିଲେ, ଆଉ ବାର୍ତ୍ତା ମଧ୍ୟ ଆମ ଶ୍ରୋତା ଭଉଣୀଙ୍କୁ ଦେଲେ। ସେଥିପାଇଁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ଆପଣମାନଙ୍କୁ ମଧ୍ୟ ବହୁତ ଧନ୍ୟବାଦ।
2: ସକାଳ ବୁଲା କେବଳ ଏକ ଅଭ୍ୟାସ ନୁହେଁ ଶ୍ରୋତା ଭଉଣୀ, ବରଂ ଏକ ସୁସ୍ଥ ଏବଂ ସୁନ୍ଦର ଜୀବନର ଆରମ୍ଭ।
3: ଦିନର ଆରମ୍ଭରେ କିଛି ସମୟ ପ୍ରକୃତି ସହ ବିତାଇବା, ନିୟମିତ ଚାଲିବା ଓ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆମ ଜୀବନରେ ନୂଆ ଉତ୍ସାହ ଭରିଦିଏ।
2: ତେବେ ଆସନ୍ତୁ ଶ୍ରୋତା ଭଉଣୀ, ଆଜିଠାରୁ ଆମେ ସମସ୍ତେ ନିଜ ପାଇଁ କିଛି ସମୟ ବାହାର କରିବା ଏବଂ ସକାଳ ବୁଲାକୁ ଦୈନନ୍ଦିନ ଜୀବନର ଏକ ଅଂଶ କରିବା। ତେବେ ଶ୍ରୋତା ଭଉଣୀ, କଥାବାର୍ତ୍ତାକୁ ଏତେ ଟିକେ ବିରାମ ଦେବା ଏବଂ ଗୀତଟିଏ ଶୁଣିବା, ତାପରେ ପୁଣି ଥରେ ଆମ କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା।

0: ସକାଳର ଶାନ୍ତ ପରିବେଶରେ ଟିକିଏ ପ୍ରାତଃଭ୍ରମଣ ଯେପରି ଆମ ଶରୀରକୁ ସୁସ୍ଥ ରଖେ, ସେହିପରି ସୁସ୍ଥ ଏବଂ ସୁରକ୍ଷିତ ଖାଦ୍ୟ ଆମ ଜୀବନକୁ ନିରୋଗ ରଖିବାରେ ଏକ ବଡ଼ ଭୂମିକା ନିଭାଏ।
1: ଖାଦ୍ୟ କେବଳ ଆମ ଭୋକ ମେଣ୍ଟାଏ ନାହିଁ, ଏହା ଆମକୁ ଶକ୍ତି ଦିଏ, ଜୀବନ ଦିଏ। ତେଣୁ ଖାଦ୍ୟକୁ ନଷ୍ଟ ହେବାରୁ ରକ୍ଷା କରିବା ସହ ତାହାର ଗୁଣବତ୍ତା ଆଉ ସୁରକ୍ଷା ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ।
0: ତାହେଲେ ଶ୍ରୋତା ଭଉଣୀ, ଆଜି ଆମ ଆଲୋଚନାର ବିଷୟ ଖାଦ୍ୟ ସଂରକ୍ଷଣ ଉପରେ କିଛି ଜାଣିବା। ଦୈନନ୍ଦିନ ଜୀବନରେ ଆମେ କିପରି ଖାଦ୍ୟକୁ ସୁରକ୍ଷିତ ରଖିପାରିବା, ଖାଦ୍ୟର ଅପଚୟ ରଖିପାରିବା ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇ ପାରିବା, ଏହି ସମ୍ପର୍କରେ ଏକ ଆଲୋଚନା ଶୁଣିବା। ଆଲୋଚିକା ଗୀତାରାଣୀ ପାଣ୍ଡେ।
2: ଜୀବ ବଞ୍ଚି ରହିବା ପାଇଁ ଖାଦ୍ୟ ଅପରିହାର୍ଯ୍ୟ ଅଟେ। ଆଦିମ କାଳରୁ ମନୁଷ୍ୟ ଖାଦ୍ୟ ସଂଗ୍ରହ କରି ସାଇତି ରଖିବା ଶିଖିଥିଲା। ଶସ୍ୟକୁ ବର୍ଷକ ପାଇଁ ତଥା ପନିପରିବା ଓ ଫଳକୁ ଅନେକ ଦିନ ପର୍ଯ୍ୟନ୍ତ ସତେଜ ରଖିବା, ନଷ୍ଟ ନ ହେବା ପାଇଁ ମନୁଷ୍ୟ ବହୁତ ଚେଷ୍ଟା ପରେ ଏହି ଆଧୁନିକ ବିଜ୍ଞାନ ଯୁଗରେ ଶସ୍ୟ ଭଣ୍ଡାର, ଶୀତଳ ଭଣ୍ଡାର ତଥା ଫ୍ରିଜ୍ର ଉଦ୍ଭାବନ କରିପାରିଛି। ଏହାଦ୍ୱାରା ଖାଦ୍ୟ ଶସ୍ୟ ତଥା ଖାଦ୍ୟ ପଦାର୍ଥର ପୂର୍ଣ୍ଣ ସଂରକ୍ଷଣ କରାଯାଇପାରୁଛି। ଆମ ଦେଶରେ ଶୁଷ୍କ ସଂରକ୍ଷଣ ପାଇଁ ଶସ୍ୟ ଭଣ୍ଡାର ଓ ଶୀତଳ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାରମାନ ଖୋଲିଛନ୍ତି। ମୂଷା ସଂରକ୍ଷିତ ଖାଦ୍ୟର ପ୍ରଧାନ ଶତ୍ରୁ। ଏମାନଙ୍କ ଦ୍ୱାରା ବିଲରେ, ଖଳାରେ ଓ ଘରେ ହାରାହାରି 2.5% ଖାଦ୍ୟ ନଷ୍ଟ ହୁଏ। ତେଣୁ ମୂଷା ଦମନ ହିଁ ଖାଦ୍ୟ ସଂରକ୍ଷଣର ପ୍ରଥମ ପଦକ୍ଷେପ। ମୂଷାଗାତ ଠାବ କରି ସେଠାରେ ପ୍ରଥମ 2 ଦିନ ଅଟା, ଚିନି ଓ ତେଲ ମିଶାଇ ରଖିଦିଅନ୍ତୁ। ତୃତୀୟ ଦିନ 90 ଗ୍ରାମ ଅଟାରେ କିଛି ଚିନି, 5 ଗ୍ରାମ ତେଲ ଓ 2.5 ଗ୍ରାମ ଜିଙ୍କ ଫସ୍ଫାଇଡ୍ ନାମକ ମୂଷା ବିଷ ମିଶାଇ ଥୋପ କରି ସେହି ପୂର୍ବ ସ୍ଥାନମାନଙ୍କରେ ରଖନ୍ତୁ। ପୁଣି 2 ଦିନ ବିନା ବିଷର ଥୋପ ରଖିବେ। ଏହାର ପୁନରାବୃତ୍ତି କଲେ ମୂଷା ସମ୍ପୂର୍ଣ୍ଣ ନିପାତ ହୋଇପାରିବ। ଏହା ଛୋଟ ଛୁଆ ଓ ଗୃହପାଳିତ ପଶୁଠାରୁ ଦୂରରେ ରଖିବେ। ସେହିପରି ରୋବାନ୍ ବା ମୁସମୁସ୍ ନାମକ ବିଷ ଦେଲେ 2-3 ଦିନରେ ମୂଷାର ରକ୍ତନାଳୀ ଫାଟି ଅନ୍ତଃସ୍ରାବ ଯୋଗୁଁ ଘାତରୁ ବାହାରି ଆସି ଖୋଲା ଜାଗାରେ ମରିଯାଏ। ଆଧ୍ୟାତ୍ମିକ ଚିନ୍ତାଧାରା ଥିବା ବ୍ୟକ୍ତି ପ୍ରତିଦିନ ରୋଷେଇ ହେବା ସଙ୍ଗେ ସଙ୍ଗେ ଗୋଟିଏ ଥାଳିରେ ଭାତ ଓ ଅଳ୍ପ ପାଣି ଗୋଟିଏ ପାତ୍ରରେ ରଖିଦେଲେ ମୂଷା ଅନ୍ୟ ଖାଦ୍ୟରେ ମୁହଁ ଲଗାଇବ ନାହିଁ। ଶସ୍ୟ ଓ ବିହନକୁ ନିରାପଦରେ ରଖିବା ପାଇଁ ଆଜିକାଲି ବିଭିନ୍ନ ଗବେଷଣା ସଂସ୍ଥାମାନ ଏପରି ସଂରକ୍ଷଣ ପାତ୍ର ତିଆରି କରିଛନ୍ତି ଯାହା ବାୟୁରୁଦ୍ଧ, ଜଳକଣା ପାଇଁ ଅଭେଦ୍ୟ, ତାପ ନିରୋଧକ ଓ ମୂଷା ପ୍ରଭାବରୁ ମୁକ୍ତ। ଶସ୍ୟ ରଖିବା ପୂର୍ବରୁ ଖରାରେ ଶୁଖାଇ ରଖିବେ। ଯଦି ବସ୍ତାରେ ରଖିବାକୁ ଚାହାନ୍ତି ତାହେଲେ ବସ୍ତାକୁ ମଧ୍ୟ ଧୋଇ ଖରାରେ ଶୁଖାଇବେ। ଚାଉଳ, ଗହମ, ମାଣ୍ଡିଆ ବସ୍ତାକୁ କାନ୍ଥ କିମ୍ବା ତଳ ଚଟାଣ ନ ଲାଗିଲା ଭଳି ରଖିବେ। ଆମ ଘରମାନଙ୍କରେ ହରଡ଼, ମୁଗ, ବିରିକୁ ପାଉଁଶ ଗୋଳାଇ ରଖନ୍ତି, ଏହାଦ୍ୱାରା ପୋକ ଲାଗେ ନାହିଁ। ଶସ୍ୟରେ ହଳଦୀ ଗୁଣ୍ଡ ମିଶାଇ ରଖିଲେ ପୋକ ଲାଗେ ନାହିଁ। ବଡ଼ ମାଟି ହାଣ୍ଡି, ମୋଟା କାଠି ତିଆରି କୋଠି ଓ ଡୋଲିରେ ମଧ୍ୟ ଶସ୍ୟ ରଖାଯାଇପାରେ। ଡୋଲିରେ ଗୋବର ଲିପି ଫାଙ୍କ ବନ୍ଦ କରି ଭଲ ଭାବେ ଖରାରେ ଶୁଖାଇ ସେଥିରେ ଶସ୍ୟ ଭର୍ତ୍ତି କରିଦିଆଯାଏ। ତା ମୁହଁରେ ନଡ଼ା ଦେଇ ଗୋବର ବା କାଦୁଅ ଲିପି ବନ୍ଦ କରାଯାଏ। ଆଜିକାଲି ବିଭିନ୍ନ ଆକାରର ଧାତବ କୋଠି ବଜାରରେ ମିଳୁଛି। ଚାଉଳ, ଗହମ, ଅଟା, ସୁଜି ଆଦି ଶସ୍ୟ ସାଇତି ରଖିବା ସବୁଠାରୁ ନିରାପଦ ଅଟେ। ସବୁ ପନିପରିବାକୁ ପଲିଥିନ୍ରେ ମୁହଁ ବାନ୍ଧି ରଖିବେ। ଭେଣ୍ଡିର ଅଗ ଓ ପଛ କାଟି ପଲିଥିନ୍ରେ ମୁହଁ ବାନ୍ଧି ରଖିବେ। ଗାଜରକୁ କାଗଜରେ ଗୁଡ଼ାଇ ପଲିଥିନ୍ରେ ମୁହଁ ବାନ୍ଧି ରଖିବେ। କିନ୍ତୁ ଧନିଆ ପତ୍ର, ପୋଦିନା ପତ୍ର, ଶାଗ ଆଦିକୁ ଖବରକାଗଜରେ ଗୁଡ଼ାଇ ରଖିଲେ ତାହା ତାଜା ରହେ। ଫ୍ରିଜ୍ ନଥିଲେ ମଧ୍ୟ ଗୃହିଣୀମାନେ ଅଳ୍ପ ମୂଲ୍ୟରେ ଘରେ ଫ୍ରିଜ୍ କରିପାରିବେ। ମାଟିହାଣ୍ଡିକୁ ଓଦା କରି ଓଦା ବାଲି ଉପରେ ରଖି ତା ଭିତରେ ପନିପରିବା ଭର୍ତ୍ତି କରି ହାଣ୍ଡିକୁ ଓଦା କନାରେ ଢାଙ୍କି ରଖିବେ। ବାଲି ଓ କନାକୁ ଓଦା ରଖିବା ପାଇଁ ପାଣି ସିଞ୍ଚୁଥିବେ କିମ୍ବା ମାଠିଆରେ ଘୋଡ଼ାଇବା କନାକୁ ଦୁଇପଟେ

0: ପାଣି ଥାଳି ବୁଡ଼ାଇ ରଖିବେ। ଏପରି କଲେ ମାଟିହାଣ୍ଡି ଭିତରେ ଥିବା ପରିବା ବହୁତ ଦିନ ଯାଏ ସତେଜ ରହିବ। ପନିପରିବାକୁ ରାତିରେ ଛାତ ଉପରେ କିମ୍ବା ଖୋଲ ଆଗଣାରେ ରଖିଲେ ସତେଜ ରହେ। ଆଜିକାଲି ଖାଦ୍ୟ ସଂରକ୍ଷଣ ମାଧ୍ୟମରେ ଆମେ ସବୁ ଋତୁରେ ସବୁ ଖାଦ୍ୟ ପାଇପାରିବା। ପାଚିଲା ଆମ୍ବକୁ ପାଣି ମାଠିଆରେ ବୁଡ଼ାଇ ରଖି ପ୍ରତିଦିନ ପାଣି ବଦଳାଇବା, ତେବେ ଆମେ ବର୍ଷା ଋତୁରେ ମଧ୍ୟ ଆମ୍ବ ଖାଇପାରିବା। ବର୍ଷକ ପାଇଁ ରସୁଣକୁ ଶୁଖିଲା ମାଠିଆରେ ମୁହଁ ବନ୍ଦ କରି ରଖନ୍ତୁ। ଅଦାକୁ ବାଲିରେ ପୋତି ନୀତି ପାଣି ସିଞ୍ଚି ଭିଜାଉଥିଲେ ତାହା ସତେଜ ରହେ। ଆଳୁ ଓ ପିଆଜକୁ ଘରେ ଖଟ ତଳେ କିମ୍ବା ଘର ଅନ୍ଧାର କୋଣରେ ବିଛାଇ ରଖି 2 ଶତକଡ଼ା ବ୍ଲିଚିଂ ପାଉଡର ସ୍ପ୍ରେ କରିବା ଉଚିତ। ବସ୍ତା ସହ ରଖିଲେ ଖରାପ ହୋଇଯାଏ। ଘିଅରେ ପାନପତ୍ର କିମ୍ବା ସୈନ୍ଧବ ଲବଣ ପକାଇ ରଖିଲେ ଅନେକ ଦିନ ପର୍ଯ୍ୟନ୍ତ ଖରାପ ହୁଏ ନାହିଁ, ତାହାର ସୁଗନ୍ଧ ସେହିପରି ରହିବ। ଧନିଆ ପତ୍ରର ଚେରକୁ ପାଣିରେ ବୁଡ଼ାଇ ରଖନ୍ତୁ। ଅଧିକାଂଶ ଫଳର ଜେଲି, ଜାମ୍ ତଥା ସ୍କ୍ୱାସ୍ ରଖି ଆମେ ବହୁତ ଦିନ ପର୍ଯ୍ୟନ୍ତ ଖାଇପାରିବା। ଆମ୍ବ, ତେନ୍ତୁଳି, ଲେମ୍ବୁ ଓ ଅଁଳାକୁ ଲୁଣ ଦେଇ ଖରାରେ ଶୁଖାଇ ରଖାଯାଇପାରେ। ଆଚାରର ବ୍ୟବହାର ପ୍ରାୟ ସମସ୍ତଙ୍କ ଘରେ ଦେଖାଯାଏ। ଆଚାର ପ୍ରସ୍ତୁତି ପରେ ରଖିବା ପାଇଁ ମାଟି ପାତ୍ରରେ ଗରମ ସୋରିଷ କିମ୍ବା ତେଲରେ ଲୁଣ ମିଶାଇ ଢାଳି ଭିତରପଟେ ପୁରା ଲାଗିଲା ଭଳି ବୁଲାଇବେ। ତାପରେ ସଫା କପଡ଼ାରେ ପୋଛି ଆଚାର ରଖିବେ ଓ ସବୁବେଳେ ଶୁଖିଲା ଚାମଚ ବ୍ୟବହାର କରିବେ। ବାୟୁ ନିରୋଧକ ପାତ୍ରରେ ରଖିବେ ଓ ବାରମ୍ବାର ନ ଖୋଲି ବନ୍ଦ ରଖିଲେ ବର୍ଷ ସାରା ସୁରକ୍ଷିତ ରହିବା ସହ ସ୍ୱାଦିଷ୍ଟ ରହିବ। କଞ୍ଚାଲଙ୍କାର ଡେମ୍ଫ ଛିଣ୍ଡାଇ ରଖିବେ। ନଡ଼ିଆ ଫାଳକୁ ପାଣିରେ ବୁଡ଼ାଇ ରଖିବେ। ଚିନିରେ କିଛି ଲବଙ୍ଗ ଦେଇ ରଖିଲେ କିମ୍ବା ମଝିରେ ଅଳ୍ପ କର୍ପୂର ରଖିଲେ ପିମ୍ପୁଡ଼ି ଲାଗେ ନାହିଁ। ବିସ୍କୁଟ ଟିଣରେ କିଛି ଗୋଲମରିଚ ପକାଇଦେଲେ ତାହା ନରମ ହୁଏ ନାହିଁ। କେକ୍କୁ ଅଧିକ ସମୟ ତାଜା ରଖିବା ପାଇଁ ପବନ ପଶୁନଥିବା ଡବାରେ ରୁଟିର ସ୍ଲାଇସ୍ ସହ ରଖନ୍ତୁ। ମଝିରେ ସ୍ଲାଇସ୍ ବଦଳାଇ ଦିଅନ୍ତୁ। ଲେମ୍ବୁକୁ ଲୁଣରେ ବା ପାଣିରେ ରଖିଲେ ଶୁଖେ ନାହିଁ। ପାଚିଲା କଦଳୀକୁ ସୁତୁଲିରେ ଝୁଲାଇ ରଖନ୍ତୁ। ବାଦାମ ଓ କାଜୁ ଡବାରେ 3-4 ଲବଙ୍ଗ ପକାଇ ରଖନ୍ତୁ। ବାଦାମ ଡବାରେ 2 ଚାମଚ ଚିନି ପକାଇ ଅଧିକ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇପାରେ। ଆଜିକାଲି ସବୁ ପନିପରିବା ମହଙ୍ଗା। ଆମେ ଯଦି ଏସବୁ ସଂରକ୍ଷଣ ଉପାୟକୁ ମନେ ରଖି ଆମ କର୍ମକ୍ଷେତ୍ରରେ ପ୍ରୟୋଗ କରିପାରିବା, ତାହେଲେ ଆମର ଆର୍ଥିକ କ୍ଷେତ୍ରରେ ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ଉପକାର ପାଇପାରିବା।
1: ଆଜିର ଏହି ଆଲୋଚନାରୁ ଆପଣମାନେ ଖାଦ୍ୟ ସଂରକ୍ଷଣର ଗୁରୁତ୍ୱ ଆଉ ଏହାର ସଠିକ୍ ପଦ୍ଧତି ସମ୍ପର୍କରେ ଅନେକ କିଛି ଜାଣିବାକୁ ପାଇଲେ। ଆମେ ସମସ୍ତେ ମନେ ରଖିବା, ଖାଦ୍ୟର ପ୍ରତ୍ୟେକ ଦାନା ମୂଲ୍ୟବାନ। ଏହାର ଅପଚୟ ରୋକିବା ଆଉ ସୁରକ୍ଷିତ ଭାବେ ସଂରକ୍ଷଣ କରିବା ହେଉଛି ସୁସ୍ଥ ଜୀବନ ସହ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବାର ଛୋଟିଆ ପ୍ରୟାସ।

0: ତେବେ ଶ୍ରୋତା ଭଉଣୀ, ଆପଣମାନଙ୍କ ସହିତ କଥା ହେବା ଭିତରେ ସମୟ ଆମକୁ ଇସାରା ଦେଲାଣି କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା, ଆପଣମାନଙ୍କର ମତାମତ ଆମର ଅନ୍ୟ ଏକ କାର୍ଯ୍ୟକ୍ରମ ସମ୍ପର୍କ ସେତିକୁ ଆପଣମାନେ ପଠାଇ ପାରିବେ। ଆପଣଙ୍କର ମତାମତ ଆପଣ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ, ଭଏସ୍ ମେସେଜ୍ ମାଧ୍ୟମରେ, ଏସ୍ଏମ୍ଏସ୍ ମାଧ୍ୟମରେ ପଠାଇ ପାରିବେ।
1: ଆମକୁ ଯୋଗାଯୋଗ କରିବା ପାଇଁ ଆମର ଫୋନ୍ ନମ୍ବରଟି ହେଲା 7070382169।
0: ଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ ଶ୍ରୋତା ଭଉଣୀ, 7070382169। ତେବେ ଶ୍ରୋତା ଭଉଣୀ, ଆଜି ତ ସମୟ ସରି ଆସିଲାଣି, ପୁଣି ଏକ ନୂଆ ଅପରାହ୍ନରେ ନୂଆ ବିଷୟ ଏବଂ ନୂଆ ବାର୍ତ୍ତା ସହ ଆପଣମାନଙ୍କ ପାଖକୁ ପୁଣି ଥରେ ଫେରିବୁ। ଆଜି ପାଇଁ ରହୁଛୁ, ନମସ୍କାର।

ଶୁଣିଲେ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଘରଣୀ। ଆଜି ପାଇଁ ଉପସ୍ଥାପନା କଲେ ସୁନିତା ପାତ୍ର ଏବଂ କବିତା ମଞ୍ଜରୀ ପଲ୍ଲୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଶକ୍ତି କେବଳ ଅଗ୍ରସର ହେବାର କ୍ଷମତା ନୁହେଁ, ବରଂ ଏହା ଅନ୍ୟମାନଙ୍କୁ ସଶକ୍ତ କରିବାର କ୍ଷମତା ରଖିଥାଏ, କହିଲେ ପ୍ରଧାନମନ୍ତ୍ରୀ। ବସୁଧୈବ କୁଟୁମ୍ବକମ୍ ନୀତି ଅନୁଯାୟୀ ମାନବ କଲ୍ୟାଣ ଓ ଶାନ୍ତି ସ୍ଥାପନ ଦିଗରେ ଭାରତ ପ୍ରତିବଦ୍ଧ, ବିମ୍ଷ୍ଟେକ୍ ସମ୍ମିଳନୀରେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ଉଦ୍ଦେଶ୍ୟରେ ଆଜିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି କାନାଡ଼ାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ। ଜାତିସଂଘର ଘୋଷଣାନାମାରେ ଆତଙ୍କବାଦ ବିରୋଧୀ ନୀତି ଅନ୍ତର୍ଭୁକ୍ତ କରିବା ଲାଗି ଭାରତର ପ୍ରସ୍ତାବ, ଏବଂ ମହିଳା କ୍ରିକେଟର ଶେଫାଳି ବର୍ମା ଓ ପୁରୁଷ କ୍ରିକେଟର ଶୁଭମନ ଗିଲ୍ କ୍ରିକେଟର ଅଫ୍ ଦ ମନ୍ଥ ବିବେଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କେନ୍ଦ୍ର ସରକାର ନିଜର ପ୍ରଶାସନିକ ଆଭିମୁଖ୍ୟ ଏବଂ କାର୍ଯ୍ୟ ସଂସ୍କୃତିରେ ସଶକ୍ତିକରଣ ପାଇଁ ଶକ୍ତିନୀତିକୁ ପ୍ରତିଫଳିତ କରିଛନ୍ତି। ନୂଆଦିଲ୍ଲୀର ବ୍ଲୁମ୍ବର୍ଗ ନ୍ୟୁ ଇକୋନୋମି ଫୋରମ୍ରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଭାରତର ପ୍ରଗତି ସାମୁହିକ ଅଭିବୃଦ୍ଧି ଏବଂ ସହଭାଗୀ ସୁଯୋଗ ଉପରେ ଆଧାରିତ। ଶକ୍ତି କେବଳ ଆଗକୁ ବଢ଼ିବାର କ୍ଷମତା ନୁହେଁ, ବରଂ ଏହା ଅନ୍ୟମାନଙ୍କୁ ସଶକ୍ତ କରିବାର କ୍ଷମତା ରଖିଥାଏ। ବର୍ତ୍ତମାନର ଯୁଗରେ ଡିଜିଟାଲ୍ ଶକ୍ତି ଏହି ପରିବର୍ତ୍ତନର ଅନ୍ୟତମ ପ୍ରମୁଖ ବାହକ ଭାବେ ଉଭା ହୋଇଛି ଏବଂ ଏହି ଦୂରଦୃଷ୍ଟିକୁ ଆଗକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଡିଜିଟାଲ୍ ଶକ୍ତି ଭାରତ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ନଲେଜ ସିର୍ଫ କୁଛ ଲୋକଙ୍କ ଆଗେ ବଢାଏଗି
2: ୟା କରୋଡୋ ଲୋକଙ୍କ ଲିଏ ନୟେ ଅବସର ବଢାଏଗି
1: କ୍ୟା ନଲେଜ କେବଳ କୁଛ ଲୋକଙ୍କ ତାକତ ବନି ରହେଗି
2: ୟା ସବକି କ୍ଷମତା ବଢାଏଗି
1: ୟହି ସେ ଏକ ନୟା ବିଚାର ଜନ୍ମ ଲେତା ହେ ଔର ୟେ ବିଚାର ହେ ପାୱର ଟୁ କଣ୍ଟ୍ରୋଲ ସେ ଆଗେ ପାୱର ଟୁ ଏନେବଲ ପାୱର ଟୁ କମ୍ପିଟ ସେ ଆଗେ ପାୱର ଟୁ କୋଲାବରେଟ ପାୱର ଟୁ ସକ୍ସିଡ ସେ ଆଗେ ପାୱର ଟୁ ହେଲ୍ପ ଅଦର ସକ୍ସିଡ ଔର ଇସଲିଏ ଆଜ ମେ ୟହାଁ ଜିସ୍ ବିଜନ କେ ସାଥ ଆୟା ହୁଁ ବୋ ହେ ପାୱର ଟୁ ଏମ୍ପାୱର।
0: ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଭାରତର ପ୍ରଗତି ହେଉଛି ସମସ୍ତଙ୍କ ସହିତ ମିଶି ଆଗକୁ ବଢ଼ିବା ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ଯିବା। ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱ ଯେତେବେଳେ ଏକ ସ୍ଥିର ମୂଳଦୁଆ ଆବଶ୍ୟକ କରେ, ଭାରତ ସେତେବେଳେ ନିଜର ଦାୟିତ୍ୱ ସ୍ୱୀକାର କରି ସମର୍ଥନର ହାତ ବଢ଼ାଇଥାଏ। ଆଜି ଭାରତରେ 2000ରୁ ଅଧିକ ବୈଶ୍ୱିକ ସାମର୍ଥ୍ୟ କେନ୍ଦ୍ର ରହିଛି, ଯେଉଁଗୁଡ଼ିକ ସାରା ବିଶ୍ୱର କମ୍ପାନୀଗୁଡ଼ିକୁ ସେବା ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ପ୍ରଯୁକ୍ତି, ତଥ୍ୟ, ଜ୍ଞାନ ଏବଂ ନବସୃଜନ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିଛି। ପ୍ରଧାନମନ୍ତ୍ରୀ କହିଛନ୍ତି 2014 ମସିହାରୁ ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମ ଉଲ୍ଲେଖନୀୟ ଭାବେ ସମ୍ପ୍ରସାରିତ ହୋଇଛି ଏବଂ ଷ୍ଟାର୍ଟଅପ୍ ସଂଖ୍ୟା 2,50,000 ସଂଖ୍ୟା ଅତିକ୍ରମ କରିଛି। ଏହି ଷ୍ଟାର୍ଟଅପ୍ଗୁଡ଼ିକ ମଧ୍ୟରୁ ପ୍ରାୟ ଅଧା ଛୋଟ ସହରରୁ ଆସିଥିବାବେଳେ 45%ରୁ ଅଧିକଙ୍କର ଅତିକମ୍ରେ ଜଣେ ମହିଳା ନିର୍ଦ୍ଦେଶକ ଏବଂ ଅଂଶୀଦାର ଅଛନ୍ତି। ଭାରତ ପ୍ରଥମଥର ଲାଗି ବଙ୍ଗୋପସାଗର ସୀମାବର୍ତ୍ତୀ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆର୍ଥିକ ଓ ବୈଷୟିକ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ରମନ୍ତ୍ରୀମାନଙ୍କ ବୈଠକ ଆୟୋଜନ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ଐତିହାସିକ ବୈଠକରେ ଆତଙ୍କବାଦର ମୁକାବିଲା, ସଂଗଠିତ ଅନ୍ତର୍ଜାତୀୟ ଅପରାଧକୁ ପ୍ରତିହତ କରିବା, ନିଶାଦ୍ରବ୍ୟ ଓ ମାନବ ଚାଲାଣକୁ ରୋକିବା, ବେଆଇନ ଅର୍ଥ କାରବାର ଏବଂ ସାଇବର ବିପଦର ଦୃଢ଼ ମୁକାବିଲା ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିମ୍ଷ୍ଟେକ୍ ବୈଠକରେ ଯୋଗଦେଇ କହିଛନ୍ତି ଆଞ୍ଚଳିକ ସମନ୍ୱୟ, ଅର୍ଥନୈତିକ ସହଯୋଗ ଏବଂ ସାମଗ୍ରିକ ସୁରକ୍ଷା କ୍ଷେତ୍ରରେ ବିମ୍ଷ୍ଟେକ୍ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପାଲଟିଛି। ଶ୍ରୀ ଶାହା କହିଛନ୍ତି ଭାରତ ସବୁବେଳେ ବସୁଧୈବ କୁଟୁମ୍ବକମ୍ର ନୀତି ଅନୁଯାୟୀ ମାନବ କଲ୍ୟାଣ ଏବଂ ଶାନ୍ତି ସ୍ଥାପନ ଦିଗରେ ପ୍ରତିବଦ୍ଧତା ପ୍ରକାଶ କରିଆସିଛି। ଭାରତ ସମସ୍ତ ଦେଶରେ ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଏକତାକୁ ସମ୍ମାନ ଦେବା ସହ ଆଲୋଚନା ଜରିଆରେ ଉପୁଜୁଥିବା ସମସ୍ୟାଗୁଡ଼ିକର ସମାଧାନ ଉପରେ ଗୁରୁତ୍ୱ ଦେଇଆସୁଥିବା ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି।
3: ଏ କେବଳ ନଶେ କା କାରୋବାର ନହିଁ ହେ ବଲକି ହମାରେ ୟୁବାଓ କେ ଜୀବନ, ହମାରେ ସମାଜ, ହମାରି ସଂସ୍କୃତି ଔର ଆନେ ୱାଲି ପିଢ଼ିଓ ପର ହମଲା ହେ। ୟେ ଏକ ଦେଶ କେ ପ୍ରୟାସୋ ସେ ରୁକ ନହିଁ ସକତା, ହମେ ହୋଲ ଅଫ ରିଜନ ଆପ୍ରୋଚ ଅପନାନା ହୋଗା। ଡ୍ରଗ କି ଅବୈଧ କମାଇ ସଂଗଠିତ ଅପରାଧ କୋ ଆର୍ଥିକ ଶକ୍ତି ଦେତୀ ହେ ଔର ଆତଙ୍କବାଦୀ ବିତ୍ତ ପୋଷଣ ମେ ବି ଇସକା ଇସ୍ତେମାଲ ହୋତା ହେ। ପ୍ରିକର୍ସର୍ସ ରସାୟନୋ କା ଡାଇଭର୍ଜନ ଔର ଡାର୍କ ୱେବ କେ ମାଧ୍ୟମ ସେ ଲେନଦେନ ଇସ ଚୁନୌତି କୋ ଔର ଜଟିଲ ବନାତେ ହେଁ।
0: କାନାଡ଼ାର ବୈଦେଶିକ

0: ମନ୍ତ୍ରୀ ଅନିତା ଆନନ୍ଦ ଆଜିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ସହ ଆସନ୍ତାକାଲି ସାକ୍ଷାତ ଆଲୋଚନା କରିବେ। ଇତିମଧ୍ୟରେ ଭାରତରେ ଅବସ୍ଥାପିତ କାନାଡ଼ାର ଉଚ୍ଚାୟୁକ୍ତ କ୍ରିଷ୍ଟୋଫର୍ କୁଟର କହିଛନ୍ତି, କାନାଡ଼ା ଭାରତ ସହ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି, ବୃହତ୍ ପୁଞ୍ଜିନିବେଶ ଏବଂ ଲୋକସମ୍ପର୍କ ବୃଦ୍ଧି ଦୃଢ଼ କରିବା ଲାଗି ଆଗ୍ରହୀ। ସେ କହିଛନ୍ତି, ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଆହୁରି ଦୃଢ଼ ହେବାକୁ ଯାଉଛି। ଉଭୟ ଦେଶର ଲୋକଙ୍କ ପାଇଁ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ଅନେକ ସମ୍ଭାବନା ସୃଷ୍ଟି କରିଥିବା ସେ କହିଛନ୍ତି। ଜାତିସଂଘରେ ମାନବତା ବିରୋଧରେ ଅପରାଧ, ବିଶେଷକରି ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲାଗି ସ୍ୱତନ୍ତ୍ର ଆଇନ ପ୍ରଣୟନ ନେଇ ଭାରତ ଆହ୍ୱାନ ଦେଇଛି। ଜାତିସଂଘର ସାଧାରଣ ଅଧିବେଶନର ଷଷ୍ଠ କମିଟି ବୈଠକରେ ଉଦ୍ବୋଧନ ଦେଇ ଜାତିସଂଘ ଦ୍ୱାରା ପ୍ରସ୍ତାବିତ ଘୋଷଣାନାମାରେ ଏହି ବିଷୟକୁ ସ୍ଥାନିତ କରିବା ଲାଗି ଜାତିସଂଘରେ ଭାରତର ପରାମର୍ଶଦାତା ଆର୍ ମିଥିଲ୍ କହିଛନ୍ତି। ସେ କହିଛନ୍ତି, ଦେଶଗୁଡ଼ିକ ସେମାନଙ୍କର ପ୍ରାଥମିକ ଉତ୍ତରଦାୟିତ୍ୱ ବହନ କରି ଜନସାଧାରଣଙ୍କ ସୁରକ୍ଷା ଏବଂ ଅପରାଧର ଶିକାର ହେଉଥିବା ଲୋକମାନଙ୍କୁ ନ୍ୟାୟ ଯୋଗାଇ ଦେବା ଉଚିତ। ସୁଶ୍ରୀ ମିଥିଲ୍ କହିଛନ୍ତି, ଏହି ଘୋଷଣାନାମା 2028 ମସିହାରେ ହେବାକୁ ଥିବା ଆନ୍ତର୍ଜାତିକ ସମ୍ମିଳନୀରେ ଗ୍ରହଣ କରାଯିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସ୍ୱଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ଆକ୍ଟ ଇଷ୍ଟ ପଲିସି ଉପରେ ସୂଚନା ପ୍ରଦାନ କରୁଛୁ। ପୂର୍ବୋତ୍ତର ବିକାଶକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2014 ପରଠାରୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ବିକାଶ ନିମନ୍ତେ ଆକ୍ଟ ଇଷ୍ଟ ପଲିସି ଆରମ୍ଭ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବିଭିନ୍ନ ପ୍ରକାରର ଉଗ୍ରବାଦ କାର୍ଯ୍ୟକଳାପ ଏବେ 70% ହ୍ରାସ ପାଇଛି। ସରକାରୀ ସୂଚନା ମୁତାବକ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ନେଇ ସଶସ୍ତ ବାହିନୀଗୁଡ଼ିକ ସହ ଐତିହାସିକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ବୋଡୋ, କାର୍ବି ଏବଂ ଉଲ୍ଫା ଭଳି ସଂଗଠନଗୁଡ଼ିକର 10,000ରୁ ଅଧିକ ଉଗ୍ରବାଦୀ ଇତିମଧ୍ୟରେ ଆତ୍ମସମର୍ପଣ କରିଛନ୍ତି। ବହୁ ବର୍ଷ ଧରି ଚାଲିଆସିଥିବା ସଶସ୍ତ ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନକୁ ଧୀରେ ଧୀରେ ପ୍ରତ୍ୟାହାର କରାଯାଉଛି। ଉଗ୍ରବାଦପୂର୍ଣ୍ଣ ରାଜ୍ୟଗୁଡ଼ିକରେ ସ୍ଥିର ସରକାର ରହିବା ଫଳରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ଏବଂ ସେହିସବୁ ଅଞ୍ଚଳଗୁଡ଼ିକରେ ଲୋକମାନଙ୍କ ନିକଟରେ ବିକାଶମୂଳକ କାର୍ଯ୍ୟ ପହଞ୍ଚାଇବା ଉଦ୍ଦେଶ୍ୟରେ ନିରନ୍ତର କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି। ପ୍ରଧାନମନ୍ତ୍ରୀ ଡିଭାଇନ୍ ଯୋଜନାରେ ସ୍ୱତନ୍ତ୍ର ବ୍ୟବରାଦ କରାଯାଇ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଭିଭିଭୂମି ବିକାଶ କାର୍ଯ୍ୟ କରାଯାଉଛି। ସବୁଦିନିଆ ରାଜ୍ୟ ରାଜପଥ ନିର୍ମାଣ, ସେତୁ ନିର୍ମାଣ, ରେଳ ନେଟୱର୍କ ବୃଦ୍ଧି ଏବଂ ବିମାନ ବନ୍ଦର ସ୍ଥାପନ ଭଳି ବିଭିନ୍ନ ଯୋଜନା ସରକାର ହାତକୁ ନେଇଛନ୍ତି। 2023 ମସିହାରେ ଆସାମ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଅଭିଭାଷଣରେ କହିଥିଲେ, ଉତ୍ତର ପୂର୍ବାଞ୍ଚଳ ଏବେ ଦେଶର ଏକ ପ୍ରମୁଖ ଅର୍ଥନୈତିକ ହବ୍ ପାଲଟିଛି।
1: सरकार और समाज के सामूहिक प्रयासों से जैसे जैसे शांति लौट रही है, वैसे वैसे पुराने नियमों में भी बदलाव किया जा रहा है। लंबे समय तक आर्म फोर्सेस स्पेशल पावर एक्ट आपसा नॉर्थ ईस्ट के अनेक राज्यों में रहा है, लेकिन बीते 8 सालों के दौरान स्थायी शांति और बेहतर कानून व्यवस्था लागू होने के कारण हमें आपसा को।
0: ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଆଇସିସି ଭାରତୀୟ ମହିଳା କ୍ରିକେଟର ଶେଫାଳି ବର୍ମାଙ୍କୁ ଚଳିତ ବର୍ଷ ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରିଛି। ମହିଳା ଏସିଆ କପ୍ ଏବଂ ଏସୀୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରିଥିବା ଶେଫାଳି ବର୍ମା ମହିଳା କ୍ରିକେଟ୍ରେ ଏହି ସଫଳତା ହାସଲ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଶୁଭମନ୍ ଗିଲ୍ଙ୍କୁ ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ଭାବେ ଅଭିହିତ କରାଯାଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆଇସିସି ପକ୍ଷରୁ ଏହି ମାନ୍ୟତା ମିଳିଛି। ଗତବର୍ଷ ନଭେମ୍ବର ମାସରେ 22 ବର୍ଷୀୟ ଶେଫାଳି ବର୍ମାଙ୍କୁ ମଧ୍ୟ ଶ୍ରେଷ୍ଠ ଖେଳାଳି ମାନ୍ୟତା ମିଳିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଶକ୍ତି କେବଳ ଅଗ୍ରସର ହେବାର କ୍ଷମତା ନୁହେଁ, ବରଂ ଏହା ଅନ୍ୟମାନଙ୍କୁ ସଶକ୍ତ କରିବାର କ୍ଷମତା ରଖିଥାଏ, କହିଲେ ପ୍ରଧାନମନ୍ତ୍ରୀ। ବସୁଧୈବ କୁଟୁମ୍ବକମ୍ ନୀତି ଅନୁଯାୟୀ ମାନବ କଲ୍ୟାଣ ଓ ଶାନ୍ତି ସ୍ଥାପନ ଦିଗରେ ଭାରତ ପ୍ରତିବଦ୍ଧ, ବିମ୍ଷ୍ଟେକ୍ ସମ୍ମିଳନୀରେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ଉଦ୍ଦେଶ୍ୟରେ ଆଜିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି କାନାଡ଼ାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ। ଜାତିସଂଘର ଘୋଷଣାନାମାରେ ଆତଙ୍କବାଦ ବିରୋଧୀ ନୀତି ଅନ୍ତର୍ଭୁକ୍ତ କରିବା ଲାଗି ଭାରତର ପ୍ରସ୍ତାବ ଏବଂ ମହିଳା କ୍ରିକେଟର ଶେଫାଳି ବର୍ମା ଓ ପୁରୁଷ କ୍ରିକେଟର ଶୁଭମନ୍ ଗିଲ୍ କ୍ରିକେଟର ଅଫ୍ ଦ ମନ୍ଥ ବିବେଚିତ। ସମ୍ବାଦ ଶେଷ ହେଲା।

ମିଡ୍ଡେ ନ୍ୟୁଜ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଅଗ୍ନିପଥ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ରୂପ କୁମାର ରାଠୋର, ଅମିତା ଭଟ୍ଟାଚାର୍ଯ୍ୟଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଅଜୟ ଅତୁଲ।

0: ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2-31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ-କେୱାଇସି କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: ସୂଚନା ବିରତି ପରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ମାଇ ନେମ୍ ଇଜ୍ ଖାନ୍ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ସଫାକତ ଅମାନତ ଅଲ୍ଲୀ, ଜାଭେଦ ଅଖତରଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଶଙ୍କର ଏହସାନ ଲୟ।

0: ଆଜିକାଲି ଭାରତର ଗାଁମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30,00,000 ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
1: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ

କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ଅରିଜିତ ସିଂ ଏବଂ ଶ୍ରେୟା ଘୋଷାଲ, ଇରଶାଦ କାମିଲଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ, ଚଳଚ୍ଚିତ୍ର ଆଇ।

ଆଇ ଚଳଚ୍ଚିତ୍ରର ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ରାତି 10:30। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 2:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦେଶର ଶାସନ ପ୍ରଣାଳୀ ଓ କାର୍ଯ୍ୟ ସଂସ୍କୃତିରେ ଜନସାଧାରଣଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଆବାସ ଯୋଜନା ହିତାଧିକାରୀଙ୍କୁ ଗୃହ ଆବଣ୍ଟନ କଲେ ମୁଖ୍ୟମନ୍ତ୍ରୀ। ଦୀପାବଳି ପରେ ବ୍ୟବସାୟ ନେଣଦେଣ କ୍ଷେତ୍ରରେ ଲାଗୁ ହେବ ୟୁପିଆଇ ଶୁଳ୍କ। ନବରାତ୍ରର ତୃତୀୟ ଦିନରେ ଆଜି ଶ୍ରଦ୍ଧା ଓ ଭକ୍ତିର ସହ ଚାଲିଛି ମା ଚନ୍ଦ୍ରଘଣ୍ଟାଙ୍କ ପୂଜାର୍ଚ୍ଚନା ଏବଂ ପରିବାରରୁ ପ୍ରସ୍ତୁତି ଆରମ୍ଭର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ। ଭାରତ ନିଜର ଶାସନ ପ୍ରଣାଳୀ ଓ କାର୍ଯ୍ୟ ସଂସ୍କୃତିରେ ଜନସାଧାରଣଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ବ୍ଲୁମ୍ବର୍ଗ ନ୍ୟୁ ଇକୋନୋମି ଫୋରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ପ୍ରଗତି, ସାମୁହିକ ବିକାଶ ଏବଂ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ ଉପରେ ନିହିତ ରହିଛି। କ୍ଷମତା କେବଳ ଆଗକୁ ବଢ଼ିବାର ସାମର୍ଥ୍ୟ ନୁହେଁ, ବରଂ ଅନ୍ୟମାନଙ୍କୁ ସଶକ୍ତ କରିବାର ମାଧ୍ୟମ। ବର୍ତ୍ତମାନ ସମୟରେ ଡିଜିଟାଲ୍ ଶକ୍ତି ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଲକ୍ଷ୍ୟ ହାସଲ କରିବା ଦିଗରେ ଏହାର ପ୍ରମୁଖ ଭୂମିକା ରହିଛି। ଭାରତରେ ଡିଜିଟାଲ୍ ଶକ୍ତି ଅଧିକ ସୁଯୋଗ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: नॉलेज सिर्फ कुछ लोगों को आगे बढ़ाएगी या करोड़ों लोगों के लिए नए अवसर बढ़ाएगी? क्या नॉलेज केवल कुछ लोगों की ताकत बनी रहेगी या सबकी क्षमता बढ़ाएगी? यहीं से एक नया विचार जन्म लेता है और ये विचार है पावर टू एम्पावर, पावर टू एम्पावर, पावर टू कंट्रोल से आगे पावर टू एनेबल, पावर टू कॉम्पीट से आगे पावर टू कोलैबोरेट, पावर टू सक्सीड से आगे पावर टू हेल्प अदर सक्सीड। और इसलिए आज मैं यहां जिस विजन के साथ आया हूं वो है पावर टू एम्पावर।
0: प्रधानमंत्री कहिछंती जाम ट्रिनिटी ଓ ଡିବିଟି ମାଧ୍ୟମରେ ସରକାରୀ ସହାୟତା ସିଧାସଳଖ ହିତାଧିକାରୀଙ୍କ ଖାତାରେ ପହଞ୍ଚୁଛି। ଭାରତ 2030 ମସିହା ସୁଦ୍ଧା ବିଦ୍ୟୁତ୍ କ୍ଷମତାର 40% ଅଣଜୀବାଶ୍ମ ଇନ୍ଧନ ଉତ୍ସରୁ ହାସଲ କରିବା ଲକ୍ଷ୍ୟକୁ 9 ବର୍ଷ ପୂର୍ବରୁ ପୂରଣ କରିସାରିଛି। 2014 ମସିହାରେ ଦେଶର ଅକ୍ଷୟ ଶକ୍ତି କ୍ଷମତା 75 ଗିଗାୱାଟ୍ ଥିବାବେଳେ ବର୍ତ୍ତମାନ ଏହା 300 ଗିଗାୱାଟ୍ରେ ପହଞ୍ଚିଛି। ପିଏମ୍ ସୂର୍ଯ୍ୟଘର, ପିଏମ୍ କୁସୁମ ଚାଷୀମାନଙ୍କୁ ସୌରଶକ୍ତି ସହ ଯୋଡ଼ିବା ଚାଷ ଖର୍ଚ୍ଚ ଓ କାର୍ବନ ନିର୍ଗମନ ହ୍ରାସରେ ସହାୟକ ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ବିଶ୍ୱରେ ଶକ୍ତିଶାଳୀ ହେବାର ପ୍ରତିଯୋଗିତା ମଧ୍ୟରେ ଭାରତ ଏକ ଭିନ୍ନ ଆଭିମୁଖ୍ୟ ଆପଣେଇଛି। ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧି ବିଶ୍ୱ ସମ୍ମୁଖରେ ଅଭୂତପୂର୍ବ ଆହ୍ୱାନ ଆଣିଥିବା ବେଳେ ଭାରତ ଏହାର ସଫଳତାର ସହ ମୁକାବିଲା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ଏବଂ ଆବାସ ଯୋଜନାରେ ଘର ଆବଶ୍ଚନ କରିଛନ୍ତି। ଭୁବନେଶ୍ୱର ଘାଟିକିଆଠାରେ ନୀଳକଣ୍ଠେଶ୍ୱର ମୁକ୍ତେଶ୍ୱର ଆବାସ ଯୋଜନାର ଲୋକାର୍ପଣ କରିଛନ୍ତି। ଯୋଜନାରେ ଗରିବ ଲୋକଙ୍କୁ 1608 ଘର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଅର୍ବାନ ବନ୍ଧୁ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଯୋଜନାରେ ସରକାର ସୁଲଭ ମୂଲ୍ୟରେ ଲୋକଙ୍କୁ ଭଡ଼ାରେ ଘର ଯୋଗାଇଦେବେ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଏଥିପାଇଁ 300 ଘର ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ହୋଇଛି। କ୍ରୀଡ଼ା ଭିଭିଭୂମିର ବିକାଶ ଏବଂ ଯୁବପିଢ଼ିଙ୍କ ଖେଳକୁଦ ପାଇଁ ଉନ୍ନତ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ବିଭିନ୍ନ ଅଞ୍ଚଳ ଓ ବିଦ୍ୟାଳୟ ପରିସରରେ ମୋଟ 12 ଖେଳପଡ଼ିଆର ବିକାଶ କରାଯାଇଛି। ମୁଖ୍ୟମନ୍ତ୍ରୀ ଘାଟିକିଆଠାରେ ବଜରଙ୍ଗୀ ଖେଳପଡ଼ିଆର ଲୋକାର୍ପଣ କରିଛନ୍ତି। ଏହି ଆଧୁନିକ କ୍ରୀଡ଼ା ପ୍ରକଳ୍ପ ସ୍ଥାନୀୟ କ୍ରୀଡ଼ାବିତ୍ ଏବଂ ଯୁବ

0: ପ୍ରତିଭାଙ୍କୁ ଉନ୍ନତ ପ୍ରଶିକ୍ଷଣ ସହ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ଉତ୍ତମ ସୁଯୋଗ ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ଖେଳପଡ଼ିଆଗୁଡ଼ିକ ସ୍ଥାନୀୟ ଅଞ୍ଚଳର ଶିଶୁ କିଶୋର ଯୁବକ ଓ କ୍ରୀଡ଼ାପ୍ରେମୀଙ୍କୁ ଖେଳକୁଦ ଶାରୀରିକ ବ୍ୟାୟାମ ଓ କ୍ରୀଡ଼ା ଅଭ୍ୟାସ ପାଇଁ ସୁଯୋଗ ଯୋଗାଇଦେବ ଯାହାଦ୍ୱାରା ସୁସ୍ଥ ଜୀବନଶୈଳୀକୁ ପ୍ରୋହାହନ ମିଳିପାରିବ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଭୁବନେଶ୍ୱରକୁ ଏପରି ଏକ ଭୁବନେଶ୍ୱର ଆମେ ପରିଣତ କରିବା ଯେଉଁଠାରେ ବିକାଶର ସୁଫଳ ସମାଜର ପ୍ରତ୍ୟେକ ବର୍ଗ ପାଖରେ ପହଞ୍ଚି ପାରିବ, ଯେଉଁଠିକି ଅତି ଗରିବରୁ ଗରିବ ଠାରୁ ଆରମ୍ଭ କରିକି ଯେଉଁ ଶ୍ରମିକମାନେ ସୁଲଭ ଆବାସ ଘର ପାଇବେ, ଯେଉଁ ଯୁବପିଢ଼ି ନିଜର ପ୍ରତିଭାକୁ ବିକଶିତ କରିବା ପାଇଁ ସ୍ୱତନ୍ତ୍ର ସ୍କୋପ୍ ପାଇବେ, ପ୍ରତ୍ୟେକ ନାଗରିକ ସୁସ୍ଥ ଉନ୍ନତ ଜୀବନଯାପନ କରିପାରିବେ, ସେଥିପାଇଁ ଆମେ ନିଶ୍ଚିତ ଭାବରେ ବିକାଶର ପ୍ରତ୍ୟେକ ପଦକ୍ଷେପରେ ସାଧାରଣ ଲୋକଙ୍କର ଆବଶ୍ୟକତାକୁ ସର୍ବାଧିକ ଗୁରୁତ୍ୱ ଦେବା। ଆଗାମୀ ଦିନରେ ନିଶ୍ଚିତ ଭାବରେ ସମସ୍ତଙ୍କୁ ଆମେ ସମସ୍ତ ପ୍ରକାରର ସୁବିଧା ସୁଖ ସ୍ୱାଚ୍ଛନ୍ଦ ଆପଣମାନଙ୍କୁ ନିଶ୍ଚିତ ଭାବରେ ଆମେ ପହଞ୍ଚାଇ ପାରିବୁ।
0: କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ଦୀପାବଳି ପରେ ବ୍ୟବସାୟିକ ନେଣଦେଣ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ବ୍ୟବସାୟୀଙ୍କ ଆର୍ଥିକ କାରବାର ମଧ୍ୟରେ ୟୁପିଆଇ ମର୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ ଏମ୍ଡିଆର୍ ଲାଗୁ ହେବ। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଥିବା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏମ୍ପିସିଆଇ ପକ୍ଷରୁ କୁହାଯାଇଛି। ଏମ୍ଡିଆର୍ ଶୁଳ୍କ କେବଳ 2,000 ଟଙ୍କାରୁ ଅଧିକ କାରବାର ଉପରେ 0.4% ଏବଂ 75,000ରୁ ଉର୍ଦ୍ଧ୍ୱ କାରବାର ଉପରେ ସର୍ବାଧିକ 300 ଟଙ୍କା ଲାଗୁ ନେଇ ନିୟମରେ ବ୍ୟବସ୍ଥା ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶାରଦୀୟ ନବରାତ୍ରରେ 9 ଦିନ ଧରି ମା' ଦୁର୍ଗା ଏବଂ ତାଙ୍କର 9ଟି ଭିନ୍ନ ସ୍ୱରୂପକୁ ବିଧିବିଧାନ ସହକାରେ ପୂଜା କରାଯିବାର ପରମ୍ପରା ରହିଆସିଛି। ଆଜି ମା'ଙ୍କ ତୃତୀୟ ସ୍ୱରୂପ ମା' ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଉଛି। ବ୍ରତଧାରୀମାନେ ନିଷ୍ଠାର ସହ ମା'ଙ୍କୁ ଉପାସନା କରୁଛନ୍ତି। ମା'ଙ୍କ ମସ୍ତକରେ ଶୋଭା ପାଉଥିବା ଅର୍ଦ୍ଧଚନ୍ଦ୍ର ଘଣ୍ଟା ଆକୃତିର ହୋଇଥିବାରୁ ମା'ଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ। ଦଶଭୁଜା ମା' ବ୍ୟାଘ୍ର ଉପରେ ବିରାଜମାନ କରିଥାନ୍ତି। ମା'ଙ୍କ ଦିବ୍ୟ ସ୍ୱରୂପ ଶକ୍ତି ସାହସ ନିର୍ଭୀକତା ଓ ଶାନ୍ତିର ପ୍ରତୀକ। ପରମ୍ପରା ଅନୁସାରେ ମା' ପାର୍ବତୀ ଭଗବାନ ଶିବଙ୍କୁ ବିବାହ କରିବା ପରେ ଚନ୍ଦ୍ରଘଣ୍ଟା ରୂପ ଧାରଣ କରିଥିଲେ ବୋଲି ବିଶ୍ୱାସ ରହିଛି। ତାଙ୍କର ଘଣ୍ଟନାଦ ଦୁଷ୍ଟ ଶକ୍ତିକୁ ଦୂର କରିବା ଏବଂ ଭକ୍ତଙ୍କୁ ନିର୍ଭୟତା ପ୍ରଦାନ କରିଥାଏ। ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ ପାଳନ କରାଯାଉଛି। ବିପର୍ଯ୍ୟୟ ସମ୍ପର୍କିତ ସମସ୍ୟାକୁ ରୋକିବା ଏବଂ ଏହାର ମୁକାବିଲା ପାଇଁ 1999 ସଂଯୁକ୍ତ ରାଷ୍ଟ୍ର ମହାସଭା ପକ୍ଷରୁ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ପରିବାରରୁ ପ୍ରସ୍ତୁତି ଆରମ୍ଭ। ବିପର୍ଯ୍ୟୟ ପରିଚାଳନାର ମୂଳ ଲକ୍ଷ୍ୟ ହେଉଛି ବିପଦକୁ ଚିହ୍ନଟ, କ୍ଷୟକ୍ଷତି ହ୍ରାସ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପର୍ଯ୍ୟାୟରେ ଜୀବନ ଧାରଣ ମାନକୁ ସ୍ୱାଭାବିକ କରିବା। ଓଡ଼ିଶା ଭଳି ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି, ଆଶ୍ରୟସ୍ଥଳୀ, ଉଦ୍ଧାର କାର୍ଯ୍ୟ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ବିପଦ ସମୟରେ ପ୍ରଶାସନ ସହିତ ସ୍ୱେଚ୍ଛାସେବୀ, ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସମନ୍ୱିତ ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାର ପ୍ରତ୍ୟେକ ବିପର୍ଯ୍ୟୟ ସମୟରେ ଶୂନ୍ୟ ମୃତାହତ ଦିଗରେ କାର୍ଯ୍ୟ କରି ବିଶ୍ୱସ୍ତରରେ ଏକ ରୋଲ୍ ମଡେଲ ସ୍ଥାପନ କରିଛନ୍ତି। ବିପର୍ଯ୍ୟୟର ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓସ୍ଡମା କାର୍ଯ୍ୟ କରୁଛି। ସେହିପରି ଉଦ୍ଧାର, ସ୍ଥାନାନ୍ତର ଓ ଜରୁରୀକାଳୀନ ମୁକାବିଲା ପାଇଁ ଓଡ୍ରାଫ୍ ଦଳ କାର୍ଯ୍ୟ କରୁଛି। ବିଭିନ୍ନ ଜିଲ୍ଲା ଓ ଗ୍ରାମାଞ୍ଚଳରେ ମକ୍ଡ୍ରିଲ୍ ମାଧ୍ୟମରେ ନିରାପଦ ସ୍ଥାନାନ୍ତର, ପ୍ରାଥମିକ ଚିକିତ୍ସା ଏବଂ ଉଦ୍ଧାର ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି। ବିପର୍ଯ୍ୟୟ ପରିଚାଳନା କେବଳ ସରକାର କିମ୍ବା ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ଏକ ସାମୁହିକ ଦାୟିତ୍ୱ। ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ଆଜିର ଦିନରେ ଓଡ଼ିଶାକୁ ବିପର୍ଯ୍ୟୟର ମୁକାବିଲା ପାଇଁ ଅଧିକ ସକ୍ଷମ ଓ ସୁରକ୍ଷିତ କରିବା ନିମନ୍ତେ ରାଜ୍ୟର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତିକୁ ସୁଦୃଢ଼ କରିବା, ଜନସଚେତନତା ବୃଦ୍ଧି ଓ ସାମୁହିକ ପ୍ରୟାସ ଉପରେ ଶ୍ରୀ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତି ସଚେତନତା ଓ ସାମୁହିକ ପଦକ୍ଷେପରୁ ଆରମ୍ଭ ହୋଇଥାଏ। ବିପଦକୁ ହ୍ରାସ କରିବା ଏବଂ ଏକ ସୁରକ୍ଷିତ ଆସନ୍ତାକାଲି ପାଇଁ ବିପର୍ଯ୍ୟୟ ସହନଶୀଳ ସମୁଦାୟ ଗଠନ କରିବାକୁ ଶ୍ରୀ ସିଂହଦେଓ ଆହ୍ୱାନ ଦେଇଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସେବା ସଂକଳ୍ପ ଅଭିଯାନରେ ରଙ୍ଗୋଲି ରାଷ୍ଟ୍ର ବିଷୟବସ୍ତୁ ଆଧାରିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମରେ ଉପସ୍ଥିତ ହସ୍ତଶିଳ୍ପୀ, ବୁଣାକାର, ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। କେନ୍ଦୁଝର ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ 140 ଜଣ ବରିଷ୍ଠ ନାଗରିକ ବାରାଣାସୀ ଏବଂ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି। ଏହି 7-ଦିନିଆ ଯାତ୍ରା କାଳରେ ତୀର୍ଥଯାତ୍ରୀଙ୍କ ସୁରକ୍ଷା ତଥା ସୁପରିଚାଳନା ନିମନ୍ତେ ଜଣେ ସହଯୋଗୀ ଅଧିକାରୀ ସେମାନଙ୍କ ସହ

ଯାତ୍ରା କରିଛନ୍ତି। ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦେଶର ଶାସନ ପ୍ରଣାଳୀ ଓ କାର୍ଯ୍ୟ ସଂସ୍କୃତିରେ ଜନସାଧାରଣଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଆବାସ ଯୋଜନା ହିତାଧିକାରୀଙ୍କୁ ଗୃହ ଆବଣ୍ଟନ କଲେ ମୁଖ୍ୟମନ୍ତ୍ରୀ। ଦୀପାବଳି ପରେ ବ୍ୟବସାୟ ନେଣଦେଣ କ୍ଷେତ୍ରରେ ଲାଗୁ ହେବ ୟୁପିଆଇ ଶୁଳ୍କ। ନବରାତ୍ରର ତୃତୀୟ ଦିନରେ ଆଜି ଶ୍ରଦ୍ଧା ଓ ଭକ୍ତିର ସହ ଚାଲିଛି ମା' ଚନ୍ଦ୍ରଘଣ୍ଟାଙ୍କ ପୂଜାର୍ଚ୍ଚନା ଏବଂ ପରିବାରରୁ ପ୍ରସ୍ତୁତି ଆରମ୍ଭର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବିପର୍ଯ୍ୟୟ ନିୟନ୍ତ୍ରଣ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆଜିର ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଆଜି ଅପରାହ୍ନ 5ଟାରେ। ଏଥିରେ ଶୁଣିବେ ସମ୍ପାଦକୀୟରେ ନିୟମିତ ବ୍ୟାୟାମର ଆବଶ୍ୟକତା, ପରେ ରହିଛି ଖେଳ ହିଁ ଜୀବନ ଏ ସମ୍ପର୍କରେ ସାକ୍ଷାତକାର, ପରେ ପରେ ଖେଳ ପରିକ୍ରମା। ହ୍ୟାଲୋ ଚୈତିଯାନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଉଦୟ ଭାରତ। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ରାତି 7:25

ମିନିଟ୍ରେ ଜିଲ୍ଲା ହାଲଚାଲ କ୍ରମରେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ଜାଣିବେ ଏବଂ ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ଶୁଣିବେ ରାତି 8:10। ଏଥିରେ ଶୁଣିବେ ଶୀତ ଋତୁରେ ଶିଶୁମାନଙ୍କର ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା, ଏ ସମ୍ପର୍କରେ କହିବେ ନୀଳିମା କବିଦାସ। ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ସନ୍ତୁର ବାଦନ ପରିବେଷଣ କରିବେ ପଣ୍ଡିତ ଉଲ୍ଲାସ ବାପଟ, ଶିଳ୍ପୀ ପରିବେଷଣ କରିବେ ରାଗ ରାଗେଶ୍ୱରୀ। ରାତି 9:30 ଶୁଣିବେ ଗୀତ ଏବଂ ଗଜଲ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10:00। ଏଥିରେ ଖେୟାଲ ପରିବେଷଣ କରିବେ ଶିଳ୍ପୀ ମଲ୍ଲିକା ଅର୍ଜୁନ ମନସୁର ଏବଂ ରାଜଶେଖର ମନସୁର। ରାତି 10:30 ରହିଛି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 2:47:10। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ପୁଣି ଥରେ ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏ ଆପଣ ଶୁଣୁଥାନ୍ତୁ ମୁମ୍ବାଇ ବିବିଧ ଭାରତୀ ପ୍ରସାରଣ ସେବାର କାର୍ଯ୍ୟକ୍ରମ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

বাঙালি গানা মনুয়া যায় ঝুম সখী গো তোমায় কেমন করে পাবো।

0: ଆସନ୍ତୁ ମାଙ୍କର ଚରଣର ବିନ୍ଦରେ ନିଜକୁ ସମର୍ପଣ କରି ଆଜିର କାର୍ଯ୍ୟକ୍ରମକୁ ଆରମ୍ଭ କରିବା ଆଉ ଶୁଣିବା ଆଜିର ବିଚାର ସମ୍ପର୍କରେ।
1: ହାତର ରେଖାରେ ଯାହା ଲେଖା ଅଛି ତାହା ତ ମିଳିବା ସ୍ୱାଭାବିକ, ହେଲେ ହେଲେ ପରିଶ୍ରମର କଲମରେ ଯାହା ଲେଖାଯାଏ ତାହା ମଣିଷ ଜୀବନକୁ ସାର୍ଥକ କରିଥାଏ।
0: ହଁ ସାଥୀ, ସେଥିପାଇଁ ତ କୁହାଯାଏ ଭାଗ୍ୟକୁ ନ ଆଦରି ପରିଶ୍ରମ କରି ଚାଲ, ଫଳକୁ ଅପେକ୍ଷା ନ କରି ପରିଶ୍ରମର ଫଳ ଦିନେ ନା ଦିନେ ନିଶ୍ଚୟ ମିଳିବ।
1: ତେବେ ସାଥୀ, ବର୍ତ୍ତମାନ ଶୁଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ଆଜି ହେଉଛି ଇଣ୍ଟରନ୍ୟାସନାଲ ଡେ ଫର ଡିଜାଷ୍ଟର ରିସ୍କ ରିଡ୍ୟୁସନ, ମାନେ ବିପର୍ଯ୍ୟୟ ହ୍ରାସ ଦିବସ। ପ୍ରତିବର୍ଷ ଅକ୍ଟୋବର ମାସ 13 ତାରିଖକୁ ଆନ୍ତର୍ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଭାବେ ପାଳନ କରାଯାଏ। ଏହା 1998 ମସିହାରେ ଯୁକ୍ତରାଷ୍ଟ୍ର ସଂଘ ସାଧାରଣ ପରିଷଦ ଦ୍ୱାରା ଆରମ୍ଭ ହୋଇଥିଲା। ପ୍ରାକୃତିକ ଓ ମାନବକୃତ ବିପର୍ଯ୍ୟୟର ପ୍ରଭାବ କିପରି କମାଯାଇପାରିବ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା କିପରି ସୃଷ୍ଟି ହେବ, ଏହା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତିବର୍ଷ ବନ୍ୟା, ବାତ୍ୟା, ଭୂମିକମ୍ପ, ସୁନାମି ଓ ଜଳବାୟୁ ପରିବର୍ତ୍ତନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସାରା ବିଶ୍ୱରେ ହଜାର ହଜାର ଲୋକଙ୍କ ଧନଜୀବନ ନଷ୍ଟ ହୋଇଥାଏ। ଏହି ବିପର୍ଯ୍ୟୟଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ରୋକିବା ସମ୍ଭବ ନୁହେଁ, କିନ୍ତୁ ସଠିକ୍ ଭାବେ ପୂର୍ବ ପ୍ରସ୍ତୁତି ଏବଂ ସଚେତନ ଦ୍ୱାରା ଏହାର କ୍ଷତିକୁ ବହୁ ପରିମାଣରେ କମ୍ କରାଯାଇପାରିବ। 2015 ମସିହାରେ ଜାପାନର ସେଣ୍ଡାଇ ସହରରେ ଅନୁଷ୍ଠିତ ତୃତୀୟ ବିଶ୍ୱ ସମ୍ମିଳନୀରେ 2015 ମସିହାରୁ 2030 ମସିହା ପାଇଁ ବିପର୍ଯ୍ୟୟ କ୍ଷୟକ୍ଷତି ହ୍ରାସ କରିବାକୁ ଏକ କାର୍ଯ୍ୟକାରୀ ଯୋଜନା ଗ୍ରହଣ କରାଯାଇଥିଲା।
0: ଓଡ଼ିଶା ଏକ ବାତ୍ୟା ଓ ବନ୍ୟା ପ୍ରବଣ ରାଜ୍ୟ ହୋଇଥିବାରୁ ଏହି ଦିବସର ଗୁରୁତ୍ୱ ଆମ ରାଜ୍ୟ ପାଇଁ ଅତ୍ୟନ୍ତ ଅଧିକ। ସଠିକ୍ ପୂର୍ବାନୁମାନ ବ୍ୟବସ୍ଥା, ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଏବଂ ସଚେତନତା ଜରିଆରେ ଓଡ଼ିଶା ସରକାର ଓ ଜନସାଧାରଣ ବହୁମୂଲ୍ୟ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି ପ୍ରକୃତିର ପ୍ରକୋପରୁ ବଞ୍ଚିବା ପାଇଁ ସୁରକ୍ଷିତ ଗୃହ ନିର୍ମାଣ କରିବା ଏବଂ ସରକାରୀ ନିୟମ ଓ ସଚେତନତା ବାର୍ତ୍ତାକୁ ଗ୍ରହଣ କରିବା। ବର୍ତ୍ତମାନ ଶୁଣିବା ସମ୍ପାଦକୀୟ, ଯାହାର ବିଷୟ ରହିଛି ନିୟମିତ ବ୍ୟାୟାମର ଆବଶ୍ୟକତା।
1: ସୁସ୍ଥ ଶରୀର ଓ ସୁସ୍ଥ ମନ ହେଉଛି ଏକ ସୁସ୍ଥ ଜୀବନର ମୂଳ ଆଧାର। ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ଲୋକମାନେ କାମର ଚାପ, ଅନିୟମିତ ଖାଦ୍ୟାଭ୍ୟାସ ଓ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯାହାକି ଆମ ସମସ୍ତଙ୍କ ଜୀବନରେ ଶାରୀରିକ, ମାନସିକ ଭାବେ ପ୍ରଭାବ ପକାଉଛି। ଏଥିରୁ ମୁକ୍ତି ପାଇବାକୁ ହେଲେ ଆମକୁ ନିୟମିତ ବ୍ୟାୟାମ ଅଭ୍ୟାସ କରିବାକୁ ପଡ଼ିବ। ନିୟମିତ ବ୍ୟାୟାମ ଦ୍ୱାରା ଶରୀରରୁ ଅଧିକ କ୍ୟାଲୋରୀ ନଷ୍ଟ ଓ ଓଜନ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ। ଏହାସହ ରକ୍ତ ସଞ୍ଚାଳନକୁ ମଧ୍ୟ ଠିକ୍ କରେ। ନିୟମିତ ବ୍ୟାୟାମ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି ପାଏ, ଯାହା ଆମକୁ ସଂକ୍ରମଣରୁ ରକ୍ଷା କରେ। ବ୍ୟାୟାମ କରିବା ଦ୍ୱାରା ମଧୁମେହ ରୋଗ ନିୟନ୍ତ୍ରଣ ରହେ। ବ୍ୟାୟାମ ଦ୍ୱାରା ଶରୀରରେ ଇନ୍ସୁଲିନ୍ର କାର୍ଯ୍ୟକାରିତାକୁ ନିୟନ୍ତ୍ରଣ କରାଯାଇପାରେ। ବ୍ୟାୟାମ କରିବା ଦ୍ୱାରା ମାନସିକ ଚାପରୁ ମଧ୍ୟ ମୁକ୍ତି ମିଳେ।

0: ଭଲ ହୁଏ ଏବଂ ମସ୍ତିଷ୍କ ସକ୍ରିୟ ରୁହେ। ସ୍ମରଣୀୟ ଶକ୍ତି ଓ ଏକାଗ୍ରତା ମଧ୍ୟ ବୃଦ୍ଧି ପାଇଥାଏ।
1: ଜୀବନ ଯଦି ଗୋଟିଏ ସଂଘର୍ଷ, ତେବେ ଖେଳ ପଡ଼ିଆ ହେଉଛି ତାର ସବୁଠାରୁ ବଡ଼ ପରୀକ୍ଷାଗାର। ପଡ଼ିଆ କେବଳ ହାର ଜିତ୍ ଶିଖାଏ ନାହିଁ, ବରଂ ଶିଖାଏ ପଡ଼ି ଉଠିବାର ଜିଦ୍, ନିଜ ଭିତରର ଧୈର୍ଯ୍ୟ ଆଉ ସ୍ୱପ୍ନକୁ ସାକାର କରିବାର ଅଦମ୍ୟ ସାହସ। ଯେତେବେଳେ ଜଣେ ଖେଳାଳି ନିଜ ଜୀବନକୁ ପଡ଼ିଆର 22 ଗଜ, ହକି ଟର୍ଫ କିମ୍ବା କବାଡ଼ିର ମାଟି ସହ ଯୋଡ଼ିଦିଏ, ସେତେବେଳେ ପ୍ରତିଟି ଝାଳର ବୁନ୍ଦା ଗୋଟିଏ ଗୋଟିଏ ନୂଆ ଇତିହାସ ଲେଖେ। ଆଜି ଖେଳ ହିଁ ଜୀବନର ଏହି ଅଧ୍ୟାୟରେ ଆମ ସହିତ ଯୋଡ଼ି ହୋଇଛନ୍ତି ଏହିପରି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ, ଯାହାଙ୍କ ପାଇଁ ଖେଳ କେବଳ ଏକ ପେସା ନୁହେଁ, ବରଂ ସମଗ୍ର ଜୀବନର ସ୍ପନ୍ଦନ, ଯାହାଙ୍କ ସଂଘର୍ଷ, ନେତୃତ୍ୱ ଆଉ ସଫଳତାର କାହାଣୀ ଆଜି ଅଗଣିତ ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିଛି। ଆସନ୍ତୁ ଆଉ ଡେରି ନକରି ସ୍ୱାଗତ କରିବା ଆଜିର ଆମର ଅତିଥିଙ୍କୁ, ଏବଂ ଆରମ୍ଭ କରିବା ଆଜିର ଏକ ଆନ୍ତରିକ ତଥା ରୋମାଞ୍ଚକର ସାକ୍ଷାତକାର। ସାକ୍ଷାତକାରଟିକୁ ନେଇ ଆସିଛନ୍ତି ବର୍ଷାରାଣୀ ପଟ୍ଟନାୟକ।
2: ନମସ୍କାର ଭଉଣୀ।
3: ନମସ୍କାର।
2: ଆପଣଙ୍କୁ ଆକାଶବାଣୀ ଜୟପୁରର ଯୁବବାଣୀ ବିଭାଗ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
3: ଧନ୍ୟବାଦ ଭଉଣୀ, ଧନ୍ୟବାଦ।
2: ଆଚ୍ଛା ଭଉଣୀ, ପ୍ରଥମେ ଟିକେ ଆପଣଙ୍କ ପରିଚୟ ଆମ ଶ୍ରୋତା ବନ୍ଧୁମାନଙ୍କୁ ଦେଇ ଦିଅନ୍ତୁ।
3: ଧନ୍ୟବାଦ, ମୋ ପରିଚୟ ମୁଁ ରଖିବାକୁ ଚାହିଁବି। ମୁଁ ହେଉଛି ସ୍ମୃତି ପ୍ରଜ୍ଞା ସାହୁ, କୋରାପୁଟ ଜିଲ୍ଲାର ଗଭର୍ଣ୍ଣମେଣ୍ଟ ଡିଏଭି କଲେଜର ଜଣେ ଛାତ୍ରୀ, ଏବଂ ମୁଁ ଦାମଞ୍ଜୁଳି ରହୁଅଛି ଏବଂ ମୁଁ ଜଣେ ଏନ୍ସିସି କ୍ୟାଡେଟ ମଧ୍ୟ। ଖେଳରେ ମୁଁ ଏନ୍ସିସି ନ୍ୟାସନାଲ ଲେଭେଲ ରିପ୍ରେଜେଣ୍ଟ କରୁଛି ଆର୍ଡିସି। ଆମ ଆର୍ଡିସିରେ ବିଭିନ୍ନ ପ୍ରକାର ଆକ୍ଟିଭିଟି ହୁଏ, ଖେଳ ମଧ୍ୟ ହୁଏ, ଯେମିତିକି ଟାଗା ଫୋର, ରନିଙ୍ଗ, ମାରାଥନ, ସେଇଠାର ମୋର ପ୍ରାଇଜେସ୍ ଅଛି। ଏବଂ ନ୍ୟାସନାଲ ଲେଭେଲରେ ମଧ୍ୟ ମୁଁ ବହୁତ ମେଡାଲ ଏବଂ ସାର୍ଟିଫିକେଟ ପାଇଛି, ଷ୍ଟେଟର ମଧ୍ୟ ପାଇଛି, ଏବଂ ମୁଁ ଷ୍ଟେଟକୁ ନ୍ୟାସନାଲ ଲେଭେଲରେ ମଧ୍ୟ ରିପ୍ରେଜେଣ୍ଟ କରିଛି।
2: ବହୁତ ବଢିଆ ଭଉଣୀ। ଆଚ୍ଛା ଭଉଣୀ, ଆପଣ କହିଲେ ଆପଣ ଖେଳାଖେଳି କରନ୍ତି, ଏନ୍ସିସିରେ ବି ଅଛନ୍ତି, ତେବେ ଭଉଣୀ ଆପଣଙ୍କ ମତରେ ଖେଳ ହିଁ ଜୀବନ, ଏ ବାକ୍ୟର ଅର୍ଥ କଣ?
3: ଦେଖନ୍ତୁ ଭଉଣୀ, ଆଜିର ୟୁଥ ମାନେ ଆଜି ଢିଲା ଢିଲା କାମ କରିବା, ତାର ମାଇଣ୍ଡରେ ଗେମ୍, ସୋସିଆଲ ମିଡିଆ ପଶିବା ଦ୍ୱାରା କରପ୍ସନ, ମନରେ ଅଲଗା ସବୁ ଚିନ୍ତାଧାରା, ଖେଳ ପ୍ରତି ଡେଭିଏଟ ହବା, ସେମାନେ କେବଳ ଗୋଟେ ଜାଗାରେ ବନ୍ଦି ହେଇ ରହିଯାଉଛନ୍ତି, ଯାହାଦ୍ୱାରା କି ସେମାନେ ସୋସିଆଲି ସେମାନେ ଏତେ ମିଶି ପାରୁନାହାନ୍ତି କାହା ଜାଗାରେ। ଯଦି ସେମାନେ ବାହାରେ ଯାଇକି କାହା ସାଙ୍ଗେ ଖେଳିବେ ଏବଂ ବହୁତ କିଛି କାମ କରିବେ, ନିଜର ଫିଜିକାଲ ୱାର୍କଆଉଟ କରିବେ, ତାହେଲେ ତାଙ୍କ ଶରୀରରେ ବହୁତ ବିଭିନ୍ନ କାର୍ଯ୍ୟ ଉନ୍ନତି ହେବ। ଯେମିତି ମୁଁ ଜଣେ ଏନ୍ସିସି କ୍ୟାଡେଟ, ଆମ ଏନ୍ସିସି ପିଲାମାନଙ୍କ ପାଇଁ ବିଭିନ୍ନ ଶାରୀରିକ ପରିଶ୍ରମ, ବିଭିନ୍ନ ଖେଳ ଆଡ୍ ଏଥିପାଇଁ କରାଯାଏ, କାରଣ ଆମର ଆର୍ମି ଭଳିଆ ଟ୍ରିଟମେଣ୍ଟ ଏଥିପାଇଁ କରାଯାଏ, ଆର୍ମିର ସବୁ ଜିନିଷ ରୁଲ ଆମର ଏଠି ରେଗୁଲେସନ କରାଯାଏ, କାରଣ ପିଲାମାନଙ୍କୁ ସେ ଫିଜିକାଲି ଷ୍ଟ୍ରଙ୍ଗ କରିବା ଦ୍ୱାରା ସେମାନେ ମେଣ୍ଟାଲି ଆଉ ହାର୍ଟ ଟୁ ବି ଷ୍ଟ୍ରଙ୍ଗ ହୁଅନ୍ତି, ଆଉ ଯାହାଦ୍ୱାରା କି ପିଲାମାନେ ମେଣ୍ଟାଲି ହାର୍ଟ ଟୁ ଷ୍ଟ୍ରଙ୍ଗ ହେବା ଦ୍ୱାରା ଆମେ ହଉଛୁ ୟୁଥ, ଆମ ଆଗାମୀକାଲୀର ଭବିଷ୍ୟତ। ଯଦି ଆମେ ଷ୍ଟ୍ରଙ୍ଗ ହବା ତାହେଲେ ଆମର ଲୋକାଲିଟି ଷ୍ଟ୍ରଙ୍ଗ ହବ, ସମାଜ ଷ୍ଟ୍ରଙ୍ଗ ହବ, ଆମର ଆମର ଯୋଉ ଆମେ ଷ୍ଟେଟ ରିପ୍ରେଜେଣ୍ଟ କରୁଛେ ଆମ ଷ୍ଟେଟ ଷ୍ଟ୍ରଙ୍ଗ ହବ, ତାଦ୍ୱାରା ଧୀରେ ଧୀରେ ସବୁ ସମାଜ ଷ୍ଟ୍ରଙ୍ଗ ହେଇ ଆମ ନ୍ୟାସନାଲ ଲେଭେଲରେ ଆମ ଯୋଉ ବିକାଶ ସମ୍ମୁଖୀ ଦେଶ ଅଛି ବିକଶିତ ରାଷ୍ଟ୍ର ଭାବରେ ପରିଚିତ ହବ। ତେଣୁ ଖେଳ ଆମ ପାଇଁ ନିହାତି ଆବଶ୍ୟକ। ସହାୟତାରେ ସେ ସୋସିଆଲ ମିଡିଆରେ ଯିବ, ଇନ୍ଫ୍ଲୁଏନ୍ସ ହବ, ବହୁତ କିଛି ଖରାପ ଇନ୍ଫ୍ଲୁଏନ୍ସ ଆସୁଛି। ସୋସିଆଲ ମିଡିଆ ଗୋଟେ ଠିକ ଜିନିଷ, କିନ୍ତୁ ତାକୁ ଯେତେବେଳେ ଠିକ ସମୟରେ ୟୁଟିଲାଇଜ କରିବା ସେତେବେଳେ। ସବୁ ଟିଭି ମୋବାଇଲରେ ସବୁ ସାନ ପିଲାଠୁ ଲଗେଇକିନା ବଡ ପିଲା ସବୁ ଟିଭିରେ ପଶୁଛନ୍ତି। ଆମର ଛୋଟବେଳ କଥା ମୁଁ କହିବି ଭଉଣୀ, ସାନବେଳେ ଆମେ କବାଡି, କ୍ରିକେଟ ସମସ୍ତେ ଖେଳିବା, ଆମେ ସମସ୍ତେ ଖେଳିଥିବା, କ୍ରିକେଟ ଖେଳିଥିବା, ଫୁଟବଲ ଖେଳିଥିବା, ବ୍ୟାଡମିଣ୍ଟନ ଖେଳିଥିବା, ଗୋଡ଼ାଗୋଳି ଖେଳୁଥିବା, ଲୁଚକାଳି ସବୁ ଖେଳିଛେ, ଯାହାଦ୍ୱାରା କି ଆମ ପାଇଁ ଫିଜିକାଲ ଆକ୍ଟିଭିଟି ହୁଏ। ତାପରେ ଟିଭି ମୋବାଇଲର ଯୁଗ ସେତେବେଳେ ନଥିଲା। ଆମ ବେଳେ କଣ ହେଲା, ଆମ ବାପା ମା ମାନେ କୁହନ୍ତି ଯାଅ ପିଲାମାନେ ଟିକେ ଖେଳ, କିନ୍ତୁ ଏବେ କଣ, ମୋବାଇଲ ଠୁ ଦୂର କରିବା ପାଇଁ, ସୋସିଆଲ ମିଡିଆ ଦୂର କରିବା ପାଇଁ ପିଲାମାନଙ୍କୁ ସେମାନେ କହୁଛନ୍ତି ଫୋନ ଠୁ ଦୂରେଇ ରୁହ, ବାହାରେ ଯାଅ ଖେଳାଖେଳି କର। କିଛି ଜଣ ଏଇଥିପାଇଁ ସୋସିଆଲ ମିଡିଆ ପାଇଁ କିଛି ଜଣଙ୍କର ମାଇଣ୍ଡ ର ଡିଷ୍ଟର୍ବ ହେଇଯାନ୍ତି, ଯେଉଁଥିମାନେ ନ ଖେଳାଖେଳି ଆଉ ପିଲାମାନେ ସାଙ୍ଗସାଥି ନ ହବାରୁ ମାଇଣ୍ଡ ଡିଷ୍ଟ୍ରାକ୍ସନରୁ କିଛି ଜଣ ସୁଇସାଇଡ ବି କରନ୍ତି। ସେମାନେ ମେଣ୍ଟାଲି ଷ୍ଟ୍ରଙ୍ଗ ହେଇପାରନ୍ତିନି, ଡିପ୍ରେସ ହେଇଯାନ୍ତି। ଯେତେବେଳେ ଆମ ମନ କଥା ଆମେ ସାଙ୍ଗମାନଙ୍କଠୁ ସେୟାର କରିବା, ଯଦି ଆମେ ଗୋଟେ ଜାଗାରେ ବସିକି ରହିବା, ଫୋନ ସୋସିଆଲ ମିଡିଆରେ ଲିପ୍ତ ହେଇକି ରହିବା, ତାହେଲେ ଆମ ମନର କଥା ଆମେ ଜଣେଇବା କେମିତି? ଯଦି ଆମେ ଗୋଟେ ଜାଗାରେ ଖେଳୁଛେ, ଗେଦରିଂ ହଉଛେ, ଆମର ହାର୍ଟ, ଆମ ମସ୍ତିଷ୍କ, ଆମର ଅଙ୍ଗ ପ୍ରତ୍ୟଙ୍ଗର ସବୁଠି ସବୁଠି ଆମର ଫିଜିକାଲ ୱାର୍କଆଉଟ ହୁଏ, ଯାହାଦ୍ୱାରା ଆମ ମେନ୍ ଜିନିଷ ହଉଛି ଆମ ଦେହରୁ ଯୋଉ ଝାଳଟା ବାହାରେ, ସେଇଟା ଆମର ବିଭିନ୍ନ ରୋଗକୁ ମଧ୍ୟ, କ୍ଷତିକାରକ ରୋଗକୁ ମଧ୍ୟ ଦେହରୁ ବାହାର କରିଥାଏ, ଆମର ଖରାପ ଜଳକୁ ଦେହରୁ ବାହାର କରିଥାଏ। ଆଉ ଦେଖନ୍ତୁ ସବୁଠୁ ଭଲ, ଯାହାକୁ ଅନିଦ୍ରା ସମସ୍ୟା ଥିବ ନା, ଗୋଟେ ଥର ଗୋଟେ 2 ଘଣ୍ଟା ଖେଳିଦିଅ, ଆରାମସେ ନିଦ ହବ। ଆଉ ଯୋଉ ସୋସିଆଲ ମିଡିଆରେ ଧରିକି ଏତେ ଘଣ୍ଟା ଘଣ୍ଟା ଧରି ସେମାନେ ଯୋଉ କହୁଛନ୍ତି ଆମକୁ ନିଦ ହଉନି, କିଛି ଜଣଙ୍କ ଡାର୍କ ସର୍କଲ୍ସ ପଡିଯାଉଛି, କିଛି ଜଣ ଚଷମା ପିନ୍ଧୁଛନ୍ତି। ମୁଁ କହୁଛି ଫିଜିକାଲ

0: ଖେଳ ଏସବୁ ଆଡ୍ କରନ୍ତୁ। ଯାହାକୁ ଅନିଦ୍ରା ସମସ୍ୟା ଅଛି ସେଇଆ ବି ଦୂରୀଭୂତ ହବ, ଏବଂ ଯାହାର ଯୋଉ ଜଏଣ୍ଟ ପେନ୍, ମସଲ୍ସ ପେନ୍, କାହାର ଏବେଠୁ କ୍ରାମ୍ପ ଦେଖାଯାଉଛି, କାହାକୁ ଗ୍ୟାଷ୍ଟ୍ରିକ୍ ପ୍ରୋବ୍ଲେମ୍ ହେଲାଣି, କୋଉ କୋଉ ଛୋଟ ପିଲା, ଛୋଟ ଛୋଟ ପିଲାଙ୍କୁ ବିଭିନ୍ନ ରୋଗ ହଉଛି, ସେ ସବୁର ଦୂରୀଭୂତ କରିବା ପାଇଁ ଆମକୁ ଫିଜିକାଲ ୱାର୍କଆଉଟ, ଖେଳ ମେନ୍ ହଉଛି, ଖେଳ ଆମକୁ ବହୁତ ଆବଶ୍ୟକ ଭଉଣୀ।
1: ତ ଭଉଣୀ ଖେଳ କେତେ ପ୍ରକାରର?
0: ଖେଳ ଆମେ ବହୁତ ପ୍ରକାର ଖେଳ ଖେଳିବା, ମାଇଣ୍ଡ ଗେମ୍ ଖେଳିପାରିବା, ସେଟା ଗୋଟେ ପ୍ରକାର ଖେଳ, ଆଉଟଡୋର ଇନ୍ଡୋର ଗେମ୍ ବି ଖେଳିପାରିବା, କ୍ଲାସରୁମ୍ସରେ ବି ଆମେ ଖେଳିପାରିବା, ଘରେ ବି ଖେଳିପାରିବା, ଲୁଡୁ ବି ଖେଳିପାରିବା। ଆମ ମସ୍ତିଷ୍କରେ ଯୋଉ ମସ୍ତିଷ୍କ ପ୍ରେସରାଇଜ କରିବା ପାଇଁ ଯୋଉ ସବୁ ଗେମ୍, ଆମେ ଯେମିତି ଚେସ୍ କହୁଛେ, ଲୁଡୁ ଖେଳୁଛେ, ସେଟା ଆମେ କୋଉଠୁ ମାଇଣ୍ଡ ଖେଳି କରୁଛେ, କ୍ୟାରମ୍ ଖେଳୁଛେ, କେମିତି କଣ କଲେ ଆମେ ହରେଇ ପାରିବା, ତାସ୍ ଖେଳୁଛେ, ସେଟା ହଉଛି ଇନ୍ଡୋର ଆକ୍ଟିଭିଟି। ଆଉ ଆମର ସେଟା କଣ, ଆମ ମାଇଣ୍ଡକୁ ସେ ବହୁତ ସର୍କୁଲେଟ କଲା। ଆଉ ଆଉଟଡୋର ଆକ୍ଟିଭିଟି କଣ, ଯେମିତି କବାଡି, ବ୍ୟାଡମିଣ୍ଟନ, ଫୁଟବଲ, କ୍ରିକେଟ, ଏସବୁ ଜିନିଷରେ ପିଲାମାନେ ଆଉଟଡୋର ଆକ୍ଟିଭିଟି କଲେ ଏବଂ ରିପ୍ରେଜେଣ୍ଟ ବି କରିପାରିବେ। ଆମ ଷ୍ଟେଟରୁ ବି ବହୁତ ପିଲା ଅଲମ୍ପିକରେ ବାହାରୁଛନ୍ତି, ମେନ୍ କଥା ଖେଳ ଖେଳିକି। ଖେଳକୁ ଆମେ ଗୋଟେ ନିଜ କ୍ୟାରିୟର ବି ବନେଇ ପାରିବା। ଖେଳ କେବେ ଭୁଲ ଜିନିଷ ନୁହେଁ। ଖେଳ ପାଇଁ ଯୋଉ ବାପା ମାନେ, କିଛି ଜଣ ବାପା ମା ମାନେ ଅପୋଜ କରନ୍ତି, ମୁଁ ତାଙ୍କୁ ଗୋଟେ ରିକ୍ୱେଷ୍ଟ କରିବାକୁ ଚାହିଁବି, ଦୟାକରି ପିଲାମାନଙ୍କୁ ଖେଳିବା ପାଇଁ କେବେ ମନା କରନ୍ତୁ ନାହିଁ। ପାଠ ପଢିବା ସହିତ ତାଙ୍କୁ 2-3 ଘଣ୍ଟା ଖେଳ ପାଇଁ ଯାହା ହେଲେ ବି ଦରକାର, କାରଣ ଯେତିକି ସେ ଷ୍ଟ୍ରେସଫୁଲ ଥିବେ ପାଠ ପାଇଁ, 2-3 ଘଣ୍ଟା ଆରାମସେ ଖେଳିଲେ ତାପରେ ଆସିକି ପାଠ ପଢନ୍ତୁ, ଦେଖିବ ମାଇଣ୍ଡ କେତେ ଫ୍ରି ରହିବ। ଆଉ ଯୋଉ ଇନ୍ଡୋର ଆଉଟଡୋର ଆକ୍ଟିଭିଟି ଆମେ ଯୋଉ କହୁଛୁ, ଘରେ ବି ଆମେ ଖେଳ ଖେଳିପାରିବା ବାପା ମା ସହିତ ଆରାମସେ ମାଇଣ୍ଡ ଫ୍ରି କରିବା ପାଇଁ, ବାହାରେ ବି ବହୁତ ପ୍ରକାର ଖେଳ ଅଛି।
1: ଦେଖନ୍ତୁ ପୁଣି ଆପଣ ବର୍ତ୍ତମାନ କହିଲେ କି ଆମେ ଖେଳକୁ ବି ଗୁରୁତ୍ୱ ଦେବା ଦରକାର, କିନ୍ତୁ ଆଜିକାଲିର ଏ ଯୋଉ କମ୍ପିଟେଟିଭ ଦୁନିଆ ଚାଲିଛି, ପ୍ୟାରେଣ୍ଟସ ଚାହାନ୍ତି କି ମୋ ଛୁଆ ପାଠରେ ହିଁ ଲିପ୍ତ ରହୁ, ପାଠରେ ହିଁ ଆଗକୁ ବଢୁ, ଆଉ ପାଠ ପଢିକି ଗୋଟେ ବଡ଼ ସରକାରୀ ଚାକିରି କରୁ କି ଗୋଟେ ଭଲ ପୋଜିସନରେ ରହୁ, ସେମାନେ ଖେଳକୁ ସେତେ ଗୁରୁତ୍ୱ ଦିଅନ୍ତି ନାହିଁ। ତ ଖେଳରେ ବି କଣ ଭବିଷ୍ୟତ ରହିଛି କି?
0: ଭବିଷ୍ୟତ ମୁଁ କହିବି, ଏମଏସ ଧୋନିଙ୍କ ନାଁ ଆପଣ ଶୁଣିଥିବେ, ମୁଁ ତାଙ୍କର ବହୁତ ବଡ ଫ୍ୟାନ।
1: ଆଜ୍ଞା,
0: ସିଏ ତାଙ୍କ ବାପା ମା ତାଙ୍କୁ କଣ କହିଥିଲେ, ତୁ ଗୋଟେ ଗଭର୍ଣ୍ଣମେଣ୍ଟ ଚାକିରି କର, ତୁ ଗଭର୍ଣ୍ଣମେଣ୍ଟ ଚାକିରି କର, ଚାକିରିରେ ଯଦି ସେ ଏବେ କ୍ୟାରିୟର ବନେଇଥାନ୍ତେ, ସେ ଯଦି ଖେଳକୁ ଇମ୍ପୋର୍ଟାନ୍ସ ଦେଇନଥାନ୍ତେ, ସେ ଜଣେ ବଡ଼ କ୍ରିକେଟର, ଆଜି ସମସ୍ତଙ୍କ ଏତେ ଲୋକଙ୍କର ସେ ଆଇଡିଆଲ, ଯଦି ତାଙ୍କ ବାପା ମା ସେତେବେଳେ ତାଙ୍କୁ ଅପସ୍ତ କରିଥିଲେ। କିନ୍ତୁ ଆମେ ଗୋଟେ ୟୁଥ, ଆମେ ପାଠ ପଢା ପିଲା, ଆମେ ବୁଝେଇବା, କାରଣ ବାପା ମା ତ କରିବେ, ମୁଁ ସେଥିରେ ଏକ କଥା ଅଛି, କାରଣ ଆଜିକାଲିକ ଦୁନିଆରେ ଏତେ କମ୍ପିଟିସନ ଭିତରେ କୋଉ ବାପା ମା ଚାହିଁବେନି କି ମୋ ପିଲାମାନେ 4-5 ଘଣ୍ଟା ଖେଳରେ ୱେଷ୍ଟ କରନ୍ତୁ, କାରଣ ସେମାନଙ୍କ ଯୁଗରେ ସେମିତି ଥିଲା, ଏବେ ଯେମିତି ଅଛି କମ୍ପିଟିସନ, ଗୋଟେ ଗୋଟେ ପରସେଣ୍ଟ ପାଇଁ ପିଲାମାନେ କଟି ଯାଉଛନ୍ତି। ତ ମେନ୍ ହଉଛି, ଯଦି ଆମେ ଜଣଙ୍କୁ ଆଇଡଲ ନବା, ତାଙ୍କ ବାପା ମା ତାଙ୍କୁ ଅପୋଜ କରିଥିଲେ, କିନ୍ତୁ ବୁଝିବା ଦାୟିତ୍ୱ ଆମର। ଇଣ୍ଡିଆରେ ଗୋଟେ ଝିଅ ଆପଣ ଜାଣିଛନ୍ତି, ତାର ହାତ ଗୋଡ ନାହିଁ, କିନ୍ତୁ ସେ ତୀର ଚାଳନାରେ ସବୁର ୱାର୍ଲ୍ଡରେ ସମସ୍ତଙ୍କୁ କାଟିଦେଲା, ସିଏ ତା ପାଖରେ ହାତ ଗୋଡ ନାହିଁ, ସେ ତ ପାଠ ପଢି ପାରିବନି, ସେ ପାଠ ପଢିଲେ ବି ତାର ଇଣ୍ଟରେଷ୍ଟ କୋଉଠି ରହିଲା, ଖେଳରେ, କିନ୍ତୁ ସେ ଆଜି ଗୋଲ୍ଡ ମେଡାଲିଷ୍ଟ। ସେଇଟା ବାପା ମାଙ୍କୁ ବୁଝେଇବା, ପ୍ରଥମେ ବୁଝେଇବା କି କଣ ଏଥିରେ ଅଛି, ବାପା ମାଙ୍କୁ ନିଜ ଇଣ୍ଟରେଷ୍ଟ କୁ ଜଣେଇବା, ପାଠ ବି ତା ସହିତ ଆମେ କଣ୍ଟିନ୍ୟୁ କରିବା। ସେମାନେ ଯେଉଁ କଥା କହୁଛନ୍ତି ପାଠପଢା, ପାଠପଢା କଣ୍ଟିନ୍ୟୁ କରିବା, ତା ସହିତ 2-3 ଘଣ୍ଟା ଆମେ ଖେଳକୁ ସମୟ ଦେବା, ଆଉ ଖେଳିବା ତ ନିହାତି ଦରକାର, ଟିକେ ମାଇଣ୍ଡ ଫ୍ରେଶ ଦରକାର। ତ ଏଇସବୁ ଜିନିଷ କମନ୍ ଦ ଭଉଣୀ।
1: ତେବେ ଖେଳ ଆମକୁ କେଉଁ କେଉଁ ଶିକ୍ଷା ଦେଇଥାଏ ଭଉଣୀ?
0: ଦେଖ ଭଉଣୀ, ମୁଁ ଗୋଟେ ଏନ୍ସିସି କଥା କହିଲି ଆପଣଙ୍କୁ, ଆମକୁ ସବୁବେଳେ ଶିଖାଯାଏ ୟୁନିଟି ଆଣ୍ଡ ଡିସିପ୍ଲିନ। ଦୁଇରେ ୟୁନିଟି ମାନେ କଣ, ଆମେ ଏକତ୍ରିତ ହେଇ ରହିବା ଆଉ ଡିସିପ୍ଲିନ ମେଣ୍ଟେନ କରିବା। ଖେଳର ମେନ୍ ମୋଟିଭ୍ ସେୟା, ଏନ୍ସିସିରେ ଯାହା ଖେଳର ବି ମୋଟିଭେସନ ସେୟା, ଯଦି ଆମେ ଗୋଟେ ଦଳ ହେଇ ଖେଳୁଛେ ଗୋଟେ ଖେଳରେ, ଆମର ଅପୋଜିଟ୍ ଯୋଉ ଦଳ ଥିବେ ତାଙ୍କୁ ପ୍ରପର ସମ୍ମାନ ବି ଦେବା ଦରକାର, ଡିସିପ୍ଲିନ ବି ରହିବା ଦରକାର, ଟିମ୍ ସ୍ପିଡ୍ ବି ରହିବା ଦରକାର, ନିଜ ଭିତରେ ବୁଝାମଣା ବି ରହିବା ଦରକାର। ଯଦି ଗୋଟେ ଗେମ୍ ଭିତରେ ଜଣେ ଲିଡର ହଉଛି, କୋପରେସନ ବି ଦରକାର, ସେଠି ଅହିଂସା ଭାବ, ସିଏ କଣ ପାଇଁ ଲିଡର ହେଲା, ମୁଁ କଣ ପାଇଁ ହେଇପାରିବିନି, ସେଟା ରଖିବା, କିନ୍ତୁ ଯିଏ ଡିଜର୍ଭେବଲ ତା କଥା ମାନି କେମିତି ଚଳିବା, କୋଉଟା ଠିକ ନିଶ୍ଚୟ, କୋଉଟା ନିର୍ଣ୍ଣୟ ନବା, ସେସବୁ ଜିନିଷ ହୁଏ, ଏଇଟା ହଉଛି ମେନ୍ ପଏଣ୍ଟ। ତାପରେ ଖେଳ ଆମକୁ କଣ କରେ, ଖେଳ ଆମକୁ ସୋସିଆଲାଇଜେସନ କରେ, ବିଭିନ୍ନ ପ୍ରକାର ଅପରଚୁନିଟି ଦିଏ, ବାହାର ପିଲାମାନଙ୍କ ସହିତ ମିଶିବାକୁ ଦିଏ। ଆମେ ଯଦି 4-5 ଜଣଙ୍କ ସହିତ ମିଶିକି ଖେଳୁଛେ, ଦୁଃଖ ସୁଖ ବାଣ୍ଟାବଣ୍ଟି ହେଇପାରିବା, ତାଙ୍କଠୁ କିଛି ଆମେ ଶିଖିବା, ସେ ମଧ୍ୟ ଆମଠୁ କିଛି ଶିଖିବେ, ବହୁତ କିଛି ଲାଭ ଅଛି ଭଉଣୀ।
1: ତେବେ ଆମର ଯୋଉ ଦଳୀୟ ଖେଳ ମାନେ ଟିମ୍ ପ୍ଲେ ଯୋଡ଼ା,
0: ହଁ,
1: ତ ସେ ଖେଳରେ ଭଉଣୀ ସହଯୋଗୀ ଆଉ ଭାଇଚାରା ମନୋଭାବ କଣ ଗଢି ଉଠେ?
0: ନିଶ୍ଚିନ୍ତ ଭଉଣୀ, ନିଶ୍ଚିନ୍ତ। ଧରି ନିଅନ୍ତୁ, ମୁଁ ଏକ୍ସାମ୍ପଲ ଦଉଛି, ଆପଣ ହଉଛନ୍ତି ମୋର ପ୍ରତିଦ୍ୱନ୍ଦ୍ୱୀ, ଆପଣ ମୋ ପ୍ରତିଦ୍ୱନ୍ଦ୍ୱୀ ହିସାବରେ ଯଦି ସେ ଜାଗାରେ ମୁଁ ହାରିଗଲି, ଯଦି ମୁଁ ଆପଣଙ୍କୁ ଗୋଟେ 4-5 ପଦା କଥା କହିଦଉଛି, ତାହେଲେ ସେଠି ଟିମ୍ ସ୍ପିରିଟ ବିଲକୁଲ ନାହିଁ। କାରଣ ଜଣେ ଖେଳାଳି ହିସାବରେ ଆମ ମନରେ ସବୁବେଳେ ରହିବା ଦରକାର, ଯଦି ସିଏ ଯଦି ମୋର ଅପୋନେଣ୍ଟ ଟିମ୍ ର ଖେଳାଳି, ତାହେଲେ ମୋର ଭଉଣୀ ଭଳିଆ କି ଭାଇ ଭଳିଆ ସିଏ ହଉଛି ମୋ ଅପୋନେଣ୍ଟ, ଯଦି ସେ ଜିତୁଛି ତାହେଲେ ବି ଆମେ ତାଙ୍କୁ ସହଜ କରିବା, ଯଦି ହାରୁଛି ତାହେଲେ ବି। ଆଉ ଟିମ୍ ସ୍ପିରିଟ କଥା, ଯୋଉଠି ଟିମ୍ ସ୍ପିରିଟ ନାହିଁ, କେବେ କୋଉ ଟିମ୍ ଜିତିପାରିବ ନାହିଁ, ଯଦି 3-4 ଜଣ ଭିତରେ ଲଢେଇ ଲାଗିଲା, ସେ ଟିମ୍ ଜିତିପାରିବନି। ତେଣୁ ଟିମ୍ ସ୍ପିରିଟ ଆଉ ସେମିତି ପିଲାମାନଙ୍କୁ ରଖାଯାଏ, ଯୋଉମାନେ କୋପରେସନ କରିପାରନ୍ତି, ଯୋଉମାନେ ସହଯୋଗ କରିପାରନ୍ତି, ଯୋଉ ଯୋଉ ମାନେ ସେ ଯୋଉ କଥା କହିବେ ତା

0: ଅବସର ଦେଇ ଚାଲି ପାରନ୍ତି। ସେଇଥିରେ ଟିମ୍ ସ୍ପିରିଟ୍ ମଧ୍ୟ ଫରିଥାଏ, ଆଉ ଭାଇଚାରା, ଭାଇ ଭାଇଚାରା ଏମିତି ଥାଏ, ଗୋଟେ ପିଲାକୁ ଯଦି କିଛି ବି ଇଞ୍ଜୋର୍ଡ ହେଲା ତାପରେ ଆଉ ଗୋଟେ ପିଲା ବି ବାହାରେ। ଏଇଟା ହଉଛି ଟିମ୍ ସ୍ପିରିଟ୍ ଆଉ କୋପରେସନ।
1: ଆଚ୍ଛା, ତେବେ ଖେଳରେ ହାର ଜିତ୍ ତ ଲାଗି ରହିଥାଏ, ତ ସେଇ ହାର ଆଉ ଜିତ୍ରୁ ଜୀବନରେ ଆମକୁ କଣ ଶିଖିବାକୁ ମିଳେ ଭଉଣୀ?
0: ଦେଖ ଭଉଣୀ, ହାର ଜିତ୍ ତ ସେଟା ସବୁବେଳେ ଲାଗି ରହିଥାଏ, ସେଟା ଆପଣ ଠିକ କହିଲେ। ଯଦି ଆପଣ ଦେଖନ୍ତୁ, ଆମର ମୁଁ ପୁଣି ଥରେ ସେ MS ଧୋନି, ତାପରେ ଆମର ଯେତିକି କ୍ରିକେଟର, ଆମର ଫୁଟବଲର, ଆଉ ଯେତିକି ସବୁ ଆମର ଆଇଡଲ, ଯେତିକି ଜୀବନରେ ସେ କିଛି ନା କିଛି ହାରିଥିବେ, କିଛି ନା କିଛି ହରେଇଥିବେ, ତାପରେ ଯାଇକି ସେଇ ପୋଜିସନରେ ବସିଛନ୍ତି।

0: ନେଗେଟିଭ ବି ନବାନି, କିଛି ଜଣ ନେଗେଟିଭ ନେଇକି ବହୁତ କିଛି ବଡ ବଡ ଡିସିସନ ନେଇଯାନ୍ତି, କିନ୍ତୁ ମୁଁ କହିବି ସେଇଥିରୁ ଆପଣ ଶିଖନ୍ତୁ ମୁଁ କଣ ପାଇଁ ହାର ନେଲି, କଣ ପାଇଁ ଜିତିବାକୁ ମୋର ଆହୁରି କଣ ଦରକାର, ମୁଁ ନିଜକୁ ଆହୁରି ଇମ୍ପ୍ରୁଭ କରିବି। ଆଜି ଯଦି ମୁଁ ହାରିଛି ତାହେଲେ ଭଗବାନ ମୋ ପାଇଁ ଆହୁରି କିଛି ବଡଟା ରଖିଥିବେ, ବହୁତ ବଡ ଜିନିଷ ରଖିଥିବେ। ଆମେ ସେଇଟାକୁ ଲକ୍ଷ୍ୟ କରି ନେଇ ଚାଲିବା, ସବୁ ଜିନିଷକୁ ପଜିଟିଭ ୱେରେ ନେବା। ଯଦି ମୋର ହାର ହେଇଛି ତାହେଲେ ମୋ ଭଲ ପାଇଁ ହେଇଛି, ମୁଁ ସେଠୁ କିଛି ଶିଖିବି, ଦେନ୍ ମୁଁ ଯାଇକି କିଛି ୱିନିଂ ପାଇଁ ନିଜର କାମକୁ ପ୍ରୋସେସିଂ କରିବି, ନାଇକି ମୁଁ ନିଜକୁ ଦାୟୀ ଦେବି ମୋ ଭିତରେ ଖରାପ ଥିଲା, ମୋ ଭିତରେ ବହୁତ ନେଗେଟିଭିଟି ଥିଲା, ନା ମୋ ଭିତରେ ଆବିଲିଟି ନାହିଁ ବୋଲି ମୁଁ ହାରିଲି। ତମେ ଏଇଟା ଭାବିବ କି ଏଇ ଜିନିଷ ପାଇଁ ମୋର ଆବିଲିଟି ହେଲାନି ବୋଲେ ମୋ ଆବିଲିଟି ମୋର ନିଜର କେମିତି ବଢିବି, ନା କି ମୋ ନିଜ ଭିତରେ ସେଇଟା ସକ୍ଷମ ନାହିଁ ବୋଲି ମୁଁ ହାରିଲି ବୋଲି ସେଟା କେବେ ଭାବିବା ଭୁଲ କଥା। ଯଦି ଆଜି ହାର ଆସି ଚାରି ଥର ହାରିବ, ପାଞ୍ଚ ଥର ହାରିବ, ଛଅ ଥର ବେଳକୁ ଆପଣଙ୍କ ଭିତରେ ପୁରା ମାର୍ଜିତ ହେଇଯାଇଥିବେ, ଆପଣ ୱିନିଂ ପାଇଁ କେହି ମଧ୍ୟ ରଖିପାରିବେ ନାହିଁ। ସେଇଟା ନିଜ ଉପରେ ଡିପେଣ୍ଡ କରିବ ଭଉଣୀ, ସେଇଟା ଆମେ ନିଜେ କେମିତି ମ୍ୟାନେଜ କରିବା।
1: ତେବେ ଦେଖନ୍ତୁ ଭଉଣୀ, ଆମେ ସମସ୍ତେ ଜାଣିଛେ ଯେ ଖେଳ ମନୋରଞ୍ଜନ ଦିଏ, ଆଉ ଖେଳାଳି ସହିତ ଖେଳ ଦେଖୁଥିବା ଦର୍ଶକ ମାନେ ମଧ୍ୟ ଖେଳକୁ ମନୋରଞ୍ଜନ ହିସାବରେ ହିଁ ଗ୍ରହଣ କରନ୍ତି। ତ ଆମେ ଏଇଟା କହିବା ଠିକ ହବ କି ଖେଳ ଆମ ଚରିତ୍ର ମଧ୍ୟ ଗଠନ କରେ?
0: ଆଜ୍ଞା, ନିହାତି ଚରିତ୍ର ଗଠନ କରେ। ଯଦି ଆମେ ଅପୋଜିଟ୍ ଟିମ୍ ହାତ ମିଶିବା କଥା କହିଲି, ସେଇଥିରେ ଯଦି ସେ ମଇଦାନ ଛାଡିକି ଚାଲିଯିବେ, ଅପୋଜିଟ୍ ଟିମ୍କୁ ବାଧିବ, ଖରାପ ଲାଗିବ, ଆମର ଅପୋଜିଟ୍ ଟିମ୍ ଆମେ ମିଶିକି ଖେଳିଲୁ କିନ୍ତୁ ସେ ଆମକୁ ଟିକେ ମାନେ ହାତ ମିଶିଲେନି, ଆମକୁ ଟିକେ ବାହା ବାହା ଦେଲେନି, ଯିଏ ୱିନିଂ ଟିମ୍ କେବଳ ତାକୁ ଦେବା କଥା ନାହିଁ। କାରଣ ଦି ଜଣ ଟିମ୍ ଦି ଦଳ ସମସ୍ତେ ପାର୍ଟିସିପେଟ୍ କରି ଦି ଜଣ ନିଜର 100% ଦେଇଛନ୍ତି, ତାପରେ କିଛି ନା କିଛି ଟିକେରୁ କିଏ ୱିନିଂ କରେ କିଏ ଗୋଟେ ହାରିଯାଏ। ଜଣେ ସଚ୍ଚୋଟ ଖେଳାଳି ସବୁବେଳେ ୱିନିଂ ପାଇଁ ନିଜକୁ ଗର୍ବ ଅନୁଭବ କରିବା ବିଲକୁଲ, ନିଜ ଭିତରେ ଇଗୋ, ନିଜ ଭିତରେ ଆଟିଚ୍ୟୁଡ୍, ଗର୍ବ ଏସବୁ ଜିନିଷ ମାର୍ଜିତ ହିଁ କରେ। ପ୍ରଥମେ ସେ ମାର୍ଜିତ ହୁଏ, ତାପରେ ନିଜେ ସବୁବେଳେ ଖେଳାଳି ଯେତିକି ସବୁ ଖେଳାଳି ଦେଖୁଥିବେ, କିଛି ଜଣ ଖାଇପାରନ୍ତି ମୁଁ କହିପାରିବିନି, ମାତ୍ର ଯେତିକି ଜଣ ଆପଣ ଦେଖିଥିବେ ଯେତିକି ସବୁ ଖେଳାଳି, ସେମାନେ ସବୁବେଳେ ନିଜର କ୍ୟାରେକ୍ଟର ନିଜର ପର୍ସନାଲିଟିକୁ ସବୁବେଳେ ଇମ୍ପୋର୍ଟାନ୍ସ ଦିଅନ୍ତି। କଣ ପାଇଁ? କାରଣ ସବୁବେଳେ ପ୍ରଥମେ ଆମର ପର୍ସନାଲିଟି ଆଉ କ୍ୟାରେକ୍ଟର ଯୋଉଟା ଆମେ କହୁଛେ ସବୁବେଳେ ଭଲ ରହିବା ଦରକାର ଗୋଟେ ଖେଳାଳିର। ଆଉ ଖେଳ ଖେଳିବା ଦ୍ୱାରା ଯଦି ଯାହାର ଏସବୁ ଜିନିଷ ଲ୍ୟାକିଂ ଥାଏ, ଧୀରେ ଧୀରେ ସେ ସବୁ ମାର୍ଜିତ ହୁଏ। କାରଣ ଯେତେବେଳେ ସେ ବହୁତ ଖେଳ ଖେଳି ଖେଳି ଖେଳି ଖେଳି ଯାଆନ୍ତି, ସେତେବେଳେ ବହୁତ ଜିନିଷ ସେମାନେ ଦେଖିବେ, ଦେଖି ଦେଖି ସେଠୁ ଶିଖିବେ, ଶିଖି ସାରିଲା ପରେ ନିଜ କ୍ୟାରେକ୍ଟର ନିଜର ସେଲ୍ଫ ନିଜ ଯାହା ଭିତରେ ଯେତିକି ସବୁ ଜିନିଷ ଅଛି ସେଟାକୁ ମାର୍ଜିତ କରିବେ, ଏବଂ ଗୋଟେ ଖେଳାଳିର ନିଶ୍ଚିତ ଭାବେ ପର୍ସନାଲିଟିରେ ଚେଞ୍ଜେସ୍ ଆସେ।
1: ବହୁତ ବହୁତ ଧନ୍ୟବାଦ ଭଉଣୀ, ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ବାହାର କରି ଆମକୁ ଖେଳ ହିଁ ଜୀବନ ସମ୍ପର୍କରେ ବହୁତ କିଛି କଥା କହିଲେ, ଆଉ ଆମର ପିଲାମାନେ କେମିତି ଉନ୍ନତି କରିବେ ସେ ସମ୍ପର୍କରେ ମଧ୍ୟ ବହୁତ କିଛି କହିଲେ। ସେଥିପାଇଁ ଆମ ଆକାଶବାଣୀ ଜୟପୁରର ଯୁବବାଣୀ ବିଭାଗ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଭଉଣୀ।
0: ଧନ୍ୟବାଦ ଭଉଣୀ, ମତେ ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେବା ପାଇଁ, ଆଶା କରୁଛି ଆପଣ ଏଇ ସବୁ ଅନ୍ୟମାନଙ୍କ ପାଖରେ ପହଞ୍ଚିବେ। ଧନ୍ୟବାଦ ଭଉଣୀ।
2: ବର୍ତ୍ତମାନ ଶୁଣୁଥିଲେ ଶ୍ରୋତାବନ୍ଧୁ ଖେଳ ହିଁ ଜୀବନରେ ସୁନ୍ଦର ସାକ୍ଷାତକାର, ଯାହାକୁ ନେଇ ଆସିଥିଲେ ବର୍ଷାରାଣୀ ପଟ୍ଟନାୟକ। ବର୍ତ୍ତମାନ ଶୁଣିବା ଖେଳ ପରିକ୍ରମା।
3: ଖେଳ ପରିକ୍ରମାରେ ପ୍ରଥମେ ଶୁଣିବା ସାଥୀ ଶାନ୍ତା ରଙ୍ଗାସ୍ୱାମୀଙ୍କ ସମ୍ପର୍କରେ। ସମୟ ଥିଲା 1967 ମସିହା। ଭାରତରେ ମହିଳା କ୍ରିକେଟ କହିଲେ ଅଧିକାଂଶ ଲୋକଙ୍କ ପାଖରେ କୌଣସି ଧାରଣା ନଥିଲା। ଠିକ୍ ସେହି ସମୟରେ ଜଣେ 22 ଯୁବତୀ ଭାରତୀୟ ଦଳର ନେତୃତ୍ୱ ନେଇ ପଡ଼ିଆକୁ ଓହ୍ଲାଇଥିଲେ। ସେ ହିଁ ହେଉଛନ୍ତି ଶାନ୍ତା ରଙ୍ଗାସ୍ୱାମୀ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ 6 ମ୍ୟାଚ୍ ବିଶିଷ୍ଟ ଐତିହାସିକ ଟେଷ୍ଟ ସିରିଜ୍, ପାଟଣାର ମୋଇନ୍ ଉଲ୍ହକ୍ ଷ୍ଟାଡିୟମରେ ଖେଳାଯାଇଥିବା ସେହି ମ୍ୟାଚ୍ରେ ଭାରତ ନିଜର ଇତିହାସର ପ୍ରଥମ ଟେଷ୍ଟ ବିଜୟ ହାସଲ କରିଥିଲା, ଯାହାର ରଙ୍ଗ ଧରିଥିଲେ ସ୍ୱୟଂ ଶାନ୍ତା। ତା ପରବର୍ଷ ଅର୍ଥାତ 1977 ମସିହାରେ ଡୁନେଡିନ୍ଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ 108 ରନ୍ର ଏକ ଦମଦାର ଇନିଂସ ଖେଳି ଭାରତୀୟ ମହିଳା କ୍ରିକେଟ ଇତିହାସର ପ୍ରଥମ ଶତକ ନିଜ ନାମରେ କରିଥିଲେ। 16 ଟେଷ୍ଟରେ 750 ରନ୍ ସହ 21 ୱିକେଟ୍ ଏବଂ 19 ଏକ ଦିବସୀୟ ମ୍ୟାଚ୍ ଖେଳିଥିଲେ। ସେ ହେଉଛନ୍ତି ଅର୍ଜୁନ ପୁରସ୍କାର ତଥା BCCI ର ସିକେ ନାଇଡୁ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ ପାଇଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର।
2: ବର୍ତ୍ତମାନ ଶୁଣିବା ରୂପା ସାଇନିଙ୍କ ସମ୍ପର୍କରେ। ସମଗ୍ର ଭାରତୀୟଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରଖିଥିବା ଖେଳ ହେଉଛି ହକି। 1970

0: ଓ 1980 ଦଶକରେ ଯେତେବେଳେ ଭାରତୀୟ ମହିଳା ହକି ବିଶ୍ୱସ୍ତରରେ ନିଜ ସ୍ଥିତି ଜାହିର କରୁଥିଲା, ସେତେବେଳେ ପ୍ରତିପକ୍ଷର ଷ୍ଟ୍ରାଇକରମାନଙ୍କ ପାଇଁ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଥିଲେ ରୂପା ସାଇନି। ପଞ୍ଜାବର ପ୍ରସିଦ୍ଧ ସାଇନି ଭଗିନୀଙ୍କ ମଧ୍ୟରୁ ଅନ୍ୟତମ ଥିଲେ ରୂପା ସାଇନି। ସେ ଜଣେ କେବଳ କଠୋର ଡିଫେଣ୍ଡର ନଥିଲେ, ସେ ଥିଲେ ପଡ଼ିଆ ଭିତରେ ଧୈର୍ଯ୍ୟ ଓ ରଣନୀତିର ପ୍ରତୀକ। 1974 ଫ୍ରାନ୍ସରେ ଅନୁଷ୍ଠିତ ପ୍ରଥମ ମହିଳା ହକି ବିଶ୍ୱକପ୍ରେ ଭାରତୀୟ ଦଳ ସମସ୍ତଙ୍କୁ ଚକିତ କରି ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ସେହି ଐତିହାସିକ ଦଳର ମେରୁଦଣ୍ଡ ଥିଲେ ରୂପା। ଏହାପରେ 1980 ମସ୍କୋ ଅଲମ୍ପିକ୍ସ, ଯେଉଁଠି ପ୍ରଥମ ଥର ପାଇଁ ମହିଳା ହକି ସାମିଲ ହୋଇଥିଲା, ସେଠାରେ ମଧ୍ୟ ଭାରତ ଚତୁର୍ଥ ସ୍ଥାନ ପାଇଥିଲା। ଲଗାତାର 3 ବିଶ୍ୱକପ୍ ଖେଳି ନିଜ ଜୀବନର ସର୍ବଶ୍ରେଷ୍ଠ ସମୟ ସେ ଦେଶର ଜର୍ସି ପାଇଁ ଉତ୍ସର୍ଗ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଶାସକ ଓ ଅଫିସିଆଲ ଭାବେ ମଧ୍ୟ ସେ ଭାରତୀୟ ହକିର ସେବା ଜାରି ରଖିଥିଲେ।
1: ବର୍ତ୍ତମାନ ଶୁଣିବା ସାଥୀ କୁନ୍ତଳା ଘୋଷ ଦସ୍ତିଦାରଙ୍କ ସମ୍ପର୍କରେ। ବହୁତ କମ୍ ଲୋକ ଜାଣନ୍ତି ଯେ 1980 ପ୍ରାରମ୍ଭରେ ଭାରତୀୟ ମହିଳା ଫୁଟବଲ ଦଳ ଏସିଆ ମହାଦେଶର ଅନ୍ୟତମ ଶ୍ରେଷ୍ଠ ଶକ୍ତି ଥିଲା, ଆଉ ସେହି ସ୍ୱର୍ଣ୍ଣିମ ଯୁଗର ପ୍ଲେମେକର ତଥା ଅଧିନାୟିକା ଥିଲେ କୁନ୍ତଳା ଘୋଷ ଦସ୍ତିଦାର। କୁନ୍ତଳା ଥିଲେ ଜଣେ ଚତୁର ମିଡ୍ଫିଲ୍ଡର। ବଲ୍କୁ ନିଜ ନିୟନ୍ତ୍ରଣରେ ରଖିବା, ଡିଫେନ୍ସରୁ ଆଟାକ୍ ଭିତରେ ସେତୁ ବାନ୍ଧିବା ଏବଂ ଷ୍ଟ୍ରାଇକରମାନଙ୍କୁ ଠିକ୍ ସମୟରେ ପାସ୍ ଯୋଗାଇବାରେ ତାଙ୍କର ଯୋଡ଼ି ନଥିଲା। ତାଙ୍କରି ନେତୃତ୍ୱରେ ଭାରତ 1980 କାଲିକଟ ଏସିଆନ୍ କପ୍ ଏବଂ 1983 ଏସିଆନ୍ କପ୍ର ରୌପ୍ୟ ପଦକ ହାସଲ କରିଥିଲା ଏବଂ 1981 ହକିଂ ଏସିଆନ୍ କପ୍ରେ ବ୍ରୋଞ୍ଜ ପଦକ ଜିତିଥିଲା। ଖେଳ ସରିବା ପରେ ବି ତାଙ୍କ ଯାତ୍ରା ଅଟକି ନଥିଲା। ସେ ଭାରତର ପ୍ରଥମ ମହିଳା ଖେଳାଳିମାନଙ୍କ ମଧ୍ୟରୁ ଜଣେ ଯିଏ ଏସିଆନ୍ ଫୁଟବଲ କନ୍ଫେଡେରେନ୍ସର ଏ ଲାଇସେନ୍ସ ପ୍ରାପ୍ତ କୋଚ୍ ହୋଇଥିଲେ। ବଙ୍ଗଳା ତଥା ଭାରତର ଅସଂଖ୍ୟ ନାରୀ ଫୁଟବଲକୁ ଗଢ଼ି ତୋଳିବାରେ ତାଙ୍କ ଅବଦାନ ଚିରସ୍ମରଣୀୟ।
0: ବର୍ତ୍ତମାନ ଶୁଣିବା ସାଇନା ନେହୱାଲଙ୍କ ସମ୍ପର୍କରେ। ଯେତେବେଳେ ବିଶ୍ୱ ବ୍ୟାଡମିଣ୍ଟନରେ ଚୀନ, କୋରିଆ ଓ ଇଣ୍ଡୋନେସିଆର ଏକ ଚାଟିଆ ରାଜୁତି ଚାଲିଥିଲା, ସେତେବେଳେ ଭାରତର ଜଣେ କନ୍ୟା ସେହି ଦୁର୍ଗକୁ ଏକାକୀ ଭାଙ୍ଗି ଚୁର୍ମାର କରିଦେଇଥିଲେ। ସେ ହେଉଛନ୍ତି ସାଇନା ନେହୱାଲ। ସାଇନା କେବଳ ଜଣେ ଖେଳାଳି ନୁହନ୍ତି, ସେ ଏକ ବିପ୍ଳବ। 2012 ଲଣ୍ଡନ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ସେ ଭାରତୀୟ ବ୍ୟାଡମିଣ୍ଟନ ଇତିହାସରେ ପ୍ରଥମ ଅଲମ୍ପିକ୍ ପଦକ ବିଜୟିନୀ ସାଜିଥିଲେ। ତାପରେ 2015 ସେ ହାସଲ କଲେ ସେହି ମାଇଲଷ୍ଟୋନ୍ ଯାହା ପ୍ରତ୍ୟେକ ଖେଳାଳିଙ୍କ ସ୍ୱପ୍ନ, BWF ବିଶ୍ୱ ମାନ୍ୟତାରେ ୱାର୍ଲ୍ଡ ନମ୍ବର 1। ସେ 24 ଆନ୍ତର୍ଜାତୀୟ ଟାଇଟେଲ, 2 ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ, ବିଶ୍ୱ ଚମ୍ପିଅନସିପ୍ ପଦକ ଆଉ ଉବେର୍ କପ୍ ଭାରତୀୟ ଦଳକୁ 2-2 ବ୍ରୋଞ୍ଜ ପଦକ ଜିତାଇଥିଲେ। ତାଙ୍କର ଆକ୍ରାମକ ସ୍ମାସ୍ ପଡ଼ିଆରେ ନ ହାରିବାର ଜିଦ୍ ଆଜି ଭାରତର ଘରେ ଘରେ ପିଲାମାନଙ୍କର ହାତରେ ବ୍ୟାଡମିଣ୍ଟନ ରାକେଟ୍ ଧରାଇ ଦେଇଛି।
1: ଆଉ ବର୍ତ୍ତମାନ ଶୁଣିବା ମମତା ପୂଜାରୀଙ୍କ ସମ୍ପର୍କ। କର୍ଣ୍ଣାଟକର ଉଡୁପି ଜିଲ୍ଲାର ଏକ ଛୋଟ ଗାଁରୁ ବାହାରି ବିଶ୍ୱ କବାଡ଼ିର ସର୍ବୋଚ୍ଚ ସିଂହାସନରେ ବସିଥିବା ନାରୀ ହେଉଛନ୍ତି ମମତା ପୂଜାରୀ। ତାଙ୍କୁ କ୍ରୀଡ଼ା ଜଗତ ସମ୍ମାନର ସହ ଡାକେ କବାଡ଼ି କ୍ୱିନ୍। 2010 ଗୁଆଙ୍ଗଝୋଉ ଏସିଆନ୍ ଗେମ୍ସରେ ପ୍ରଥମ ଥର ମହିଳା କବାଡ଼ି ସାମିଲ ହେଲା, ଆଉ ସେ ଥିଲେ ଦଳର ପ୍ରମୁଖ ରେଡର। 2012 ପାଟଣାରେ ଅନୁଷ୍ଠିତ ପ୍ରଥମ ମହିଳା କବାଡ଼ି ବିଶ୍ୱକପ୍ରେ ଭାରତୀୟ ଦଳର ଅଧିନାୟିକା ହୋଇଥିଲେ, ଏହାସହ ଦେଶକୁ ବିଶ୍ୱ ବିଜୟୀ ମଧ୍ୟ କରାଇଥିଲେ। ଲମ୍ବା କଦମ, କର୍ଣ୍ଣର ଡିଫେଣ୍ଡରଙ୍କୁ ଧକ୍କା ଦେଇ ଚମତ୍କାର ଭାବେ ବୋନସ୍ ପଏଣ୍ଟ ଛଡ଼ାଇ ଆଣିବା, ଆଉ ସଙ୍କଟ ସମୟରେ ସୁପର ରେଡ୍ କରି ମ୍ୟାଚ୍ର ପାନସା ବଦଳାଇବା, ଏହା ହିଁ ଥିଲା ମମତାଙ୍କର ଶକ୍ତି। ସେ 4 ଥର ଏସିଆନ୍ ବିଚ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ

0: ହାସଲ କରିଥିଲେ। ଏହାସହ 2014 ମସିହାରେ ମଧ୍ୟ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ବିଜୟୀ ହୋଇଥିଲେ। ଭାରତ ସରକାରଙ୍କ ଠାରୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ ଏହି ମହାନ ଖେଳାଳି ହେଉଛନ୍ତି ମମତା ପୂଜାରୀ।
1: ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ପାହାଚରେ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
0: ଆସନ୍ତାକାଲି ବୁଧବାର ଅର୍ଥାତ୍ ସମ୍ଭାର କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଗୀତ ସୁରେ ମଧୁଝରେ ଏବଂ ଏକ ସାକ୍ଷାତକାର ଯାହାର ବିଷୟ ରହିଛି ନକଲି ଏବଂ ନିମ୍ନମାନର ଉତ୍ପାଦରୁ କିପରି ସୁରକ୍ଷିତ ରହିବା।
1: ତେବେ ଶ୍ରୋତାବନ୍ଧୁ, ଆମେ ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭାବରେ ଭଲ ଲାଗିଥିବ। ଏ ସମ୍ପର୍କରେ ଆପଣମାନେ ଆମକୁ ଆପଣଙ୍କର ମୂଲ୍ୟବାନ ମତାମତ ଏସ୍ଏମ୍ଏସ୍, ଭଏସ୍ ଏସ୍ଏମ୍ଏସ୍ ଏବଂ ଇମେଲ୍ ଜରିଆରେ ଜଣାଇ ପାରିବେ। ଆମକୁ ଏସ୍ଏମ୍ଏସ୍ ଏବଂ ଭଏସ୍ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟିକୁ ଟିପି ରଖନ୍ତୁ 8252203280 ଏବଂ ମେଲ୍ ଆଡ୍ରେସ୍ଟି ହେଉଛି airjaipur@gmail.com।
0: ତେବେ ଶ୍ରୋତା ବନ୍ଧୁ, ଆପଣମାନଙ୍କର ମୂଲ୍ୟବାନ ମତାମତ ଅପେକ୍ଷାରେ ଆଜି କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ମୁଁ ବର୍ଷାରାଣୀ ପଟ୍ଟନାୟକ
1: ଆଉ ମୁଁ ଶୁଭ୍ରାଂଶୁ। ରହିଲୁ ସାଥୀ,
0: ନମସ୍କାର।

0: ପ୍ରଚାର କଲୁ ଯୁବ ଶ୍ରୋତାବନ୍ଧୁମାନଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଯୁବବାଣୀ। ପ୍ରଯୋଜନାରେ ଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନା କଲେ ଶୁଭ୍ରାଂଶୁ ପଣ୍ଡା ଏବଂ ବର୍ଷାରାଣୀ ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଭେଟି ଦେଉଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା ମନୀଷା ପ୍ରଧାନୀ ଏବଂ ଜୟରାମ ମୋର୍ଚ୍ଚା। ଏହି କାର୍ଯ୍ୟକ୍ରମଟି ଶୁଣିପାରିବେ ବିଜ୍ଞାପନ ବିରତି ପରେ।
1: ତୋର କେସ୍ ଜବରଦିନ ହେଲା କୋର୍ଟ ଲଗେ ଚାଲିଲାନି କି? ତୋକେ ନ୍ୟାୟ ନା ମିଳିଲାନି କି?
2: ଏବେ ଆଇଲା ଯେ ଗୋଟେ ସୁବିଧା ଉପାୟ, ମଧ୍ୟସ୍ଥତା, ବିଲକୁଲ ଡାବୁ ଖରଚ ନାହିଁ।
1: ତମେ ନିଜେ ବସିକରି କାତାଇ କରି ନିଜର ଅସୁବିଧା ନିଜେ ସମାଧାନ କରିପାରସ।
2: ଦୁଇ ବାଟର ଲୋକ ମିଶି କରି ବସିଲେ ସମସ୍ୟା ସହଜରେ ଛିଡ଼ସି,
1: ବେଗି ସମାଧାନ ହେଇଛି, ଖରଚ ଉନା ହେଇଛି, ସମ୍ପର୍କ ଭଲ ହେଇଛି, ମଧ୍ୟସ୍ଥତା ବାଛିଲେ
2: ଲଗେଇରେ ବା କୋର୍ଟ, ନଇଲେ ମଧ୍ୟସ୍ଥତା କେନ୍ଦ୍ର କେ ଯା।
1: ମଧ୍ୟସ୍ଥତା ଡ୍ରାଇଭ 3.0 ମାନ୍ୟବର ସୁପ୍ରିମ କୋର୍ଟର ଗୋଟେ ନୂଆ ଚେଷ୍ଟା।

0: ମୋର ରେଡିଓ ଶୁଣିଦେଲେ ବା ସର୍ତ୍ତେ ଭାଇ ବୋନି ମନକେ ମୁଇଁ ଚନ୍ଦରମା ଡୁଲି ଡୁଲି ଜୁଆର କରିଦେଲିନି।
1: ଏ ଦେ ମୁଇଁ ସମ୍ରା ପିଲା ଲାଗିମି ସାର ସବକେ ଜୁଆର।
0: ସମ୍ରା
1: ଆଇ କହ
0: ଇ ତୋର ଡ୍ରେସ ପଟା କାଇ ସେ ଏମିତି ଅବତାର ହେଲା ଚୁସ କେମିତି କଣ ବାର ଯାଇଲୁ
1: କାମ ଦାମ କରବା ଲୋକ ଆରେ ଅବତାର କହିଲେ ତା ବିଷୟ କି
0: କାମ ତ ସବୁବେଳେ କରବୁ ସାକା। ମୋର ଗୋଟେ କଥା ଶୁଣ
1: ଆର କହ କାଇ
0: ଗଛ ପତର ଲଗାଇବାର ଅଛି।
1: ଲଗାବାର ଅଛି କି ନାଇଁ।

0: ଏନ୍ତା ନାଇଁ କି ଦଶଟା ଗଛ କାଟବୁ ବୋଲେ ଗୋଟେ ମିଶା ଗଛ ତାର ବଦଲେ ଲଗାଇବାର ଅଛି, ନହେଲେ ଆରି ଆମର ପିଲା ଟକି ମନ ବଡ଼ ହେଲା ବେଲକେ ନିଶ୍ୱାସ ପ୍ରଶ୍ୱାସ ନେବାକେ ମିଶା ପବନ ପାଣି ନରେ ଖାଇବାକେ ମିଶା ନ ମିଳେ ପୁଣି
1: ସେ ଗଛ କାଟବାର ଲାଗି ତ ଆଜିକାଲି ସେ ବର୍ଷା ଦିନେ ବର୍ଷା ନାହିଁ ଆରି ସେ ଶୀତ ଦିନେ ବର୍ଷା ବାଲା ପରେ
0: ହଇ ଆଜିକାଲି ବାଦଲି ଗଲାନି କାଇଟା ବାଦଲି ଗଲାନି କି ଆମର ପାଣି ପାଗ ମିଶା ବାଦଲି ଗଲାନି, ଖରା ଦିନେ ବର୍ଷା ମାରଲାନି, ବର୍ଷା ଦିନେ ଶୀତ ହେଲାନି, ଏବେ ଶୀତ ହେଲାନି ପାଣି ନ ଚାଡ଼ଲାନି, ଏଇଟା ମନ କାହିଁକି ନା ହେଲାନି
1: ତାର ଗଛ ପତ୍ର ନ ରହିକରି ଏବେ ଗଛ ପତ୍ର ନ ରହିଲେ କେନ୍ତା ହେଲା, ଏବେ ବର୍ଷା ମିଶା ଜବର ମାରିଦେଲାନି କଣ କଣ ଟାଇମ ଅବହେଳା ବର୍ଷା ଯାକ ହେଲାନି ସେନ୍ତାର ସେ ଅସୁବିଧା ହେଇଗଲାନି ଆରି
0: ଅସୁବିଧା ହେଇସି ଆକା ଏ ଦେଶୁନ କାଏ ମୁଇଁ ପାସରଲି ଆଜି ଆମର ହାଲ ଚୈତି ଜନରେ ଲାଗାଇକି
1: ତ ସାରଦା ହେଇକିରି ଦାପେ ଦାପେ ବାହାରି ଆଇଲି ଅଛି ଆଜି ବାଇଗଣ ସଙ୍ଗେ କାତା ହେବାର ଅଛି ବୋଲି
0: ଶୁନ ଶୁନ ଶୁନ ତୁଇ ତ ସାରଦା ହେଇକରି ଆଇଲୁ ସାକା ଯେ ଆଜି ଆମର ଭାଇ ବୋହିନୀ ମନକେ ମିଶା ମୁଇଁ କହିଦେଲିନି ଆର ତକେ ମିଶା କହିଦେଲିନି ସମରା ଆଜି ଆମର ଅଲପ ଫୋନ ଲଗେ ଅଲପ କାଇଟା ହେଲେ ଖରାପ ହେଲା ଅଛି ପୁଣି ଫୋନ ମନେ ନ ଆସେ ଆଜି
1: ଦୁଃଖ ଲାଗଲା
0: ଦୁଃଖ କି ମୁଇଁ ତ ଆସିକରି ଜାଗିଲି ଆରେ କାଇ କରବୁ ଏ ଗୋଟେ ଗୋଟେ ଦିନ ସେମିତି ହେଇଛି ମିସିନ ମନ ନଇ ମନେ ଆମେ ଆକା ମାନେ ଲୋକ ଆକା ଗାଗଡ କରବେ ଯେସି ଆରେ ମିସିନ ମନକେ କାଇଟା ବୋଲୁ
1: ମିସିନ କଥା କହି ନଏ ଆରେ ଭାଇ ମନେ ମୁଁ କହି ଦଉ ତେବେ ତୋର କାଇ ମନ ଦୁଃଖ ନ କର ଆଇବା ଦିନକେ ଆମେ ଆରେ ଖାତା ଅଛି ନା ନାଇଁ କି
0: ଆଇବା ଆଟକେ ରବିବାର ଦିନ ଫୋନ କରା ଭାଇ ବୋଇନି ମନ ମଙ୍ଗଳବାର କେ ଆମର ଆଲୋଚନ ବାଛି
1: ଆଜି ଏମିତି ସେ ଆମେ କଥା ହେଇଦେଉ ଆରେ ଆମର ଏନ୍ତାର ଏନ୍ତାର ସେ ଆମର କାର୍ଯ୍ୟକ୍ରମ ମନ କରିଦେବୁ
0: ଏ ଦେଶୁନ ମନ ଦୁଃଖ ନା କରବେ ଆଜି ଗୀତ ଗୋଟେ ବାଜାଇ ଦେବି ବୋଲଟା ଅଲପ ଡେଗାଇ ଡେଗାଇ କରି
1: ଶୁଣ
0: ଭାଇ ବୋଇନି ମିଶା ଶୁଣ ଭାଇ ଶାରଦା ଭାଇ ଶୁଣି ଦେଉ ତେବେ
1: ଆଲେ ଆଲେ ଆଲେ।

0: ପୂର୍ଣ୍ଣାଙ୍ଗ ଭାବେ ଗୋଟେ ଭଲ ମଣିଷ ହେଇପାରୁଛି, କେବଳ ପାଠ ନୁହେଁ, ଜୀବନରେ ସେ କିପରି ଭାବରେ ଆଗକୁ ବଢିବ, କଣ କରିବ, ସେ ବିଷୟରେ ବି ସେ ବିଭିନ୍ନ କଥା ଜାଣିପାରୁଛି। ତ ପିଲା କଣ ଘରେ ବେଳେ ବେଳେ ଆମେ ଦେଖିବା, ଯଦି ପିଲାର ଗୋଟେ ଲାଜ ମନୋଭାବ ରହୁଛି, ଭୟ ମନୋଭାବ ରହୁଛି, ତ ସେଇ ବିଦ୍ୟାଳୟକୁ ଗଲେ ସେ ତାର ଭୟଟାକୁ ବି ଟିକେ ଦୂରେଇଯିବ, ତାର ଲାଜ କରିବା, ସଙ୍କୋଚ କରିବାଟା ବି ଟିକେ ଦୂର ହେଇଯିବ। ତାପରେ ଗୋଟେ ଶୃଙ୍ଖଳା ଜ୍ଞାନ ବି ଆସିଯିବ ପିଲାମାନଙ୍କର। ଘରେ ଦେଖୁଥିବ ପିଲାଟା କହିବ, ମୋର ଟାଇମ ହେଇଗଲା, ମୁଁ ସ୍କୁଲକୁ ଯିବି, ମୋ ବେଗ୍ ସଜେଇବି, ପ୍ରାର୍ଥନାରେ ଠିଆ ହେବି, କ୍ଲାସରେ ବସିବି, ହୋମୱାର୍କ କରିବି, ଏଇ ପ୍ରକାର ଗୋଟେ ଶୃଙ୍ଖଳା ଜ୍ଞାନରେ ପିଲା ଭିତରେ ଜନ୍ମିଯିବ।
1: ବୋଲେ କେତେ ଜିନିଷ ଅଛି ନି, ସ୍କୁଲ ଗଲେ କେତେ ଜିନିଷ ଶିଖବାଏ,
0: ବହୁତ ଜିନିଷ ଶିଖିବେ ପିଲାମାନେ ସ୍କୁଲକୁ ଗଲେ। ଆମେ ପଢିଲା ବେଳକୁ ଆମକୁ ଗୋଟେ ଭୟ ଲାଗୁଥିଲା ପାଠ ପଢିବାର ଅଛି, କିନ୍ତୁ ଆଜିକାଲି ପିଲା ପାଠକୁ ଭୟ କରୁନାହାନ୍ତି, ପାଠକୁ ସେମାନେ ଖେଳ ମାଧ୍ୟମରେ ବା ଗୀତ ମାଧ୍ୟମରେ, ନାଚ ମାଧ୍ୟମରେ ଗ୍ରହଣ କରିକି ବହୁତ ସହଜରେ ପାଠକୁ ସେମାନେ ଗ୍ରହଣ କରୁଛନ୍ତି।
1: ତେବେ ତମର ହିସାବେ କେତେ ବରଷ ହେଲେ ପିଲାକେ ସ୍କୁଲ ଛାଡି ଦବାର ଅଛି?
0: ଆମ ସରକାରଙ୍କର ନିୟମ ଅନୁସାରେ ପିଲା ଆମର 5 ବର୍ଷ ପୁରୀ ହେଲେ, 5 ବର୍ଷ 1 ଦିନ ହେଇଗଲେ ବି ଆମେ ତାକୁ ଶିଶୁଟା ଟୀକା ବୋଲି ବର୍ତ୍ତମାନ ସରକାର ଖୋଲିଛନ୍ତି, ସେଥିରେ ଆମେ ନିଯୁକ୍ତି ଦଉଛେ। କିନ୍ତୁ ବେସରକାରୀ ଅନୁଷ୍ଠାନ ମାନଙ୍କରେ ପିଲାମାନଙ୍କୁ 2 ବର୍ଷ ପୁରୀ ହେଲେ ନେଇ ଯାଉଛନ୍ତି, ତ ସେଠି ସେମାନଙ୍କୁ ପ୍ଲେ ସ୍କୁଲ ବୋଲିକି ଗୋଟେ ରଖିଛନ୍ତି, ଯୋଉଠି କି ପିଲାମାନେ ଖେଳ ନାଚ ସବୁ ଶିଖଉଛନ୍ତି, ଯୋଉଦ୍ୱାରା ସେମାନଙ୍କର ବି ଶାରୀରିକ ଡେଭଲପମେଣ୍ଟ ହେଇଯାଉଛି ପିଲାମାନଙ୍କର।
1: ତେବେ ଏବେ ଦେଖା ପାଠ ପଢାଇବାଟା ତମେ କହିଲାସ ଯେ ନାଇଁ ଖେଲକୁଦ କରାଇ କରି ପାଠ ପଢାଇଲାସନି ବୋଲି କରି, ମୁଇଁ ତ ଶୁଣିଲି ଆରି ମିଶା ପୁଣି ଖାଇବାଟା ପିଇବାଟା କାଇ କାଇଟା ମିଶା ସୁବିଧା ଅଛି ବୋଲି କରି।
0: ସରକାରଙ୍କର ନିୟମ ଅନୁସାରେ ଆଜିକାଲି ମାଗଣା ପୁସ୍ତକ, ମାଗଣା ପୋଷାକ, ମାଗଣା ଜୋତା, ସବୁ ସରକାରଙ୍କର ମାଗଣା ହିଁ ପିଲାମାନଙ୍କୁ ଦିଆଯାଉଛି, ଯୋଉଦ୍ୱାରା ଅନେକ ଗରିବ ପିଲାମାନେ ଉପକୃତ ହଉଛନ୍ତି, ଆଉ ସ୍କୁଲ ଆସିବା ପାଇଁ ସେମାନେ ଇଚ୍ଛା ବି ପ୍ରକାଶ କରୁଛନ୍ତି। ଅଣ୍ଡା ବି ଦିଆଯାଉଛି, ସେମାନଙ୍କର ଗୋଟେ ମେନ୍ୟୁ ରହୁଛି, ମେନ୍ୟୁ ଅନୁସାରେ ସେମାନଙ୍କର ଶାରୀରିକ ପୌଷ୍ଟିକତା ମିଳିବା ପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ବି ଯୋଗାଇ ଦିଆଯାଉଛି ପିଲାମାନଙ୍କୁ।
1: ଆଜିକାଲି ମୁଇଁ ଜାଣିବାଟା ଆଗେ ତ ବେଶୀ ରହିଲା ଦିଦି ଟକି ମାନେ ପାଠ ପଢି କରି କାଇ କରବାଇ ବୋଲି କରି ନ ଛାଡ଼ତେ ରହିଲା, ତମେ ସେମିତି ମା ବାପା ମାନଙ୍କେ କାଇଟା ବୁଝାଇବା?
0: ଆମେ କହୁଛେ ଦୁନିଆ ବି ବଦଳି ଗଲାଣି, ଦୁନିଆ ସହିତ ଆମକୁ ବି ବଦଳିବାକୁ ପଡିବ। ଯେତେବେଳେ ଥିଲା ପୁଅ ମାନଙ୍କୁ ଭାବୁଥିଲେ ପୁଅ ମାନେ ହିଁ ସବୁ କିଛି କରିପାରିବ, କିନ୍ତୁ ଆଜିକାଲି ନାରୀମାନେ ବି ବା ବାଳିକା ମାନେ ବି ପୁଅ ମାନଙ୍କ ସହିତ ସମାନ ଭାବରେ କାର୍ଯ୍ୟ କରି ଆସୁଛନ୍ତି, ଯେଉଁଠି କି ଆମ ଦେଶରେ ନାରୀମାନେ ବହୁତ ଉପରକୁ ଯାଇକି ଯୋଉ କାର୍ଯ୍ୟ କରୁଛନ୍ତି, ତାହେଲେ ଆମର ବାଳିକା ମାନେ କାହିଁକି ଘରେ ବସିବେ, କେବଳ କଣ ଘର କାମ କରିବା ପାଇଁ ରହିବେ, ବିଦ୍ୟାରେ ଶିକ୍ଷାରେ କଣ ଘର କେମିତି ଚଳେଇବ ସେମାନେ ଶିଖିବେନି। ତ ନିଶ୍ଚିତ ରୂପରେ ଆମେ ଆମର ବାଳିକା ମାନଙ୍କୁ ଆମେ ତାଙ୍କର ମା ମାନଙ୍କୁ ବୁଝେଇବୁ, ସ୍କୁଲକୁ ପଠାନ୍ତୁ, ବିଭିନ୍ନ ଶିଖିବେ, ତ ଏଇ ପ୍ରକାର ଭାବେ କେତେ ପ୍ୟାରେଣ୍ଟସ ଅଛନ୍ତି ସେମାନେ ତ ଆଜିକାଲି ତ ସବୁ ବାଳିକା ମାନଙ୍କୁ ଛାଡୁଛନ୍ତି, କିନ୍ତୁ ସେମାନେ ଟିକେ ରହି ଯାଉଛନ୍ତି, ସେମାନଙ୍କୁ ଆମେ ଯାଇ ବୁଝେଇବାକୁ ପଡୁଛି ନା ସେମାନଙ୍କୁ ବହୁତ ସୁବିଧା ସୁଯୋଗ ଆସୁଛି, ପିଲାମାନେ ବାଳିକା ମାନଙ୍କୁ ଆମେ ଛାଡିଲେ ସେମାନେ ଆଗକୁ ବହୁତ କିଛି ଶିଖିବେ, ବିଦ୍ୟାଳୟରେ ସେମାନଙ୍କର ଆତ୍ମରକ୍ଷା ପାଇଁ ଟ୍ରେନିଂ ଦିଆଯାଉଛି, ଏଇସବୁ ଜିନିଷ ସେମାନଙ୍କୁ ବୁଝେଇବାକୁ ପଡୁଛି।
1: ତେବେ ଦିଦି ଏଇ ଯୋନ୍ ମୁଇଁ ଦେଖିଲି ମା ବାପା ମନକେ ମିଶା ପୁଣି ଡାକି କରି ମିଟିଂ ମନ ମିଶା ହେଲାନି ପୁଣି, ତମେ ମିଶା କରିଲାସନି କି ସେମିତି?
0: ହଁ, ଆମର ବର୍ତ୍ତମାନ କଣ ହଉଛି ସରକାରଙ୍କର ଯୋଜନା ଅନୁସାରେ ବର୍ଷକୁ 4 ଥର ଆମର ଅଭିଭାବକ ଶିକ୍ଷକ ବୈଠକ ହଉଛି, ତାହେଲେ ସରକାର କଣ ଗୋଟେ ନିୟମ ଗାଇଡଲାଇନ ଦେଇ ଦିଅନ୍ତି ଆମ ଅଭିଭାବକ ମାନଙ୍କ ସହିତ ତାହା ଡିସ୍କସନ କରିବା ପାଇଁ, ତ ଆମେ ପ୍ୟାରେଣ୍ଟସ ମାନଙ୍କୁ ବୁଝେଇବୁ ପିଲାମାନେ ସ୍କୁଲକୁ ଆସିଲେ କଣ ହବ, କଣ ଭଲ ହଉଛି, ସରକାରଙ୍କ କଣ ଯୋଜନା ରହିଛି, ଆମେ ବିଦ୍ୟାଳୟର ଉନ୍ନତି ପାଇଁ କଣ କରିବା, ଏହି ବିଷୟ ଆମେ ସେମାନଙ୍କୁ ବୁଝଉଛୁ, ଯୋଉଦ୍ୱାରା ଆମର ଅଭିଭାବକ ମଧ୍ୟ ଆମ ବିଦ୍ୟାଳୟ ସହିତ ଜଡିତ ହେଇଯାଉଛନ୍ତି, ସେମାନେ ମଧ୍ୟ ଆଗ୍ରହ ହେଇକି ତାଙ୍କ ପିଲାମାନଙ୍କୁ ସ୍କୁଲକୁ ପଠେଇବା ପାଇଁ, ବିଦ୍ୟାଳୟକୁ ପଠେଇବା ପାଇଁ, ଆଉ ପିଲାମାନଙ୍କୁ ବିଦ୍ୟାଳୟର ହଉଥିବା କାର୍ଯ୍ୟକ୍ରମ ସହିତ ସେମାନେ ବି ଜଡିତ ହଉଛନ୍ତି, ସେମାନେ ବି ଜାଣୁଛନ୍ତି, ତ ଏଇସବୁ କାର୍ଯ୍ୟକ୍ରମ ପାଇଁ ଆମେ ଗୋଟେ ପ୍ରତିବର୍ଷ ଶିକ୍ଷକ ଅଭିଭାବକ ବୈଠକ ବୋଲିକି ରଖୁ, ଆଉ ଆମ ବିଦ୍ୟାଳୟ ବିଷୟରେ ସେମାନଙ୍କୁ ଅବଗତ କରାଉ।

0: ହେଲେ ଦିଦି, ସ୍କୁଲ ଲଗେ ଆପକା ପାଠଟା ପଢ଼ିଲାନି କି ଆହୁରି କାଇଟା ମିଶାଇଲାନି?
1: ପିଲାମାନେ କେବଳ ପାଠ ପଢ଼ୁନାହାନ୍ତି, ଏହା ସହିତ ବିଭିନ୍ନ ପ୍ରତିଯୋଗିତା ଗୁଡ଼ିକ କରୁଛନ୍ତି। ପିଲାମାନେ ଆମର ବିଭିନ୍ନ କ୍ଲଷ୍ଟର ସ୍ତରୀୟ, ବିଦ୍ୟାଳୟ ସ୍ତରୀୟ, ବ୍ଲକ ସ୍ତରୀୟ, ଜିଲ୍ଲା ସ୍ତରୀୟ, ରାଜ୍ୟ ସ୍ତରୀୟ ଯାଏ ବିଭିନ୍ନ ପ୍ରତିଯୋଗିତା ଗୁଡ଼ିକରେ ସେମାନେ ଯାଉଛନ୍ତି। ସେମାନେ ନାଚ, ଗୀତ, ଚିତ୍ର ବିଭିନ୍ନ ପ୍ରତିଯୋଗିତା ମାନେ ଦେଇକି ପୁରସ୍କୃତ ବି ହେଉଛନ୍ତି। ତାପରେ ଏଇସବୁ ଜିନିଷ ଆମର ଯେମିତିକି ସୁରଭି ପ୍ରୋଗ୍ରାମ ହଉଛି, ତାପରେ ପିଲାମାନେ ବିଭିନ୍ନ ପ୍ରକାର ଡ୍ୟାନ୍ସ ମାନେ କରୁଛନ୍ତି, ବିଜ୍ଞାନ ମେଳା କରୁଛନ୍ତି, ପ୍ରଦର୍ଶନୀ ମାନେ କରୁଛନ୍ତି, ବହୁତ ଜିନିଷ ସେମାନେ ବିଦ୍ୟାଳୟକୁ ଆସିକି ଶିଖି ପାରୁଛନ୍ତି, ଯୋଉଟା କି ଆମେ ଘରେ ସେମାନଙ୍କୁ ଦେଇପାରୁନେ। ସେଥିପାଇଁ ପିଲାମାନଙ୍କୁ ବିଦ୍ୟାଳୟ ଅଭିମୁଖେ ପଠେଇବା ନିଶ୍ଚିତ ଭାବେ ଦରକାର।
0: ଆଲେ ଦିଦି, ଏତେ ସୁନ୍ଦର ସୁନ୍ଦର ଜିନିଷ ଆମକେ ବୁଝାଇ ଦେଲା, ତମକେ ଜବର ଜବର ଧନ୍ୟବାଦ ଲାଗ।
1: ଧନ୍ୟବାଦ
2: ଦିଦି, ବଡେ ନିମାନ କଥା କହିଲା।
3: ଆଜିକାଲି ପାଠ ପଢ଼ବା କେ ଆଗର ପରା ନାଇଁ ନି, ଡାବୁ ଡୁବାଇ ନାଇଁ ବୋଲିକରି ସ୍କୁଲ ମନ ନ ଚାରତେ ରେଲାଏ। ଆଜିକାଲି ଡାବୁ ଲୋଡ଼ା ନାଇଁ, କାଇଟା ନାଇଁ, ବହି ପତର ଖାତା ତୋର ସବୁ ବଲଲା ପରା। ବୁଟ ମନ ମିଶ ଦେଲାଇ ନି ପିନ୍ଧି କରି ଯିବା କେ, ଅଣ୍ଡା ଦେଲାଇ ନି ଖାଇବା କାଜେ, ଭାତ ଦେଲାଇ ନି ଖାଇବା କାଜେ,
2: ପେଟାରେ ମରେ ନାଇଁ। ଆଜିକାଲି ପାଠ ପଢ଼ବାର ଅଛେ,
3: ପାଠ ଆର ନା ପଢ଼ କି, ଏତକି ସୁବିଧା ମାନେ ହେଲା ଅଛେ, ଆର ବହି ପତର ମିଶା ମିଳିଲାନି, କାହିଁକି ପାଠ ନ ପଢ଼?
2: ନାଇଁ ପାଠ ପଢ଼ଲେ କାଇ ଚାକିରି କରବା କି ବୋଲବା, କାଇ ଖାଲି ଚାକିରି କିସ ଆଶା କରବା? ସେ ମନ
3: ଏ ଦେ, ପାଠ ପଢ଼ିରେ ଚାକିରି ଆକା ନାଇଁ, ଚାଷବାସ କରବା କେ ମିଶା, ଦୁଇ ଅକ୍ଷର ପଢିରେଲେ ଆମକେ ସୁବିଧା କା ଆଇସି,
2: ରହିସି ଆଲ ହିସାବ ପତର ଜାଣି ଆଇସି, କାଇ କେନ୍ତା ବିକବାଟା କେନ୍ତା ଆଣବାଟା ସବୁ ଜାଣି ଆଇସି।
3: ହଇ କାଇ
2: ସେ ବୁଦ୍ଧି ଜ୍ଞାନ ରହିଲେ କେ ଚୋରି କରନ ନ, ଖାଲି ଚାକିରି ବୋଲେ ଆଇସି କି?
3: ହେ ଦେ ବେଟଗାଟ ତ ଶୁନ ଦେଲୁ, ଆମର ଇ ଦିଦି କେ ଆରେ ଆମର ଭାଇ ବୋନି ମନ କେ ଆରେ ଗୋଟେ ଗୀତ ଶୁଣାଇ ଦେଉ କି ବୋଲେ,
2: ଆରେ ମୁଇଁ ଗୋଟେ ବାଛି ଆଛି ବାଜା ଦେବି ମୁଇଁ।
3: ତୁଇ ବାଛଲୁ?
2: ହଏ ବାଛି ଆଛି,
3: ହେଲେ ବାଜା ତୁନ ମୁଇଁ ଡେମ୍ସା ଡଗାଇବି,
2: ହେଲେ ଡାକା ଖାଇ, ହେଲେ ବାଜା ଦେବି।

0: ମନ ଦୁଃଖ କରି କାଲି ରାଗି କରି ମୁଁ କେମ ଫୁଲାଇ କରି ବସିଲେ ନୁହେଁ
1: କାଲି
0: ଖା କି ନ ଖା ଗୋଟେ ମୁଁ ଅଲପ ପ୍ରଚଳ ରହିବାର ଅଛେ ମନ ଶାରଦା ରହିବାର ଅଛେ ଲୋକର ସଙ୍ଗ ଅଲପ ଦୁଇ ପଦ ଅସି କରି କଥା ହେବାର
1: ଅଛି
0: ଏମିତି ରହିଲେ ଆମର ଗାଗଣ
2: ହେଲେ ବାବୁ ଜୟପୁର ଆଚ୍ଛା ସେ କାଇ ଫାଇଟ୍ କଲା ସିନା ବାବୁ
3: ଜୟପୁର ତ ଅଛି ଏମିତି ଘରେ କିଛି ସେମିତି ପାଠ ସାଠ ବି ପଢ଼ିଲୁ ଆମେ ଜେନେରାଲ କାଟାଗୋରି ବୋଲି ଚାକିରି ପାଇ ନାହିଁ କିଛି ନାହିଁ ସେମିତି ପାଇଁ ଯୋଉଟା ଲୋଡ୍ କରିବାର ବୋଲି ଅଛି ଏଠି ପ୍ରାଇଭେଟ ବ୍ୟାଙ୍କ HDFC ବ୍ୟାଙ୍କ ବୋଲି ଆସେ ସିକ୍ୟୁରିଟି ଗାର୍ଡ ହିସାବରେ କାମ କରିଲିନି ଆଜି
2: ହେଲେ ବିବାହ ପାଣି ହେଲା ସାର୍
3: ହଁ ବିବାହ ବିଷୟ ସେମିତି
2: କେତେ ବର୍ଷ ହେଲାନି
3: ବିବାହ ହେଇକରି 2021 ମସିହା ଲୋକ ବିବାହ ହେଲି ବୋଲେ ଏବେ ତ 25
2: ପାଞ୍ଚ ବର୍ଷ ଚାଲିଲାନି ବୋଲ ପିଲାଟି ଗଲା ଏବେ ଜୟପୁର ଆସ ସବୁ ମିଶିକରି ଆସ କି ମାଝି ପିଲା ମାନେ କାଇଁ ଆସ
3: ମାଝି ପିଲା ସବୁ ଗାଁ ଏକା ଏକଲା
2: ଜୟପୁର ଆସି ଏମିତି ଭଡ଼ା ରହିକରି ଏମିତି ଜଗୁଆଲ କାମ

0: ଆସିଲା ସେ ଯେ ଏ ଯୋଗାଲ କାମ କରିକିରି ତୁମର ଖାଇବାଟା ପିଇବାଟା ଲୋ ପଇଲା ନି ବାବୁ ବର୍ଷାରା
1: ଏଇ ନିଜର ପେଟ ପାଇଁ ଗଲା ପୁରା ଅଲପ ହେଲାନି ଏଖା ଫ୍ୟାମିଲି ଯଦି ଆଣିବି ରହିବି ବୋଲେ ଯେ ନହେ ବୋଲେ ରୁମ୍ ଭଡ଼ା ଦେବାର ଏଇଟା ସେଇଟା ଏଇଠି ଦୁଇ ଜଣ ଦୁଇ ଲୋକ ପିଲା ଆରି ଗୋଟେ ପିଲା ଅଛେ ସାଙ୍ଗ ହେଇଛୁ ତାର ସାଙ୍ଗେ ମିଶିକରି ଗଲା ପୁରା ଏମିତି ଦୁଇ ଜଣ ମିଶିକରି ରହୁଛୁ ସେ ରୁମ୍ ଲୋକ ପାଇଁ ହେଲାନି ଯଦି ସିଙ୍ଗଲ ସେପାରେଟ ମୋର ପାଇଁ ମୁଇଁ ଗୋଟେ ରୁମ୍ ନେଇକରି ଫ୍ୟାମିଲି ଆଣିକରି ବୋଲେ ଟିକେ
0: ଅଧିକ ଖର୍ଚ୍ଚ ବାର୍ଚ୍ଚ ହେଇଛି ନାଇକି
1: ହଁ ଅଧିକ ଖର୍ଚ୍ଚ ବାର୍ଚ୍ଚ ହେଇଛି ବୋଲି ଫ୍ୟାମିଲି କି ମିଶା ଆଣି ନାଇଁ ଏବେ ଏକଲା
0: ହେଲେ ଯୋଗାଲ କାମ କେତେ ବର୍ଷ ହେଲାଣି ଖଲାସନି
1: ଯୋଗାଲ କାମ ଏବେ ମୁଇଁ ଯେଉଁ ବ୍ୟାଙ୍କ ଲଗାସି ଏଇଠି ତ ବର୍ଷେ ପାଖାପାଖି ହେଇଥିବେ ଆଗେ ଆରି ଗୋଟେ ବ୍ୟାଙ୍କ ଲୋକ ରହିଲି ମେନ୍ ବ୍ରାଞ୍ଚ ବୋଲି ଅଛେ ସିଟି ଇ ବ୍ୟାଙ୍କ ଆକା ସିଟି ଆଗେ ରହିଲି ଯେ ମଝିରେ ଆରେ ଛାଡି ଦେଇଲି କେତେ ବର୍ଷ ଘରେ ରହିଲି ଆରି ଆସିଛି ଆରି
0: ଅସୁବିଧା ହେଲା ଯେ
1: ଅସୁବିଧା ସେମିତି କିଛି ନାହିଁ ଏମିତି ମ୍ୟାରେଜ ଫ୍ୟାରେଜ ହେଇଗଲି ବୋଲା
0: ବିବାହ ପାଣି ଟାଇମ୍ରେ ଛାଡି ଦେଲା
2: প্রিয় শ্রোতা বন্ধু চৈতিজন কার্যক্রমের অবশিষ্টাংশ আপনার শুনেপারে অল্প সময় পরে আকাশবাণী জয়পুর কেন্দ্র কার্যক্রম শুণুচার সময় বর্তমান সন্ধ্যা ছটা বাজবা যাচ্ছি আমার পরবর্তী কার্যক্রম হিন্দি সম্বাদ অল্প সময় মধ্যে রিলে করছু আকাশবাণী দিল্লি।

0: ବଡ଼େ ବଡ଼େ
1: ଆରେ କାଇ କରବୁ, ହାଲ ଚୈତି ଜନ ରେଲା ଭାଇ ବୋନି ମନ କାତା ଆଇତାଏ କି ନାଇଁ ଆଇଟା କିନ୍ ଗୀତ ମିଶା ଲୋପ ଲୋପ ଶୁଣେଇ ଦେବା ଆରେ କାଇ କରବୁ।
0: ଏ ଦେଖନ୍ତୁ ରମା, ଆରେ ଗୋଟେ କାତା କହିଲିନି
1: କାଇଟା,
0: ଏବେ ତ ବର୍ଷା ଦିନ ଗଲା, ବର୍ଷା ଖାଇଲୁ ବେ, ଏବେ ଜବର ତ ଶୀତ ମାସ ବାହାରିଛିବେ, ସେ ଶୀତ ମାସ କେ ମିଶା ଆମେ କେନ୍ତା ରହିଲ
1: ଗାଗର ଯତ୍ନ କରବାର ଅଛେ, ପିଲା ମନକେ ଯତ୍ନ କରବାର ଅଛେ,
0: ସେଟା ସେ ପିଲାଟାକୁ ଯତ୍ନ କଲୁଛନ୍ତି କି ନା ହେଲେ।
1: ଯତ୍ନ ତ କରିଲିନି ତୋକେ, ଆରି ଗାଟା ଗୋଟେ କାତା କହିବି, ଆଜିକାଲି ଆମର ଦଶହରା ଅଛେ ପରବ, ଦଶହରା ଲଗେ ଯିବୁ ବୋଲେ କେମିତି ଗଲି ମନ ଦେଖିଲୁ ଗଲେ ନାଇକି, ପିଲା ଟକିକେ ହାତ ନ ଛାଡ଼ବାର, ଆରି ମାଇଜି ଟକି ମନ ଷ୍ଟାଇଲ ମାରି କରି ଯିବା ନାଇକି, ଆଇ ସୁନା ବା ନା ଖାଇ କାଇଟା ମାନେ ପିନ୍ଧି କରି ଆଇଟା ମାନେ ପିନ୍ଧି କରି ନ ଯିବାର, କେ ବେଟି କରି ଧାରି ଯାଇସି ଆଇଟା ଆମକେ କାଇଟା ଆମେ ନ କରି
0: ଆଇଟା
1: ମାନେ କାହିଁକି ନା ଆମକୁ ଶ୍ରଦ୍ଧା ମାପରୁ ଦେଖବାର ଅଛେ ବୋଲେ ପଚିଆ ପଚି ଭଲଟା ପିନ୍ଧବାର, ମାପରୁ ଦେଖବାର ଶ୍ରଦ୍ଧା କରି ବାହାରି ଆଇବା
0: କି ନାଇଁ। ସୁନା କେ ନ ଦେଖେ ଆମର ମନ କେ ଦେଖସି, ଆମ ତାଙ୍କର ଭକ୍ତି ସଙ୍ଗ କରବାର ଅଛି, ଆରେ ସୁନା ପିନ୍ଧି ଆସିବ ତାକେ ଦେଖସି ତାକି।
1: ଆରେ ତୋକେ କହିଲି ମନ ମୁଦା ନ କା କାଇ,
0: ନାଇଁ ମନ ମୁଦା ନ କାଇ, ଦୁଇ ବର୍ଷ ହେଲା ଚାଡି ଦେଲି ଅଛି ଗାଇ,
1: ମନ କାଇ କରି ଇଟି ଡୁଲ ଇଟି ଡୁଲ ହେଲେ ନ ଆଇତି ଯାଇ କରି, ତମକେ ମିଶା ନ ଦେଖବା ଆଇ ମାପରୁ, କାଲି ମାଇଜି ଟକି ମନ କେ ନିନ୍ଦା କରସି ଦେଖନି ତୁଇ ମିଶା।
0: ଏ ଦେଖ ଆଇ କାତା ତ ଅଛି, ବାର ଗୋଟେ ଗୀତ ଶୁଣି ଦେଉ କେନ୍ତା ରେଲେ।
1: ଆରେ ନ ଗୀତ ଶୁଣୁ ବେ, ଆଜି ଆରି ବିଲମ ହେଲା ବେ,
0: ବିଲମ ହେଲା ବେ
1: ନବରାତ୍ରି ଚାଲିଲା ଅଛି, କାହିଁକି ମୁଁ ମାପରୁ ଦେଖି ଯିବି
0: ଆଲେ
1: ଗାଲୁନି ଭାଇ ବୋଇନି ମନ, ଆରେ ଗୋଟେ ଦିନ ପେଟ କାଟେ ଉତୁନ ଜୁଆର।

0: ଭେଟିଥିଲୁ ଦେଶିଆବାସର କାର୍ଯ୍ୟକ୍ରମ ଚୈତିଜନ୍। ପ୍ରଯୋଜନାରେ ଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନା କଲେ ମନୀଷା ପ୍ରଧାନୀ ଏବଂ ଜୟରାମ ମୁର୍ଜା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ କହି ରଖୁଛୁ, ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସନ୍ଧ୍ୟା 6:20 ଭେଟିଦେବୁ ଶ୍ରୀମଦ୍ ଭାଗବତ, 6:30 ଶୁଣିବେ ଉଦୟ ଭାରତ ଏବଂ 6:55 ଶୁଣିବେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ରର ଗୀତ ରହିଛି 7:00 ଏବଂ 8:00। 7:25 ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ଏବଂ 7:30 ଶୁଣିବେ

ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱଚ୍ଛ ଆମ ଭାରତ ଏହି କାର୍ଯ୍ୟକ୍ରମ ରହିଛି ଆଜି ରାତି 8:10। ଏଥିରେ ଆଜି ଶୁଣିବେ ଶୀତ ଋତୁରେ ଶିଶୁମାନଙ୍କର ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ, କହିବେ ନୀଳିମା କବି ଦାସ। ରାତି 8:30 ଭେଟିଦେବୁ ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ ସନ୍ତୁର ବାଦନ କରିଛନ୍ତି ପଣ୍ଡିତ ଉଲ୍ଲାସ ବାପଟ, ରାଗ ରାଗେଶ୍ୱରୀ। ରାତି 9:15 ରହିଛି କାର୍ଯ୍ୟକ୍ରମ

କାର୍ଯ୍ୟକ୍ରମ ଶୁଣିବେ ରାତି 10ଟାରେ। ଏଥିରେ ଖେୟାଲ ପରିବେଷଣ କରିଛନ୍ତି ମଲ୍ଲିକାର୍ଜୁନ ମନସୁର ଏବଂ ରାଜଶେଖର ମନସୁର, ରାଗ ସୁଦନଟ। ରାତି 10:30ରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଇଠି ଆପଣଙ୍କୁ ପୁଣିଥରେ ମନେ ପକାଇ ଦେଉଛୁ, ଆଜି ରାତି 8:10ରେ ଶୁଣିବାକୁ ଭୁଲିବେନି କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ, ଆକାଶବାଣୀ ଜୟପୁର। ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଏଥିରେ ଶୁଣନ୍ତୁ 225ତମ ଭାଗ।

ସ୍ୱୟଂଭୁବ ତପସ୍ୟାରେ ସମାଧିସ୍ଥ ହୋଇଥିବା ବେଳେ ଅସୁର ଏବଂ ଜାତୁଧାନଗଣ ତାଙ୍କୁ ଭକ୍ଷଣ କରିବାକୁ ଆସିବାରୁ ଯଜ୍ଞପୁରୁଷ ରୂପ ଧରି ସେ ସେମାନଙ୍କୁ ନିବାରଣ କଲେ। ଚତୁର୍ଥ ମନୁ ତାମସଙ୍କ କାଳରେ ବିଷ୍ଣୁ ହରିଣୀ ଗର୍ଭରୁ ଜନ୍ମ ହୋଇ ହରିନାମ ଧାରଣ କରିଥିଲେ ଏବଂ କୁମ୍ଭୀରକୁ ବିନାଶ କରି ତାର କବଳରୁ ଗଜକୁ ଉଦ୍ଧାର କରିଥିଲେ। ସେହି ବିଷୟ ବର୍ଣ୍ଣନା କରି ଶୁକ କହିଲେ, ବନସ୍ଥରେ ଥିବା ବରୁଣ ସରୋବରର ଶୀତଳ ଜଳ ପ୍ରତି ଆକୃଷ୍ଟ ହୋଇ ଅନ୍ୟ ହସ୍ତୀଙ୍କ ସହ ତୁଷାର୍ତ୍ତ ଗଜପତି ଜଳ ମଧ୍ୟରେ ପ୍ରବେଶ କରି ଭୟଙ୍କର ଶବ୍ଦ କରି କ୍ରୀଡ଼ା କରିବା ଅବସ୍ଥାରେ ଜଳରେ ଥିବା କୁମ୍ଭୀର ଗଜପତିର ପାଦକୁ କାମୁଡ଼ି ଧରିଲା। ଉଭୟଙ୍କ ମଧ୍ୟରେ ଘୋର ଯୁଦ୍ଧ ଚାଲିଲା। ଅନ୍ୟ ହସ୍ତୀମାନେ ଅଶେଷ ଚେଷ୍ଟା କରି ମଧ୍ୟ କୁମ୍ଭୀର କବଳରୁ ଗଜପତିକୁ ଉଦ୍ଧାର କରିପାରିଲେ ନାହିଁ।

0: ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 225ତମ ଭାଗ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ଉଦୟ ଭାରତ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଏବଂ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ।
2: ଶ୍ରୋତାବନ୍ଧୁ ନମସ୍କାର, ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। ଶ୍ରୋତାବନ୍ଧୁ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରୁ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ହେଉଛି ଅନ୍ୟତମ। ଏହା ଭାରତ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ, ଯାହା ଦେଶର ଭିତ୍ତିଭୂମି ବିକାଶ ଏବଂ ମଲ୍ଟି ମୋଡାଲ କନେକ୍ଟିଭିଟିକୁ ତ୍ୱରାନ୍ୱିତ କରିବା ପାଇଁ 13 ଅକ୍ଟୋବର 2021 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ଓ କମ୍ ଖର୍ଚ୍ଚରେ ସମ୍ପୂର୍ଣ୍ଣ କରିବା। ଏହି ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଦେଶର ଭିତ୍ତିଭୂମି ଓ ଅର୍ଥନୈତିକ ବିକାଶ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଆଜି ରହିଛି ଆଲୋଚନା ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖିକା ତଥା ଗବେଷିକା ଡକ୍ଟର ଅନ୍ତର୍ଜିତା ନାୟକ।
3: ଯେଉଁ ଗତିରେ ଶକ୍ତି ନାହିଁ ସେହି ଗତି ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ଅସମର୍ଥ, ଆଉ ଯେଉଁ ଶକ୍ତିରେ ଗତି ନାହିଁ ସେହି ଶକ୍ତି ସମ୍ଭାବନାର ସୀମାରେ ହିଁ ଅଟକି ରହିଯାଏ। ଏକ ରାଷ୍ଟ୍ରର ବିକାଶ ପାଇଁ ମଧ୍ୟ ଏହି ସତ୍ୟ ପ୍ରଯୁଜ୍ୟ। ସମ୍ବଳକୁ ଶକ୍ତିରେ ଏବଂ ଶକ୍ତିକୁ ପ୍ରଗତିରେ ପରିଣତ କରିବାକୁ ସମନ୍ୱିତ ଯୋଜନା, ସଠିକ୍ ଦିଗ ଓ ଦ୍ରୁତ କାର୍ଯ୍ୟକାରିତା ଆବଶ୍ୟକ। ଏହି ଗତି ଓ ଶକ୍ତିର ସମନ୍ୱୟର ଧାରଣାକୁ ଆଧାର କରି ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଫର୍ ମଲ୍ଟି ମୋଡାଲ କନେକ୍ଟିଭିଟି ଭାରତର ସାମଗ୍ରିକ ବିକାଶ ଦିଗରେ ଏକ ଦୂରଦର୍ଶୀ ପଦକ୍ଷେପ। ଏହା କେବଳ ରାସ୍ତା, ରେଳପଥ କିମ୍ବା ବନ୍ଦର ନିର୍ମାଣର ଯୋଜନା ନୁହେଁ, ବରଂ ଦେଶର ଭିତ୍ତିଭୂମି, ଶିଳ୍ପ, ବାଣିଜ୍ୟ, ଯୋଗାଯୋଗ ଓ ଜୀବିକା ସୃଷ୍ଟିକୁ ଗୋଟିଏ ସୂତ୍ରରେ ବାନ୍ଧି ଅର୍ଥନୈତିକ ବିକାଶକୁ ନୂଆ ଗତି ଦେବାର ଏକ ସମନ୍ୱିତ ଜାତୀୟ ପରିକଳ୍ପନା। ଏକ ରାଜପଥ ଯେତେବେଳେ ଦୂରତା କମାଏ, ଏକ ରେଳପଥ ଯେତେବେଳେ ବାଣିଜ୍ୟକୁ ନୂଆ ଗତି ଦିଏ, ଏକ ବନ୍ଦର ଯେତେବେଳେ ଦେଶକୁ ବିଶ୍ୱ ବଜାର ସହ ଯୋଡ଼େ ଏବଂ ଏକ ଡିଜିଟାଲ ନେଟୱର୍କ ଯେତେବେଳେ ଦୁର୍ଗମ ଅଞ୍ଚଳକୁ ନୂଆ ସମ୍ଭାବନା ସହ ସଂଯୁକ୍ତ କରେ, ସେତେବେଳେ ଭିତ୍ତିଭୂମି କେବଳ ନିର୍ମାଣରେ ସୀମିତ ହୋଇ ରୁହେ ନାହିଁ, ବରଂ ତାହା ଅର୍ଥନୈତିକ ପ୍ରଗତି, ଜୀବିକା ସୃଷ୍ଟି ଓ ଜନକଲ୍ୟାଣର ଏକ ସଶକ୍ତ ମାଧ୍ୟମରେ ପରିଣତ ହୁଏ। ଏହି ଦୂରଦର୍ଶୀ ଚିନ୍ତାଧାରାକୁ ଆଧାର କରି ଭାରତର ଭିତ୍ତିଭୂମି ବିକାଶକୁ ଏକ ସମନ୍ୱିତ ଦିଗ ଦେବା ପାଇଁ 13 ଅକ୍ଟୋବର 2021 ଆରମ୍ଭ ହୋଇଥିଲା ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍। ଗତିଶକ୍ତିର ଭିତ୍ତିଭୂମି 7ଟି ପ୍ରମୁଖ କ୍ଷେତ୍ର ବା 7ଟି ଇଞ୍ଜିନ ଉପରେ ଆଧାରିତ, ଯେମିତିକି ସଡ଼କପଥ, ରେଳପଥ, ବିମାନ ବନ୍ଦର, ବନ୍ଦର, ଜନସାଧାରଣ ପରିବହନ, ଜଳପଥ ଓ ଲଜିଷ୍ଟିକ ଭିତ୍ତିଭୂମି। ଏହି କ୍ଷେତ୍ରଗୁଡ଼ିକୁ ପୃଥକ ପୃଥକ ଭାବେ ବିକଶିତ କରିବା ପରିବର୍ତ୍ତେ ପରସ୍ପର ସଂଯୁକ୍ତ ବ୍ୟବସ୍ଥା ଭାବେ ଯୋଜନା କରିବା ହେଉଛି ଏହାର ମୂଳ ଧାରଣା। ପୂର୍ବରୁ ଭିତ୍ତିଭୂମି ବିକାଶରେ ଏକ ପ୍ରମୁଖ ସମସ୍ୟା ଥିଲା ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟ ମଧ୍ୟରେ ଯୋଜନାଗତ ସମନ୍ୱୟର ଅଭାବ। ଗୋଟିଏ ବିଭାଗ ରାସ୍ତା ନିର୍ମାଣ କରିବା ପରେ ଅନ୍ୟ ଏକ ବିଭାଗର ପାଇପ୍ଲାଇନ୍, ବିଦ୍ୟୁତ ତାର କିମ୍ବା ଟେଲିକମ୍ ସଂଯୋଗ ପାଇଁ ସେହି ରାସ୍ତାକୁ ପୁଣି ଖୋଳିବାକୁ ପଡୁଥିଲା। ଅନେକ ସମୟରେ ଅନୁମତି ପ୍ରକ୍ରିୟା, ଜମି ଅଧିଗ୍ରହଣ ଓ ବିଭାଗୀୟ ନିଷ୍ପତ୍ତିରେ ବିଳମ୍ବ ଯୋଗୁଁ ପ୍ରକଳ୍ପର ଖର୍ଚ୍ଚ ବଢୁଥିଲା ଏବଂ ନିର୍ଦ୍ଧାରିତ ସମୟସୀମା ପ୍ରଭାବିତ ମଧ୍ୟ ହେଉଥିଲା। ଗତିଶକ୍ତି ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବିଭାଗର ଯୋଜନା

ଭୌଗୋଳିକ ତଥ୍ୟ ଓ ପ୍ରକଳ୍ପ ସମ୍ପର୍କିତ ସୂଚନାକୁ ଏକ ସାଧାରଣ ଡିଜିଟାଲ ପ୍ଲାଟଫର୍ମରେ ସମନ୍ୱିତ କରିବା ଉପରେ ଗୁରୁତ୍ୱ ଦେଉଛି। ଏହାଦ୍ୱାରା ନୂଆ ପ୍ରକଳ୍ପର ଯୋଜନା ପ୍ରସ୍ତୁତି ସମୟରେ ଅନ୍ୟ ଭିତ୍ତିଭୂମିର ଅବସ୍ଥିତି, ଭବିଷ୍ୟତ ଆବଶ୍ୟକତା ଓ ସମ୍ଭାବ୍ୟ ବାଧାବିଘ୍ନକୁ ଆଗୁଆ ବିଚାର କରିବାର ସୁଯୋଗ ମିଳୁଛି। ଭାରତର ମୋଟ ଘରୋଇ ଉତ୍ପାଦର ପ୍ରାୟ 13-14% ଲଜିଷ୍ଟିକ୍ରେ ଖର୍ଚ୍ଚ ହେଉଥିବା ଆକଳନ କରାଯାଉଥିବା ବେଳେ ଏହି ସମନ୍ୱିତ ଭିତ୍ତିଭୂମି ଲଜିଷ୍ଟିକ୍ ଖର୍ଚ୍ଚକୁ ହ୍ରାସ କରିପାରିଛି। ସୁବ୍ୟବସ୍ଥିତ ସଡ଼କ, ରେଳ ଓ ଜଳପଥ ସଂଯୋଗ, ଉନ୍ନତ ପରିବହନ ଟର୍ମିନାଲ, ଗୋଦାମ ବ୍ୟବସ୍ଥା ଏବଂ ଡିଜିଟାଲ ସମନ୍ୱୟ ମାଧ୍ୟମରେ ଏହି ଖର୍ଚ୍ଚକୁ ହ୍ରାସ କରିବା ସହ ସାମଗ୍ରୀ ଠିକ୍ ସମୟରେ ବଜାରରେ ପହଞ୍ଚି ପାରୁଛି। ଏହି ଯୋଜନାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଡିଜିଟାଲ ପ୍ରଯୁକ୍ତି ମାଧ୍ୟମରେ ଯୋଜନା ଓ ପ୍ରକଳ୍ପର ଅଗ୍ରଗତିକୁ ଅନୁଧ୍ୟାନ କରିବା। ଉପଗ୍ରହ ଚିତ୍ର, ଭୌଗୋଳିକ ସୂଚନା ପ୍ରଣାଳୀ ଏବଂ ଅନ୍ୟାନ୍ୟ ଡିଜିଟାଲ ତଥ୍ୟର ସମନ୍ୱିତ ବ୍ୟବହାର ମାଧ୍ୟମରେ ପ୍ରକଳ୍ପଗୁଡ଼ିକର ଯୋଜନା ପ୍ରସ୍ତୁତି, ସ୍ଥାନିକ ବିଶ୍ଳେଷଣ ଓ ଅଗ୍ରଗତିର ଅନୁଧ୍ୟାନକୁ ଅଧିକ ସଠିକ ଓ ସଂଗଠିତ କରାଯାଇପାରୁଅଛି। ଗତିଶକ୍ତି ଯୋଜନାରେ କୃତ୍ରିମ ବୁଦ୍ଧିମତା ଭଳି ଅତ୍ୟାଧୁନିକ ପ୍ରଯୁକ୍ତିର ସମନ୍ୱୟ ଭବିଷ୍ୟତ ଭିତ୍ତିଭୂମି ଯୋଜନା ପ୍ରସ୍ତୁତି, ସମ୍ବଳର ସର୍ବୋତ୍ତମ ବିନିଯୋଗ, ସମ୍ଭାବ୍ୟ ବାଧାର ପୂର୍ବାନୁମାନ ଓ ପ୍ରକଳ୍ପ କାର୍ଯ୍ୟକାରିତାର ଦକ୍ଷତା ବୃଦ୍ଧି କରୁଛି। ଏହା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସୁଦୃଢ଼ କରି ଏବଂ ପ୍ରକଳ୍ପ କାର୍ଯ୍ୟକାରିତାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରି ଭାରତର ବିକାଶ ଯାତ୍ରାକୁ ଅଧିକ ଦ୍ରୁତ ଓ ସ୍ଥାୟୀ କରିବାର ନୂଆ ସମ୍ଭାବନା ଉନ୍ମୋଚନ କରିଛି। ଶିଳ୍ପ ଓ ବାଣିଜ୍ୟର ବିକାଶ କ୍ଷେତ୍ରରେ ଗତିଶକ୍ତିର ଗୁରୁତ୍ୱ ଆହୁରି ସ୍ପଷ୍ଟ। ଶିଳ୍ପାଞ୍ଚଳ, କୃଷି ଉତ୍ପାଦନ କେନ୍ଦ୍ର, ବୟନ ଶିଳ୍ପ କ୍ଲଷ୍ଟର ଓ ଖଣିଜ ଅଞ୍ଚଳଗୁଡ଼ିକୁ ବନ୍ଦର, ରେଳପଥ ଓ ବଜାର ସହ ସୁଦୃଢ଼ ଭାବେ ଯୋଡ଼ି ନିବେଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଉଛି। ଭିତ୍ତିଭୂମି ନିର୍ମାଣ ସମୟରେ ଶ୍ରମିକ, ଇଞ୍ଜିନିୟର, ଯନ୍ତ୍ରପାତି ଯୋଗାଣକାରୀ ଓ ସ୍ଥାନୀୟ ବ୍ୟବସାୟୀଙ୍କ ପାଇଁ କାମର ସୁଯୋଗ ମଧ୍ୟ ସୃଷ୍ଟି ହେଉଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରେ ପରିବହନ, ଗୋଦାମ ପରିଚାଳନା, ମରାମତି, ବାଣିଜ୍ୟ ଓ ଅନ୍ୟାନ୍ୟ ସେବା କ୍ଷେତ୍ରରେ ମଧ୍ୟ ନିଯୁକ୍ତିର ସମ୍ଭାବନା ବଢ଼ୁଛି। ଓଡ଼ିଶା ପରି ଖଣିଜ ସମ୍ପଦ ସମୃଦ୍ଧ ଓ ଦୀର୍ଘ ସମୁଦ୍ର ତଟ ଥିବା ରାଜ୍ୟ ପାଇଁ ଗତିଶକ୍ତିର ସମ୍ଭାବନା ବିଶେଷ ଗୁରୁତ୍ୱ ବହନ କରେ। ପାରାଦୀପ ଓ ଧାମରା ବନ୍ଦର ରାଜ୍ୟର ରେଳ, ସଡ଼କ ନେଟୱର୍କ, ଖଣିଜ ଉତ୍ତୋଳନ କେନ୍ଦ୍ର ଏବଂ ଶିଳ୍ପ କରିଡର ଗୁଡ଼ିକ ମଧ୍ୟରେ ଉନ୍ନତ ସଂଯୋଗ, ଶିଳ୍ପ ଉତ୍ପାଦନ, ରପ୍ତାନୀ ଓ ନିବେଶକୁ ପ୍ରୋତ୍ସାହିତ କରୁଛି। କୃଷକଙ୍କ ଉତ୍ପାଦକୁ ବଜାରରେ ପହଞ୍ଚାଇବା, ମତ୍ସ୍ୟଜୀବୀଙ୍କୁ ଉନ୍ନତ ବିପଣନ ସୁବିଧା ଯୋଗାଇବା, ହସ୍ତଶିଳ୍ପୀଙ୍କ ଉତ୍ପାଦର ବଜାରର ସମ୍ପ୍ରସାରଣ ଏବଂ ଗ୍ରାମୀଣ ଉଦ୍ୟୋଗୀଙ୍କ ପରିବହନ ଖର୍ଚ୍ଚ କମାଇବାରେ ମଧ୍ୟ ଏହା ଏକ ଗୁରୁତ୍ୱ ଭୂମିକା ନିର୍ବାହ କରୁଛି। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ଏହି ସମନ୍ୱିତ ସଂଯୋଗ ବ୍ୟବସ୍ଥାରୁ ଲାଭାନ୍ୱିତ। ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ପ୍ରାଚୀନ ମନ୍ଦିର, ଚିଲିକାର ଜୈବ ବିବିଧତା, ଶିମିଳିପାଳର ଜଙ୍ଗଲ, କୋରାପୁଟର ପାହାଡ଼, ଆଦିବାସୀ ସଂସ୍କୃତି ଓ ପାରମ୍ପରିକ ହସ୍ତଶିଳ୍ପ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାକୁ ବିସ୍ତୃତ କରେ। ଏହି ସ୍ଥାନଗୁଡ଼ିକୁ ରାସ୍ତା, ରେଳ ଓ ଆବଶ୍ୟକ ସ୍ଥଳରେ ବିମାନ ସଂଯୋଗ ସହ ଉନ୍ନତ ଭାବେ ଯୋଡ଼ି ପର୍ଯ୍ୟଟକଙ୍କ ଯାତାୟତ ସହଜ କରିବା, ହୋଟେଲ, ହସ୍ତଶିଳ୍ପୀ ଓ ଛୋଟ ବ୍ୟବସାୟୀଙ୍କ ପାଇଁ ଆୟର ସୁଯୋଗ ବଢ଼ାଇବା ଦିଗରେ ମଧ୍ୟ ଗତିଶକ୍ତିର ଯୋଗଦାନ ଅନନ୍ୟ। ବିଶେଷତଃ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଆଦିବାସୀ, କ୍ଷୁଦ୍ର ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପାରମ୍ପରିକ ହସ୍ତଶିଳ୍ପୀମାନେ ଗତିଶକ୍ତିର ଉନ୍ନତ ସଂଯୋଗରୁ ଅଧିକ ଲାଭାନ୍ୱିତ। ପିଏମ୍ ଗତିଶକ୍ତିର ପ୍ରକୃତ ସଫଳତା କେବଳ ଭୌତିକ ଦୂରତା କମାଇବା ନୁହେଁ, ବରଂ ଅର୍ଥନୈତିକ ସୁଯୋଗ ଓ ବିକାଶର ଲାଭ ମଧ୍ୟରେ ଥିବା ଦୂରତାକୁ କମାଇବା। ପିଏମ୍ ଗତିଶକ୍ତିର ପ୍ରକୃତ ସାମର୍ଥ୍ୟ କେବଳ ଭିତ୍ତିଭୂମି ବିକାଶର ଗତି ବଢ଼ାଇବାରେ ସୀମିତ ନୁହେଁ, ବରଂ ସମୟ, ପ୍ରାକୃତିକ ସମ୍ବଳ ଓ ଆର୍ଥିକ ସାଧନର ସର୍ବାଧିକ ଓ ସୁଚିନ୍ତିତ ଉପଯୋଗ ମାଧ୍ୟମରେ ଲୋକଙ୍କ ଜୀବନରେ ସ୍ଥାୟୀ ପରିବର୍ତ୍ତନ ଆଣିବାରେ ମଧ୍ୟ କେନ୍ଦ୍ରିତ। ସମନ୍ୱିତ ଯୋଜନା ଦ୍ୱାରା ଅନାବଶ୍ୟକ ପୁନରାବୃତ୍ତି, ପ୍ରକଳ୍ପଗତ ବିଳମ୍ବ ଓ ସମ୍ବଳର ଅପଚୟକୁ ହ୍ରାସ କରିବା, ଏଥିସହ ପରିବେଶ ଉପରେ ଚାପ କମାଇବା, ପ୍ରାକୃତିକ ସମ୍ପଦର ସୁରକ୍ଷା ଏବଂ ଅଧିକ ସ୍ଥାୟୀ ଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହିତ କରିବା ମଧ୍ୟ ପିଏମ୍ ଗତିଶକ୍ତିର ପ୍ରମୁଖ ଲକ୍ଷ୍ୟ। ଏହିପରି ଦକ୍ଷତା, ସମାବେଶୀ ବିକାଶ ଓ ପରିବେଶଗତ ସ୍ଥିରତାକୁ ଏକାଠି

0: ଗୁରୁତ୍ୱ ଦେଇ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ଦିଗରେ ପିଏମ୍ ଗତିଶକ୍ତିର ଅବଦାନ ଅନନ୍ୟ। ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଲୋକଙ୍କ ଯାତାୟାତକୁ ସୁଗମ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ବଜାର ଓ ଅନ୍ୟାନ୍ୟ ସୁବିଧା ପାଇବାର ସୁଯୋଗକୁ ମଧ୍ୟ ବ୍ୟାପକ କରୁଛି। ସରକାରଙ୍କ ସୁଶାସନର 25 ବର୍ଷର ଯାତ୍ରାରେ ପିଏମ୍ ଗତିଶକ୍ତି ଭଳି ଦୂରଦର୍ଶୀ ଯୋଜନା, ନୀତି, ଅଭିଯାନ ଓ ପ୍ରକଳ୍ପଗୁଡ଼ିକ ଭିତ୍ତିଭୂମି ବିକାଶ, ଅର୍ଥନୈତିକ ପ୍ରଗତି, ସମାବେଶୀ ଅଭିବୃଦ୍ଧି ଓ ଜନକଲ୍ୟାଣକୁ ନୂଆ ଦିଗ ଦେବା ସହ ଏକ ସକ୍ଷମ, ସମୃଦ୍ଧ ଓ ଆତ୍ମନିର୍ଭର ରାଷ୍ଟ୍ର ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ।
1: ଶୁଣୁଥିଲେ ଆଲୋଚନା ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ଗବେଷିକା ଡକ୍ଟର ଅନ୍ତର୍ଜିତା ନାୟକ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
2: ଶୁଣିଲେ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଏବଂ ଉପସ୍ଥାପନା ବାଉରି ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
4: ଜୁଆଙ୍ଗ ଓ ସାନ୍ତାଳଙ୍କଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ସମାଜର ପ୍ରତ୍ୟେକ ବର୍ଗଙ୍କୁ ସୁରକ୍ଷା ଓ ସମ୍ମାନର ସହ ପକ୍କାଘର ଯୋଗାଇ ଦେବାକୁ ସରକାର ପ୍ରତିବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ରାଜ୍ୟ କ୍ୟାବିନେଟ୍ ବୈଠକ। କଟକ ବାଲିଯାତ୍ରାକୁ ପରିବେଶ ଅନୁକୂଳ କରିବା ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ନବରାତ୍ରର ତୃତୀୟ ଦିନରେ ଆଜି ପୂଜା ପାଉଛନ୍ତି ମା ଚନ୍ଦ୍ରଘଣ୍ଟା। ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ଆସନ୍ତା ଶୁକ୍ରବାରରୁ ଟ୍ରାଫିକ୍ କଟକଣା। ସମାଜର ପ୍ରତ୍ୟେକ ବର୍ଗଙ୍କୁ ସୁରକ୍ଷା ଓ ସମ୍ମାନର ସହ ପକ୍କା ଘର ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଘାଟିକିଆରେ ଆଜି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ ଅବସରରେ ଶ୍ରୀ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଅଧୀନରେ ରାଜ୍ୟରେ 2 ଲକ୍ଷରୁ ଅଧିକ ପକ୍କାଘର ମଞ୍ଜୁର ହୋଇଥିବାବେଳେ ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ 5 ଲକ୍ଷ ଘର ଯୋଗାଇ ଦିଆଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୋଟ୍ 1608 ସୁଲଭ ଆବାସ ସହ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ 12 ଅତ୍ୟାଧୁନିକ ଖେଳପଡ଼ିଆକୁ ଲୋକାର୍ପିତ କରିଛନ୍ତି। ଏହାସହ ବୁଦ୍ଧବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀ ଅଞ୍ଚଳରେ 962 ପରିବାରକୁ ଗୃହପ୍ରବେଶ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଜାରି ରହିଛି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଦୀପାବଳି ପରେ ବ୍ୟବସାୟିକ ନେଣଦେଣ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ବ୍ୟବସାୟୀଙ୍କ ଆର୍ଥିକ କାରବାର ମଧ୍ୟରେ ୟୁପିଆଇ ମର୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ ଏମ୍ଡିଆର୍ ଲାଗୁ ହେବ। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଥିବା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏମ୍ପିସିଆଇ ପକ୍ଷରୁ କୁହାଯାଇଛି। ଏମ୍ଡିଆର୍ ଶୁଳ୍କ କେବଳ 2000 ଟଙ୍କାରୁ ଅଧିକ କାରବାର ଉପରେ 0.4% ଏବଂ 75,000ରୁ ଉର୍ଦ୍ଧ୍ୱ କାରବାର ଉପରେ ସର୍ବାଧିକ 300 ଟଙ୍କା ଲାଗୁ ନେଇ ନିୟମରେ ବ୍ୟବସ୍ଥା ରହିଛି। ରାଜ୍ୟର ବାଣିଜ୍ୟ, ଶିଳ୍ପ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ଏବଂ ରପ୍ତାନୀ ବୃଦ୍ଧି ଲକ୍ଷ୍ୟରେ ଭୁବନେଶ୍ୱରଠାରେ ଲିଭର୍ଜିଂ ଏଫ୍ଟିଏସ୍ ଆଉଟ୍ରିଚ୍ ପ୍ରୋଗ୍ରାମ ଶୀର୍ଷକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ମୁକ୍ତ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ରାଜ୍ୟର ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ଏବଂ ଉଦ୍ୟୋଗୀଙ୍କ ପାଇଁ ନୂଆ ବ୍ୟବସାୟିକ ସୁଯୋଗ ସୃଷ୍ଟି ଉପରେ ଆଲୋଚନା କରିଛନ୍ତି। ଶ୍ରୀ ସ୍ୱାଇଁ କହିଛନ୍ତି, ଉଦ୍ୟୋଗୀମାନଙ୍କୁ ଆଗକୁ ବଢ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି। ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ସୁଦୃଢ଼ କରିବା ଓ ବ୍ୟବସାୟୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।
1: ରୁଲ୍ସ ଉପରେ ହେଉ, ଟ୍ୟାକ୍ସକୁ ଦେଶରେ କ'ଣ ଟ୍ୟାକ୍ସ ଅଛି, କୋଉ ଉତ୍ପାଦକୁ ଆମେ କୋଉ ଦେଶକୁ ନେଲେ ଆମେ ବେନିଫିଟ୍ ପାଇପାରିବା, ଏସବୁ ବିଷୟରେ ସେମାନଙ୍କୁ ଜଣାଇବାର ଆବଶ୍ୟକତା ଅଛି ଏବଂ ଏମ୍ଏସ୍ଏମ୍ଇ ମାନେ କ'ଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାର ସମାଧାନ କିଭଳି ଭାବରେ ହୋଇପାରିବ, ଇଏ କର୍ମଶାଳା ସେଥିପାଇଁ ସହାୟକ ହେବ। ଏବଂ ରାଜ୍ୟରେ ଆମେ କେବଳ ପାରମ୍ପରିକ ଶିଳ୍ପ ପ୍ରତିଷ୍ଠା କରିବାରେ ସୀମିତ ନୁହଁ, ବିଭିନ୍ନ ନ୍ୟୁ ଏଜ୍ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା କରିବାରେ ଆମ ରାଜ୍ୟ ଏବେ ଆଗକୁ ବଢ଼ୁଛି।
0: ମହିଳା ଓ ବାଳିକାଙ୍କ ପାଇଁ ସୁରକ୍ଷିତ, ସମାବେଶୀ, ଭୟମୁକ୍ତ ସହର ଗଠନ ଲକ୍ଷ୍ୟରେ ନିର୍ଭୟ ପଦକ୍ଷେପ ଅଧୀନରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ଯୋଜନାର ସମୀକ୍ଷା ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୋଟ 10 କୋଟି ଟଙ୍କାର ଆନୁମାନିକ ବ୍ୟୟରେ 9 ପ୍ରମୁଖ ଉଦ୍ୟମ ପ୍ରସ୍ତାବିତ ହୋଇଛି। ଏଥିରେ ମହିଳା ପୁଲିସଙ୍କ ଦ୍ୱାରା ତ୍ୱରିତ ସହାୟତା, ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା, ପ୍ରଯୁକ୍ତିଭିତ୍ତିକ ନିରୀକ୍ଷଣ, ନିରାପଦ ଯାତାୟତ, ମହିଳା ଅନୁକୂଳ ସାର୍ବଜନୀନ ସୁବିଧା ଓ ସଚେତନତା କାର୍ଯ୍ୟକ୍ରମ

ରହିଛି। 800 ସିସିଟିଭି କ୍ୟାମେରା, 15 ଜରୁରୀକାଳୀନ ଯାନ ଓ 40 ଇରିକ୍ସା ଶକ୍ତି ସାରଥୀ ଅଧୀନରେ 15 ଦୁଇଚକିଆ ଯାନ ମାଧ୍ୟମରେ ମହିଳା ପୁଲିସ୍ କର୍ମଚାରୀଙ୍କ ପକ୍ଷରୁ ପାଟ୍ରୋଲିଂ, ତ୍ୱରିତ ସହାୟତା ପ୍ରଦାନ ନେଇ ପ୍ରସ୍ତାବ ରହିଛି। ଅଭିଯାନରେ କିଶୋର ବାଳକଙ୍କୁ ସାମିଲ କରି ମହିଳାଙ୍କ ପ୍ରତି ସମ୍ମାନଜନକ ଆଚରଣ, ଲିଙ୍ଗଗତ ସମ୍ଭେଦନଶୀଳତା ଓ ସାମାଜିକ ଦାୟିତ୍ୱବୋଧ ସମ୍ପର୍କରେ ସଚେତନ କରିବାକୁ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ। ଓଡ଼ିଶାର ସ୍ୱଚ୍ଛ ଶକ୍ତି ଅଭିଯାନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ବିପୁଳ ସଫଳତା ସ୍ୱରୂପ ରାଜ୍ୟକୁ ସମ୍ମାନଜନକ ୱିଣ୍ଡ ଇଣ୍ଡିଆ 2026 ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଦ ରିସ୍କିଂ ପୁରସ୍କାରରେ ସମ୍ମାନିତ କରାଯାଇଛି। ଚେନ୍ନାଇରେ ଆୟୋଜିତ ସମ୍ମିଳନୀରେ ମିଳିଥିବା ଏହି ପୁରସ୍କାରକୁ ବିଭାଗୀୟ ସଚିବ ବିଶାଲ କୁମାର ଦେବ, ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଆନୁଷ୍ଠାନିକ ଭାବେ ଅର୍ପଣ କରିଛନ୍ତି। ଏହି ସଫଳତା ପାଇଁ ଉପମୁଖ୍ୟମନ୍ତ୍ରୀ ବିଭାଗ ଓ ସମ୍ପୃକ୍ତ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସମ୍ମାନ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ଅଧୀନରେ ରାଜ୍ୟରେ ସ୍ୱଚ୍ଛ ଶକ୍ତି ରୂପାୟଣକୁ ତ୍ୱରାନ୍ୱିତ କରିବା ଓ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଢ଼ ସଂକଳ୍ପ ଓ ନିରବଚ୍ଛିନ୍ନ ପ୍ରଚେଷ୍ଟାର ପ୍ରତିଫଳନ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକ ବାଲିଯାତ୍ରା 2026କୁ ପରିବେଶ ଅନୁକୂଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ବାଲିଯାତ୍ରାରେ ପରିବେଶ ସୁରକ୍ଷା, ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ହ୍ରାସ ଏବଂ ସ୍ୱଚ୍ଛତାକୁ ପ୍ରାଥମିକତା ଦେଇ ଏକ ପରିବେଶ ଅନୁକୂଳ ବାଲିଯାତ୍ରା ଆୟୋଜନ କରିବା ପାଇଁ ଜିଲ୍ଲା ପ୍ରଶାସନ, ଓର୍ମାସ ଏବଂ ମୟୂରଭଞ୍ଜ ମଧ୍ୟରେ ପତ୍ରଖଲି ଓ ଅନ୍ୟାନ୍ୟ ପରିବେଶ ଅନୁକୂଳ ଏକକ ବ୍ୟବହାରଯୋଗ୍ୟ ଖାଦ୍ୟ ପରିବେଷଣ ସାମଗ୍ରୀର ଉତ୍ପାଦନ, ଉପଲବ୍ଧତା ଓ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବୁଝାମଣା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଗୋଷ୍ଠୀଭିତ୍ତିକ ସଂଗଠନ ସିବିଓଙ୍କ ଦ୍ୱାରା ପ୍ରସ୍ତୁତ ଶାଳପତ୍ରରେ ତିଆରି ଖଲି, ଦନା, ଥାଳି, ଟିଫିନ୍ ପ୍ଲେଟ୍, ଦହିବରା ଦନା, ଗୁପ୍ଚୁପ୍, ଗିନା ଓ ଅନ୍ୟାନ୍ୟ ଖାଦ୍ୟ ପରିବେଷଣ ସାମଗ୍ରୀ ବାଲିଯାତ୍ରା ସମୟରେ ଉପଲବ୍ଧ କରାଯିବ। ଏଥିପାଇଁ ସମ୍ପୃକ୍ତ ସଂଗଠନଗୁଡ଼ିକୁ ଦିଆଯାଇଥିବା ଷ୍ଟଲ୍ରେ ସେମାନେ ନିଜର ଉତ୍ପାଦର ପ୍ରଦର୍ଶନ, ପ୍ରଚାର ଓ ସିଧାସଳଖ ବିକ୍ରୟ କରିପାରିବେ। ଆସନ୍ତା ନଭେମ୍ବର 24 ତାରିଖରୁ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା କଟକ 2026 ଆୟୋଜିତ ହେବ। ଏହି ସାଂସ୍କୃତିକ ମହୋତ୍ସବରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ପାରମ୍ପରିକ ସାଂସ୍କୃତିକ ଉତ୍ସବକୁ ପ୍ଲାଷ୍ଟିକ୍ ବର୍ଜ୍ୟ ହ୍ରାସ ଓ ସ୍ଥାୟୀ ଜୀବନଶୈଳୀ ଆପଣାଇବାର ଏକ ଜନଆନ୍ଦୋଳନରେ ପରିଣତ କରିବା ଏହି ଉଦ୍ୟମର ମୁଖ୍ୟ ଲକ୍ଷ୍ୟ। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବା ଡଙ୍ଗା ଭସାଇବା ବେଳେ ମହାନଦୀର ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଫୋମ୍ ଓ ସୋଲ ନିର୍ମିତ ବୋଇତ ବ୍ୟବହାର ନ କରି କଦଳୀ ପାଟୁକା ଓ ଶାଳପତ୍ର ନିର୍ମିତ ଡଙ୍ଗା ବ୍ୟବହାର କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି। ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ମାନସିକ ସାମାଜିକ ଯତ୍ନ ବୃଦ୍ଧି ବିଷୟବସ୍ତୁକୁ ନେଇ ନୟାଗଡ଼ ଜିଲ୍ଲା ପରିଷଦ ପରିସରସ୍ଥିତ ଡିପିଆର୍ସି ପ୍ରଶିକ୍ଷଣ ଗୃହରେ ତିନିଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସମୟରେ ମାନସିକ ଓ ସାମାଜିକ ସହାୟତା ପ୍ରଦାନ ସହ ତୃଣମୂଳ ସ୍ତରରେ ସାମୁଦାୟିକ ସ୍ଥିରତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ତାଲିମ ପ୍ରଦାନ କରାଯାଇଛି। ଶାରଦୀୟ ନବରାତ୍ରରେ 9 ଦିନ ଧରି ମା ଦୁର୍ଗା ଏବଂ ତାଙ୍କର 9 ଭିନ୍ନ ସ୍ୱରୂପକୁ ବିଧିବିଧାନ ସହକାରେ ପୂଜା କରାଯିବାର ପରମ୍ପରା ରହିଛି। ଆଜି ମା'ଙ୍କ ତୃତୀୟ ସ୍ୱରୂପ ମା ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଉଛି। ବ୍ରତଧାରୀମାନେ ନିଷ୍ଠାର ସହ ମା'ଙ୍କୁ ଉପାସନା କରୁଛନ୍ତି। ମା'ଙ୍କ ମସ୍ତକରେ ଶୋଭା ପାଉଥିବା ଅର୍ଦ୍ଧଚନ୍ଦ୍ର ଘଣ୍ଟାକୃତିର ହୋଇଥିବାରୁ ମା'ଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ। ଦଶଭୁଜା ମା' ବ୍ୟାଘ୍ର ଉପରେ ବିରାଜମାନ କରିଥାନ୍ତି। ମା'ଙ୍କ ଦିବ୍ୟ ସ୍ୱରୂପ ଶକ୍ତି, ସାହସ, ନିର୍ଭୀକତା ଓ ଶାନ୍ତିର ପ୍ରତୀକ। ପରମ୍ପରା ଅନୁସାରେ ମା' ପାର୍ବତୀ ଭଗବାନ ଶିବଙ୍କୁ ବିବାହ କରିବା ପରେ ଚନ୍ଦ୍ରଘଣ୍ଟା ରୂପ ଧାରଣ କରିଥିଲେ ବୋଲି ବିଶ୍ୱାସ ରହିଛି। ତାଙ୍କର ଘଣ୍ଟନାଦ ଦୁଷ୍ଟଶକ୍ତିକୁ ଦୂର କରିବା ଏବଂ ଭକ୍ତଙ୍କୁ ନିର୍ଭୟତା ପ୍ରଦାନ କରିଥାଏ। ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ମା' ମଣିନାଗ ପୀଠରେ ନବରାତ୍ର ଉପଲକ୍ଷେ ସ୍ୱତନ୍ତ୍ର ପୂଜାନୀତି ଓ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ମା'ଙ୍କ ଷୋଡ଼ଶ ପୂଜା ଅବସରରେ ପୀଠରେ ପ୍ରତିଦିନ ବିଭିନ୍ନ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। ନବରାତ୍ରର ଆଜି ତୃତୀୟ ଦିବସରେ ମା' ମଣିନାଗ ଚନ୍ଦ୍ରଘଣ୍ଟା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଆସନ୍ତା 16 ତାରିଖ ଶୁକ୍ରବାରରୁ 21 ତାରିଖ ବୁଧବାର ପର୍ଯ୍ୟନ୍ତ ଅପରାହ୍ନ 2 ରାତି 2 ପର୍ଯ୍ୟନ୍ତ ଯାତାୟତ ଉପରେ କଟକଣା ଲାଗୁ କରାଯାଇଛି। ରସୁଲଗଡ଼ ଛକରୁ ଲିଙ୍ଗିପୁର, ବାଣୀବିହାର ଓ ଶିଶୁଭବନ ପର୍ଯ୍ୟନ୍ତ ଭାରିଯାନ ଚଳାଚଳ କରିପାରିବ ନାହିଁ। ସେହିପରି ଖୋର୍ଦ୍ଧା ଆଡ଼ୁ କଟକ ଆସୁଥିବା ସମସ୍ତ ଭାରିଯାନ ଏହି ସମୟ ମଧ୍ୟରେ ଜାତୀୟ ରାଜପଥରେ ଭୁବନେଶ୍ୱରକୁ ପ୍ରବେଶ ନିଷେଧ କରାଯାଇଛି। ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ୱର କଟକ ପୁଲିସ୍ କମିଶନର ଏସ୍ ଦେବତତ୍ତ ସିଂ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି। ସୁବର୍ଣ୍ଣପୁରଠାରେ ବିଦ୍ୟାଳୟ ସ୍ତରର ପ୍ରଥମ ରାଜ୍ୟସ୍ତରୀୟ 14 କମ୍ ବାଳକ ଫୁଟବଲ ଚାମ୍ପିୟନ୍ସିପ୍କୁ ଗାନ୍ଧି ଷ୍ଟାଡିୟମ୍ରେ ବିଧାୟକ ରଘୁନାଥ ଜଗଦଲା ଓ ଖ୍ୟାତନାମା

0: ଆଥଲେଟ୍ ଦୂତି ଚାନ୍ଦ ଉଦ୍ଘାଟନ କରିଛନ୍ତି। ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିଦ୍ୟାଳୟ ସମୂହ ଜୁନିୟର ଫୁଟବଲ ଚାମ୍ପିୟନ୍ସିପ୍ରେ ଓଡ଼ିଶାର ମୋଟ 32 ଶିକ୍ଷା ଜିଲ୍ଲାରୁ ବାଳକ ଦଳ ଅଂଶଗ୍ରହଣ କରିଛନ୍ତି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନବମ ପୋଷଣ ମାସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏଥିରେ ପୋଷଣଯୁକ୍ତ ଖାଦ୍ୟ ସାମଗ୍ରୀ ଓ ପାରମ୍ପରିକ ଖାଦ୍ୟର ପ୍ରଦର୍ଶନୀ କରାଯାଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସମାଜର ପ୍ରତ୍ୟେକ ବର୍ଗଙ୍କୁ ସୁରକ୍ଷା ଓ ସମ୍ମାନର ସହ ପକ୍କା ଘର ଯୋଗାଇ ଦେବାକୁ ସରକାର ପ୍ରତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ରାଜ୍ୟ କ୍ୟାବିନେଟ୍ ବୈଠକ। କଟକ ବାଲିଯାତ୍ରାକୁ ପରିବେଶ ଅନୁକୂଳ କରିବା ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ନବରାତ୍ରର ତୃତୀୟ ଦିନରେ ଆଜି ପୂଜା ପାଉଛନ୍ତି ମା' ଚନ୍ଦ୍ରଘଣ୍ଟା। ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ଆସନ୍ତା ଶୁକ୍ରବାରରୁ ଟ୍ରାଫିକ୍ କଟକଣା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଭାରତର ଭିତ୍ତିଭୂମି କ୍ଷେତ୍ରକୁ ରୂପାନ୍ତରଣ କରୁଛି ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଦେଶରେ ପରିବହନ କ୍ଷେତ୍ରକୁ ଅଧିକ ସୁଦୃଢ଼ ତଥା ସୁବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟ ନେଇ ସରକାର ପ୍ରୟାସ ଜାରି ରଖିଛନ୍ତି। ସଡ଼କ ପଥ, ରେଳପଥ, ଜଳପଥ ଏବଂ ଆକାଶପଥ ଯୋଗାଯୋଗକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ରହିଥିବା ଭିତ୍ତିଭୂମିଗୁଡ଼ିକରେ ବିକାଶ କରାଯିବା ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ନୂତନ ଭିତ୍ତିଭୂମି ସୃଷ୍ଟି ନେଇ ସରକାର 2021 ଅକ୍ଟୋବର 13 ତାରିଖରେ ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନାକୁ କାର୍ଯ୍ୟକାରୀ କରିଥିଲେ। ଏହି ଯୋଜନାକୁ ଆଜି 5 ବର୍ଷ ପୂରଣ ହୋଇଛି। ଦେଶବ୍ୟାପୀ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ତଥ୍ୟ ତଥା ଭୌଗୋଳିକ ସ୍ଥିତି ଆଧାରରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା 6 ପ୍ରମୁଖ ନୀତି ଦ୍ୱାରା ପରିଚାଳିତ ହୋଇଆସୁଛି। ସେଗୁଡ଼ିକ ହେଲା ସମାବେଶୀ ବିକାଶ, ବହୁମୁଖୀ ଭିତ୍ତିଭୂମି କ୍ଷେତ୍ର, ତୃଣମୂଳ ସ୍ତରରେ ଯୋଜନାର ସୁଫଳ ପହଞ୍ଚାଇବା, ତ୍ୱରିତ ଭୂମି ଅଧିଗ୍ରହଣ, ଯଥାଶୀଘ୍ର ମଞ୍ଜୁରୀ ଏବଂ ପରିବେଶଗତ ସନ୍ତୁଳନ ରକ୍ଷା କରିବା। ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଭାରତମାଳା, ସାଗରମାଳା, ଅନ୍ତର୍ଦେଶୀୟ ଜଳପଥ, ବନ୍ଦର ବିକାଶ ଏବଂ ଉଡ଼ାନ୍ ଯୋଜନା ଆଦି ଏଥିରେ ଅନ୍ତର୍ଭୁକ୍ତ। ଯୋଜନା ଅଧୀନରେ ପ୍ରସ୍ତୁତ ଜାତୀୟ ମାଷ୍ଟର ପ୍ଲାନ୍ 58 କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗ ଏବଂ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସଂଶ୍ଳିଷ୍ଟ କରିଛି, ଫଳରେ ଭିତ୍ତିଭୂମି ବିକାଶ ଆଧାରିତ ପ୍ରସ୍ତାବ ବିଭିନ୍ନ ସ୍ତରରେ ଯୋଜନା ପ୍ରସ୍ତୁତି, ମୂଲ୍ୟାଙ୍କନ ଓ ରୂପାନ୍ତରଣ କରିବାରେ ସହାୟକ ହୋଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ଜିଆଇଏସ୍ ପ୍ଲାଟଫର୍ମରେ ଗତକାଲି ସୁଦ୍ଧା 23,493 ଅଧିକ ତଥ୍ୟସ୍ତର ସଂରକ୍ଷିତ ହୋଇ ରଖାଯାଇପାରିଛି। ଯୋଜନାକୁ ଅଧିକ ଫଳପ୍ରଦ କରିବା ଲକ୍ଷ୍ୟ ନେଇ କେନ୍ଦ୍ର କ୍ୟାବିନେଟ୍ ଇତିମଧ୍ୟରେ ସମନ୍ୱିତ ପରିବହନ ଓ ପରିଚାଳନାଗତ ପ୍ରାଧିକରଣ ଆଇଟିଏଲ୍ଏ ପ୍ରତିଷ୍ଠାନକୁ ମଞ୍ଜୁରୀ ପ୍ରଦାନ କରିଛି। 10 ବର୍ଷ କିମ୍ବା ତା'ଠାରୁ ଊର୍ଦ୍ଧ୍ୱ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତିରେ ଏହା ଆବଶ୍ୟକ ସହଯୋଗ ପ୍ରଦାନ କରିବ। 500 କୋଟି କିମ୍ବା ତା'ଠାରୁ ଅଧିକ ମୂଲ୍ୟର ପ୍ରକଳ୍ପଗୁଡ଼ିକର ବୈଷୟିକ ମୂଲ୍ୟାଙ୍କନ ମଧ୍ୟ ଏହି ପ୍ରାଧିକରଣ ମାଧ୍ୟମରେ କରାଯିବ, ଫଳରେ ଫାସ୍ଟ୍ୟାଗ୍, ବାହନ ଏବଂ ଜିଏସ୍ଟିଏନ୍ ଇ ୱେ ବିଲ୍ ଭଳି ଉତ୍ସରୁ ସୂଚନା ଏକତ୍ରିତ କରି ପ୍ରାଧିକରଣ ମାଧ୍ୟମରେ ଜାତୀୟ ପରିବହନ ତଥ୍ୟ ସଂଗ୍ରହାଳୟ ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ତ୍ରିସ୍ତରୀୟ ସଂସ୍ଥାଗତ ଢାଞ୍ଚା ଉପଯୋଗ ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକ୍ଷମ କରାଯାଉଛି। କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ଗୋଷ୍ଠୀସ୍ତରୀୟ କମିଟି ଗଠନ କରାଯାଇ ଯୋଜନା ଅଧୀନରେ ଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତଦାରଖ କରାଯାଉଛି। ଏପରିକି ପ୍ରସ୍ତାବିତ ରୂପରେଖରେ କୌଣସି ପରିବର୍ତ୍ତନ ନେଇ ଏହି କମିଟି ବିଚାର ଓ ସୁପାରିଶ କରିଥାଏ। ନେଟ୍ୱର୍କ ଯୋଜନା ଗୋଷ୍ଠୀ ଏନ୍ପିଜି ମାଧ୍ୟମରେ ଦେଶବ୍ୟାପୀ ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି। ଏଥିରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନେ ସାମିଲ ଅଛନ୍ତି। ଏଥିସହ ଏକ ବୈଷୟିକ ସହାୟକ କେନ୍ଦ୍ର ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ପ୍ରସଙ୍ଗ ଆଧାରିତ ବିଶେଷଜ୍ଞମାନେ ସାମିଲ ଅଛନ୍ତି, ଫଳରେ ପ୍ରସ୍ତାବିତ ପ୍ରକଳ୍ପର ମୂଲ୍ୟାଙ୍କନ ଅଧିକ ବ୍ୟବସ୍ଥିତ ହୋଇପାରିଛି। ଇତିମଧ୍ୟରେ ନେଟ୍ୱର୍କ ଯୋଜନା ଗୋଷ୍ଠୀ ଏନ୍ପିଜି ମାଧ୍ୟମରେ ଗତ ଅଗଷ୍ଟ 11 ତାରିଖ ସୁଦ୍ଧା 996 ଭିତ୍ତିଭୂମି

0: ପ୍ରକଳ୍ପର ମୂଲ୍ୟାଙ୍କନ ସମ୍ପନ୍ନ ହୋଇସାରିଛି। ଏଥିପାଇଁ 18,66,000 କୋଟି ଟଙ୍କା ଆନୁମାନିକ ବ୍ୟୟ ଧାର୍ଯ୍ୟ କରାଯାଇଛି। 2022 ପ୍ରତିଷ୍ଠିତ ଗତିଶକ୍ତି ବିଶ୍ୱବିଦ୍ୟାଳୟ ଜିଏସ୍ପି ପରିବହନ ଏବଂ ପରିଚାଳନା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି। ଏହି ବିଶ୍ୱବିଦ୍ୟାଳୟ ମାଧ୍ୟମରେ ପରିଚାଳନାଗତ ଶିକ୍ଷା, ତାଲିମ ଏବଂ ଗବେଷଣା କ୍ଷେତ୍ରକୁ ଗତିଶୀଳ କରାଯାଇପାରିଛି। ଯୋଜନା ଅଧୀନରେ ଇତିମଧ୍ୟରେ ପୁଣେ ବେଙ୍ଗାଲୁରୁ ଏକ୍ସପ୍ରେସ୍ ୱେକୁ ପ୍ରସ୍ତୁତ କରାଯାଉଛି। 2027-28 ଆର୍ଥିକ ବର୍ଷରେ ଏହି 699 କିଲୋମିଟର ଦୀର୍ଘ ଏକ୍ସପ୍ରେସ୍ ୱେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ଶିଳ୍ପ ଅର୍ଥନୈତିକ ପୁଞ୍ଜ ବା କ୍ଲଷ୍ଟର ତ୍ୱରାନ୍ୱିତ ହେବ। ଏହି ପ୍ରକଳ୍ପ 15 ଜାତୀୟ ରାଜପଥ, 25 ରାଜ୍ୟ ରାଜପଥ, 6 ରେଳ ଷ୍ଟେସନକୁ ସଂଯୋଗ କରିବ। ଏକ୍ସପ୍ରେସ୍ ୱେ କାର୍ଯ୍ୟକାରୀ ହେଲେ ପୁଣେରୁ ବେଙ୍ଗାଲୁରୁକୁ ଯାତ୍ରା ସମୟ ପାଖାପାଖି 8 ଘଣ୍ଟା ହ୍ରାସ ପାଇବା ସହ ବାର୍ଷିକ ପ୍ରାୟ 16 କୋଟି ଲିଟର ଇନ୍ଧନ ସଞ୍ଚୟ ହେବା ସହିତ 39 କୋଟି କିଲୋଗ୍ରାମ କାର୍ବନ ନିର୍ଗମନ ହ୍ରାସ ପାଇପାରିବ।
1: ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ବର୍ତ୍ତମାନ ଭେଟି ଦେଉଛୁ ଓଡ଼ିଆ କଥାଚିତ୍ରର ଗୀତ।

ପ୍ରଥମ ଗୀତଟି ନେଇଛୁ କଥାଚିତ୍ର ଚକା ଚକା ଭଉଁରୀରୁ। ଶିଳ୍ପୀ ହେଲେ ତପୁ ମିଶ୍ର ଏବଂ ଶରତ ନାୟକ। ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ଶରତ ନାୟକ।

ଏଥର କଥାଚିତ୍ର ତୁ ଏକା ଆମ ସାହା ଭରସା। ଶିଳ୍ପୀ ହେଲେ ମହମ୍ମଦ ଅଜିଜ। ଦେବଦାସ ଛୋଟରାୟଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ପ୍ରେମ ଆନନ୍ଦ।

ପରବର୍ତ୍ତୀ ଗୀତଟି ନେଇଛୁ କଥାଚିତ୍ର ପାରିବେନି କେହି ଅଲଗା କରିରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ। ଶ୍ରୀକାନ୍ତ ଗୌତମଙ୍କର ଗୀତ, ସଙ୍ଗୀତ ପ୍ରେମାନନ୍ଦ।

0: ଭେଟିଦେଲୁ ଓଡ଼ିଆ କଥାଚିତ୍ରର ଗୀତ। ଆପଣମାନେ ପୁଣି ଥରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ରାତି 8ଟାରେ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ 7:15ରେ ଶୁଣିବେ ଓଡ଼ିଆରେ ସମ୍ବାଦ, 7:25ରେ ଜିଲ୍ଲା ହାଲଚାଲରେ ଆଜି ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ, ଏବଂ 7:30ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଭାରତର ପ୍ରଗତି, ସାମୁହିକ ଅଭିବୃଦ୍ଧି ଓ ସହଭାଗୀ ସୁଯୋଗ ଉପରେ ପର୍ଯ୍ୟବେସିତ କହିଲେ ପ୍ରଧାନମନ୍ତ୍ରୀ। ରାଞ୍ଚି ଟ୍ରିପିଲ୍ଆଇଟି ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ ତିନିଜଣିଆ କମିଟି ଗଠିତ। ସୂଚନା ଓ ପ୍ରସାରଣ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏବଂ ରାଜ୍ୟସଭା ସଦସ୍ୟତା ପଦରୁ ଇସ୍ତଫା ଦେଲେ ଡକ୍ଟର ଏଲ୍ ମୁରୁଗାନ। ଏବଂ ଚର୍ମରୋଗ କ୍ଷେତ୍ରରେ ଆୟୁର୍ବେଦ, ସିଦ୍ଧ, ୟୁନାନି ଓ ହୋମିଓପାଥିକ ଚିକିତ୍ସା ପାଇଁ ଜାରି ହେଲା ମାନକ ନିର୍ଦ୍ଦେଶାବଳୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର ପ୍ରଗତି, ସାମୁହିକ ଅଭିବୃଦ୍ଧି ଓ ସହଭାଗୀ ସୁଯୋଗ ଉପରେ ପର୍ଯ୍ୟବେସିତ। ନୂଆଦିଲ୍ଲୀର ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି କେନ୍ଦ୍ର ସରକାର ପ୍ରଶାସନିକ ଆଭିମୁଖ୍ୟ ଏବଂ କାର୍ଯ୍ୟ ସଂସ୍କୃତିରେ ସଶକ୍ତିକରଣ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ବର୍ତ୍ତମାନ ଯୁଗରେ ଡିଜିଟାଲ୍ ଶକ୍ତି ଏହି ପରିବର୍ତ୍ତନର ଅନ୍ୟତମ ପ୍ରମୁଖ ବାହକ ହୋଇଥିବାବେଳେ ପରବର୍ତ୍ତୀ ପିଢ଼ି ସଂସ୍କାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଡିଜିଟାଲ୍ ଶକ୍ତି ଭାରତ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ଭାରତର ଆର୍ଥିକ ଅଭିବୃଦ୍ଧି ସୁଦୃଢ଼ ରହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି 7.8% ହୋଇଛି। ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର $700 ବିଲିୟନ୍ ଅତିକ୍ରମ କରିଛି। ବ୍ୟାଙ୍କିଂ ବ୍ୟବସ୍ଥା ମଧ୍ୟ ଅନେକ ଦଶନ୍ଧି ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ସ୍ଥିତିରେ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ରହିଥିବା 2000ରୁ ଅଧିକ ବୈଶ୍ୱିକ ସାମର୍ଥ୍ୟ କେନ୍ଦ୍ର ମାଧ୍ୟମରେ କମ୍ପାନୀଗୁଡ଼ିକୁ ଆବଶ୍ୟକ ସହଯୋଗ ପ୍ରଦାନ କରାଯାଉଛି। ଏକବିଂଶ ଶତାବ୍ଦୀରେ ପ୍ରଯୁକ୍ତି, ତଥ୍ୟ, ଜ୍ଞାନ ଏବଂ ନବସୃଜନ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିଛି। ଭାରତର ସାମର୍ଥ୍ୟ ଅନ୍ୟ ଦେଶମାନଙ୍କ ପାଇଁ ମଧ୍ୟ ସୁଯୋଗର ନୂତନ ଦ୍ୱାର ଖୋଲିବା ଲାଗି ସରକାରଙ୍କ ନିରନ୍ତର ପ୍ରୟାସ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
2: ଗ୍ଲୋବାଲ ଚ୍ୟାଲେଞ୍ଜେସ୍ କେ ଲିଏ ସଲ୍ୟୁସନ୍ସ ମେ ବି ଯୋଗଦାନ ଦେନା ହୋ, କ୍ଲାଇମେଟ୍ ଚେଞ୍ଜ ହୋ, ୱାଟର ଗଭର୍ଣ୍ଣାନ୍ସ ହୋ, ପବ୍ଲିକ୍ ହେଲ୍ଥ ହୋ, ୟା ଇମର୍ଜିଂ ଟେକ୍ନୋଲୋଜିଜ୍ କା ରିସ୍ପନ୍ସିବଲ୍ ୟୁଜ୍ ହୋ। ଦୁନିଆ କୋ ଏସା ସାମର୍ଥ୍ୟ ଚାହିଏ ଯୋ ସଲ୍ୟୁସନ୍ ଦେ, ନୟେ ଅବସର ପୈଦା କରେ।
1: ପ୍ରଧାନମନ୍ତ୍ରୀ କହିଛନ୍ତି 2014ରୁ ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମ ଉଲ୍ଲେଖନୀୟ ଭାବେ ସମ୍ପ୍ରସାରିତ ହୋଇଛି ଏବଂ ଷ୍ଟାର୍ଟଅପ୍ ସଂଖ୍ୟା 2,50,000 ଅତିକ୍ରମ କରିଛି। ରାଞ୍ଚିସ୍ଥିତ ସୂଚନା ଓ ପ୍ରଯୁକ୍ତି ଭାରତୀୟ ପ୍ରତିଷ୍ଠାନ ଟ୍ରିପଲ୍ଆଇଟି ଛାତ୍ର ମୃତ୍ୟୁ ତଦନ୍ତ ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ତିନିଜଣିଆ କମିଟି ଗଠନ କରାଯାଇଛି। ଦିଲ୍ଲୀ ୟୁନିଭର୍ସିଟି ସାଉଥ୍ କ୍ୟାମ୍ପସ୍ର ଡାଇରେକ୍ଟର ପ୍ରଫେସର ରଜନୀ ଆବିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଛାତ୍ର ମୃତ୍ୟୁ ଘଟଣାର ଅନୁସନ୍ଧାନ କରିବ। କମିଟି କ୍ୟାମ୍ପସ୍ରେ ନିର୍ଦ୍ଦେଶାବଳୀର ପାଳନ କରାଯାଇଛି କି ନାହିଁ, ବିଶେଷକରି ସେଠାରେ ଥିବା ମୌଳିକ ସୁବିଧା, ଶିକ୍ଷାନୁଷ୍ଠାନର ପରାମର୍ଶ, ସହଯୋଗ ଓ ଅଭିଯୋଗ ସମାଧାନ ବ୍ୟବସ୍ଥାରେ ଥିବା ତ୍ରୁଟି ସମ୍ପର୍କରେ ଅନୁଧ୍ୟାନ କରିବ। ଭବିଷ୍ୟତରେ ଏଭଳି ଦୁର୍ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେ ସମ୍ପର୍କରେ କମିଟି ଆବଶ୍ୟକ ପରାମର୍ଶ ପ୍ରଦାନ କରିବ। କାନାଡ଼ାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ ଆଜିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ନୂଆଦିଲ୍ଲୀରେ ସେ ପହଞ୍ଚିବା ପୂର୍ବରୁ ସମ୍ଭାଦ ସରବରାହ ସଂସ୍ଥା ସହ ଆଲୋଚନା କାଳରେ ଭାରତରେ ଅବସ୍ଥାପିତ କାନାଡ଼ାର ଉଚ୍ଚାୟୁକ୍ତ କ୍ରିଷ୍ଟୋଫର କୁଟର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ କାନାଡ଼ା ପ୍ରତିପକ୍ଷଙ୍କ ହୋଇଥିବା ଆଲୋଚନା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ କାନାଡ଼ା ପ୍ରତିପକ୍ଷ ମାର୍କ କାର୍ନେଙ୍କ ମଧ୍ୟରେ ରହିଥିବା ଦୃଢ଼ ବୁଝାମଣା ସମ୍ପର୍କରେ ଉଲ୍ଲେଖ କରି ଉଚ୍ଚାୟୁକ୍ତ କୁଟର କହିଛନ୍ତି ଉଭୟ ଦେଶ ମଧ୍ୟରେ ସମ୍ପର୍କ ତ୍ୱରାନ୍ୱିତ ହେଉଛି। 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ଆସନ୍ତା ବର୍ଷ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର 80 ବର୍ଷ ପୂରଣ

ଭାରତକୁ ଯାଉଛି। କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଟ୍ ଆସନ୍ତା ଗୁରୁବାର ଦିନ ଗୁଆହାଟୀରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସିର ସ୍ୱତନ୍ତ୍ର ମିଳିତ ରାଜ୍ୟ ପ୍ରତିନିଧି ଓ ଅତିରିକ୍ତ ମହାନିର୍ଦ୍ଦେଶକ ସମ୍ମିଳନୀ 2026ରେ ଯୋଗଦେବେ। ସମ୍ମିଳନୀରେ ଏନ୍ସିସିର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ୍ ବୀରେନ୍ଦ୍ର ଭାଟ୍ ଯୋଗଦେଇ ଉତ୍ତର ପୂର୍ବାଞ୍ଚଳରେ ଏନ୍ସିସିରେ ରହିଥିବା ସମସ୍ୟା ସମ୍ପର୍କରେ ଆଲୋକପାତ କରିବେ। ଏହି ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ, ଏନ୍ସିସି ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ଏନ୍ସିସିରେ ଶିକ୍ଷାର୍ଥୀ କଲ୍ୟାଣ ପାଣ୍ଠି, ପ୍ରଶିକ୍ଷଣ ଓ ଆନୁଷ୍ଠାନିକ ସୁଦୃଢ଼ତା ଏବଂ ପ୍ରଶାସନିକ ଆହ୍ୱାନକୁ କିପରି ଆହୁରି ସୁସଂହତ କରାଯାଇପାରିବ ସେ ସମ୍ପର୍କରେ ସମ୍ମିଳନୀରେ ଆଲୋଚନା କରାଯିବ।

0: ଡକ୍ଟର ଏଲ୍ ମୁରୁଗାନ୍ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ରାଜ୍ୟସଭା ସଦସ୍ୟତା ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ଡକ୍ଟର ମୁରୁଗାନ୍ ଶ୍ରମିକର ସନ୍ତାନ ଭାବେ ଆରମ୍ଭ ହୋଇଥିବା ତାଙ୍କ ଜୀବନ କେନ୍ଦ୍ର ମନ୍ତ୍ରୀ ପରିଷଦରେ ସଦସ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବା ଏକ ସୌଭାଗ୍ୟ ବୋଲି ବର୍ଷ୍ଣନା କରିଛନ୍ତି। ଦଳୀୟ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ସେ ଇଚ୍ଛୁକ ବୋଲି ତାଙ୍କ ଇସ୍ତଫା ପତ୍ରରେ ସୂଚନା ଦେଇଛନ୍ତି। 2029 ଲୋକସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ବିଜେପିକୁ ମଜବୁତ କରିବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବ ବୋଲି ଡକ୍ଟର ମୁରୁଗାନ୍ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ଜିଏସ୍ଟି ପରିଷଦ ପକ୍ଷରୁ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ଉପରେ ସୂଚନା ପ୍ରଦାନ କରୁଛୁ। ଭାରତୀୟ ଟିକସ ସଂସ୍କାର ଯାତ୍ରାରେ 2017 ଜୁଲାଇ ପହିଲାରେ ଆରମ୍ଭ କରାଯାଇଥିବା ଜିଏସ୍ଟି ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ। କେନ୍ଦ୍ରୀୟ ଓ ରାଜ୍ୟର ବିଭିନ୍ନ ଟିକସକୁ ଗୋଟିଏ ବ୍ୟବସ୍ଥା ମଧ୍ୟରେ ଏକୀକୃତ କରାଯାଇ ଏକ ଦେଶ ଏକ ଟିକସ ବ୍ୟବସ୍ଥାକୁ ଦେଶବ୍ୟାପୀ ଲାଗୁ କରାଯାଇଥିଲା। ଜିଏସ୍ଟି ପରିଷଦ କରଦାତା ଅନୁକୂଳ ବ୍ୟବସ୍ଥା ମାଧ୍ୟମରେ ସହଜ ଓ ସୁବିଧା ବ୍ୟବସ୍ଥା ଆପଣେଇବାକୁ ପ୍ରସ୍ତାବ ଦେଇଥିଲା। ଗତବର୍ଷ କରାଯାଇଥିବା ଆଗାମୀ ପିଢ଼ି ଜିଏସ୍ଟି ସଂସ୍କାର ଏହାକୁ ଆହୁରି ସରଳ କରିଥିଲା। ପୂର୍ବରୁ ଥିବା 5, 12, 18 ଓ 28% ଚାରିସ୍ତର ବିଶିଷ୍ଟ ଟେକସ ଢାଞ୍ଚାକୁ ପରିବର୍ତ୍ତନ କରାଯାଇ 5 ଓ 18% 2 ସ୍ତରରେ ସୀମିତ ରଖାଯାଇଥିଲା। ଆଜି ନୂଆଦିଲ୍ଲୀ ବ୍ଲୁମ୍ବର୍ଗ ନ୍ୟୁ ଇକୋନୋମିକ୍ ଫୋରମ୍ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଜିଏସ୍ଟି ବ୍ୟବସ୍ଥା ଦ୍ୱାରା ସରକାର ଜଟିଳ ଟିକସ ବ୍ୟବସ୍ଥାକୁ ସରଳୀକୃତ କରିଛନ୍ତି।
1: ଜିଏସ୍ଟି କେ ଜରିଆ ହମନେ ଟାକ୍ସିସ୍ କେ ଏକ କମ୍ପ୍ଲେକ୍ସ ୱେବ୍କୁ ନ୍ୟାସନାଲ୍ ମାର୍କେଟ୍ ମେ ବଦଲା ହେ ହମନେ ଇନ୍ସଲ୍ଭେନ୍ସି ଲ ବନାୟା ହେ 29 ଲେବର କୋର୍ଟସ୍ ଅବ 4 ସିମ୍ପଲ କୋର୍ଟସ୍ ମେ ସିମଟ ଚୁକେ ବିଜନେସ୍ ସେ ଜୁଡେ ସୈକଡ଼ୋ ଛୋଟି ମୋଟି ଗଲତିଓକୁ ଡିକ୍ରିମିନାଲାଇଜ୍ କିଆ ଗୟା ଔର ଅବ ୟହାଁ ରୁକେ ନହିଁ ହେ ଭାରତ କି ରିଫର୍ମ ଏକ୍ସପ୍ରେସ୍ ତେଜ ଗତି ସେ ଆଗେ ବଢ଼ ରହି ହେ ହମାରେ ଲିଏ ରିଫର୍ମସ୍ कोई कंपल्सन नहीं है, रिफॉर्म्स हमारा कन्विक्शन है।
0: ନୂଆଦିଲ୍ଲୀଠାରେ ଅନୁଷ୍ଠିତ 58ତମ ଜିଏସ୍ଟି ପରିଷଦ ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମକୁ କହିଛନ୍ତି ଜିଏସ୍ଟି ଅଧିକାରୀଙ୍କଠାରୁ ଗିରଫ କରିବା କ୍ଷମତା ପ୍ରତ୍ୟାହାର କରିନେବା ପାଇଁ ପରିଷଦ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜିଏସ୍ଟି ଖିଲାପକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆର୍ଥିକ ସୀମାକୁ 1 କୋଟିରୁ 5 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଚର୍ମରୋଗ କ୍ଷେତ୍ରରେ ଆୟୁର୍ବେଦ ସିଦ୍ଧ ୟୁନାନୀ ଏବଂ ହୋମିଓପାଥି ଚିକିତ୍ସା ପାଇଁ ଏକ ମାନକ ନିର୍ଦ୍ଦେଶାବଳୀ ଆୟୁଷ ମନ୍ତ୍ରଣାଳୟ ଜାରି କରିଛି। ଯୋଗ ଆଧାରରେ ଏହି ନିର୍ଦ୍ଦେଶାବଳୀ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆୟୁଷ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଆୟୁଷ ଚିକିତ୍ସା କ୍ଷେତ୍ରରେ ସମାନତା ଗୁଣବତ୍ତାକୁ ସୁନିଶ୍ଚିତ କରିବା ଏବଂ ପ୍ରମାଣ ଆଧାରିତ ପ୍ରଣାଳୀକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ସମନ୍ୱିତ ଆୟୁଷ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ଏହି ନିର୍ଦ୍ଦେଶାବଳୀ ଅଧିକ ସଶକ୍ତ କରିବ। ଭାରତ ଓ ସାଇପ୍ରସ୍ ମଧ୍ୟରେ ଦ୍ୱିପାକ୍ଷିକ ନୌସେନା ସହଯୋଗ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଲୋଚନା ଆଜି ଅନୁଷ୍ଠିତ ହୋଇଛି। ସାଇପ୍ରସ୍ଠାରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ ନେତୃତ୍ୱରେ ଭାରତୀୟ ପ୍ରତିରକ୍ଷା ମଣ୍ଡଳୀ ସାଇପ୍ରସ୍ ନୌ କମାଣ୍ଡର କମୋଡର ନିକୋଲାଓସ୍ ଲୁକାଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଭାରତୀୟ ପ୍ରତିନିଧି ମଣ୍ଡଳୀ ମାରି ନୌସେନା ଘାଟି ପରିଦର୍ଶନ କରିଥିଲେ। ସାଇପ୍ରସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ମନୀଷ ଏଡି ଗସ୍ତକାଳରେ ଉପସ୍ଥିତ ଥିଲେ। ଭାରତୀୟ ପ୍ରତିନିଧି ମଣ୍ଡଳୀ ସେଠାରେ ଅଧିକାରୀ ଓ କର୍ମକର୍ତ୍ତାଙ୍କ ସହ ମତ ବିନିମୟ କରିଛନ୍ତି। ଏହି ଆଲୋଚନା ଦ୍ୱିପାକ୍ଷିକ ସାମୁଦ୍ରିକ ସୁରକ୍ଷା ବୃତ୍ତିଗତ ଆଦାନ ପ୍ରଦାନ ଓ ସହଯୋଗକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ପ୍ରତିରକ୍ଷା ସଚିବ ଶ୍ରୀ ସିଂହଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ ଦୁଇଦିନିଆ ସାଇପ୍ରସ୍ ଗସ୍ତରେ ଅଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଆଇସିସି ଭାରତୀୟ ମହିଳା କ୍ରିକେଟର ଶେଫାଳି ବର୍ମାଙ୍କୁ ଚଳିତ ବର୍ଷ ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରିଛି। ମହିଳା ଏସିଆ କପ୍ ଏବଂ ଏସୀୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରିଥିବା ଶେଫାଳି ବର୍ମା ମହିଳା କ୍ରିକେଟ୍ରେ ଏହି ସଫଳତା ହାସଲ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଶୁଭମନ୍ ଗିଲ୍ଙ୍କୁ ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ଭାବେ ଅଭିହିତ କରାଯାଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆଇସିସି ପକ୍ଷରୁ ଏହି ମାନ୍ୟତା ମିଳିଛି। ଭାରତର ପ୍ରଗତି ସାମୁହିକ ଅଭିବୃଦ୍ଧି ଓ ସହଭାଗୀ ସୁଯୋଗ ଉପରେ ପର୍ଯ୍ୟବେସିତ କହିଲେ ପ୍ରଧାନମନ୍ତ୍ରୀ। ରାଞ୍ଚି ଟ୍ରିପିଲ୍ଆଇଟି ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ 3 ଜଣିଆ କମିଟି ଗଠିତ। ସୂଚନା ଓ ପ୍ରସାରଣ ତଥା ସଂସଦୀୟ

0: ରାଷ୍ଟ୍ରମନ୍ତ୍ରୀ ଏବଂ ରାଜ୍ୟସଭା ସଦସ୍ୟତା ପଦରୁ ଇସ୍ତଫା ଦେଲେ ଡକ୍ଟର ଏନ୍ ମୁରୁଗାନ୍ ଏବଂ ଚର୍ମରୋଗ କ୍ଷେତ୍ରରେ ଆୟୁର୍ବେଦ ସିଦ୍ଧ ୟୁନାନୀ ଓ ହୋମିଓପାଥିକ୍ ଚିକିତ୍ସା ପାଇଁ ଜାରି ହେଲା ମାନକ ନିର୍ଦ୍ଦେଶାବଳୀ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ରାୟଗଡ଼ା ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ତୀର୍ଥଯାତ୍ରାରେ ବାହାରିଛନ୍ତି ଦକ୍ଷିଣ ପଶ୍ଚିମ ଓଡ଼ିଶାର 6 ଜିଲ୍ଲାର 775 ଜଣ ବରିଷ୍ଠ ନାଗରିକ ଏବଂ 25 ଜଣ ଏସ୍କର୍ଟ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସବୁଜ ପତାକା ଦେଖାଇ ଏହି ଟ୍ରେନ୍ର ଶୁଭାରମ୍ଭ କରିଥିଲେ। ରାୟଗଡ଼ାରୁ ଚତୁର୍ଥ ଥର ପାଇଁ ଏହି ତୀର୍ଥଯାତ୍ରାର ଆୟୋଜନ କରାଯାଇଛି। ଆଇଆର୍ସିଟିସି ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଯାତ୍ରୀଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।
2: 775 ଜଣ ଏହି ଚତୁର୍ଥ ପର୍ଯ୍ୟାୟରେ ତା ସହିତ ଏସ୍କୋର୍ଟ ପାର୍ଟ ସହିତ 800 ଜଣ ତୀର୍ଥଯାତ୍ରୀ ଏଠାରୁ ବାହାରିଛନ୍ତି। ଏମିତି ଯଦି ଦେଖିବା ପ୍ରାୟ 24-27 ଇଏରେ ପ୍ରାୟ 7,755 ଜଣ ତୀର୍ଥଯାତ୍ରା କରିବାର ତାଙ୍କୁ ସୁଯୋଗ ମିଳିବ। ଏଭଳି ବ୍ୟବସ୍ଥା ତାଙ୍କୁ ହେଇଛି। ଆଜି ସେମାନେ ଦର୍ଶନ କରି ଆସିବେ। ରାଜ୍ୟ ସରକାରଙ୍କ ଆହୁରି ବି ଜଗନ୍ନାଥ ତୀର୍ଥଯାତ୍ରାର ବି ଯୋଜନା ରହିଛି। ସେ ମାଧ୍ୟମରେ ବି ଅନେକ ଯେଉଁମାନେ ଜଗନ୍ନାଥ ଦର୍ଶନ କରିବା ପାଇଁ ଚାହୁଁଛନ୍ତି ସେମାନେ ବି ଦର୍ଶନ କରିବାର ସରକାରଙ୍କ ତରଫରୁ ସୁବିଧା ମିଳିଛି। ତେଣୁ ନିଶ୍ଚୟ ଆଜି ଯେଉଁମାନେ ଯାଇଛନ୍ତି ତାଙ୍କ ପାଇଁ ଆମେ ସମସ୍ତେ ଏଠି ମା ମଝି ଘରିଆଣୀ ହଉ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଆମେ ପ୍ରାର୍ଥନା କରୁଛୁ ତାଙ୍କର ଯାତ୍ରା ମଙ୍ଗଳମୟ ହଉ।
1: ରାୟଗଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ 2026 ପ୍ରକ୍ରିୟା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସମ୍ପର୍କିତ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ପୂର୍ବ ତାଲିକାରେ 7,14,700 ଜଣ ଭୋଟର ଥିବାବେଳେ ଚୂଡ଼ାନ୍ତ ତାଲିକାରେ 6,71,378 ଜଣ ଭୋଟର ସ୍ଥାନ ପାଇଛନ୍ତି। ତାଲିକା ସଂଶୋଧନ ନୂତନ ନାମ ଯୋଗ ଓ ନାମ ବାଦ ଦେବା ପ୍ରକ୍ରିୟା ସମ୍ପର୍କରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଛି। ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଦିଶା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଜଳଜୀବନ ମିଶନ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଏବଂ ଜିଲ୍ଲାରେ ଶିଳ୍ପ ବିକାଶର ସମ୍ଭାବନା ସମେତ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ନେଇ ଆଲୋଚନା ହୋଇଛି। ସେବା ଓ ଜନକଲ୍ୟାଣମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବ୍ଲକ ପରିସରରେ ସେବା ସଂକଳ୍ପ ଅଭିଯାନ 2026 ଅବସରରେ ସେବା ସେତୁ ଶିବିର ଆୟୋଜିତ ହୋଇଛି। ଏଥିରେ ଶିକ୍ଷା ସ୍ୱାସ୍ଥ୍ୟ ଶିଶୁ ବିକାଶ ବନ ପଶୁ ସମ୍ପଦ ସାମାଜିକ ସୁରକ୍ଷା ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଷ୍ଟଲ୍ ଖୋଲାଯାଇ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମୁନିଗୁଡ଼ା ଅଞ୍ଚଳରେ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଗାନ୍ଧି ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ରାୟଗଡ଼ାରେ ଶାନ୍ତି ଶୋଭାଯାତ୍ରା ସର୍ବଧର୍ମ ପ୍ରାର୍ଥନା ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ମଧ୍ୟ ହୋଇଛି। ରାୟଗଡ଼ା ଜିଲ୍ଲାର ବିଷମ କଟକଠାରେ ଅନୁଷ୍ଠିତ 25ତମ ଓଡ଼ିଶା ରାଜ୍ୟସ୍ତରୀୟ ସିନିୟର ସିପକ୍ ଟାକ୍ରୋ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମେତ ବହୁ ଅତିଥି ଯୋଗ ଦେଇଥିଲେ। ରାୟଗଡ଼ା ଜିଲ୍ଲାରେ ମହିଳା ସଶକ୍ତିକରଣ ଓ ଆଇନଗତ ସଚେତନତାକୁ ଗୁରୁତ୍ୱ ଦିଆଯାଇଛି। ମୁନିଗୁଡ଼ାରେ ବିଜେପି ମହିଳା ମୋର୍ଚ୍ଚାର ମିଶ୍ରଣ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ରାୟଗଡ଼ାରେ ଯୌତୁକ ନିଷେଧ ଆଇନ ଏବଂ ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ ସମ୍ପର୍କରେ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ହୋଇଛି। ଏହାସହ ଯୁବପିଢ଼ିଙ୍କୁ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ପାଇଁ କୈଳାସପୁରସ୍ଥିତ ସରକାରୀ ଏସ୍ଏସ୍ଡି ମହାବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲାରେ ଆନ୍ତର୍ଜାତିକ ପର୍ଯ୍ୟଟନ ଦିବସ ଅବସରରେ ପୁରୀ କୋଷ୍ଟାଲ ମାରାଥନ 2026ର ପ୍ରଚାର ପାଇଁ 5 କିଲୋମିଟର ପ୍ରମୋ ରନ୍ ଆୟୋଜିତ ହୋଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନା ଦିବସରେ ଛାତ୍ରଛାତ୍ରୀମାନେ ମଧ୍ୟ ନିଜର ସୃଜନଶୀଳତା ଓ ପ୍ରତିଭା

0: ପ୍ରଶାସନ କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ସୀମାଞ୍ଚଳ ପଣ୍ଡା ଏବଂ ଉପସ୍ଥାପନାରେ ଥିଲେ ନୀନା ସାହୁ। ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା ରାଜୀବ କୁମାର ମହନ୍ତ ଏବଂ ଉପସ୍ଥାପନା ଅମ୍ବିକା ମହାପାତ୍ର ଏବଂ ସନ୍ତୋଷ କୁମାର ପାଠକ।

0: ଓଡ଼ିଶାରେ ସର୍ବାଧିକ ମକା ଉତ୍ପାଦନକାରୀ ଜିଲ୍ଲା, ତା ଭିତରେ କଣ କହିଲ କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଅଞ୍ଚଳରେ ମଧ୍ୟ ମକା ଚାଷ କରାଯାଏ। ତାର ଚାଷ ସମୟ ହେଉଛି ଖରିଫ, ଯେତେବେଳେ ଚାଷ ହେଉଛି ଜୁନ ଜୁଲାଇ ମାସରେ ବିହନ ବୁଣାଯାଏ। ପୁଣି ରବି ଋତୁ ଅଛି, ଏଇ ଆମ ଅକ୍ଟୋବର ନଭେମ୍ବର ମାସରେ ଚାଷ କରାଯାଏ। ଯଦି ପାଣିର ସୁବିଧା ଅଛି ତାହେଲେ ଏଇ ସମୟରେ ଆମେ ଚାଷ କରିପାରିବା।
1: ପାଣି ସୁବିଧା ହେଇଯିବ,
0: ହଁ
1: ଆମେ ତାହେଲେ କରିବା।
0: ହଁ
1: ଆଉ କିଛି ଭାଇମାନେ ଅଛନ୍ତି, ତାଙ୍କୁ ଏକଜୁଟ କରି ଆମେ ମିଶିକି ଯଦି କରିବା ତାହେଲେ ନିହାତି ଭଲ ଲାଭ ହବ। ଆଉ
0: ହେଲେ ଦାମ, ମକା ଚାଷ ଯେମିତି ନବରଙ୍ଗପୁରରେ ଅଧିକ ହଉଛି, ଆମେ ଯଦି ଏପଟରେ ମକା ଚାଷ ଟିକେ ଭଲ ଭାବରେ କରନ୍ତେ ଆଉ ମକା ଭଲ ପାଆନ୍ତେ ତାହେଲେ ଆମ ପାଖରେ ଦି ପଇସା ରହନ୍ତା ଆଉ କଣ।
1: ନିହାତି ନା। ଆଉ ଆଚ୍ଛା ଅପା, ଦକ୍ଷିଣ ଓଡ଼ିଶା ଏଇଟା ହଉଛି ଆମର ଉପକୂଳବର୍ତ୍ତୀ ଓଡ଼ିଶା, ସେପଟେ ମକା ଚାଷ କଲେ ଭଲ ଲାଭ ହଉଛି, ଉତ୍ପାଦନ ହଉଛି, ଏଠି କଲେ ଜଳବାୟୁକୁ ସୁହାଇବ?
0: ହଁ ହବନି କାହିଁ, ସେଠିକାର ଜଳବାୟୁ ହଉଛି ଉର୍ବର, ଦୋରସା ଓ ଭଲ ଜଳ ନିଷ୍କାସନ ବ୍ୟବସ୍ଥା ଥିବା ମାଟି ମକା ଚାଷ ପାଇଁ ପୁରା ସର୍ବୋତ୍ତମ। ଯଦି ଆମେ ଏଥିରେ ମକା ଚାଷ କରନ୍ତେ ତାହେଲେ ଲାଭ ଦିଟା ହୁଅନ୍ତା ଆଉ କଣ।
1: ଆମେ ତାହେଲେ ଟ୍ରାଏ କରିବା।
0: ହଁ ହେଲେ ଦାମ, ଭଲ ମନ୍ଦ ଦୀପଦ କଥା ହେଲେ, ତା ସହିତ ମକା ଚାଷ କରିବା ପାଇଁ ମନ ବଳେଇଲେ, ସନ୍ଧ୍ୟା ବେଳ ବୈଠକ ଘର ବସିକି ପଲ୍ଲୀ ଗୀତ ଟିକେ ଶୁଣିବା, ତାପରେ କଥା ହବା।
1: ହଉ।

0: ଦାମ
1: ଆଜ୍ଞା ବାପା,
0: ଗୀତଟି କେମିତି ଲାଗିଲା?
1: ବହୁତ ସୁନ୍ଦର
0: ସୁନ୍ଦର ଲାଗିଲା ଟି। ଗୀତଟି ଯଦି ଭଲ ଲାଗିଲା ତାହେଲେ ତୁମେ ଭଲ ମନ ନେଇକି ଏଥର ଭଲ ଭାବରେ ଚାଷବାସ କର, ଭଲ ଦି ପଇସା ହବ, ମାନେ ମକା ଚାଷରୁ। ମ ତମେ ଯଦି ଯୁବକ ପିଲାମାନେ ଚାଷ କ୍ଷେତକୁ ମନ ବଳେଇବେ, ଭଲ ଚାଷବାସ କରିବେ, ଏଇ ତ ହେଇ ଆମେ ଏଇ ଶୀତ ଦିନ ଆସିଲା ଆମର କେତେ ପ୍ରକାର ଚାଷ କରିବା, କୋବି, ମୂଳା, ଗାଜର, ତା ସହିତ ଫୁଲକୋବି, ବନ୍ଧାକୋବି, ସବୁ ପ୍ରକାର ଶାଗ, କେତେ କଣ ଆମେ ଚାଷ କରିବା, ଚାଷରୁ ଭଲ ଲାଭ ହବ, ତା ସହିତ ମକା ଚାଷ।
1: ମକା ଚାଷ?
0: ହଁ, ମକା ଚାଷ ଆମେ କରୁଥିବା, ଲାଭ ପାଉଥିବା।
1: କିନ୍ତୁ ଏଇ ମକା ଚାଷ ଆମେ ଯଦି ଆଉ ଟିକେ ଅଧିକ ଜାଣିବା ବିଷୟରେ ତେବେ ଆମ ପାଇଁ ଉପକାରୀ ହେବ।
0: ତାହେଲେ ଆଜିର କିଷାନବାଣୀ କାର୍ଯ୍ୟକ୍ରମରେ ସେଇ ମକା ଚାଷ ଉପରେ ଭଲ ବିଷୟଟିଏ ଅଛି।
1: କଣ ଅଛି
0: ବିଷୟ? ହଉଛି ମକା।

0: ଚାଷରୁ ଅଧିକ ଆୟ।
1: ଓହୋ,
0: ଆଉ ମହାଶୟ ହେଉଛନ୍ତି ମିହିର ରଞ୍ଜନ ମହାନ୍ତି, ସିଏ ଆମକୁ ମକା ଚାଷ ବିଷୟରେ ବୁଝେଇ କହିବେ, ଆମେ ଶୁଣିବା, ଆମେ ସେଇ ଅନୁସାରେ ମକା ଚାଷ କରିବା ଆଉ କଣ।
1: ଠିକ ଅଛି,
0: ଏଇ ବିଷୟରେ ବୁଝାଇ କହିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ମିହିର ରଞ୍ଜନ ମହାନ୍ତି। ଆସନ୍ତୁ ସାର୍, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର
0: ସାର୍, ଆଜି ଆମେ ଯୋଉ ବିଷୟ ରଖିଛେ ମକା ଚାଷରୁ ଅଧିକ ଆୟ, ଏ ବିଷୟ ତ କଥା ହେବା। ସାଧାରଣତଃ ମକା ଚାଷ ବର୍ତ୍ତମାନ ଦେଖାଯାଉଛି ବହୁତ ଚାଷୀମାନେ କରୁଛନ୍ତି, ତା ସହିତ ଲାଭ ବି ପାଉଛନ୍ତି। ଏଇ ଯୋଉ ମକା ଚାଷ, ତାର ପ୍ରାଧାନ୍ୟ କଣ, ଏହାର ପ୍ରକାର ଭେଦ କେତେ, ଏ ବିଷୟଟି ପରାମର୍ଶ ଦିଅନ୍ତୁ।
2: ସାଧାରଣତଃ ମକା ଚାଷ ଆମର ବହୁତ ଗୋଟେ ମୁଖ୍ୟ ଫସଲ, ତ ଆପଣମାନେ ସମସ୍ତେ ଜାଣିଥିବେ ମକା ଚାଷ ଗୋଟେ ପ୍ରମୁଖ ଫସଲ ଆମ ରାଜ୍ୟର। ଦେଶରେ ଏବଂ ବିଦେଶରେ ମଧ୍ୟ ମକା ଚାଷର ବହୁତ ଚାହିଦା ଅଛି। ମକା ଚାଷ ପ୍ରାୟ 160 ଦେଶରେ କରାଯାଉଛି। ଆଉ ଆପଣମାନେ ଯଦି ଦେଖିବେ ମକା ଚାଷର ଯୋଉ ଅମଳ କ୍ଷମତା ରହିଛି, ତାର ଅମଳ କ୍ଷମତା ସବୁ ଶସ୍ୟମାନଙ୍କ ଭିତରେ ଅଧିକା। ମକାକୁ ମଧ୍ୟ କୁଇନ୍ ଅଫ୍ ସିରିଏଲ୍ସ ମଧ୍ୟ କୁହାଯାଉଛି। ମକା ଚାଷ ଆମେ 3 ଋତୁରେ କରିପାରିବା, ଆଉ ତାର ଅମଳ କ୍ଷମତା ମଧ୍ୟ ରହୁଛି। ମକା ଗୋଟେ ପୁଷ୍ଟିକର ଜାତୀୟ ଶସ୍ୟ, ଯୋଉଥିରେ କି ଆମର ପ୍ରାୟ 60-70% ଶ୍ୱେତସାର ରହୁଛି, 8-10% ପୁଷ୍ଟିସାର ରହୁଛି, ସ୍ନେହସାର 4-5% ରହୁଛି। ବିଭିନ୍ନ ପ୍ରକାର ମକା ଆମେ ଚାଷ କରିପାରିବା। ପ୍ରଥମେ ରହୁଛି ଆମର ଯୋଉଟା ରହୁଛି, ଆମେ ଯୋଉଟା କରୁଛେ ଆମର ଗ୍ରେନ୍ ପାଇଁ କରୁଛେ, ନର୍ମାଲ ମକା ଚାଷ ସେଇଭଳିଆ ଚାଷ କରିପାରିବା। ନହେଲେ ଆଜିକାଲି ବଜାରରେ ଆମର ମିଠା ମକା ମିଳିଲାଣି, ମଧୁର ମକା ଚାଷ ମଧ୍ୟ କରିପାରିବା, ପରିବା ମକା ମଧ୍ୟ ଚାଷ କରିପାରିବା, ଖଇ ମକା ମଧ୍ୟ ଚାଷ କରିପାରିବା। ତାପରେ ଏବେ ବାହାରିଲାଣି ଉନ୍ନତ ପୁଷ୍ଟିକର ଜାତୀୟ ମକା, କ୍ୟୁପିଏମ୍ ତାକୁ କହୁଛନ୍ତି, କ୍ୱାଲିଟି ପ୍ରୋଟିନ୍ ମେଜ୍, ତା ମଧ୍ୟ କରିପାରିବା। ଆଉ ମକା ମଧ୍ୟ ଆମର ଗୋ ଖାଦ୍ୟରେ ମଧ୍ୟ ବ୍ୟବହୃତ ହେଉଛି, ତ ସବୁଜ ଗୋ ଖାଦ୍ୟ ମକା ମଧ୍ୟ ଆମେ ଚାଷ କରିପାରିବା। ମକାର ମଧ୍ୟ ଚାହିଦା ଆମ ଭାରତ ବର୍ଷରେ ବହୁତ ଅଧିକା ରହିଛି। ଆମେ ଯେତିକି ବି ମକା ପ୍ରଡକ୍ସନ କରୁଛେ ତାର ଚାହିଦା ବହୁତ ଅଛି, ମାର୍କେଟିଂରେ ଏତେ ଅସୁବିଧା ହୁଏନି ମକାରେ, କାରଣ ତାର ଯେତିକି ମକା ଚାଷ ହୁଏ ତାର 51% ଭାଗ ଆମର କୁକୁଡ଼ା ଫ୍ୟାକ୍ଟ୍ରି ଯୋଉ ଅଛି, ପୋଲଟ୍ରି ଇଣ୍ଡଷ୍ଟ୍ରି, ସେଠିକି ଆମର ଯାଇଥାଏ। ଗୋ ଖାଦ୍ୟରେ 22% ଆମର ୟୁଜ୍ ହେଇଥାଏ। ତାପରେ ମକାକୁ ଆମେ ଗ୍ରେନ୍ ହିସାବରେ ପ୍ରାୟ 23% ହିସାବରେ ସେଟା ମାର୍କେଟିଂ ହେଇଯାଏ। ବିଭିନ୍ନ ପ୍ରକାର ଶିଳ୍ପରେ ମଧ୍ୟ ମକାର ଚାହିଦା ଯେ ସେଠି ପ୍ରାୟ 12% ଆମର ମକା ବିକ୍ରି ହେଇଯାଇଥାଏ।
0: ସାଧାରଣତଃ ଏଇ ଯୋଉ ଚାଷୀ ଭାଇମାନେ ଆମର ଯୋଉ ମକା ଚାଷ କରିବେ, ଚାଷ ପ୍ରଣାଳୀ କେମିତି କଣ ରହିଛି, ସାଧାରଣତଃ ସେମାନେ କେମିତି କଣ ଚାଷ କରିବେ?
2: ଆମ ରାଜ୍ୟରେ ଯୋଉ ଜଳବାୟୁ ଅଛି ସେଟା ମକା ଚାଷ ପାଇଁ ବହୁତ ଉତ୍କୃଷ୍ଟ ଜଳବାୟୁ। ଆଉ ସାଧାରଣତଃ ଆମର ଦକ୍ଷିଣ ଓଡ଼ିଶାରେ ଅଧିକା ମକା ଚାଷ କରାଯାଉଛି, ତା ସହିତ ଆମର କୋଷ୍ଟାଲ ଏରିଆରେ ଆଉ ସେଣ୍ଟ୍ରାଲ ଏରିଆରେ ମଧ୍ୟ ମକା ଚାଷ କରାଗଲାଣି। ଆମର ଯୋଉ ମକା ଚାଷ ପାଇଁ ଯୋଉ ମୃତ୍ତିକା ଦରକାର ସେଇଟା ଟିକେ ଦୋରସା ମାଟି ହେଇଥିବା ଦରକାର, ନହେଲେ ବାଲି ଦୋରସା ମାଟି ହେଇଥିବ, ଟିକେ ଢିପ ଜମି ହେଇଥିବ, ଆଉ ଯୋଉଠି ପାଣି ଟିକେ ଗଡି ଆସୁଥିବ, ସେଇଭଳିଆ ଜମିରେ ହିଁ ଆମର ମକା ଚାଷଟା ଭଲ ହୁଏ। ଆଉ ମକା ଚାଷ ଯୋଉ ଜମିରେ କରିବେ ସେ ଜମିର ଯୋଉ ମୃତ୍ତିକା ପରୀକ୍ଷା ହେଇଥିବ ତାର ଅମ୍ଳୀୟତା ଯୋଉଟା 6.5-7.5 ଭିତରେ ରହିବା ଦରକାର, ସେଇଟା ହେଲେ ମକା ଚାଷ ପାଇଁ ଉପଯୁକ୍ତ। ଯଦି ଆପଣଙ୍କର ମାଟିରେ ଅମ୍ଳୀୟ ଅଧିକା ରହିଲା କିମ୍ବା ଖାରିଆ ଅଧିକା ରହିଲା ତାହେଲେ ସେଟା ମକା ଚାଷକୁ ଆଫେକ୍ଟ କରିବ।
0: ତାମାନେ ଆମର ବାଲିଆ ଦୋରସା ମାଟି ମକା ଚାଷ ପାଇଁ
2: ଉପଯୁକ୍ତ। ମକାର ଯୋଉ ବୁଣିବା ସମୟ 3 ସମୟରେ ଆମେ କରିପାରିବା, ବର୍ଷା ଦିନ କରିପାରିବା, ଶୀତ ଦିନ କରିପାରିବା, ଖରାଦିନେ ମଧ୍ୟ କରିପାରିବା।
0: ବର୍ତ୍ତମାନ ଯୋଉ ସମୟ ଆମେ କୋଉ ମକା ଚାଷ କରିବା?
2: ବର୍ତ୍ତମାନ ଆପଣ ଶୀତଦିନିଆ ମକା କରିପାରିବେ, ଯୋଉଟାକି ଅକ୍ଟୋବର ମାସ ନଭେମ୍ବର ମାସ ଭିତରେ କରିବା ପାଇଁ ପଡିବ।
0: ଆଜ୍ଞା।
2: ଆଉ ଖରାଦିନିଆ ଯୋଉଟା କରିବେ ସେଇଟା ଜାନୁଆରୀ ମାସରେ କରିବେ।
0: ଆଜ୍ଞା।
2: ଏବେ ଯୋଉ ଶୀତଦିନିଆ କରିବେ କିମ୍ବା ଖରାଦିନିଆ କରିବେ, ବର୍ଷା ଦିନ ତ ଆପଣଙ୍କର ବର୍ଷା ପକେଇବ, ବର୍ଷା ପାଣି ଥିବ, ତେଣୁକରି ଜଳସେଚନର ଏତେଟା ଆବଶ୍ୟକତା ନାହିଁ।
0: ଆଜ୍ଞା।
2: କିନ୍ତୁ ଶୀତ ଋତୁରେ ଯଦି କରୁଛନ୍ତି ତାହେଲେ ଖରାଦିନେ କରୁଛନ୍ତି, ସେଠି ଆପଣଙ୍କର ଜଳସେଚନର ବ୍ୟବସ୍ଥା କହିକି କରିବା ପାଇଁ ଆପଣମାନଙ୍କୁ ପଡିବ। ଶୀତ ଦିନେ ଯଦି ଆପଣମାନେ ଟିକେ ଡିଲେଟ୍ କରିଦେଉଛନ୍ତି, ଚାଷୀ ଭାଇ ଭଉଣୀମାନଙ୍କୁ ମୋର କହିବାର କଥା, ଯୋଉ ସମୟରେ ସୋଇଂ ଟାଇମ୍ଟା ଦିଆ ହେଇଛି ସେଇ ସମୟରେ କରନ୍ତୁ। ଯଦି ଟିକେ ଅଧିକା ଡିଲେଟ୍ କରିଦେଉଛନ୍ତି ଶୀତ ଦିନେ କଣ ହଉଛି, ତାର ଜର୍ମିନେସନ୍ ପ୍ରୋବ୍ଲେମ୍ ହବ, ଗଜା ଭଲ ଭାବରେ ହେବନି। ସେଇଭଳିଆ ଖରାଦିନେ ମଧ୍ୟ ଯଦି ଆପଣମାନେ ଟିକେ ବିଳମ୍ବ କରିଦେବେ, ଜାନୁଆରୀରୁ କିମ୍ବା ଫେବୃଆରୀ ଆଡିକି ଯଦି କରୁଛନ୍ତି, ତାହେଲେ ମକାରେ ଯେତେବେଳେ ଫୁଲ ଧରିବା ସମୟରେ ସେତେବେଳେ ଅଧିକା ଉତ୍ତାପ ଥିବ, ତ ସେତେବେଳେ ଆମର ଭଲ ସିଡ୍ ଫର୍ମେସନ୍ ହବ ନାହିଁ। ତାପରେ କହିବାକୁ ଚାହେଁ ଆପଣମାନେ ଯୋଉ କରିବେ, ଆମର ଗୋଟେ ଏକର ପିଛା 6-7 ବିହନ ଦରକାର। ଆପଣମାନେ ବିହନଟାକୁ ଧାଡ଼ିରେ ବୁଣିବେ, ଧାଡ଼ିକୁ ଧାଡ଼ି 60 ହୋଇଥିବା ଦରକାର, ଆଉ ଗଛକୁ ଗଛ 25 ହେଇଥିବା ଦରକାର। ଆପଣ ବୁଣିବା ପୂର୍ବରୁ ତାର ଆଉ ଗୋଟେ ଅଛି କି ଜମି ପ୍ରସ୍ତୁତି, ଜମି ପ୍ରସ୍ତୁତି ସେଟା ବହୁତ ମୁଖ୍ୟ ଭୂମିକା ଇଏ କରେ ମକା ଚାଷରେ। ଯୋଉ ଜମିରେ କରିବା ପାଇଁ ଚାହୁଁଛନ୍ତି ସେଠି ଖରାଟିଆ ଚାଷ କରିବେ, 2-3 ଖରାଟିଆ ଚାଷ କରିବେ, ଯୋଉଟାକି ଆମର ଏପ୍ରିଲ ମାସରେ କରାଯାଏ। ଯୋଉ ଖରାଟିଆ ଚାଷ କରିବା

0: କ'ଣ ହୁଏ, ଆମର ମୂର୍ତ୍ତିକା ଟିକେ ଭଲ ଭାଗରେ ତା ଦେହରେ ଆଲୋକ ପ୍ରବେଶ କରେ, ମୂର୍ତ୍ତିକାରେ ବାୟୁ ପ୍ରବେଶ କରେ। ଆଉ ସବୁଠୁ ବଡ କଥା ହେଲା ସେଇ ଯୋଉ ମୂର୍ତ୍ତିକା ଭିତରେ ଯଦି ଆପଣଙ୍କର କିଛି ପୋକ କିମ୍ବା ରୋଗର ଅଛି କିଛି ଲାର୍ଭା, ତ ସେଗୁଡାକ ସବୁ ବାହାରକୁ ଆସିଥାଏ, ସୂର୍ଯ୍ୟକିରଣ ପଡିଲା ଫଳରେ ସେଗୁଡିକ ସବୁ ନଷ୍ଟ ହେଇଯାଏ। ତାପରେ ଯେତେବେଳେ ପୁଣି ଚାଷ କରୁଛନ୍ତି, ମାନେ ଆମର ଜୁନ୍ ମାସ ଯେତେବେଳେ ଆପଣ ବୁଣିବା ପାଇଁ ଯିବେ, ସେତେବେଳେ ଦୁଇଥର ଚାଷ କରନ୍ତୁ, ଜମିକୁ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ, ତାପରେ ଆପଣ ଧାଡିରେ ତାକୁ ରୁହନ୍ତୁ।
1: ଏଇ ଚାଷ କରିବା ପାଇଁ ହେଲେ ସାଧାରଣତଃ ଜୈବିକ ସାର ହଉ ରାସାୟନିକ ସାର ହଉ ଆମକୁ ଦବାକୁ ପଡିବ। କେମିତି କଣ ଚାଷୀ ଭାଇ ଜୈବିକ ସାର ଦେବେ, କେତେ ପରିମାଣରେ ଦେବେ, କି ରାସାୟନିକ ସାର କେତେ ପରିମାଣ ଦେବେ, କୋଉ ସମୟରେ ଦେବେ, ସେ ବିଷୟରେ ପରାମର୍ଶ ଦିଅନ୍ତୁ।
0: ମକା ଚାଷ ଟିକେ ଅଧିକା ସାର ଖୋଜେ,
1: ଆଜ୍ଞା,
0: ଯଦି ପ୍ରଥମରୁ କିଛି ଜୈବିକ ସାର ଦେଇଥିବା ପରବର୍ତ୍ତୀ ମୁହୂର୍ତ୍ତରେ ରାସାୟନିକ ସାର କମ କଲେ ମଧ୍ୟ ଚଳିବ। ସର୍ବପ୍ରଥମେ ଆମେ ମୃତ୍ତିକା ପରୀକ୍ଷା କରିନେବା, ମୃତ୍ତିକା ପରୀକ୍ଷା କରିନେବା ଫଳରେ ଆମେ ଜାଣିପାରିବା କି ଆମ ମାଟିରେ କୋଉ କୋଉ ଜିନିଷ ଗୁଡାକ ଅଛି, ଯେମିତିକି ଆମର ହେଲା ଯବକ୍ଷାରଜାନ ହେଲା, ଫସ୍ଫରସ ହେଲା, ପଟାସ ହେଲା, ତା ଦେହରୁ ଯଦି ଆମର ଭଲ ପରିମାଣରେ ଅଛି ତାହେଲେ ଆମକୁ କମ୍ ଯବକ୍ଷାରଜାନ, କମ୍ ଫସ୍ଫରସ, କମ୍ ପଟାସ ଦେଇକି ମଧ୍ୟ ଆମେ କରିପାରିବୁ। ସବୁଠୁ ବଡ଼ କଥା ହେଲା ଯେତେବେଳେ ଆପଣ ଜମିରେ ଚାଷବାସ କରିବା ପାଇଁ ଯାଉଛନ୍ତି, ଯେତେବେଳେ ଆପଣ ବୁଣାବୁଣି ଷ୍ଟାର୍ଟ କରିବେ ତାର କିଛି ଦିନ ପୂର୍ବରୁ ଜମିକୁ ହଳ କରିଦିଅନ୍ତୁ, ଆଉ ଜମିରେ ଗୋବର ଖତ ଦିଅନ୍ତୁ। ଯଦି ଆପଣଙ୍କ ପାଖରେ ଗୋବର ଖତର ଆଭେଲେବୁଲ ନାହିଁ ତାହେଲେ ଯୋଉ କମ୍ପୋଷ୍ଟ ରହୁଛି, କମ୍ପୋଷ୍ଟ ମଧ୍ୟ ବାହାରେ ମିଳୁଛି, କମ୍ପୋଷ୍ଟ ମଧ୍ୟ ଆପଣ ଆଣିକି ପକେଇ ପାରିବେ। ତ ତାପରେ ଆଉ ଗୋଟେ କଥା ହେଲା, ବର୍ତ୍ତମାନ ମଧ୍ୟ ଆମର ଜୀବାଣୁ ସାର ମଧ୍ୟ ମିଳିଲାଣି, ଅଣୁଜୀବ ସାର ମିଳିଲାଣି, ଯେମିତିକି ଆପଣ ଯେତେବେଳେ ଗୋବର ଖତ ପକାଉଛନ୍ତି ସେତିକିବେଳେ କିମ୍ବା କମ୍ପୋଷ୍ଟ ପକାଉଛନ୍ତି ସେତେବେଳେ ଆଜୋଟୋବ୍ୟାକ୍ଟରମ୍, ଆଜୋସ୍ପିରିଲମ୍ ଆଉ ଫସ୍ଫରସ୍ ସଲ୍ୟୁବିଲାଇଜିଂ ବ୍ୟାକ୍ଟେରିଆ PSB ବୋଲି ତାକୁ କହୁଛନ୍ତି, ସେଇ ତିନୋଟି ଆପଣ ଜୀବାଣୁ ସାର ହିସାବରେ ଆପଣ ପକେଇ ପାରିବେ। ସେଇଟା ପକେଇଲା ଫଳରେ କ'ଣ ହେବ, ଜମିକୁ ସେ ଯବକ୍ଷାରଜାନ ଫସ୍ଫରସ୍ ପଟାସ୍ ମଧ୍ୟ ଯୋଗାଇବ। ପରବର୍ତ୍ତୀ ସମୟରେ ଆପଣଙ୍କୁ କମ୍ ସାର ପକେଇବା ପାଇଁ ପଡିବ। ତାପରେ ଆପଣ ରାସାୟନିକ ସାର କଥା କହିଲେ, ରାସାୟନିକ ସାର ମଧ୍ୟ ଆମେ ପକେଇବା, ଯବକ୍ଷାରଜାନ ଆଉ ଫସ୍ଫରସ୍ ପଟାସ୍ ପକେଇବା, ତାର ମାତ୍ରା ହେଉଛି 48:24:24 ଗୋଟେ ଏକର ପାଇଁ ଆପଣ ପକେଇ ପାରିବେ। ଆଉ ଯବକ୍ଷାରଜାନ ସାରଟାକୁ ଆମେ 5ଟି ଭାଗରେ ବିଭକ୍ତ କରି ପକେଇବା ଫସଲର, କିନ୍ତୁ ଫସ୍ଫରସ୍ ପଟାସ୍ ସେଟା ମୂଳ ସାର ହିସାବରେ ଆମେ ପ୍ରଥମରୁ ପକେଇଦେବା।
1: ଆଜ୍ଞା, ଏଇ ମକା ଚାଷରେ ଯଦି ଘାସ ଉଠୁଛି ସେ ଘାସକୁ କେମିତି କଣ ଆମେ ଦମନ କରିବା ସେ ବିଷୟରେ ପରାମର୍ଶ ଦିଅନ୍ତୁ।
0: ମକା ଚାଷରେ ସାଧାରଣତଃ ଘାସ ଅଧିକ ଭାବରେ ଦେଖାଯାଏ, ଘାସ ନିୟନ୍ତ୍ରଣ କରିବା ପାଇଁ ପଡିବ। ତ ସର୍ବପ୍ରଥମେ ଆମେ ଯେତେବେଳେ ଫିଲ୍ଡରେ ଆମେ ଯେତେବେଳେ ବୁଣିକି ଆସିଯାଉଛେ, ଯୋଉଦିନ ଆମେ ବୁଣିଲେ ତାର 24 ଘଣ୍ଟା ଭିତରେ ଆଟ୍ରାଜିନ୍ ନାମକ ଗୋଟେ କେମିକାଲ ଅଛି, ଯଦି ଆଟ୍ରାଜିନ୍ ନାହିଁ ତାହେଲେ ପେଣ୍ଡେମିଥାଲିନ, ତାକୁ ଆମେ କ'ଣ କରିବା, ଗୋଟେ କିଗ୍ରା ଆଟ୍ରାଜିନ୍ 400 ଲିଟର ୱାଟରରେ ଆମେ ତାକୁ ମିଶେଇ ତାକୁ ସେଠି ସିଞ୍ଚନ କରିବା ପାଇଁ ପଡିବ ବୁଣାର 24 ଘଣ୍ଟା ମଧ୍ୟରେ। ନହେଲେ ଆମର ପେଣ୍ଡେମିଥାଲିନ ଯୋଉ ଅଛି, 1.2 ଲିଟର ପେଣ୍ଡେମିଥାଲିନ ଗୋଟେ 400 ଲିଟର ୱାଟରରେ ମିଶେଇକି ତାକୁ ମଧ୍ୟ 24 ଘଣ୍ଟା ମଧ୍ୟରେ ସ୍ପ୍ରେ କଲେ ମାସେରୁ 1.5 ମାସ ପର୍ଯ୍ୟନ୍ତ ଆଉ ସେରିଆରେ ଘାସ ହବ ନାହିଁ। ତାପରେ ତ ଘାସ ଯେମିତି ହେଲେ ଆସିବ 1.5 ମାସ ପରେ, ତାପରେ ଆପଣ 2-3 ଥର ଲୋକଙ୍କ ଦ୍ୱାରା ଲଗେଇକି ଘାସ ବାଛିଦେବେ।
1: ମକା ଚାଷ ଯେହେତୁ ଗୋଟେ ଜଳ ଆବଶ୍ୟକ କରିଥାଏ, ତାକୁ ଜଳ ପରିଚାଳନା ଏଥିରେ କେମିତି କଣ କରିବା?
0: ପ୍ରଥମରୁ କହିଛି ମକା ଚାଷ ଯେତେବେଳେ ଆପଣ କରିବେ, ଯେତେବେଳେ ବର୍ଷା ଦିନ କରୁଛନ୍ତି, ଯଦି ବର୍ଷା ଠିକ୍ ସମୟରେ ଆମର ହେଇଯାଉଛି ଜଳର ଆବଶ୍ୟକତା ନାହିଁ, କିନ୍ତୁ ଯେତେବେଳେ ଖରାଟିଆ ଆଉ ଆପଣ ଶୀତଦିନିଆ ଚାଷ କରୁଛନ୍ତି ସେତେବେଳେ ଜଳର ଆବଶ୍ୟକତା ଅଛି। ଆଉ ବର୍ଷା ଦିନେ ମଧ୍ୟ ଯଦି ଆପଣଙ୍କର ବର୍ଷା ଠିକ୍ ଭାବରେ ନହେଲା ତାହେଲେ ଆପଣ ଜଳ ଦେବା ପାଇଁ ଆପଣଙ୍କର ଆବଶ୍ୟକତା ଅଛି। ସବୁଠୁ ସର୍ବପ୍ରଥମ କଥା ହେଲା କି ଆପଣ ଯୋଉଦିନ ଆପଣ ବୁଣିବେ ମକା, ସେଇଦିନ ଗୋଟେ ଇରିଗେସନ୍ ଦେବାର ଆପଣ ଅଛି, ସେଇଦିନ ଗୋଟେ ଜଳସେଚନ କରିଦେବେ। ଜଳସେଚନ କରିଦେଲା ପରେ ତାପରେ ଗଜାଟା ସେଠୁ ଭଲକି ବାହାରିବ। ତାପରେ ଆଉ ଥରେ କଣ କରିବେ, ପାଣି ଦେବେ ଯେତେବେଳେ ଆପଣଙ୍କର ଗଛଟି 6 ପତ୍ର ହେଇଥିବ କିମ୍ବା 8 ପତ୍ର ହେଇଥିବ, ସେଇ ସମୟରେ କଣ କରିବେ, ଆପଣ ହୁଡ଼ା ଟେକିଦେବେ, ଘାସ ଯାହା ଥିବ ବାଛିବେ, ତାପରେ ଗୋଟେ ଫାଷ୍ଟ ଡୋଜ୍ ଯୋଉଟା ଆମର କହୁଛନ୍ତି ସାର ପକେଇବେ, ତାପରେ ପାଣି ଟିକେ ଦେଇଦେବେ ସେଠି। ପୁଣି ଥରେ ଆଉ ଗୋଟେ ଅଛି ଯୋଉ ଗଛର ଚଅଁର ବାହାରେ, ସେଇ ଚଅଁର ବାହାରିଲା ସମୟରେ ମଧ୍ୟ ଆପଣ ଆଉ ଗୋଟେ ଇରିଗେସନ୍ ଦିଅନ୍ତୁ, ଲାଷ୍ଟ ଇରିଗେସନ୍ ଯୋଉଟା କହୁଛନ୍ତି ସେଟା ଆମର ଗଛର ଭଣ୍ଡା ଧରିଲା ଟାଇମ୍ରେ, ଜଷ୍ଟ ଭଣ୍ଡା ବାହାରୁଥିବ ସେଇ ସମୟରେ ମଧ୍ୟ ଆଉ ଗୋଟେ ଇରିଗେସନ୍ ଦେଇଦେଲେ ପୁରା ଅମଳ ପର୍ଯ୍ୟନ୍ତ ପଳେଇବ।
1: ଚାଷୀ ଭାଇମାନେ ତ ଆମର ଚାଷ କରିବେ, ଚାଷ କରିବାର ବଡ଼ କଥା ହେଲା ବିହନ, ସେ କୋଉଠି କ'ଣ ପାଇବେ, କୋଉ କୋଉ ବିହନ ସେ ପକେଇବେ, ଆଉ ସେ ବିହନ କେତେ ପ୍ରକାର ସେ ବିଷୟରେ ପରାମର୍ଶ ଦିଅନ୍ତୁ।
0: ବିହନ ଯୋଉ ଅଛି ମକାର ବିହନ ସବୁ ଆମର ଯୋଉ ଅଥରାଇଜ୍ ପ୍ରାଇଭେଟ୍ ଡିଲର୍ସ ମାନେ ଅଛନ୍ତି ତାଙ୍କଠୁ ଆପଣ ନେଇପାରିବେ, ନହେଲେ ପ୍ରାଇମର ଏଗ୍ରିକଲଚରାଲ କୋଅପରେଟିଭ ସୋସାଇଟି ସେଠୁ ମଧ୍ୟ ନେଇପାରିବେ, ନହେଲେ ବିଭିନ୍ନ ପ୍ରତି ଡିଷ୍ଟ୍ରିକ୍ଟରେ ଆମର ରହୁଛି କୃଷି ବିଜ୍ଞାନ କେନ୍ଦ୍ର ରହୁଛି, ସେଠୁ ମଧ୍ୟ ଆପଣ ନେଇପାରିବେ, କିନ୍ତୁ ଆପଣ ଅଥରାଇଜ୍ଡ ସୋର୍ସରୁ ବିହନ ନିଅନ୍ତୁ। ପ୍ରାଇଭେଟ୍ ଡିଲର ହେଇଥିଲେ ବି ଯଦି ସେମାନେ ଅଥରାଇଜ୍ଡ ଥିବେ ସେମାନେ ମଧ୍ୟ ବିହନ ଦେଇପାରିବେ। ଆମର ଯୋଉ ମକା ବିହନ ଅଛି ବିଭିନ୍ନ ପ୍ରକାର, ଆମେ ଯୋଉ ଗ୍ରେନ୍ ପାଇଁ ମକା କରୁଛେ, ସାଧାରଣ ମକା ଯୋଉଟା କୁହାଯାଉଛି,

0: ସେଥିରେ ଆମର ଭଲ ହାଇବ୍ରିଡ୍ ଗୁଡ଼ାକ ହେଲା HM11, HM9, MHM2, ଦେନ୍ VMH27, MH4, NM10, ପିନାକିଲ୍, VKC9081, VMH43, ଆଉ ବର୍ତ୍ତମାନ ରିସେଣ୍ଟଲି ଗୋଟେ ଭେରାଇଟି ହାଇବ୍ରିଡ୍ ଗୋଟେ ବାହାରିଛି, ତା ନାଁ ହେଉଛି କଳିଙ୍ଗରାଜ। ସେଗୁଡ଼ାକ ଆପଣ ଗ୍ରେନ୍ ପାଇଁକି ୟୁଜ୍ କରିପାରିବେ। ଉନ୍ନତ ପୁଷ୍ଟିସାର ମକା କରୁଛନ୍ତି ତାହେଲେ HQPM4, HQPM5, HQPM1 କରିପାରିବେ, ନହେଲେ ଶକ୍ତିମାନ 4 ମଧ୍ୟ କରିପାରିବେ। ଆଉ ଯଦି ମଧୁର ମକା କରୁଛନ୍ତି ତାହେଲେ ଆମର ସେଠି ରହୁଛି ମାଧୁରୀ, ପ୍ରିୟା ସୁଇଟକର୍ଣ୍ଣ, ଅରେଞ୍ଜ ସୁଇଟକର୍ଣ୍ଣ, HMC1 ଆଉ ସୁଗାର 75। ସେଇଭଳିଆ ପରିବା ମକା ପାଇଁ HM4, BL ବେବିକର୍ଣ୍ଣ 1, ଆଉ ଖଇ ମକା ଯଦି କରିବା ପାଇଁ ଚାହୁଁଛନ୍ତି ତାହେଲେ ଜୋଆର୍ ପପକର୍ଣ୍ଣ ଆଣ୍ଡ VL ଅମ୍ବର ପପକର୍ଣ୍ଣ ଆମର ଓଡ଼ିଶା ରାଜ୍ୟ ପାଇଁକି କରାଯାଇଛି। ତ ଏଇସବୁ ମକା ବିହନ ଗୁଡାକ ଆପଣ ନେଇ କରିପାରିବେ।
1: କୋଉଠୁ ପାଇବେ ସେମାନେ?
0: ଅଥରାଇଜ୍ ଡିଲରଙ୍କ ପାଖରୁ ପାଇପାରିବେ, ନହେଲେ ପ୍ୟାକ୍ସରୁ ପାଇପାରିବେ, ପ୍ରାଇମେରୀ ଏଗ୍ରିକଲଚରାଲ କୋଅପରେଟିଭ ସୋସାଇଟିରୁ ମଧ୍ୟ ଆପଣ।
1: ସରକାରଙ୍କ ତରଫରୁ କେମିତି କିଛି ବ୍ୟବସ୍ଥା ନାହିଁ?
0: ସରକାରଙ୍କ ତରଫରୁ ମକା ମିଶନରେ ମଧ୍ୟ ଏଗୁଡ଼ାକ ସବୁ ଦିଆଯାଉଛି, ତ ସେଗୁଡ଼ାକ ମଧ୍ୟ ଆପଣ ପାଇପାରିବେ।
1: ସାର୍, ଏଇ ଯୋଉ ଆମେ ମକା ଲଗାଉଛନ୍ତି, ଜଳ ପରିଚାଳନା କରୁଛନ୍ତି, ଆଉ ସେଥିରେ ସାଧାରଣତଃ ଆମେ ମକା ଚାଷରେ ସେଥିରେ କିଛି ରୋଗ କି କିଛି ପୋକ ଦେଖାଯାଏ କି? କେମିତି କଣ ମକା ଚାଷରେ ଆମେ ରୋଗ ପୋକ ପରିଚାଳନା କରିପାରିବା, ସେ ବିଷୟରେ ପରାମର୍ଶ ଦିଅନ୍ତୁ।
0: ମକା ଚାଷରେ ମଧ୍ୟ ଆମେ କଲାବେଳେ ଆମେ ରୋଗ ପୋକ ମଧ୍ୟ ଆସିଥାନ୍ତି ଜଳବାୟୁ ଅନୁସାରେ। ମୁଖ୍ୟତଃ ଆମର ପୋକ ଯଦି ଆପଣ ନେବେ, ପ୍ରଥମେ ପୋକମାନଙ୍କ ମଧ୍ୟରେ ପ୍ରଥମେ ଆମର ଗୋଟେ କାଣ୍ଡବିନ୍ଧା ପୋକ ଲାଗିଥାଏ, ଯୋଉଟାକି ମକା ଯେତେବେଳେ ଛୋଟିଆ ଛୋଟିଆ ଥିବ ସେ ତାର ପତ୍ର ଗୁଡ଼ିକ କାଟି ଦିଅନ୍ତି, ଆଉ ପତ୍ର ଗୁଡ଼ାକ କାଟିଦେଲା ଫଳରେ ପତ୍ରରେ କଣା କଣା ହେଇକି ହେଇଯାଏ ସବୁ, ଆଉ ଗଛର ଗ୍ରୋଥ ମଧ୍ୟ ଭଲ ହୁଏ ନାହିଁ। ସେଇଭଳି ଆଉ ଗୋଟେ ମଧ୍ୟ କାଣ୍ଡବିନ୍ଧା ପୋକ ଅଛି, ତାକୁ ପାଟଳ କାଣ୍ଡବିନ୍ଧା ପୋକ ମଧ୍ୟ କୁହନ୍ତି। ତ ସେଇଭଳିଆ କାଣ୍ଡବିନ୍ଧା ପୋକ ଦୁଇଟା ପ୍ରକାରରେ ଲାଗନ୍ତି। ଯଦି ଏଇ କାଣ୍ଡବିନ୍ଧା ପୋକ ଆପଣଙ୍କର ମକା ଗଛରେ ଲାଗୁଛନ୍ତି, ଆପଣ ସଙ୍ଗେ ସଙ୍ଗେ ତାର କଣ୍ଟ୍ରୋଲ କରିବା ପଦ୍ଧତି ନିଅନ୍ତୁ, ଯତ୍ନ ନିଅନ୍ତୁ, ତା ଦେହରେ ଆପଣ କାଟ୍ରାପ ହାଇଡ୍ରୋକ୍ଲୋରାଇଡ୍ କିମ୍ବା ଟ୍ରାଇଆଜୋଫସ୍ ସ୍ପ୍ରେ କରନ୍ତୁ। ସେଇଭଳି ଆଉ ଗୋଟେ ଅଛି କାଣ୍ଡ ମାଛି ବୋଲି ଗୋଟେ ଅଛି, ସେ ମାଛି ମଧ୍ୟ ଲାଗିଲେ ଗଛର ଅଗ୍ରଭାଗରେ ସେଟା ଲାଗିଥାଏ, ତଳପଟେ ସେ ଅଣ୍ଡା ଦେଇଥାନ୍ତି, ସେଗୁଡ଼ାକ ଯୋଉ କାଣ୍ଡ ମାଛି ଲାଗିଲା ଫଳରେ ମଧ୍ୟ ଗଛଟି ଉପର ପର୍ସନରୁ ଶୁଖି ଶୁଖି ଆସେ। ତ ସେଇଭଳିଆ ଯଦି ଆପଣ ଦେଖିବା ପାଇଁ ପାଇଲେ ତାହେଲେ ସେଠି ଆପଣ ଇମିଡାକ୍ଲୋପ୍ରିଟ୍ କିମ୍ବା ଟ୍ରାଇମେଥାକ୍ସନ୍ ଆପଣ ସ୍ପ୍ରେ କରନ୍ତୁ। ଉଇ ମଧ୍ୟ ମକା ଫସଲର ଗୋଟେ ବଡ଼ ଶତ୍ରୁ, ଯଦି ଉଇ ଆପଣଙ୍କ ଇଏରେ ଲାଗିଛନ୍ତି, ପ୍ରଥମେ ଯେତେବେଳେ ଜମି ପ୍ରସ୍ତୁତି କରୁଛନ୍ତି ପ୍ରତି ଏକର ପିଛା 8 kg ଫିପ୍ରୋନିଲ୍ ନହେଲେ 10 kg କ୍ଲୋରୋପାଇରିଫସ୍ ଆପଣ ସେଇଟାକୁ ଏକର ପିଛା ତାକୁ ଆପ୍ଲାଏ କରିପାରିବେ, ସେଥିରେ କଣ୍ଟ୍ରୋଲ ନ ହେଉଛନ୍ତି, ପରବର୍ତ୍ତୀ ସମୟରେ ଆପଣ ଫିପ୍ରୋନିଲ୍ ସ୍ପ୍ରେ କରିପାରିବେ। ଆଉ ଯଦି ରୋଗକୁ ଆସିବେ, ମୁଖ୍ୟ ରୋଗ ହେଲା ପତ୍ର ଆଉ ଆଚ୍ଛାଦ ପତ୍ର ପୋଡ଼ା ରୋଗ ଗୋଟେ ଥାଏ, ଯୋଉଥିରେ କି କଣ ହବ, ସେଟା ଯୋଉ ଆମର ପତ୍ର ଅଛି ଆଉ ଭଣ୍ଡା ଯୋଉ ଅଛି ସେଠି ଫାଷ୍ଟ ଗୋଟେ ଆମର ବ୍ରାଉନ୍ କଲର୍ ଭଳିଆ ହବ, ବାଦାମି କଲର୍ ଭଳିଆ, ତାପରେ ସେ ବାଦାମି କଲର୍ଟା ଧୀରେ ଧୀରେ ବଢିବା ପାଇଁ ଲାଗିବ, କାତି ସଦୃଶ ଦେଖାଯିବ, ସେଟାକୁ ପତ୍ର ପୋଡ଼ା କହୁଛନ୍ତି। ଯଦି ସେଇଭଳିଆ ରୋଗ ଆପଣମାନଙ୍କର ହେଲା ତାହେଲେ ଆପଣ ଭାଲିଡାମାଇସିନ୍ ଆଉ ହେକ୍ସାକୋନାଜୋଲ୍ ସ୍ପ୍ରେ କରିପାରିବେ। ଆଉ ଗୋଟେ ମୁଖ୍ୟ ରୋଗ ହେଉଛି ଟର୍ସିକମ୍ ପତ୍ର ପୋଡ଼ା ରୋଗ, ସେଇଟା ମଧ୍ୟ ପତ୍ରଟା ଫାଷ୍ଟ ଗୋଟେ ଛୋଟିଆ ବାଦାମି କଲର୍ ଦାଗ ହେଲା ଭଳିଆ ଦେଖାଯିବ, ତାପରେ ସେ ଟିକେ ବଢିବ ଆଉ ପତ୍ରଟା ପୋଡ଼ିଗଲା ଭଳିଆ ଆପଣଙ୍କର ଦେଖାଯିବ, ତାକୁ କଣ୍ଟ୍ରୋଲ କରିବା ପାଇଁ ଆପଣ ମାଙ୍କୋଜେବ୍ ସ୍ପ୍ରେ କରିପାରିବେ। ସେଇଭଳିଆ ମାଇଡିସ୍ ପତ୍ର ଦାଗ ରୋଗ ଅଛି, ସେ ମାଇଡିସ୍ ପତ୍ର ଦାଗ ରୋଗ ଯୋଉଟା ହବ ସେଟା ଗଛରେ ଟିକେ ଲମ୍ବା ଲମ୍ବା ଭଳିଆ ଦାଗ ଭଳିଆ ଆସିବ, ତାପରେ ଧୀରେ ଧୀରେ ସେଗୁଡ଼ାକ ମିଶିକି ସେଗୁଡ଼ାକ ମଧ୍ୟ ପତ୍ରକୁ ଗୋଟେ ଦାଗ ଦାଗ କଲା ଭଳିଆ, ହଳଦିଆ କଲର୍ ଦାଗ ଦାଗ କଲା ଭଳିଆ ସେଟା ଦେଖାଯିବ। ତ ସେଇଭଳିଆ ଯଦି ଆପଣଙ୍କର ହେଉଛି ପତ୍ର ତାହେଲେ ମାଙ୍କୋଜେବ୍ କିମ୍ବା ଜିନେବ୍ ଆପଣ ସ୍ପ୍ରେ କରନ୍ତୁ। ତାପରେ ଆଉ ଗୋଟେ ମୁଖ୍ୟ ରୋଗ ହେଲା କଳଙ୍କି ରୋଗ। କଳଙ୍କି ରୋଗରେ କଣ ହବ, ଆପଣଙ୍କ ଗଛ ପତ୍ର ପୁରା ସବୁ ଜାଗାରେ ଭଲ ଭାଗରେ ଥିବ, କିନ୍ତୁ କିଛି ଦିନ ପରେ ଆପଣ ଦେଖିବେ ସେଥିରେ ସବୁ ଛୋଟିଆ ଛୋଟିଆ ଡଟ୍ ଡଟ୍ ଡଟ୍ ହେଇକି ସବୁ ହଳଦିଆ କଲର୍ର ସ୍ପଟ୍ ଆସିଛି, ଆଉ ସେଥିରେ ମଧ୍ୟ ଛୋଟ ଛୋଟ ବିନ୍ଦୁ ବିନ୍ଦୁ ଭଳିଆ ହେଇକି ଅଛି, ଆପଣ ଯଦି ହାତରେ ଧରିବେ ସେ ବିନ୍ଦୁ ଗୁଡାକ ସବୁ କଳଙ୍କି ଭଳିଆ, ଯେମିତି ଆମର ଲୁହାରେ କଳଙ୍କି ଲାଗେ ସେଇଭଳିଆ ହାତକୁ ମଧ୍ୟ ଆପଣଙ୍କର ପଳେଇ ଆସିବ, ତ ତାକୁ କଳଙ୍କି ରୋଗ କହୁଛନ୍ତି, ସେଠି ଆପଣ ମାଙ୍କୋଜେବ୍ ସ୍ପ୍ରେ କରନ୍ତୁ। ତ ଏଗୁଡାକ ହେଲା ମୁଖ୍ୟ ରୋଗ ପୋକ ଯୋଉଟା ମକା ଗଛରେ ଲାଗୁଛନ୍ତି।
1: ସାଧାରଣତଃ ଯଦି ଏକା ଏକର ଜମିରେ ଚାଷୀ ଭାଇଟି ଚାଷ କରୁଛି ମକା ଚାଷ, ସେ ମିଠା ମକା ହଉ କି ପରିବା ମକା ହଉ କି ସାଧା ମକା ହଉ ଯେକୌଣସି ମକା ହଉ, ସେ କେତେ ଅମଳ କରୁଛି ଆଉ ସେ କେତେ ତାର ମାନେ ଖର୍ଚ୍ଚ ଯାଇକି ଲାଭ ପାଉଛି, ସେ ବିଷୟରେ ପରାମର୍ଶ ଦିଅନ୍ତୁ।
0: ଆମର ଯଦି ଅମଳକୁ ଆମେ ଆସିବା, ଆମେ ଯୋଉଟା କରୁଛେ ନର୍ମାଲ ମକା, ସାଧାରଣ ମକା କରୁଛେ ଯୋଉଟା ଆମର ଶସ୍ୟ ପାଇଁ କରୁଛେ, ତ ସେଇଟା ପ୍ରାୟ ଆମର 20-30 quintal ଏକରକୁ ଆମର ଅମଳ ପଳେଇ ଆସିବ। ଆଉ ଯଦି ଆପଣ ଖର୍ଚ୍ଚ କଥା କହୁଛନ୍ତି ତାହେଲେ ଗୋଟେ ଏକରକୁ ଚାଷ କରିବା ପାଇଁକି ହାରାହାରି ଆମର 30,000 ଖର୍ଚ୍ଚ ହୋଇଥାଏ, ଆଉ ଯଦି ଆପଣ ବିକ୍ରି ବଟା କଥା କହୁଛନ୍ତି ପ୍ରାୟ ଆମର 60,000 ଆମେ ପାଇଥାଉ ଗୋଟେ ଏକର ସାଧାରଣ, ତ ଆମେ 28-30

0: 5000 ଟଙ୍କା ଆମେ ଲାଭ ପାଉ ଗୋଟେ ଏକର ଚାଷ କଲେ। ସେଇଭଳିଆ ଯଦି ଆପଣ ମଧୁର ମକା କରିବେ, ମଧୁର ମକାରେ ଟିକେ ଆପଣ ଲାଭ ଅଧିକା ପାଇପାରିବେ। ମଧୁର ମକା କାରଣ ଚାହିଦା ମାର୍କେଟରେ ମଧୁର ମକାର ଅଧିକା ଅଛି। ଗୋଟେ ଗୋଟେ ମଧୁର ମକା ଆପଣ ଦେଖିଥିବେ ବଜାରରେ ମଧ୍ୟ 15 ଟଙ୍କାରୁ ମଧ୍ୟ କମ ନାହିଁ। ତେଣୁ ସେ କ୍ଷେତ୍ରରେ ଆପଣ ପ୍ରାୟ ଲାଭବାନ ପ୍ରାୟ 70,000-80,000 ଟଙ୍କା ପାଖାପାଖି ଲାଭବାନ ମଧୁର ମକାରେ ଅଧିକା ଲାଭ ପାଉଛନ୍ତି। କିନ୍ତୁ ଗୋଟେ କଥା ହେଉଛି ଏଠି କରେକ୍ଟ ଟାଇମ୍ରେ ସେ ହାରଭେଷ୍ଟ କରିବେ।
1: ମିହିର ସାର୍, ଆପଣ ଆମର କିଷାନବାଣୀ କାର୍ଯ୍ୟକ୍ରମକୁ ଆସିଲେ। ଅତି ସୁନ୍ଦର ଭାବରେ ମକା ଚାଷରୁ ଅଧିକ ଆୟ ବିଷୟଟିକୁ ଆମର ଶ୍ରୋତାବନ୍ଧୁମାନଙ୍କୁ ବା ଚାଷୀ ଭାଇମାନଙ୍କୁ ଏତେ ସୁନ୍ଦର ଭାବରେ ବୁଝାଇ କହିଥିବାରୁ ଆମର କିଷାନବାଣୀ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଅପା, ମକା ଚାଷର ଯୋଉ ଆୟ କଥାଟା ଶୁଣିକି ବହୁତ ବଢିଆ ଲାଗିଲା।
3: ତମେ ଖାଲି ଶୁଣିଲେ ହବନି,
2: ଆଜ୍ଞା,
3: ତାକୁ କାମରେ ବି ଲଗେଇବ। ତୁମେ ଯୁବବର୍ଗ ଯଦି ମକା ଚାଷକୁ ଆପଣେଇବ, ତାହେଲେ ଆମେ ଚାଷ କ୍ଷେତ୍ରରୁ ଭଲ ଦୁଇ ପଇସା ଲାଭ କରିବା। ତାହେଲେ ମହାଶୟଙ୍କୁ ଆମ କିଷାନବାଣୀ କାର୍ଯ୍ୟକ୍ରମ ତରଫରୁ ଆଉ ଥରେ ଧନ୍ୟବାଦ।
2: ତାହେଲେ ଅପା, ଏବେ ଆଉ କଣ ଚର୍ଚ୍ଚା କରିବା?
3: ଖାଲି କଣ ଏଠି ବସିଥିବା ନା କଣ? ମହାଶୟ ଏତେ ସୁନ୍ଦର ଭାବରେ ମକା ଚାଷରୁ କେମିତି କଣ ଆମେ ଆୟ କରିବା ସେ ବିଷୟରେ ବୁଝେଇ କହିଲେ। ତା ସହିତ ଆମେ ଚାଷୀବନ୍ଦୀ ଲୋକ, ଆମେ ଯେକୌଣସି ଚାଷବାସ କରିବା, ସେ ଫଳ ହଉ, ଫୁଲ ହଉ, ଧାନ ହଉ, ବିରିମୁଗ ହଉ, ଆମେ ଯଦି ଦର ଦାମ ବିଷୟରେ କିଛି ନ ଜାଣିଥିବା ଆମେ କେମିତି କଣ ଚାଷ କରିବା?
2: ନିହାତି ନିହାତି ଦରଦାମଟା ଆଗେ ଜାଣିବା ନା।
1: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବାର ଦର ହେଉଛି ପୋଟଳ କିଲୋ ପ୍ରତି 70 ଟଙ୍କା, ବାଇଗଣ କିଲୋ ପ୍ରତି 60-80 ଟଙ୍କା, ଭେଣ୍ଡି କିଲୋ ପ୍ରତି 32-38 ଟଙ୍କା, ଫୁଲକୋବି କିଲୋ ପ୍ରତି 34-40 ଟଙ୍କା, ବନ୍ଧାକୋବି 29-34 ଟଙ୍କା, ଝୁଡ଼ଙ୍ଗ 57-68 ଟଙ୍କା, କଞ୍ଚାଲଙ୍କା 65-77 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁଯାୟୀ କମ୍ ବେଶି ହେବାର ସମ୍ଭାବନା ରହିଛି। ଏ ଦାମ, ଇଏ କହି ହଉନି ଏ ପାଣିପାଗ କଥା, କେତେବେଳେ ଦୂର ଦୂର କରି ଗାଳି ଦଉଛି, କେତେବେଳେ ଖରା ହଉଛି, ତା ପାଗ ଠିକ ଠାକ ରହୁନି,
2: ଗରମ ବି ଲାଗୁଛି।
3: ହଁ, ଆମେ ହେଲେ ଚାଷୀବନ୍ଦୀ ଲୋକ, ସବୁ ଭିତରେ ଆମକୁ ପାଣିପାଗ କଥା ଆଗେ ଜାଣିବାକୁ ପଡିବ, ତାପରେ ଯୋଉ କଥା ପାଣିପାଗ ଶୁଣିବା ତାପରେ ଉଠିବା।
2: ହଁ,
1: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ପ୍ରଯୋଜନାରେ ଥିଲେ ରାଜୀବ କୁମାର ମହନ୍ତ ଏବଂ ଉପସ୍ଥାପନାରେ ଅମ୍ବିକା ମହାପାତ୍ର ଏବଂ ସନ୍ତୋଷ କୁମାର ପାଠକ ଆକାଶବାଣୀ କଟକ।
1: ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର।
2: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
3: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
4: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
5: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2 ରୁ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ EKYC କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ କଥାଚିତ୍ର ଜବରଦସ୍ତ ପ୍ରେମିକରୁ। ଶିଳ୍ପୀ ହେଲେ ହ୍ୟୁମାନ ସାଗର। ନିଜାମଙ୍କ ଗୀତ, ସଙ୍ଗୀତ ଅଭିଜିତ ମଜୁମଦାର।

ମ୍ୟାଟ୍ରିକ୍ ଫେଲ୍ ଏହି କଥାଚିତ୍ରରୁ ଭେଟି ଦେଉଛୁ ପରବର୍ତ୍ତୀ ଗୀତଟି। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ନିଜାମଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର।

ଭେଟିଦେଲୁ ଓଡ଼ିଆ କଥାଚିତ୍ରର ଗୀତ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଆଜି ରାତି 10:30 ରେ

ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ୱେବ୍ସ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରିବେ। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା ସଞ୍ଜୀବନୀ ସୁଧା ପଟ୍ଟନାୟକ।

0: ଶୀତ ଋତୁରେ ପରିବେଶର ତାପମାତ୍ରା କମିଯାଏ ଏବଂ ଥଣ୍ଡା ପବନ ବହିଥାଏ। ସେଥିପାଇଁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପଡ଼ିଥାଏ। ଶିଶୁମାନଙ୍କ ଶରୀର ଏବଂ ରୋଗ ପ୍ରତିରୋଧକ କ୍ଷମତାର ବିକାଶ ଚାଲିଥିବାରୁ ଏହି ଋତୁରେ ସେମାନଙ୍କର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ଶୀତଦିନେ ଥଣ୍ଡା, କାଶ, ଜ୍ୱର ଏବଂ ଅନ୍ୟାନ୍ୟ ସଂକ୍ରମଣରୁ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟକ୍ତିଗତ ସ୍ୱଚ୍ଛତା, ପରିଷ୍କାର ପୋଷାକ ପିନ୍ଧାଇବା, ନିୟମିତ ହାତ ଧୋଇବା, ପୁଷ୍ଟିକର ଖାଦ୍ୟ ଖୁଆଇବା ଏବଂ ବିଶୁଦ୍ଧ ପାଣି ପିଆଇବା ଆବଶ୍ୟକ। ଏହା ସହିତ ଘର, ବିଦ୍ୟାଳୟ ଓ ଆଖପାଖ ପରିବେଶକୁ ମଧ୍ୟ ସଫା ସୁତୁରା ରଖିବା ବହୁତ ଦରକାର। ତେଣୁ ଶୀତ ଋତୁରେ ଶିଶୁମାନଙ୍କ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ପରିବାର, ଶିକ୍ଷକ ଓ ସମାଜର ସମସ୍ତଙ୍କୁ ସଚେତନ କରାଇବା ଆବଶ୍ୟକ। ଏହାଦ୍ୱାରା ଶିଶୁମାନେ ସୁସ୍ଥ ରହିବା ସହିତ ଏକ ନିରୋଗ ତଥା ଆନନ୍ଦମୟ ଜୀବନ ବିତାଇ ପାରିଥାନ୍ତି। ଆଜି ଆସନ୍ତୁ ଆମେ ଶୀତ ଋତୁରେ ଶିଶୁମାନଙ୍କର ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ ଅଧିକ ଜାଣିବା ଏବଂ କଥା ହେବା ନୀଳିମା କବିଦାସଙ୍କ ସହିତ।
1: ମ୍ୟାଡାମ ନମସ୍କାର।
2: ହଁ ନମସ୍କାର, କୁହନ୍ତୁ।
1: ମ୍ୟାଡାମ ଆଜି ଆମେ କଥା ହେବା ଶୀତ ଋତୁରେ ଶିଶୁମାନଙ୍କର ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ। ପ୍ରଥମେ ତ ଆମେ ଜାଣିବା ଯେ ଶୀତ ଋତୁରେ ଶିଶୁମାନଙ୍କର ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସୁରକ୍ଷା କାହିଁକି ଆବଶ୍ୟକ, କଣ କହିବେ?
2: ଶୀତ ଋତୁରେ ମ୍ୟାଡାମ ପରିବେଶର ତାପମାତ୍ରା ଜେନେରାଲି କମ୍ ଥାଏ, ଠିକ ଅଛି। ଏହି ସମୟରେ ଶିଶୁମାନଙ୍କୁ ଥଣ୍ଡା, କାଶ, ଜ୍ୱର, ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ରହିଛି। ତେଣୁ ଶିଶୁମାନଙ୍କର ବ୍ୟକ୍ତିଗତ ସ୍ୱଚ୍ଛତା, ପରିଷ୍କାର ପୋଷାକ, ପୁଷ୍ଟିକର ଖାଦ୍ୟ ଓ ସୁରକ୍ଷିତ ପରିବେଶ ପ୍ରତି ଆମ୍ଭେମାନେ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଏହାଦ୍ୱାରା ଶିଶୁମାନେ ସୁସ୍ଥ ଓ ସକ୍ରିୟ ହୋଇପାରିବେ।
1: ମ୍ୟାଡାମ ଶିଶୁମାନେ ଶୀତ ଦିନେ କେଉଁ ପ୍ରକାରର ପୋଷାକ ପିନ୍ଧିବା ଉଚିତ ବୋଲି ଭାବୁଛନ୍ତି?
2: ଆଜ୍ଞା ଆଜ୍ଞା, ଶୀତ ଦିନେ ଶିଶୁମାନଙ୍କ ପାଣିପାଗ ଅନୁସାରେ ଉଷୁମ ଏବଂ ଆରାମଦାୟକ ପୋଷାକ ପିନ୍ଧିବା ଉଚିତ। ସ୍ୱେଟର, ଜ୍ୟାକେଟ, ଟୋପି, ମୋଜା, ଏହିପରି ଆବଶ୍ୟକ ଅନୁସାରେ ଆମେ ସକ୍ସ ବି ବ୍ୟବହାର କରିପାରିବା ମ୍ୟାଡାମ, ଏଗୁଡା କଲେ ଭଲ। ଏକାଧିକ ପତଳା ପୋଷାକ ପିନ୍ଧାଇଲେ ମ୍ୟାଡାମ ଶରୀରର ଉଷ୍ମତା ବଜାୟ ରଖିବା

0: ସମ୍ଭବ ହୁଏ ନାହିଁ, ଯାହାଫଳରେ ଶିଶୁକୁ ଦେହ ମଧ୍ୟ ଖରାପ ହୋଇଥାଏ ଏବଂ ଶିଶୁର ଅତ୍ୟଧିକ ଗରମ ପୋଷାକ ପିନ୍ଧାଇ ଝାଳ ଭିଜାଇବା ମଧ୍ୟ ଉଚିତ ନୁହେଁ, ଝାଳରେ ଭିଜିଲେ ମଧ୍ୟ ତାର ଦେହ ଖରାପ ହୋଇଥାଏ।
1: ତେବେ ମ୍ୟାଡମ୍, ଶୀତ ଦିନେ ଶିଶୁମାନଙ୍କର ନିୟମିତ ସ୍ନାନ କରିବା ଆବଶ୍ୟକ କି?
0: ଶୀତ ଦିନେ ମଧ୍ୟ ଶିଶୁମାନଙ୍କର ଶରୀର ସ୍ୱଚ୍ଛ ରହିବା ନିହାତି ଆବଶ୍ୟକ। ପାଗ ଓ ଶିଶୁର ସ୍ୱାସ୍ଥ୍ୟ ଅନୁସାରେ ଉଷୁମ ପାଣିରେ ଆମ୍ଭେମାନେ ସ୍ନାନ କରାଇ ପାରିବା ଏବଂ ଗାଧେଇ ସାରିଲା ପରେ ନରମ ତଉଲିଆରେ ଶରୀରକୁ ଭଲ ଭାବରେ ଆମେ ପୋଛି ପାରିବା। ପରିଷ୍କାର ପୋଷାକ ମଧ୍ୟ ପିନ୍ଧାଇବା ନିତ୍ୟାନ୍ତ ଆବଶ୍ୟକ ଏବଂ ଯଦି ଅଧିକ ଥଣ୍ଡା ଥିଲେ ଶିଶୁର ଶରୀରକୁ ଉଷୁମ ପାଣିରେ ପୋଛି ସ୍ୱଚ୍ଛ କରାଯାଇ ପାରିବ। ଏହି ସମୟରେ ନ ଗାଧୋଇଲେ ମଧ୍ୟ ଚଳିବ। ମ୍ୟାଡମ୍,
1: ମ୍ୟାଡମ୍, ଶୀତ ଦିନେ ହାତ ଧୋଇବା ଜରୁରୀ କି?
0: ଆଜ୍ଞା ମ୍ୟାଡମ୍, ନିହାତି ଭାବରେ ଶୀତ ଦିନେ ହାତ ଧୋଇବା ଜରୁରୀ। କାରଣ ହେଉଛି ଆମେ ଜାଣିଛୁ ହାତ ମାଧ୍ୟମରେ ଅନେକ ରୋଗର ସୃଷ୍ଟିକାରୀ ଜୀବାଣୁ ଶରୀରରେ ପ୍ରବେଶ କରିଥାନ୍ତି, ତେଣୁ ଶିଶୁମାନେ ଖାଇବା ପୂର୍ବରୁ, ଶୌଚାଳୟ ବ୍ୟବହାର ପରେ, ବାହାରୁ ଖେଳିକି କି ସ୍କୁଲରୁ ଆସିବା ପରେ ଓ ମଇଳା ଜିନିଷ ଛୁଇଁବା ପରେ ସାବୁନ ଓ ସ୍ୱଚ୍ଛ ପାଣିରେ ହାତ ଧୋଇବା ନିତ୍ୟାନ୍ତ ଆବଶ୍ୟକ। ଅତି କମରେ 20 ସେକେଣ୍ଡ ହାତ ଧୋଇଲେ ରୋଗ ସଂକ୍ରମଣର ଆଶଙ୍କା ମଧ୍ୟ କମିଯାଇଥାଏ।
1: ତେବେ ମ୍ୟାଡମ୍, ଶୀତ ଦିନେ ଶିଶୁମାନଙ୍କୁ କେଉଁ ପ୍ରକାର ଖାଦ୍ୟ ଦେବା ଉଚିତ ବୋଲି ଆପଣ ଚିନ୍ତା କରନ୍ତି? କଣ ଖାଦ୍ୟ ଦିଅନ୍ତି ଆପଣ?
0: ଶିଶୁମାନଙ୍କର ଶାରୀରିକ ବିକାଶ ଓ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଆମ୍ଭେମାନେ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଶିଶୁମାନଙ୍କୁ ନିହାତି ଦେବା ଆବଶ୍ୟକ। ସେମାନଙ୍କୁ ଆପଣ ଭାତ, ଡାଲି, ରୁଟି, ଶାଗ ସବୁଜ ପନିପରିବା, ଋତୁକାଳୀନ ଫଳ, କ୍ଷୀର କିମ୍ବା ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ନିହାତି ଦେବା ଆବଶ୍ୟକ। ଆମେ ମଧ୍ୟ ଶୀତଦିନିଆ ପରିବା ମ୍ୟାଡମ୍, ସେ ଟାଇମ୍ରେ ଯୋଉ ମିଳେ ଗ୍ରୀନ୍ ଭେଜିଟେବୁଲ ଯୋଉଟା, ତାକୁ ମଧ୍ୟ ଦେଇପାରିବା। ଖାଦ୍ୟ ସତେଜ ଓ ସ୍ୱଚ୍ଛ ହେବା ନିହାତି ଆବଶ୍ୟକ। ଶିଶୁର ବୟସ ଓ ଖାଦ୍ୟ ଆବଶ୍ୟକତା ଅନୁସାରେ ଖାଦ୍ୟ ଦେବା ଉଚିତ। ଶିଶୁର ବୟସ ଆମେ ଦେଖିବା କେତେ ବୟସର ସେ ଅଛି, ସେହି ହିସାବରେ ଖାଦ୍ୟର ପରିମାଣଟା ହେବା ଉଚିତ।
1: ତେବେ ଶିଶୁମାନଙ୍କୁ ପାଣି ପିଇବାକୁ ଦେବା ଜରୁରୀ ନା ଜରୁରୀ ନୁହେଁ, ନା କମ୍ ପାଣି ପିଇଲେ ଚଳିବ ବୋଲି ଭାବୁଛନ୍ତି?
0: ନା ମ୍ୟାଡମ୍, ଶୀତ ଦିନେ ତୃଷ୍ଣା କମ୍ ଲାଗିଲେ ମଧ୍ୟ ଶରୀରକୁ ପାଣିର ଆବଶ୍ୟକ ହୋଇଥାଏ, ତେଣୁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ନିହାତି ଆବଶ୍ୟକ। ପାଣିଟା ମ୍ୟାଡମ୍ କଣ ହୁଏ ନା, ଶରୀର ସାଧାରଣ କାର୍ଯ୍ୟରେ ସହାୟତା କରିଥାଏ, ତେଣୁ ଶିଶୁମାନଙ୍କୁ ନିୟମିତ ସୁରକ୍ଷିତ ଓ ବିଶୁଦ୍ଧ ପାଣି ପିଇବାକୁ ଦେବା ଉଚିତ। ଛୋଟ ଶିଶୁଙ୍କ କ୍ଷେତ୍ରରେ ବୟସ ଅନୁସାରେ ପାଣିର ଆବଶ୍ୟକତା ଭିନ୍ନ ଭିନ୍ନ ହୋଇଥାଏ, ସେହି ହିସାବରେ ଆମେ ପାଣି ଦେବା ନିହାତି ଆବଶ୍ୟକ। ଯେତିକି ବୟସ ଅଛି ବୟସ ହିସାବରେ ପାଣିର ପରିମାଣ ଆମେ ଦେବା ଉଚିତ।
1: ତେବେ ଶିଶୁମାନଙ୍କୁ ଏଇ ଶୀତ ଦିନରେ ଥଣ୍ଡା ଓ କାଶରୁ ଆମେ କିପରି ସୁରକ୍ଷା କରିପାରିବା?
0: ଶିଶୁମାନଙ୍କୁ ଆମେ ସୁରକ୍ଷା ନିଶ୍ଚିନ୍ତ ଭାବେ ଦେଇପାରିବା। ଶିଶୁମାନଙ୍କ ପାଗ ଅନୁସାରେ ଉଷୁମ ପୋଷାକ ପିନ୍ଧାଇବା, ଘରକୁ ସଫା ରଖିବା ଓ ଅସୁସ୍ଥ ବ୍ୟକ୍ତିଙ୍କ ସହ ଅତି ନିକଟ ସମ୍ପର୍କ କମାଇବା ନିହାତି ଆବଶ୍ୟକ। ଘରେ ପର୍ଯ୍ୟାପ୍ତ ବାୟୁ ଚଳାଚଳ ରହିବା ଆବଶ୍ୟକ। କାଶ କିମ୍ବା ଛିଙ୍କ ହେଲେ ରୁମାଲ ବା କୋହଣୀ ଭିତରେ ଦେଇ ପାଖ ବ୍ୟବହାର କରିବାର ଅଭ୍ୟାସ ଛୁଆଙ୍କୁ କରାଇବା ଆବଶ୍ୟକ। ଲକ୍ଷଣ ଗୁରୁତର ହେଲେ ନିଶ୍ଚିନ୍ତ ଭାବେ ହସ୍ପିଟାଲ ନେଇ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ।
1: ତେବେ ଶୀତ ଦିନେ ଶିଶୁମାନଙ୍କର ଚର୍ମର ଯତ୍ନ କିପରି ନେବା ବୋଲି ଭାବୁଛନ୍ତି?
0: ଶୀତ ଦିନେ ମ୍ୟାଡମ୍ ଥଣ୍ଡା ପବନ ହେଇଥାଏ ଏବଂ ଶୁଷ୍କ ପରିବେଶ ମଧ୍ୟ ଥାଏ, ତେଣୁ ଶିଶୁମାନଙ୍କର ଚର୍ମଟା ଶୁଖିଲା ବା ଶୁଷ୍କ ପଡିଯାଏ, ତେଣୁ ମୃଦୁ ସାବୁନ ଆମେ ବ୍ୟବହାର କରିବା ଉଚିତ। ଅତ୍ୟଧିକ ଗରମ ପାଣିରେ ଆମେ ଛୁଆଙ୍କୁ ସ୍ନାନ କରାଇବା ଉଚିତ ନୁହେଁ। ଦେଖିବା ଯେତିକି ଶିଶୁ ସହି ପାରିବ ସେତିକି ଅଳ୍ପ ଉଷୁମ ପାଣିରେ ଆମେ ତାଙ୍କୁ ଗାଧୋଇବା ଆବଶ୍ୟକ। ଆବଶ୍ୟକ ଅନୁସାରେ ଶିଶୁଙ୍କ ପାଇଁ ଉପଯୁକ୍ତ ମଶ୍ଚରାଇଜର ଆମେ ବ୍ୟବହାର କରିବା ଉଚିତ। ଚର୍ମରେ ଅଧିକ କୁଣ୍ଡେଇ ହେବା, ଫାଟିବା କିମ୍ବା ଘା ହେଲେ ଆମେ ଡାକ୍ତରମାନଙ୍କ ପରାମର୍ଶ ନିଶ୍ଚିନ୍ତ ନେବା ଉଚିତ।
1: ମ୍ୟାଡମ୍, ଶୀତ ଦିନେ ଶିଶୁମାନଙ୍କର ମୁହଁ ଓ ନାକର ସ୍ୱଚ୍ଛତା କାହିଁକି ନେବା ଜରୁରୀ ବୋଲି କହନ୍ତି ସମସ୍ତେ?
0: ଶିଶୁମାନଙ୍କ ମୁହଁ ଓ ନାକକୁ ନିୟମିତ ସଫା କରିବା ଦ୍ୱାରା ବ୍ୟକ୍ତିଗତ ସ୍ୱଚ୍ଛତା ବଜାୟ ରହେ। ନାକରୁ ପାଣି ବୋହିଲା ନରମ ଟିସୁ ବା ସଫା ରୁମାଲ ବ୍ୟବହାର କରିବା ନିହାତି ଆବଶ୍ୟକ। ରୁମାଲ ଅନ୍ୟମାନଙ୍କ ସହ ବାଣ୍ଟିବା ଉଚିତ ନୁହେଁ। ଘରେ ମଧ୍ୟ ଆପଣମାନେ ମିଶିକି ଗୋଟେ ରୁମାଲ ବ୍ୟବହାର କରିବା ଉଚିତ ନୁହେଁ। ମୁହଁ ସଫା କରିବା ପରେ ହାତ ଧୋଇବା ଦ୍ୱାରା ଜୀବାଣୁର ପ୍ରସାର ମଧ୍ୟ କମାଯାଇ ପାରିବ।
1: ଏଇ ଯୋଉ ପିଲାମାନଙ୍କୁ ସକାଳେ ଟିକେ ଖରାରେ ରଖିବା ଦରକାର ବା ଖରା ତାଙ୍କ ପାଇଁ ଉପକାରୀ ବୋଲି ଯୋଉ କହନ୍ତି, ମ୍ୟାଡମ୍ କଣ ପାଇଁ ଶିଶୁମାନଙ୍କ ପାଇଁ ଖରାରେ ବସିବା ଉପକାରିତା ରହିଛି ବୋଲି ଭାବୁଛନ୍ତି?
0: ହଁ ମ୍ୟାଡମ୍, ସକାଳ ଖରା ତ ଶିଶୁମାନଙ୍କ ପାଇଁ ବହୁତ ଆବଶ୍ୟକ ଏବଂ ବହୁତ ତାର ଉପକାରିତା ଅଛି। ସକାଳରେ ମୃଦୁ ଖରାରେ କିଛି ସମୟ ରହିବା ଦ୍ୱାରା ଶିଶୁମାନଙ୍କ ପାଇଁ ବହୁତ ଉପକାରୀ ହୋଇଥାଏ। ସୂର୍ଯ୍ୟ କିରଣରେ ଆମେମାନେ ସମସ୍ତେ ଜାଣିଛୁ ଶରୀରରେ ଭିଟାମିନ୍ ଡି ତିଆରି କରିବାରେ ସାହାଯ୍ୟ କରେ, ଯାହା ହାଡ଼ର ସ୍ୱାସ୍ଥ୍ୟ ପାଇଁ ଜରୁରୀ। ତେବେ ଅଧିକ ସମୟ ତୀବ୍ର ଖରା ରହିବା ଉଚିତ ନୁହେଁ। ଶିଶୁର ବୟସ, ଚର୍ମ ଓ ପାଗ ଅନୁସାରେ

0: ରହିବାର ସମୟ ନିର୍ଦ୍ଧାରଣ କରିବା ଆବଶ୍ୟକ।
1: ଶୀତ ଦିନେ ଶିଶୁମାନଙ୍କୁ ନିୟମିତ ଶୌଚାଳୟ ବ୍ୟବହାର କରିବା ଶିଖାଇବା କାହିଁକି ଆବଶ୍ୟକ?
0: ଆଜ୍ଞା, ଶିଶୁମାନଙ୍କୁ ଶୌଚାଳୟର ସଠିକ୍ ବ୍ୟବହାର ଶିଖାଇବା ବ୍ୟକ୍ତିଗତ ସ୍ୱଚ୍ଛତାର ଏକ ମୁଖ୍ୟ ଅଂଶ ଅଟେ। ଶୌଚ ପରେ ଆମେ ଭଲ ପାଣିରେ ତାଙ୍କୁ ସଫା କରିବା ଆବଶ୍ୟକ। ଶୌଚାଳୟକୁ ପରିଷ୍କାର ରଖିବା ଏବଂ ସାବୁନରେ ହାତ ଧୋଇବା ଆବଶ୍ୟକ। ଶିଶୁମାନଙ୍କୁ ଶୌଚାଳୟ ସଫା ରଖିବାର ଅଭ୍ୟାସ ଶିଖାଇଲେ ସେମାନେ ନିଜ ସ୍ୱାସ୍ଥ୍ୟ ସହିତ ପରିବାର ସ୍ୱଚ୍ଛତା ପ୍ରତି ମଧ୍ୟ ସଚେତନ ହେବେ।
1: ଆଉ ଗୋଟେ କଥା ମ୍ୟାଡମ, ଦାନ୍ତର ସ୍ୱଚ୍ଛତା ଏଇ ଶୀତ ଦିନରେ।

0: ପ୍ରତିଦିନ ସକାଳେ ଓ ରାତିରେ ଶୋଇବା ପୂର୍ବରୁ ଦାନ୍ତ ସଫା କରିବା ଉଚିତ। ବୟସ ଅନୁସାରେ ଉପଯୁକ୍ତ ଟୁଥବ୍ରଶ ଓ ଟୁଥପେଷ୍ଟ ଆମେମାନେ ବ୍ୟବହାର କରିବା ଦରକାର। ଅଧିକ ମିଠା ଖାଦ୍ୟ ଖାଇବା କମାଇବା ଓ ନିୟମିତ ଦାନ୍ତ ପରୀକ୍ଷା କରିବା ଦ୍ୱାରା ଶିଶୁମାନଙ୍କର ଦାନ୍ତ ସୁସ୍ଥ ରହିଥାଏ।
1: ତେବେ ଶୀତ ଦିନେ ଶିଶୁମାନଙ୍କୁ କେତେ ସମୟ ଶୋଇବାକୁ ଦେବା ଦରକାର?
0: ଶିଶୁମାନଙ୍କର ଶାରୀରିକ ଓ ମାନସିକ ବିକାଶ ପାଇଁ ପର୍ଯ୍ୟାପ୍ତ ନିଦ୍ରା ଆବଶ୍ୟକ ଅଟେ, ମାନେ ବେଶୀ ସମୟ ଶୋଇବା ଆବଶ୍ୟକ ଅଟେ। ଶିଶୁର ବୟସ ଅନୁସାରେ ନିଦ୍ରା ଆବଶ୍ୟକତା ଭିନ୍ନ ହୋଇଥାଏ। ନିୟମିତ ସମୟରେ ଶୋଇବା ଉଠିବାର ଅଭ୍ୟାସ କରାଇବା ଉଚିତ। ଶୋଇବା ଘରକୁ ସଫା ଶାନ୍ତ ଓ ଆରାମଦାୟକ ନିହାତି ରଖିବା ଆବଶ୍ୟକ। ଶିଶୁମାନଙ୍କୁ ଅତ୍ୟଧିକ ଗରମ କମ୍ବଳରେ ଘୋଡ଼ାଇବା ଉଚିତ ନୁହେଁ।
1: ତେବେ ଶୀତ ଦିନରେ ଶିଶୁମାନଙ୍କୁ ଧୂଳି ଆଉ ଧୂଆଁରୁ ଆମେ କେମିତି ସୁରକ୍ଷା ଦେବା, କଣ କରିବା?
0: ଶୀତ ଦିନେ କେତେକ ସ୍ଥାନରେ କୁହୁଡ଼ି, ଧୂଳି ଓ ବାୟୁ ପ୍ରଦୂଷଣ ଯୋଗୁଁ ଶ୍ୱାସକ୍ରିୟାରେ ସମସ୍ୟା ହୋଇପାରେ। ତେଣୁ ଶିଶୁମାନଙ୍କୁ ଧୂଆଁପୂର୍ଣ୍ଣ ସ୍ଥାନ, ଆବର୍ଜନା ଜଳୁଥିବା ସ୍ଥାନ ଓ ଅତ୍ୟଧିକ ଧୂଳି ଥିବା ପରିବେଶ ଠାରୁ ଦୂରରେ ରଖିବା ଉଚିତ। ଘରେ ଧୂମପାନ କରିବା ଉଚିତ ନୁହେଁ। ବାୟୁ ପ୍ରଦୂଷଣ ଅଧିକ ଥିଲେ ବାହାରେ ଖେଳକୁଦ ସୀମିତ ରଖିବା ଭଲ।
1: ସେମାନେ ଆପଣ କହିବାକୁ ଚାହୁଁଛନ୍ତି ଯେ ଏଇସବୁ ଜିନିଷ ଯଦି ଆମେ ବୁଝିବା, ଜାଣିବା ଆଉ ପିଲାମାନଙ୍କୁ ଶିଖେଇବା, ତାହେଲେ ଆମେ ନିଶ୍ଚିତ ଭାବରେ ପିଲାଙ୍କୁ ଧୂଳି ଓ ଧୂଆଁରୁ ସୁରକ୍ଷା ଦେଇପାରିବା।
0: ରକ୍ଷା କରିପାରୁ
1: ତେବେ ମ୍ୟାଡମ, ଶୀତ ଦିନେ ଶିଶୁମାନଙ୍କୁ କେଉଁ ରୋଗ ହେବାର ଆଶଙ୍କା ଅଧିକ ଥାଏ ବୋଲି ଭାବୁଛନ୍ତି?
0: ଆଜ୍ଞା, ଶୀତ ଦିନେ ଶିଶୁମାନଙ୍କୁ ସାଧାରଣ ଥଣ୍ଡା, କାଶ, ଫ୍ଲୁ ଓ ଅନ୍ୟାନ୍ୟ ଶ୍ୱାସକ୍ରିୟା ଜନିତ ସଂକ୍ରମଣ ହେବାର ଅତ୍ୟଧିକ ଆଶଙ୍କା ଥାଏ। କେତେକ ଶିଶୁଙ୍କ ଠାରେ ଶୁଷ୍କ ଚର୍ମ, ଆଲର୍ଜି ଓ ଶ୍ୱାସ କଷ୍ଟ ମଧ୍ୟ ଦେଖାଯାଇଥାଏ। ହାତ ଧୋଇବା, ଘର ସଫା କରିବା, ପୁଷ୍ଟିକର ଖାଦ୍ୟ ଖାଇବା ଓ ଟୀକାକରଣ ସମ୍ପୂର୍ଣ୍ଣ କରିବା ଦ୍ୱାରା କେତେକ ରୋଗର ଆଶଙ୍କା କମିଯାଇପାରେ।
1: ତେବେ ଏଇ ଯୋଉ କହନ୍ତି ମ୍ୟାଡମ ଯେ ପିଲାମାନଙ୍କୁ ଜ୍ୱର ହେଇଛି ବୋଲି, ତ ଏଇ ସମୟରେ ଶିଶୁମାନଙ୍କୁ ଜ୍ୱର ହେଲେ ଅଭିଭାବକ ମାନେ ବା ଘରର ସଦସ୍ୟ ମାନେ କଣ କରିବା ଉଚିତ?
0: ଶିଶୁକୁ ଜ୍ୱର ହେଲେ ମ୍ୟାଡମ ଆମେ ଥର୍ମୋମିଟରରେ ତାପମାତ୍ରା ମାପିବା ଆବଶ୍ୟକ। ପର୍ଯ୍ୟାପ୍ତ ତରଳ ପଦାର୍ଥ ଦେବା ଓ ଆରାମ କରିବାକୁ ଦେବା ଉଚିତ। ଶିଶୁକୁ ଅତ୍ୟଧିକ ଗରମ ପୋଷାକରେ ଘୋଡ଼ାଇବା ଉଚିତ ନୁହେଁ। ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ଦେବା ଉଚିତ ନୁହେଁ। ଶିଶୁର ବୟସ 3 ମାସରୁ କମ୍ ଏବଂ ତାପମାତ୍ରା 38 ଡିଗ୍ରୀ ସେଲସିୟସ ବା ତାଠାରୁ ଅଧିକ ହେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ।
1: ତେବେ ଶୀତ ଦିନେ ଶିଶୁମାନଙ୍କୁ ଫଳମୂଳ ଖାଇବାକୁ ଦେବା ଠିକ ନା ଦେବା ଉଚିତ ନୁହେଁ ବୋଲି ଭାବୁଛନ୍ତି?
0: ଫଳମୂଳରେ ମ୍ୟାଡମ ଭିଟାମିନ, ଖଣିଜ ଲବଣ ଓ ଆହାରଜ ତତ୍ତ୍ୱ ଅତ୍ୟଧିକ ପୁଷ୍ଟିକର ଉପାଦାନ ରହିଥାଏ। ଏହା ଶିଶୁମାନଙ୍କ ସାଧାରଣ ବିକାଶ ଓ ସୁସ୍ଥତାରେ ସାହାଯ୍ୟ କରେ। ଶୀତଦିନେ ମିଳୁଥିବା କମଳା, ପିଜୁଳି, ଅମୃତଭଣ୍ଡା ଓ ଅନ୍ୟାନ୍ୟ ଋତୁକାଳୀନ ଫଳ ଭଲ ଭାବରେ ଧୋଇ ଖାଇବାକୁ ଦେବା ଉଚିତ।
1: ସେମିତି ଶିଶୁମାନଙ୍କର କାନ ଆଉ ପାଦର ଯତ୍ନ ଏ ଶୀତ ଦିନରେ କେମିତି ନେବା ଦରକାର?
0: ଶୀତଦିନେ ଶିଶୁମାନଙ୍କ କାନ ଓ ପାଦକୁ ଥଣ୍ଡାରୁ ସୁରକ୍ଷା ଦେବା ଉଚିତ। ଆବଶ୍ୟକ ଅନୁସାରେ ଟୋପି ଏବଂ ମୋଜା ପିନ୍ଧାଇବା ଭଲ। ପାଦକୁ ସଫା ରଖି ଭଲ ଭାବରେ ଶୁଖାଇବା ଉଚିତ। କାନ ଭିତରେ କାଠି, ପିନ୍, ଅନ୍ୟ କୌଣସି ଜିନିଷ ପୁରାଇ ସଫା କରିବା ଉଚିତ ନୁହେଁ। କାନରେ ଯନ୍ତ୍ରଣା ବା ଅସୁବିଧା ହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ।
1: ତେବେ ଏଇ ଯୋଉ ଶୀତ ଦିନରେ ମ୍ୟାଡମ ପିଲାମାନେ ଯୋଉଠି ରହୁଥିବେ ସେ ଜାଗାକୁ କେମିତି ସଫା ସୁରକ୍ଷା ଦରକାର ବୋଲି ଭାବନ୍ତି?
0: ଶିଶୁମାନେ ରହୁଥିବା ଘରକୁ ଆମ୍ଭେମାନେ ପ୍ରତିଦିନ ମ୍ୟାଡମ ସଫା କରିବା ଦରକାର। ଘରର ଚଟାଣ, ଶୋଇବା ବିଛଣା, ଖେଳୁଥିବା ଖେଳନା ଓ ବ୍ୟବହାର କରୁଥିବା ଜିନିଷ ଗୁଡିକ ନିୟମିତ ସଫା କରିବା ଆବଶ୍ୟକ। ଆବର୍ଜନାକୁ ମ୍ୟାଡମ ନିର୍ଦ୍ଧାରିତ ଡଷ୍ଟବିନ୍ ରେ ପକାଇବା ଆବଶ୍ୟକ ଏବଂ ଘରେ ପର୍ଯ୍ୟାପ୍ତ ବାୟୁ ଚଳାଚଳ ବ୍ୟବସ୍ଥା ରହିବା ଉଚିତ। ଏହାଦ୍ୱାରା ଆମେ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ବଜାୟ ରହିଥାଏ।
1: ତେବେ ଏଇ ଯୋଉ ପିଲାମାନେ ଯୋଉ ଖେଳନା ୟୁଜ କରୁଛନ୍ତି ମ୍ୟାଡମ ତାକୁ କେମିତି ସଫା ସୁତୁରା ରଖିବେ ଆଉ କଣ କଣ କଲେ ପିଲାମାନେ ସୁସ୍ଥ ରହିପାରିବେ ବୋଲି ଭାବୁଛନ୍ତି?
0: ଆପଣ ଜାଣିଥିବେ ଛୋଟ ଶିଶୁମାନେ ଖେଳନାକୁ ହାତରେ ଧରିବା ସମୟରେ ଅନେକ ସମୟ ତାକୁ ପାଟିରେ ମଧ୍ୟ ପକେଇଥାନ୍ତି। ଅପରିଷ୍କାର ଖେଳନାରେ ଜୀବାଣୁ ରହିପାରନ୍ତି, ତେଣୁ ଖେଳନାର ପ୍ରକାର ଅନୁସାରେ ସେଗୁଡିକ ନିୟମିତ ସଫା କରିବା ଉଚିତ। ଖେଳନା ଶିଶୁର ବୟସ ପାଇଁ ଉପଯୁକ୍ତ, ସୁରକ୍ଷିତ ଓ ଭଙ୍ଗା ଅଂଶମୁକ୍ତ ହେବା ଉଚିତ। ଶୁଦ୍ଧ ବାୟୁ ଓ ପର୍ଯ୍ୟାପ୍ତ ଆଲୋକ ଶିଶୁମାନଙ୍କ ପାଇଁ ସୁସ୍ଥ ପରିବେଶ ସୃଷ୍ଟି କରେ, ତେଣୁ ଘରର ଝରକା ଓ କବାଟକୁ ଉପଯୁକ୍ତ ସମୟରେ ଖୋଲି ରଖି ବାୟୁ ଚଳାଚଳ ବ୍ୟବସ୍ଥା କରିବା ଉଚିତ। ରୋଷେଇ ଧୂଆଁ ଅନ୍ୟାନ୍ୟ ପ୍ରଦୂଷଣରୁ ଶିଶୁମାନଙ୍କୁ ଦୂରେଇ ରଖିବା ଆବଶ୍ୟକ। ତେବେ ଅତ୍ୟଧିକ ଥଣ୍ଡା ପବନରୁ ଶିଶୁମାନଙ୍କୁ ସୁରକ୍ଷା ଦେବା ଉଚିତ।
1: ଦେଖୁଛନ୍ତି ଆପଣ ଯେ ବାହାରେ ଯୋଉ ଖାଦ୍ୟ ପଦାର୍ଥ ବିକ୍ରି ହେଉଛି ବା ଖୋଲାରେ ରାସ୍ତା କଡ଼ରେ ଯୋଉ ବିକ୍ରି ହେଉଛି ସେସବୁରୁ ପିଲାଙ୍କୁ ନିବୃତ୍ତ କରିବା ପାଇଁ କଣ କରିବା ଦରକାର?
0: ଖୋଲାରେ ମ୍ୟାଡମ ରଖାଯାଇଥିବା ଖାଦ୍ୟରେ ଧୂଳି, ମଇଳା, ମାଛି ଓ ରୋଗ ସୃଷ୍ଟିକାରୀ ଜୀବାଣୁ ପଡିପାରନ୍ତି। ଏପରି ଖାଦ୍ୟ

0: ହେଲେ ପିଲାଙ୍କର ପେଟ ଖରାପ ହୋଇଥାଏ, ବାନ୍ତି ଓ ଝାଡା ହେବାର ଆଶଙ୍କା ମଧ୍ୟ ରହିଥାଏ। ତେଣୁ ଶିଶୁମାନଙ୍କୁ ଘରେ ପ୍ରସ୍ତୁତ ସତେଜ, ପୁଷ୍ଟିକର ଓ ସୁରକ୍ଷିତ ଖାଦ୍ୟ ଦେବା ଆବଶ୍ୟକ। ବାହାରେ ଖାଦ୍ୟ କିଣିଲେ ତାହା ସଫା ସ୍ଥାନରେ ପ୍ରସ୍ତୁତ ଓ ଭଲ ଭାବରେ ରନ୍ଧା ହୋଇଥିବାର ନିଶ୍ଚିନ୍ତ କରିବା ଆବଶ୍ୟକ।
1: ତେବେ ମ୍ୟାଡାମ, ଶିଶୁମାନଙ୍କର ମାନସିକ ସ୍ୱାସ୍ଥ୍ୟର ଯତ୍ନ ଆମେ କିପରି ନେବା ଦରକାର ବୋଲି ଆପଣଙ୍କ ମତରେ କ'ଣ?
0: ଶିଶୁମାନଙ୍କର ଶାରୀରିକ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିତ୍ୟାନ୍ତ ଆବଶ୍ୟକ। ଅଭିଭାବକମାନେ ଶିଶୁମାନଙ୍କ ସହ ସମୟ ବିତାଇବା, ସେମାନଙ୍କ କଥା ଶୁଣିବା ଓ ଖେଳକୁଦରେ ସୁଯୋଗ ଦେବା ଉଚିତ। ଶିଶୁମାନଙ୍କୁ ଅନାବଶ୍ୟକ ଭାବରେ ଭୟଭୀତ କିମ୍ବା ଚାପଗ୍ରସ୍ତ କରିବା ଉଚିତ ନୁହେଁ। ଭଲ ପାଇବା, ଉତ୍ସ ଓ ସୁରକ୍ଷିତ ପରିବେଶ ସେମାନଙ୍କ ମାନସିକ ବିକାଶରେ ସାହାଯ୍ୟ କରେ। ଶୀତରୁ ରକ୍ଷା ପାଇଁ ଶିଶୁମାନଙ୍କ ନିଆଁ କିମ୍ବା ଅଙ୍ଗାର କିମ୍ବା ହିଟର ପାଖରେ ବସାଇବା ସମୟରେ ବିଶେଷ ସତର୍କତା ଆବଶ୍ୟକ। ଶିଶୁମାନଙ୍କୁ ନିଆଁ ପାଖରେ ଏକୁଟିଆ ଛାଡ଼ିବା ଉଚିତ ନୁହେଁ। ବନ୍ଦ କୋଠରୀରେ ଅଙ୍ଗାର ଜାଳିବା ଅତ୍ୟନ୍ତ ବିପଦଜନକ, କାରଣ ଏଥିରୁ ବିଷାକ୍ତ କାର୍ବନ୍ ମନୋକ୍ସାଇଡ୍ ଗ୍ୟାସ୍ ସୃଷ୍ଟି ହୋଇପାରେ। ତେଣୁ ନିଆଁ ବଦଳରେ ଉପଯୁକ୍ତ ଉଷୁମ ପୋଷାକ ଓ ସୁରକ୍ଷିତ ଉଷ୍ମତାର ବ୍ୟବହାର କରିବା ଭଲ।
1: ଶୀତ ଦିନରେ ଶିଶୁମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷାରେ ଅଭିଭାବକ ଓ ଶିକ୍ଷକ ମାନଙ୍କର ଭୂମିକା କ'ଣ ହେବା ଦରକାର?
0: ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାରେ ଅଭିଭାବକ ଓ ଶିକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅଭିଭାବକମାନେ ଶିଶୁମାନଙ୍କୁ ସଫା ପୋଷାକ, ପୁଷ୍ଟିକର ଖାଦ୍ୟ, ସୁରକ୍ଷିତ ପରିବେଶ ଯୋଗାଇ ଦେବା ଉଚିତ। ଶିକ୍ଷକମାନେ ବିଦ୍ୟାଳୟରେ ହାତ ଧୋଇବା, ଶୌଚାଳୟ ବ୍ୟବହାର, ବ୍ୟକ୍ତିଗତ ସ୍ୱଚ୍ଛତା ବିଷୟରେ ଶିକ୍ଷା ଦେବା ଉଚିତ। ଶିଶୁ ଅସୁସ୍ଥ ହେଲେ ତାହାର ଯଥାଯଥ ଯତ୍ନ ଓ ଚିକିତ୍ସାର ବ୍ୟବସ୍ଥା କରିବା ଆବଶ୍ୟକ।
1: ତେବେ ଶିଶୁମାନଙ୍କର ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଆମେ କ'ଣ ଶିକ୍ଷା ଦେଇପାରିବା ପିଲାମାନଙ୍କୁ ବା ବଡ଼ମାନଙ୍କୁ?
0: ଶୀତ ଋତୁ ଆମକୁ ନିଜ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ପ୍ରତି ଅଧିକ ସଚେତନ ଦେବାର ଶିକ୍ଷା ଦିଏ। ଶିଶୁମାନଙ୍କୁ ନିୟମିତ ହାତ ଧୋଇବା, ପରିଷ୍କାର ପୋଷାକ ପିନ୍ଧିବା, ପୁଷ୍ଟିକର ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ନିଦ ନେବା ଓ ଘରର ପରିବେଶକୁ ସ୍ୱଚ୍ଛ ରଖିବାର ଅଭ୍ୟାସ କରାଇବା ଉଚିତ। ଅଭିଭାବକ, ଶିକ୍ଷକ ଓ ସମାଜର ସମସ୍ତ ସଦସ୍ୟ ମିଳିମିଶି ଶିଶୁମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଯତ୍ନବାନ ହେଲେ ଏକ ସୁସ୍ଥ ଏବଂ ସ୍ୱଚ୍ଛ ସମାଜ ଗଠନ କରାଯାଇ ପାରିବ।
1: ଆପଣଙ୍କର ନିଜସ୍ୱ ମତାମତ ଆପଣ ଏଥିପାଇଁ କଣ ଦେବା ପାଇଁ ଚାହିଁବେ, କଣ କହିବେ?
0: ଶୀତ ଋତୁରେ ଶିଶୁମାନଙ୍କର ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସୁରକ୍ଷା ଆମ୍ଭମାନେ ସମସ୍ତଙ୍କର ଦାୟିତ୍ୱ। ଉପଯୁକ୍ତ ପୋଷାକ, ପୁଷ୍ଟିକର ଖାଦ୍ୟ, ବିଶୁଦ୍ଧ ପାଣି, ବ୍ୟକ୍ତିଗତ ସ୍ୱଚ୍ଛତା ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଶିଶୁମାନଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ତେଣୁ ଆସନ୍ତୁ ଆମେ ସମସ୍ତେ ମିଳିମିଶି ଶିଶୁମାନଙ୍କର ସ୍ୱଚ୍ଛତା ଅଭ୍ୟାସକୁ ବଜାୟ ରଖିବା ଏବଂ ସେମାନଙ୍କ ପାଇଁ ସୁସ୍ଥ, ସୁରକ୍ଷିତ, ଆନନ୍ଦମୟ ପରିବେଶ ଗଢି ତୋଳିବା।
1: ଯାହା ହଉ ମ୍ୟାଡମ, ଆଜି ଆପଣ ଏତେ ସବୁ କଥା ଆମକୁ କହିଲେ ଏବଂ ନିଜର ଏତେ ମୂଲ୍ୟବାନ ସମୟ ଆମକୁ ଦେଲେ, ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ। ଧନ୍ୟବାଦ।
0: ଧନ୍ୟବାଦ ମ୍ୟାମ।
2: ତେବେ ସମସ୍ତେ ଆମେ ଯଦି ଶୀତ ଋତୁରେ ଶିଶୁମାନଙ୍କର ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ସଚେତନ ହେବା, ତେବେ ଶିଶୁମାନେ ଆଉ କୌଣସି ରୋଗରେ ପଡ଼ିବେ ନାହିଁ। ତେଣୁ ସମସ୍ତେ ହେଲ୍ଥ କନସିୟସ୍ ହେବା ଦରକାର। ସ୍ୱଚ୍ଛ ଶିକ୍ଷାନୁଷ୍ଠାନ, ସୁସ୍ଥ ଛାତ୍ରଛାତ୍ରୀ ଓ ସୁନ୍ଦର ପରିବେଶ, ଏହା ଆମ ସମସ୍ତଙ୍କର ଦାୟିତ୍ୱ। ତେଣୁ ସ୍ୱଚ୍ଛତାକୁ କେବଳ ଗୋଟିଏ ଦିନର କାର୍ଯ୍ୟ ନ ଭାବି ଦୈନନ୍ଦିନ ଜୀବନର ଏକ ଅଂଶ ଭାବିବା ଦରକାର। ତେବେ ସମସ୍ତେ ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ସ୍ୱଚ୍ଛତାକୁ ଆପଣାନ୍ତୁ। ଆଜି ସମୟ ହେଲାଣି, ଆଜି ପାଇଁ ବିଦାୟ ଦିଅନ୍ତୁ। ରହୁଛୁ, ନମସ୍କାର।

0: ପ୍ରଚାର କଲୁ କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ। ପ୍ରଯୋଜନାରେ ଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନା କଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଇଏ ହେଉଛି ମୋ ସାନ ଭାଇ, ବହୁତ ଦୁଷ୍ଟ, କଲେଜରେ ମାର୍କସିଟ

0: ଫଟୋସପ୍ କରିକି ବାପାଙ୍କୁ ଦେଖାଉଥିଲା। କାଲି ମୁଁ ଲାଇଟ୍ ବିଲ୍ରେ ଜିରୋ ଆମାଉଣ୍ଟ ଦେଖିଲି, ତାପରେ ଭାବିଲି କି ନିହାତି ଏଇଟା ଫଟୋସପ୍ କରାହେଇଛି, ନହେଲେ ଜିରୋ ବିଜୁଳି ବିଲ୍ ପସିବଲ୍ କେମିତି? ପଚାରିଲି ତ କହିଲା,
1: ଭାଇ ସବୁ ସେଇ ଉପରବାଲାର ଦୟା, ସୋଲାର ପ୍ୟାନେଲ ଅଛି ନା।
0: ମୁଁ କହିଲି ଓ ସେଇଟା ସତ କଥା ଭାଇ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
2: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
3: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
4: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
5: ଆକାଶବାଣୀ ଜୟପୁର, ବର୍ତ୍ତମାନ ଭେଟି ଦେଉଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ସନ୍ତୁର ବାଦନ, ପରିବେଷଣ କରିଛନ୍ତି ପଣ୍ଡିତ ଉଲ୍ଲାସ ବାପଟ, ରାଗ ରାଗେଶ୍ରୀ।

ଶ୍ରୋତବନ୍ଧୁ ଶାସ୍ତ୍ରୀୟ ସଙ୍ଗୀତରେ ଶୁଣୁଥିଲେ ସନ୍ତୁର ବାଦନ, ପରିବେଷଣ କଲେ ପଣ୍ଡିତ ଉଲ୍ଲାସ ବାପଟ, ରାଗ ରାକେଶ୍ରୀ। ଆପଣମାନେ ପୁଣି ଥରେ ଶାସ୍ତ୍ରୀୟ ସଙ୍ଗୀତ ଶୁଣିପାରିବେ ଆଜି ରାତି 10ଟାରେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ସନ୍ଧ୍ୟା, ପରେ 9ଟାରେ ଶୁଣିବେ News@9 ଏବଂ 9:15 ଶୁଣିବେ ସ୍ପଟ୍ଲାଇଟ୍। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ସମାଚାର ସନ୍ଧ୍ୟା।

0: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ୱା, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କ୍ ରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: ଶ୍ରୋତା ବନ୍ଧୁ, ଏଥର ଆପଣଙ୍କୁ ଭେଟି ଦେଉଛୁ ଗୀତ। ଶିଳ୍ପୀ ହେଲେ ପିନାଜ ମସାନୀ।

ଶ୍ରୋତା ବନ୍ଧୁ, ଆପଣମାନେ ବର୍ତ୍ତମାନ ଶୁଣୁଛନ୍ତି ଗୀତ ଏବଂ ଗାଜଲ। ଏଇଠି ଆପଣମାନଙ୍କୁ କହି ରଖୁଛୁ, ଆସନ୍ତାକାଲି ରାତି 8:15ରେ ଶୁଣିବାକୁ ଭୁଲିବେନି ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀ ହେଲେ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା। ଗୀତ ରଚନା କିଶୋର ଚନ୍ଦ୍ର ନନ୍ଦ ଏବଂ ସଙ୍ଗୀତ ନିର୍ଦ୍ଦେଶନା ବିଜୟ କୁମାର ସାମନ୍ତରାୟ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଏଥର ଆସନ୍ତୁ ଶୁଣିବା ଗଜଲ। ଶିଳ୍ପୀ ହେଲେ ମିତାଲି ସିଂ।

ଭେଟିଦେଲୁ ଗୀତ ଏବଂ ଗାଜଲ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ବର୍ତ୍ତମାନ ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ। ଆଜି ଏଥିରେ ଆପଣଙ୍କ ପାଇଁ ରହିଛି ଖେଆଲ। ପରିବେଷଣ କରିଛନ୍ତି ମଲ୍ଲିକାର୍ଜୁନ ମନସୁର ଏବଂ ରାଜଶେଖର ମନସୁର। ରାଗ ସୁଦନାଟ।

ଶାସ୍ତ୍ରୀୟ ସଙ୍ଗୀତରେ ଶୁଣିଲେ ଖେୟାଲ, ପରିବେଷଣ କଲେ ମଲ୍ଲିକାର୍ଜୁନ ମନସୁର ଏବଂ ରାଜଶେଖର ମନସୁର, ରାଗ ସୁଦ ନଟ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଇଠି ଆପଣଙ୍କୁ କହି ରଖୁଛୁ, ଆସନ୍ତାକାଲି ରାତି 9:30 ଶୁଣିବାକୁ ଭୁଲିବେନି ହିନ୍ଦୀ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ। ଏଥିରେ ଶୁଣିବେ ସୀମା କରଣଙ୍କ ସହ ସାକ୍ଷାତକାର। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ବର୍ତ୍ତମାନ ଭେଟି ଦେଉଛୁ ହିନ୍ଦୀ କଥାଚିତ୍ରର ଗୀତ।

ଚିତ୍ ଚୋର କଥାଚିତ୍ରରୁ ଭେଟିଦେଲୁ ଏହି ମନଛୁଆଁ ଗୀତଟି। ଶିଳ୍ପୀ ଥିଲେ ୟଶୁ ଦାସ। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜାଇଥିଲେ ରବୀନ୍ଦ୍ର ଜେନ। ଏଥର କଥାଚିତ୍ର ମେରା ସାୟା। ଶିଳ୍ପୀ ହେଲେ ଆଶା ଭୋସଲେ। ରାଜା ମେହେଦି ଅଲି ଖାନଙ୍କ ଗୀତ। ସଙ୍ଗୀତ ମଦନ ମୋହନ।

କ୍ରାନ୍ତି ଏହି କଥାଚିତ୍ରରୁ ଶୁଣନ୍ତୁ ପରବର୍ତ୍ତୀ ଗୀତଟି। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର, ନୀତିନ ମୁକେଶ ଏବଂ ସାଥୀ ସନ୍ତୋଷ ଆନନ୍ଦଙ୍କ ଗୀତକୁ। ସଙ୍ଗୀତରେ ସଜାଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶ୍ରୋତାବନ୍ଧୁ, ଆପଣମାନେ ବର୍ତ୍ତମାନ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ। ପରବର୍ତ୍ତୀ ଗୀତଟି ଆପଣଙ୍କୁ ଶୁଣାଉଛୁ ଆହିସ୍ତା ଆହିସ୍ତା କଥାଚିତ୍ରରୁ। ଶିଳ୍ପୀ ହେଲେ ଆଶା ଭୋସଲେ ଏବଂ ଅନୱାର। ନିଧା ଫଜିଲ୍ଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଖୟାମ୍।

ନିଧା ଫଜଲିଙ୍କର ଗୀତ ରଚନାରେ ଶିଳ୍ପୀ ଆଶା ଭୋସଲେ ଏବଂ ଅନୱାରଙ୍କ କଣ୍ଠରେ ଶୁଣୁଛନ୍ତି ଆହିସ୍ତା ଆହିସ୍ତା କଥାଚିତ୍ରର ଗୀତ।

ପରବର୍ତ୍ତୀ କଥାଚିତ୍ର ଆଶା, ଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କାର୍ଯ୍ୟକ୍ରମର ଶେଷ ଗୀତଟି ଆପଣଙ୍କୁ ଶୁଣାଉଛୁ ଅଭିମାନ କଥାଚିତ୍ରରୁ। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ମଜରୁହୁ ସୁଲତାନପୁରୀଙ୍କ ଗୀତ। ସଙ୍ଗୀତ ଏସ୍ ଡି।

ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀରେ ସମ୍ବାଦ, ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଠାରୁ କିପରି ସୁରକ୍ଷିତ ରହିବା। ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ଗ୍ରାହକ ସଚେତନତା, ପରେ ଶୁଣିବେ ହେଲୋ ସାରଦା ଲାଗୁଆ ଗୀତ। ସନ୍ଧ୍ୟା 6:20ରେ ଶୁଣିବେ ଶ୍ରୀମଦ୍ ଭାଗବତ। ଓଡ଼ିଆ କଥାଚିତ୍ରର ଗୀତ ରହିଛି ରାତି 7:00 ଏବଂ ରାତି 8:00। କୃଷି ଓ କୃଷକ କାର୍ଯ୍ୟକ୍ରମ ଭେଟିଦେବୁ ରାତି 7:30ରେ। ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା ପ୍ରଚାର କରିବୁ ରାତି 8:15। ଶିଳ୍ପୀ ହେଲେ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା। ଗୀତ ରଚନା କିଶୋର ଚନ୍ଦ୍ର ନନ୍ଦ, ସଙ୍ଗୀତ ବିଜୟ କୁମାର ସାମନ୍ତରାୟ। ରାତି 8:30ରେ ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ହିନ୍ଦୀ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ ଶୁଣିବେ ରାତି 9:30। ଏଥିରେ ସୀମା କରଣଙ୍କ ସହ ସାକ୍ଷାତକାର ଶୁଣିବେ। ରାତି 10:00 ପ୍ରଚାର କରିବୁ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସମ୍ବଲପୁରୀ କଳାହାଣ୍ଡି ଅଞ୍ଚଳର ଗୀତ ଏବଂ ଝୁମର ଗୀତ। ଶ୍ରୋତାବନ୍ଧୁ, ଇଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 11:13:43। ଏଇଠି ଶେଷ କରୁଛୁ ଆଜିର ଅଧିବେଶନକୁ। ଆସନ୍ତାକାଲି ପ୍ରାତଃ 5:53ରେ ଆପଣଙ୍କୁ ସ୍ୱାଗତ କରିବୁ ଆମର ପ୍ରାତଃ ଅଧିବେଶନକୁ।